0: ଆକାଶବାଣୀ କଟକ ଅନୁଚିନ୍ତା ଉପସ୍ଥାପନ କରିଛନ୍ତି ଅଖଣ୍ଡାନନ୍ଦ ସ୍ୱାମୀ।
1: ଶ୍ରୋତାବନ୍ଧୁ ପ୍ରଣାମ। ସାମାନ୍ୟ ଦେହ ଅଭିମାନ ରହିଲେ ପରମେଶ୍ୱରଙ୍କ ପ୍ରତି ଅନୁରକ୍ତି ଆସେ ନାହିଁ। ପକ୍ଷୀ ଜାତିର ଶ୍ରେଷ୍ଠ ପକ୍ଷୀରାଜ ଗରୁଡ଼ ସେଦିନ ମନଉଣା କରିଦେଲେ, ଯେଉଁଦିନ ଭଗବାନ ଶଙ୍କର ତାଙ୍କୁ କାକଭୂଷଣଙ୍କ ନିକଟକୁ ପଠାଇଥିଲେ ପ୍ରଭୁ ଶ୍ରୀରାମଙ୍କର ମହିମା ତତ୍ତ୍ୱ ଲୀଳା ଆଦି ଶ୍ରବଣ କରିବାକୁ। ତାଙ୍କ ମନରେ ଶ୍ରେଷ୍ଠତ୍ୱର ଅଭିମାନ ଥିଲା, କାଉ ପାଖରୁ ଶ୍ରୀରାମ ତତ୍ତ୍ୱ ସେ କିପରି ଗ୍ରହଣ କରିବେ ଏକଥା ଭାବୁଥିଲେ। ଗୋଟିଏ ପକ୍ଷ ଅନ୍ୟ ଏକ ପକ୍ଷୀର ଭାଷା ସହଜରେ ବୁଝିପାରିବ, ଏହି କଥାକୁ ଶଙ୍କର ଭଗବାନ ଗୁରୁତ୍ୱ ଦେଇଥିଲେ। ତଥାପି ମଧ୍ୟ ଭଗବାନ ଶଙ୍କର ଚାହିଁଥିଲେ ତାଙ୍କୁ ଶ୍ରୀରାମ ତତ୍ତ୍ୱ କହିପାରିଥାନ୍ତେ, କିନ୍ତୁ ଏଇଥିପାଇଁ କହିଲେ ନାହିଁ। ଭକ୍ତ ପାଖରେ କିଛି ଅହଙ୍କାର ସୃଷ୍ଟି ହେଲେ ଭଗବାନ କୌଣସି ଉପାୟରେ ତାକୁ ସେଥିରୁ ମୁକ୍ତ କରିଦେଇଥାନ୍ତି। ନିରହଙ୍କାର ହୃଦୟ ନେଇ ପକ୍ଷୀରାଜ ଗରୁଡ଼ ସୁମେରୁ ପର୍ବତସ୍ଥ ନୀଳ ପର୍ବତରେ ଯୁଗ ଯୁଗ ଧରି ଅବସ୍ଥାନ କରୁଥିବା କାକଭୂଷଣଙ୍କ ନିକଟକୁ ଯାଇ ଗୁରୁ ଜ୍ଞାନରେ ତାଙ୍କୁ ଅର୍ଚ୍ଚନା କରିଥିଲେ ଏବଂ ତାଙ୍କଠାରୁ ଜିଜ୍ଞାସା ପୂର୍ବକ ବ୍ରହ୍ମଜ୍ଞାନ ତତ୍ତ୍ୱ ଶ୍ରବଣ କରିବାର ଯୋଗ୍ୟତା ପ୍ରାପ୍ତ ହୋଇଥିଲେ। ସେହିପରି ଭଗବାନଙ୍କର ପ୍ରେମୀଭକ୍ତ ସଙ୍ଗୀତ ନିପୁଣ ଦେବର୍ଷି ନାରଦ ମୁନିଙ୍କ ମନରେ କାମକୁ ଜିତିବାର ଅହଙ୍କାର ବୃକ୍ଷର ଅଙ୍କୁରୋଦ୍ଗମ ହେବାର ଲକ୍ଷଣ ଭଗବାନ ଜାଣିପାରିଲେ। ସେ ଗର୍ବର ସହିତ ସମସ୍ତଙ୍କ ପାଖରେ କହି ବୁଲିଲେ, ମୁଁ କାମଶକ୍ତିକୁ ଜିତିଯାଇଛି, କାମଦେବ ମୋତେ କାମପିଡ଼ା ଦେଇପାରିବ ନାହିଁ, କାମିନୀ ମୋହ ବାଧାରୁ ମୁଁ ମୁକ୍ତ ହୋଇଯାଇଛି ଇତ୍ୟାଦି। ଭଗବାନ ଆପଣାର ଭକ୍ତର ହିତ ନିମନ୍ତେ ସଂକଳ୍ପପୂର୍ବକ ଲୀଳାଟିଏ ରଚନା କଲେ, ଯଦ୍ୱାରା ନାରଦଙ୍କର ହୃଦୟର ଗର୍ବ ଅହଙ୍କାର ରୂପୀ ମଇଳାତକ ସଫା ହୋଇଯାଇପାରିବ। ଭଗବାନଙ୍କ ସଂକଳ୍ପର ଏକ ମାୟା ନଗରୀରେ ରାଜା ଶିଳନିଧିଙ୍କର ବିଶ୍ୱମୋହିନୀ ରୂପବତୀ କନ୍ୟାର ସ୍ୱୟମ୍ବର ପ୍ରସ୍ତୁତି ଚାଲିଥାଏ। ସଂଯୋଗରେ ନାରଦ ମୁନି ସେହି ରାଜ୍ୟରେ ଅତିଥି ହୋଇ ସମସ୍ତ ବିଷୟ ବୁଝି ରାଜନଗରକୁ ଯାଇ ରାଜାଙ୍କ ଦ୍ୱାରା ବିଶେଷ ଭାବେ ଅଭ୍ୟର୍ଥିତ ହେଲେ। ରାଜା ଶିଳନିଧି ଦେବର୍ଷି ନାରଦଙ୍କୁ ସମସ୍ତ ବିଷୟ ଅବଗତ କରି ରାଜକୁମାରୀଙ୍କୁ ଆଣି ତାଙ୍କୁ ଦେଖାଇ ତାହାର ଗୁଣଦୋଷ ଆଦି କହିବାକୁ ନିବେଦନ କଲେ। ନାରଦ ମୁନି ରାଜକୁମାରୀଙ୍କୁ ଦେଖିବା କ୍ଷଣି ତାଙ୍କ ସୌନ୍ଦର୍ଯ୍ୟରେ ଏପରି ମୋହିତ ହୋଇଗଲେ ଯେ ସେ ତାଙ୍କର ଜ୍ଞାନ ବୈରାଗ୍ୟ ଆଦି ସବୁକୁ ଭୁଲିଗଲେ। ସେ ତ ଭଗବାନଙ୍କର ସଂକଳ୍ପିତ ମୋହିନୀ ରୂପ ହିଁ ଥିଲା। ନାରଦ ମୁନି ତାର କୌଣସି ଦୋଷ ଦର୍ଶନ ନ କରି କେବଳ ତାର ବିଶିଷ୍ଟ ଗୁଣମାନ ବ୍ୟାଖ୍ୟା କରିବା ସହିତ ସେହି କନ୍ୟାକୁ ପାଇବା ପାଇଁ ମନ ଭିତରେ ଅନେକ କଳ୍ପନା କରିବାକୁ ଲାଗିଲେ। ତୁରନ୍ତ ଭଗବାନଙ୍କୁ ପ୍ରାର୍ଥନା କରି ଯାଚଜ୍ଞ କଲେ କି ଭଗବାନ ମୋତେ କୃପା କରି ଆପଣଙ୍କ ପରି ରୂପ ଦେଇ ଦିଅନ୍ତୁ, ନହେଲେ ଅନ୍ୟ କୌଣସି ଉପାୟରେ ସେହି ରୂପବତୀ ରାଜକୁମାରୀକୁ ମୁଁ ପାଇପାରିବି ନାହିଁ। ନିଜ ମାୟାର ପ୍ରଭାବରେ ପ୍ରଭାବିତ ଅନନ୍ୟ ଭକ୍ତ ନାରଦଙ୍କ ଦଶା ଦେଖି ଭଗବାନ ହସି ହସି କହିଲେ, ନାରଦ, ତୁମେ ଯେହେତୁ ମୋର, ତେଣୁ ଯେଉଁ ପ୍ରକାର ତୁମର ପରମ ମଙ୍ଗଳ ହେବ ମୁଁ ତୁମ ପାଇଁ ତାହା କହିବି। ହେ ଶ୍ରଦ୍ଧାଳୁ ଶ୍ରୋତୃବୃନ୍ଦ, ରୋଗୀ ତା ରୁଚିରେ ଯାହା ମାଗିଥାଏ ବୈଦ୍ୟ ତାହାକୁ କୁପଥ୍ୟ ମନେ କରି ଦେଇନଥାଏ। ପରମ କଲ୍ୟାଣମୟ ଭବରୋଗ ସୁବୈଦ୍ୟ ପରମାତ୍ମା ପରମେଶ୍ୱର ଭକ୍ତର ସବୁ ଇଚ୍ଛାକୁ ପୂର୍ଣ୍ଣ କରିନଥାନ୍ତି। ଯେଉଁଥିରେ ତାହାର ବିଶେଷ କଲ୍ୟାଣ ହେବ ଅର୍ଥାତ୍ ପରମାର୍ଥ ଭ୍ରଷ୍ଟ ନ ହେବ, ଭଗବାନ କରୁଣାମୟ ଦୟାକରି ଆପଣ ଭକ୍ତକୁ ତାହା ହିଁ ପ୍ରଦାନ କରିଥାନ୍ତି। ଅବଶ୍ୟ ଭକ୍ତର ବୁଝିବାରେ ବିଳମ୍ବ ହୋଇଥାଏ, ନାରଦ ମୁନିଙ୍କ କ୍ଷେତ୍ରରେ ତାହା ହିଁ ହୋଇଥିଲା। କୃପାନିଧାନ ଭଗବାନ ମୁନିଙ୍କର ମଙ୍ଗଳ ନିମନ୍ତେ ତାଙ୍କୁ ଏପରି କୁରୂପ ଦେଇଥାନ୍ତି ଯେ କନ୍ୟା ତାଙ୍କୁ ବରଣ କରିବ କ'ଣ, ଭୟରେ ଦୂରେଇଗଲା। ଏସବୁ ଘଟଣାକୁ ପରବର୍ତ୍ତୀ ସମୟରେ ନାରଦ ବୁଝିପାରି ଭଗବାନଙ୍କ ପାଖରେ ଲଜ୍ଜିତ ହୋଇ ପ୍ରାୟଶ୍ଚିତ ସାଧନା କରିଥିଲେ। ଭକ୍ତି ହିଁ ମୁକ୍ତି, ଭକ୍ତି ହିଁ ଶକ୍ତି। ଭଗବାନ ଅନନ୍ୟ ଭକ୍ତର ଯୋଗକ୍ଷମ ଦାୟିତ୍ୱ ନିଶ୍ଚୟ ବହନ କରିଥାନ୍ତି। ଯେଉଁ ପ୍ରାଣୀ ସର୍ବଶକ୍ତିମାନ ସର୍ବାନ୍ତର୍ଯ୍ୟାମୀ ପରମେଶ୍ୱରଙ୍କର ଶ୍ରୀଚରଣରେ ଅନନ୍ୟ ଆଶ୍ରିତ ହୋଇ ପରମ ଭକ୍ତ ହୋଇଯାଏ, ସେ ହିଁ ଭଗବାନଙ୍କର ତ୍ରିଗୁଣାତ୍ମିକା ଦୈବୀ ବିସ୍ତୃତ ମାୟାରୁ ପରିତ୍ରାଣ ପାଇଥାଏ। ଗୋଟିଏ ତିନିଗୁଣିଆ ଦୌଡ଼ିକୁ ଛିଣ୍ଡାଇବା କ'ଣ ସହଜ କଥା, ପୁଣି ଏ ମାୟା ମନୁଷ୍ୟଚ୍ୟୁତ ନୁହେଁ, ଦୈବୀକୃତ। ଯେଉଁଠି ସ୍ୱୟଂ ଭଗବାନ କହୁଛନ୍ତି ଦୁସ୍ତର ଅର୍ଥାତ୍ ଏ ମାୟାକୁ ତରିବା କଷ୍ଟକର, ତେବେ କେଉଁ ବ୍ୟକ୍ତି ସତ୍ସାହସରେ ଇଚ୍ଛା କରିବ ଏହି ମାୟାମୟ ସଂସାରରୁ ଉଦ୍ଧାର ହେବାକୁ। ଏଥିପାଇଁ ଭଗବାନ ସାଧନାକୁ ସହଜ କରିଦେଇଛନ୍ତି, କେବଳ ଭକ୍ତି ସମର୍ପଣ ଚିନ୍ତନ ସ୍ମରଣ ଇତ୍ୟାଦି। ଐକାନ୍ତିକ ନିଷ୍ଠା ଓ ନିଷ୍କପଟ ଚିତ୍ତରେ ଯେ କେହି ପରମେଶ୍ୱରଙ୍କୁ ସପ୍ରେମ ଭଜନ କରିଥାନ୍ତି ସେହି ବ୍ୟକ୍ତି ନିଶ୍ଚିତ ଅସତ ଅଧର୍ମଚିତ ମାୟାରୁ ପରିତ୍ରାଣ ପାଇଥାଏ। ଯାଦୁକରର ଚମତ୍କାରିତାରେ ତା ନିଜ ଲୋକ କେବେ ବି ମୋହିତ ହୋଇନଥାଏ, ସେହିପରି ଭଗବାନଙ୍କ ଭକ୍ତ ବା ନିଜଜନକୁ କେବେ ମଧ୍ୟ ମୋହିତ କରି ସ୍ଖଳିତ ସ୍ଥିତି କରାଇ ଦେବେ ନାହିଁ ସେହି ଭଗବାନ। ମାଆର ପଣତକାନୀ ଧରି ଚାଲୁଥିବା ଶିଶୁଟି ଅସାବଧାନତା ହେତୁ କେବେ ଯଦି ଝୁଣ୍ଟି ପଡ଼େ ତେବେ ମା' କ'ଣ ତାକୁ ଫୋପାଡ଼ି ଦିଏ କି, ଧୂଳି ଝାଡ଼ି ଝୁଡ଼ି ତୁରନ୍ତ ହିଁ ତାକୁ କୋଳେଇ ଆଣିଥାଏ। ତେବେ ମାତା ପିତା ପରମ ପିତା ପରମେଶ୍ୱର ଭକ୍ତକୁ କେମିତି ଛାଡ଼ିଦେବେ, ସେ ତ କରୁଣାମୟ ଦୟାର ସାଗର, ସେ ନିଶ୍ଚୟ ଭକ୍ତକୁ କୌଣସି ପ୍ରକାର ନିଜ ପାଖକୁ ନେଇ ଆସିବେ। ନିଜର ତୁଚ୍ଛ ଅହଙ୍କାରକୁ ତାଙ୍କର ଶ୍ରୀଚରଣରେ ସମର୍ପଣ କରି ସେ ପରମ ଦୟାଳୁ କୃପାମୟ ଗୁରୁ ପରମାତ୍ମା ଦେବ ପରମେଶ୍ୱରଙ୍କୁ ଏକାନ୍ତ ଦାସତ୍ୱ ସ୍ଥିତିରେ ଶରଣ ଯାଇ ଭକ୍ତିପୂତ ପ୍ରଣାମ କରୁଛି।
0: ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନ କରିଥିଲେ ଅଖଣ୍ଡାନନ୍ଦ ସ୍ୱାମୀ। ଆକାଶବାଣୀ କଟକ ପ୍ରସାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 72ତମ ଭାଗ।

ଶ୍ରୀହରି ସ୍ୱୟଂ ଆତ୍ମଗତି, ତାଙ୍କର ମାୟା ଅଗୋଚର। ଜୀବର ଆତ୍ମା ବ୍ରହ୍ମମୟ ହୋଇଥିଲେ ହେଁ ଅବିଦ୍ୟା ସହିତ ମିଶି ରହେ। ବିଦୁରଙ୍କର ଏହି ସଂଶୟର ଉତ୍ତରରେ ମୈତ୍ରେୟ କହିଥିଲେ ଯେ ଈଶ୍ୱର ନିର୍ଲିପ୍ତ, ଯୋଗୀ ଏ ଯୋଗ ସାଧନାରେ ନିଶ୍ଚଳ ରହନ୍ତି। ବିଦୁର କହିଥିଲେ, ସଂସାରରେ ଯେଉଁମାନେ ମୂଢ଼ ଓ ଯେଉଁମାନେ ଦୃଢ଼ ମନା ସେଇମାନେ ହିଁ ମୁକ୍ତି ପାଆନ୍ତି, ଯେଉଁମାନେ ମଝି ମଝିକା ସେମାନେ ନାଶ ଯାଆନ୍ତି। ବିଦୁରଙ୍କ ପ୍ରଶ୍ନର ଉତ୍ତରରେ ଜୀବର ଗତି, ଧର୍ମ, ଅର୍ଥ, କାମ, ମୋକ୍ଷ ଆଦି ମାର୍ଗ, ସର୍ଗ ପ୍ରତିସର୍ଗ, ମନୁ ମନ୍ୱନ୍ତର ଓ ବଂଶାନୁଚରିତ ବିଷୟରେ ମୈତ୍ରେୟ କହିଥିଲେ।

0: ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 72ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସିଦ୍ଧାର୍ଥ ମିଶ୍ର, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଆମେ କୃଷିଜାତ ଫସଲ ଉତ୍ପାଦନରେ ଅଗ୍ରଣୀ ହେଲେ ମଧ୍ୟ ଅମଳ ପରବର୍ତ୍ତୀ ରକ୍ଷଣାବେକ୍ଷଣ, ପରିଚାଳନା ଓ ମୂଲ୍ୟଯୁକ୍ତ ପଦାର୍ଥ ପ୍ରସ୍ତୁତି କରିପାରୁନାହୁଁ। ସେଇଥିପାଇଁ ଚାଷୀ ଭାଇ ଫସଲର ଉପଯୁକ୍ତ ମୂଲ୍ୟ ପାଇପାରୁନାହିଁ। ଏହି ପରିପ୍ରେକ୍ଷୀରେ ଫସଲରୁ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। କୃଷିଜୀବୀ ମହିଳାମାନେ ଯଦି ଫସଲ ଉତ୍ପାଦନ ହେଉଥିବା ନିକଟବର୍ତ୍ତୀ ସ୍ଥାନରେ ପ୍ରକ୍ରିୟାକରଣ କରନ୍ତି, ତେବେ ସେମାନେ ଅଧିକ ଲାଭାନ୍ୱିତ ହୋଇପାରିବେ। କାରଣ କଞ୍ଚାମାଲର ମୂଳ ଦାମ କମ୍ ଥାଏ ଏବଂ ଯାତାୟାତର ଖର୍ଚ୍ଚ ମଧ୍ୟ ପଡ଼େ ନାହିଁ। ହିସାବ କରି ଦେଖାଯାଉଛି, ଅତି କମ୍ ପୁଞ୍ଜି ବିନିଯୋଗରେ କେବଳ ପ୍ରାଥମିକ ସ୍ତରରେ ପ୍ରକ୍ରିୟାକରଣ ଦ୍ୱାରା ମଧ୍ୟ କୃଷିଜାତ ଦ୍ରବ୍ୟର ସଂରକ୍ଷଣ କ୍ଷମତା ଅଳ୍ପ ବଢ଼ିଯାଇଥାଏ। ତେଣୁ ଉପଯୁକ୍ତ ଦରରେ ବିକ୍ରି ପାଇଁ କିଛି ଅଧିକ ସମୟ ମିଳିଥାଏ ଏବଂ ତାହାର ମୂଲ୍ୟ ବୃଦ୍ଧି ଘଟିଥାଏ। ଏଥିଲାଗି କେବଳ ଗୋଟିଏ ସଫା ଓ ଶ୍ରେଣୀକରଣ ଯନ୍ତ୍ର, ଓଜନ ମାପ କରିବା ଯନ୍ତ୍ର ଓ ପ୍ୟାକିଂ ପରେ ସିଲ୍ କରିବା ଯନ୍ତ୍ରର ଆବଶ୍ୟକତା ଥାଏ। ଏଥିରେ ଗୋଟା ଶସ୍ୟକୁ ସଫା କରି କାଠି, କୁଟା, ମାଟି ଓ ବାଲି ଇତ୍ୟାଦି ବାହାର କରିଦିଆଯାଏ। ତାପରେ ଶ୍ରେଣୀକରଣ ଯନ୍ତ୍ରରେ ପୃଥକ ପରେ ପ୍ୟାକିଂ କରି ବିକ୍ରି କରାଯାଇପାରିବ। ଏତଦ୍ବ୍ୟତୀତ ବିଭିନ୍ନ ମୂଲ୍ୟବର୍ଦ୍ଧକ ଖାଦ୍ୟ ପ୍ରସ୍ତୁତି ମଧ୍ୟ କୃଷିଜୀବୀ ମହିଳାମାନେ ଏକକ ବା ଦଳଗତ ଭାବେ କରିପାରିବେ। ଏଥିପାଇଁ ସେମାନଙ୍କୁ ଉପଯୁକ୍ତ ପ୍ରକ୍ରିୟାକରଣ ବ୍ୟବସ୍ଥା, ସଂରକ୍ଷଣ, ବଜାର ସୂଚନା ଓ ନିୟମକାନୁନ ବାବଦରେ ଜ୍ଞାନ ଆହରଣ କରିବାକୁ ହେବ, ଯାହାଫଳରେ କୃଷିଜୀବୀ ମହିଳାମାନେ ଖାଦ୍ୟ ପ୍ରକ୍ରିୟାକରଣକୁ ନିଜର ଆତ୍ମନିଯୁକ୍ତି ପନ୍ଥା ଭାବରେ ଗ୍ରହଣ କରିପାରିବେ। ମନେ ରଖନ୍ତୁ, ପ୍ରକ୍ରିୟାକରଣ ପାଇଁ ଉଦ୍ଦିଷ୍ଟ କିସମ ଚାଷ କଲେ ଉତ୍ପାଦ ପ୍ରସ୍ତୁତି ସହଜ ହୁଏ ଏବଂ ଏହାର ଗୁଣାତ୍ମକ ମାନ ବଜାୟ ରହିଥାଏ। ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗର ସଫଳତା ପାଇଁ ଖାଦ୍ୟ ଓ ପ୍ୟାକିଂର ମାନ ନିର୍ଭର କରୁଥିବାରୁ ସଦାସର୍ବଦା ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ ଅଟେ। ଭାରତ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ମାନାଙ୍କ ଓ ନିୟମାବଳୀ ସମ୍ବନ୍ଧରେ ସଦାସର୍ବଦା ଅବଗତ ରହିବା ବାଞ୍ଛନୀୟ ଅଟେ। ସରକାରୀ ସ୍ତରରେ ଭାରତ ଓ ରାଜ୍ୟ ସରକାର, କୃଷି ବିଭାଗ, ଖାଦ୍ୟ ପ୍ରକ୍ରିୟାକରଣ ବିଭାଗ, ଶିଳ୍ପ ବିଭାଗ ଓ ଜାତୀୟ ଉଦ୍ୟାନ କୃଷି ମିଶନ ତରଫରୁ ଯନ୍ତ୍ରପାତି ଓ ଶିଳ୍ପ ପ୍ରତିଷ୍ଠା ପାଇଁ ଅନେକ ପ୍ରୋତ୍ସାହନର ବ୍ୟବସ୍ଥା ଅଛି। ବିଭିନ୍ନ ଅନୁଷ୍ଠାନରେ ମାଗଣା ତାଲିମ ପାଇଁ ସରକାର ବିଭିନ୍ନ ପ୍ରକଳ୍ପ ଓ ଯୋଜନା ଚାଲୁ ରଖିଛନ୍ତି। ଗ୍ରାମାଞ୍ଚଳ ଓ କୃଷିଜୀବୀ ମହିଳାଙ୍କ ପାଇଁ କିଛି ସ୍ୱତନ୍ତ୍ର ଯୋଜନା ମଧ୍ୟ ରହିଛି। ଏସବୁ ଜ୍ଞାନକୌଶଳ ବହୁତ ସହଜ ଓ ସରଳ ମଧ୍ୟ। ଏଥିପାଇଁ ବିଶେଷ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନଥାଏ। ସାଧାରଣତଃ କିଛି ଦିନର ତାଲିମ ଦ୍ୱାରା ଆପଣମାନେ ଏହି ବ୍ୟବସାୟ କରି ଆତ୍ମନିର୍ଭରଶୀଳ ହୋଇପାରିବେ। ନିଜେ ସ୍ୱାବଲମ୍ବୀ ହେବା ସଙ୍ଗେ ସଙ୍ଗେ ନିକଟବର୍ତ୍ତୀ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ମଧ୍ୟ କରିପାରିବେ। ସବିଶେଷ ବୈଜ୍ଞାନିକ ଜ୍ଞାନ ପାଇଁ ଆପଣମାନେ OUAT ନଚେତ୍ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ କିମ୍ବା ସହକାରୀ କୃଷି ଇଞ୍ଜିନିୟରଙ୍କ ସାହାଯ୍ୟ ନେଇପାରିବେ। ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ସଦାସର୍ବଦା ଆପଣମାନଙ୍କର ଚାଷ କ୍ଷେତ୍ରରେ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ, ଉନ୍ନତମାନର ବିହନ, ଚାଷ ପ୍ରଣାଳୀ ଏବଂ କୃଷି ଓ ଆନୁଷଙ୍ଗିକ କୃଷିରେ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ପ୍ରୋତ୍ସାହନ ସମ୍ପର୍କରେ ଜାଣିବା ପାଇଁ ସଦାସର୍ବଦା ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରରେ ଥିବା ବୈଜ୍ଞାନିକ କିମ୍ବା କୃଷି କର୍ମଚାରୀମାନଙ୍କ ସହିତ ପରାମର୍ଶ କରନ୍ତୁ।
0: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଆଦି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ କେନ୍ଦୁଝର, ମୟୂରଭଞ୍ଜ ଏବଂ ଭଦ୍ରକ ଆଦି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,600 କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିରେ 25,000 କୋଟି ଟଙ୍କାର କୋଇଲା ଗ୍ୟାସିଫିକେସନ୍ ପ୍ରକଳ୍ପ, 17,117 କୋଟି ଟଙ୍କାର ଉନ୍ନତ ବିଦ୍ୟୁତ୍ ଶକ୍ତି ଭିତ୍ତିଭୂମିର ଶିଳାନ୍ୟାସ, 811 କୋଟି ଟଙ୍କାର ରାସ୍ତା ଓ ସେତୁ ଆଦିର ଲୋକାର୍ପଣ ହେବ। ପ୍ରଧାନମନ୍ତ୍ରୀ ଆଜି ପୂର୍ବାହ୍ନରେ ରାଇରଙ୍ଗପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପାହାଡ଼ପୁର ଗ୍ରାମ ପରିଦର୍ଶନ କରି ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା ଦକ୍ଷତା କେନ୍ଦ୍ର ଓ ପାହାଡ଼ପୁର ସ୍କୁଲରେ ପ୍ରାର୍ଥନା କରିବେ। ଅପରାହ୍ନରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଗତକାଲି ଓଡ଼ିଶା ଗସ୍ତରେ ଆସି ରାଇରଙ୍ଗପୁରଠାରେ ସନ୍ଧ୍ୟାରେ ପହଞ୍ଚିବା ପରେ କୁସ୍ମି ବ୍ଲକ ଖଣି ପ୍ରଭାବିତ ଗ୍ରାମଗୁଡ଼ିକ ପାଇଁ ମେଗା ସମନ୍ୱିତ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ, ବ୍ରହ୍ମକୁମାରୀଙ୍କ ମାତୃଶକ୍ତି ଭବନ, ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁର ନୂତନ ପୁଲିସ୍ ଜିଲ୍ଲାକୁ ଉଦ୍ଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଦେଶର 9,44,00,000 ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ସିଧାସଳଖ ପ୍ରଦାନ କରିବେ। 2019 ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା କୃଷକଙ୍କ ଜମାଖାତାକୁ ପ୍ରାୟ 4,50,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସରଳ ଓ ସମନ୍ୱିତ କରିବା ଉଦ୍ଦେଶ୍ୟରେ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି। ନୂତନ ମାର୍ଗଦର୍ଶିକା ଅନୁଯାୟୀ ପ୍ରତ୍ୟେକ ବିଭାଗ ପାଇଁ ଆବଶ୍ୟକ ଦଲିଲପତ୍ର, ଯାଞ୍ଚ ପ୍ରକ୍ରିୟା ଏବଂ ପଞ୍ଜୀକରଣର ସର୍ତ୍ତାବଳୀ ସ୍ପଷ୍ଟ ଭାବେ ନିର୍ଦ୍ଧାରିତ କରାଯାଇଛି। ଏଥିରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ, ବିଭିନ୍ନ ଉନ୍ନୟନମୂଳକ କର୍ତ୍ତୃପକ୍ଷ ଏବଂ ରାଜସ୍ୱ ଉପଖଣ୍ଡ ଅଞ୍ଚଳ ପାଇଁ ପୃଥକ୍ ପୃଥକ୍ କ୍ଷମତା ସମ୍ପନ୍ନ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ଓ ଭୂମିକା ସ୍ପଷ୍ଟ କରାଯାଇଛି। ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ଦେବୀ ପାର୍ବତୀ ଶ୍ରଦ୍ଧାଳୁମାନଙ୍କୁ ଯୁଗଳ ଦର୍ଶନ ଦେଇଛନ୍ତି। ଗତକାଲି ରାତିରେ ମଙ୍ଗଳ ଆଳତି ପରେ ନବଦମ୍ପତି ନଗର ପରିକ୍ରମାରେ ବାହାରିବା ପରେ ଆଜି ସନ୍ଧ୍ୟାରେ ମନ୍ଦିରରେ ପହଞ୍ଚିବା ପରେ ଏହା ଶେଷ ହେବ। ନୟାଗଡ଼ର ଶରଣକୂଳସ୍ଥିତ ଲଡ଼ୁବାବାଙ୍କ ପୀଠରେ ଦେବସଭା ପରେ ଶୀତଳଷଷ୍ଠୀ ଯାତ୍ରା ଉଦ୍ଯାପିତ ହୋଇଛି। ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଆଡ଼ମ୍ବର ସହକାରେ ଶୀତଳଷଷ୍ଠୀ ନୀତିକାନ୍ତି ଶେଷ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳରେ ଆୟୋଜିତ କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସୁବର୍ଣ୍ଣପୁର ଓ ନୂଆପଡ଼ାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧି ସମ୍ପର୍କରେ ଆଲୋଚନା ହୋଇଥିଲା। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାସ୍ତା ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ, ଟ୍ରାଫିକ୍ ନିୟନ୍ତ୍ରଣ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଢେଙ୍କାନାଳରେ ଅନୁଷ୍ଠିତ ବୈଠକରେ ସଡ଼କ ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା। ଶିଶୁ ଶ୍ରମିକ ପ୍ରଥା ବିରୋଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କଟକ ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷରେ ଏକ ସଚେତନତା ସମ୍ମିଳନୀ ଆୟୋଜିତ ହୋଇଯାଇଛି। ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କର୍ମଶାଳାରେ ଶିଶୁ ଶ୍ରମ ନିରାକରଣ ପାଇଁ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ ସହ କର୍ମଶାଳା ଆୟୋଜିତ ହୋଇଯାଇଛି। ରାଜ୍ୟରେ ଏକୀକୃତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆଜିଠାରୁ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଆବେଦନ ପ୍ରକ୍ରିୟା ଜାରି ରହିବ। ଏଥିଲାଗି ଆସନ୍ତା 10 ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଶରଣାର୍ଥୀମାନଙ୍କ ପ୍ରତି ସମବେଦନା ସମର୍ଥନ ଜଣାଇବା ଲକ୍ଷ୍ୟରେ ଆଜି ବିଶ୍ୱ ଶରଣାର୍ଥୀ ଦିବସ ପାଳନ କରାଯାଉଛି। ଶରଣାର୍ଥୀମାନଙ୍କ ସମସ୍ୟା ଏକ ବିଶ୍ୱସ୍ତରୀୟ ସମସ୍ୟା ହୋଇଥିବାରୁ ଏହାର ମୁକାବିଲା ପାଇଁ ବିଶ୍ୱବ୍ୟାପୀ ପ୍ରୟାସ ଚାଲିଛି। ଯୁଦ୍ଧ, ଦାରିଦ୍ର୍ୟ ଏବଂ ଅନ୍ୟ କାରଣଗୁଡ଼ିକରୁ ଶରଣାର୍ଥୀ ହୋଇଥିବା ଲୋକଙ୍କୁ ସେମାନଙ୍କର ଘରକୁ ଫେରାଇ ଆଣିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ବୌଦ୍ଧଠାରେ ସର୍ବାଧିକ ତାପମାତ୍ରା 41.3 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜିଥିରେ ଶୁଣନ୍ତୁ, ବାର୍ଦ୍ଧକ୍ୟ ଏକ ରୋଗ ନୁହେଁ, ଅବସ୍ଥା ମାତ୍ର। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଲକ୍ଷ୍ମୀଧର ରାଉଳ।
2: ମଣିଷ ଜନ୍ମ ହେବାଠାରୁ ବୟସର ପାହାଚ ଉପରେ ଚଢ଼ି ଚଢ଼ି ଶେଷରେ ମୃତ୍ୟୁବରଣ କରେ, ଯାହାକି ଧ୍ରୁବ ସତ୍ୟ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ସମୟର ବ୍ୟବଧାନ ଅଛି, ତାହା କେତୋଟି ଅବସ୍ଥା ଦେଇ ଗତି କରେ। ଜନ୍ମ ହେବାଠାରୁ 5 ବର୍ଷ ପର୍ଯ୍ୟନ୍ତ ବାଳୁତ ଅବସ୍ଥା, 5 ବର୍ଷ ଠାରୁ 10 ବର୍ଷ ପର୍ଯ୍ୟନ୍ତ ଶୈଶବ ଅବସ୍ଥା, 10 ବର୍ଷ ଠାରୁ 15 ବର୍ଷ ପର୍ଯ୍ୟନ୍ତ କୈଶୋର ଅବସ୍ଥା, 15 ବର୍ଷ ଠାରୁ 40 ବର୍ଷ ପର୍ଯ୍ୟନ୍ତ ଯୌବନ ଅବସ୍ଥା, 40 ବର୍ଷ ଠାରୁ 60 ବର୍ଷ ପର୍ଯ୍ୟନ୍ତ ପ୍ରାପ୍ତ ବୟସ୍କ ଅବସ୍ଥା, 60 ବର୍ଷରୁ 80 ବର୍ଷ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟର ପ୍ରଥମ ଅବସ୍ଥା, 80 ବର୍ଷରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ୟର ଶେଷ ଅବସ୍ଥା। ଏ ସଂସାରରେ ଯେତେ ଜୀବଜନ୍ତୁ ଅଛନ୍ତି, ସମସ୍ତେ ଜନ୍ମ ନିଅନ୍ତି ଏବଂ ପ୍ରାକୃତିକ ପ୍ରକ୍ରିୟାରେ ବିଭିନ୍ନ ଅବସ୍ଥା ଦେଇ ଶେଷରେ ବୃଦ୍ଧ ହୋଇ ମୃତ୍ୟୁବରଣ କରନ୍ତି। ତେଣୁ ବାର୍ଦ୍ଧକ୍ୟ ମଣିଷର ଶେଷ ଅବସ୍ଥା, ଯାହା ଏକ ରୋଗ ନୁହେଁ। ତେବେ ବାର୍ଦ୍ଧକ୍ୟ ସହିତ କେତୋଟି ରୋଗ ଅଙ୍ଗୀକାର ହୋଇ ସାଥୀ ଭଳି ଯାଉଥାଏ। ବହୁତ କମ୍ ଲୋକ ବିନା ରୋଗରେ ବାର୍ଦ୍ଧକ୍ୟରେ ପହଞ୍ଚି ପାରନ୍ତି ନାହିଁ, କିମ୍ବା ବିନା ବାର୍ଦ୍ଧକ୍ୟରେ କେତେକ ରୋଗ ସୃଷ୍ଟି ହୋଇପାରେ ନାହିଁ। ଅର୍ଥାତ୍ ବାର୍ଦ୍ଧକ୍ୟରେ ପାଦ ଦେଲା ପରେ ଶରୀରର ତନ୍ତୁ ବିଶେଷରେ ପରିବର୍ତ୍ତନ ଘଟେ, ଯାହାଦ୍ୱାରା କି ମଣିଷ ଦେହରେ ରୋଗ ସୃଷ୍ଟି ହେବା ସହଜ ହୁଏ ଏବଂ ମଣିଷକୁ ଶୀଘ୍ର ବାର୍ଦ୍ଧକ୍ୟର ଉପର ପାହାଚକୁ ନେଇଯାଏ। ସେହିପରି ଯଦି କୌଣସି ବ୍ୟକ୍ତି ଅର୍ଦ୍ଧ ବୟସରେ ରୋଗାକ୍ରାନ୍ତ ହୁଏ, ତେବେ ସେ ଶୀଘ୍ର ବାର୍ଦ୍ଧକ୍ୟ ଆଡ଼କୁ ଆଗେଇଥାଏ ଏବଂ ଶେଷ ସ୍ତରରେ ପହଞ୍ଚିଥାଏ। ତେଣୁ ବାର୍ଦ୍ଧକ୍ୟ ଗୋଟିଏ ଅବସ୍ଥା ଏବଂ ରୋଗ ଏହାର ଏକ ପରିଭୂଷଣ, ଯାହାକି ଅଙ୍ଗୀକାର ଭଳି ମଣିଷ ସହିତ ସାଥିସାଥି ହୋଇ ଚାଲିଥାଏ। ତେବେ ଏଠାରେ ପ୍ରଶ୍ନ ଉଠେ, ଜୀବଜନ୍ତୁଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ଏମାନେ

0: ସବୁ କାହିଁକି ଓ କିପରି ବୃଦ୍ଧ ହୁଅନ୍ତି? ପ୍ରାକୃତିକ ପ୍ରକ୍ରିୟାକୁ ଚିନ୍ତା କଲେ ଆମ୍ଭେମାନେ କହିବା ଯେ ଏହା ଏକ ପ୍ରାକୃତିକ ନିୟମ, କିନ୍ତୁ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀରେ ବୃଦ୍ଧ ହୋଇଯିବାର କେତୋଟି ମତବାଦ ଅଛି, ଯାହାକୁ ଆମେ ଥିଓରି କହୁ, ଯେପରିକି ଜେନେଟିକ୍ ଥିଓରି, ରାଣ୍ଡମ୍ ଡ୍ୟାମେଜ୍ ଥିଓରି, ହୋମୋଷ୍ଟାଟିକ୍ ଥିଓରି। ଜେନେଟିକ୍ ଥିଓରି ଅନୁସାରେ ମଣିଷ ଦେହରେ ଯେଉଁ ସବୁ ଜିନ୍ ଅଛି ତାହା ଧୀରେ ଧୀରେ ଭାଙ୍ଗି ଭାଙ୍ଗି ଯାଇ ଶରୀରରୁ ଅପସାରଣ ଘଟେ, ଯାହାଦ୍ୱାରା ମଣିଷର ଅବସ୍ଥାରେ ପରିବର୍ତ୍ତନ ଘଟେ। ରାଣ୍ଡମ୍ ଡ୍ୟାମେଜ୍ ଥିଓରି ଅନୁସାରେ ମଣିଷ ଶରୀରରେ ଯେଉଁ କୋଷ ବା ସେଲ୍ ଅଛି ତାହା ସାଧାରଣତଃ କ୍ରମାଗତ ଭାବେ ଭାଙ୍ଗି ଭାଙ୍ଗି ଯାଏ ଏବଂ ନୂତନ କୋଷ ତିଆରି ହେଉଥାଏ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ଶରୀର ଏହି ଭାଙ୍ଗିବା ଏବଂ ଗଢ଼ିବା ପ୍ରକ୍ରିୟା ହରାଇ ବସେ, ଫଳରେ କ୍ରମାଗତ ଭାବେ କୋଷ ସବୁ ଭାଙ୍ଗି ଯାଉଥାଏ, କିନ୍ତୁ ନୂତନ କୋଷ ତିଆରି ହେଉନଥାଏ। ଏହାଦ୍ୱାରା ମଣିଷ ବାର୍ଦ୍ଧକ୍ୟ ଅବସ୍ଥାକୁ ଚାଲିଯାଏ। ହୋମୋଷ୍ଟାଟିକ୍ ଥିଓରି ଅନୁସାରେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ରକ୍ତର ସଞ୍ଚାଳନ ଏବଂ ରକ୍ତ ଜମାଟ ବାନ୍ଧିବା କ୍ଷମତା ହରାଇ ବସେ, ଯାହାଦ୍ୱାରା ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ପଠାଇବା ପ୍ରକ୍ରିୟା ଶିଥିଳ ହୋଇଥାଏ, ଫଳରେ ବିଭିନ୍ନ ଅଙ୍ଗ ରକ୍ତର ଅଭାବରେ ଶୁଖି ଶୁଖିଯାଏ ଏବଂ ବାର୍ଦ୍ଧକ୍ୟ ଅବସ୍ଥାରେ ଉପନୀତ କରାଏ। ଏହି ଯେଉଁ ତିନୋଟି ମତବାଦ ବାର୍ଦ୍ଧକ୍ୟ କରାଉଛି ବୋଲି କୁହାଗଲା, ତାହା ସବୁ କେତୋଟି ଉପାଦାନ ଦ୍ୱାରା ପ୍ରଭାବିତ ହୋଇ ଶୀଘ୍ର ବାର୍ଦ୍ଧକ୍ୟ ପ୍ରାପ୍ତିରେ ସାହାଯ୍ୟ କରିଥାଏ, ଯଥା ବ୍ୟାୟାମ ନ କରିବା, ଉପଯୁକ୍ତ ଖାଦ୍ୟ ନ ଖାଇବା, ଅନ୍ୟାନ୍ୟ ମାଦକ ଦ୍ରବ୍ୟ ସେବନ କରିବା ଏବଂ ମଣିଷର ଜୀବନଧାରାରେ ପରିବର୍ତ୍ତନ ଆଣିବା ଅନ୍ତର୍ଭୁକ୍ତ। ଯଦି କୌଣସି ଲୋକକୁ କିଛି ରୋଗ ନାହିଁ, ତେବେ ଆମେ କଳନା କରିପାରିବା ସେ କେତେ ବର୍ଷ ବଞ୍ଚିପାରିବ। ଜଣକୁ 65 ବର୍ଷ ହୋଇଥିଲେ ସିଏ ଆଉ 70 ବର୍ଷ ବଞ୍ଚିବ, 75 ବର୍ଷ ହୋଇଥିଲେ ସିଏ 11 ବର୍ଷ ବଞ୍ଚିବ, 85 ବର୍ଷ ହୋଇଥିଲେ ସିଏ 6 ବର୍ଷ ବଞ୍ଚିବ, 90 ବର୍ଷ ହୋଇଥିଲେ ଆଉ 4 ବର୍ଷ ବଞ୍ଚିବ ଏବଂ 100 ବର୍ଷ ହୋଇଥିଲେ ଆଉ 2 ବର୍ଷ ବଞ୍ଚିବ।
1: ବାର୍ଦ୍ଧକ୍ୟ ଏକ ରୋଗ ନୁହେଁ, ଅବସ୍ଥା ମାତ୍ର। ଏ ସମ୍ପର୍କରେ କହିଲେ ଡାକ୍ତର ଲକ୍ଷ୍ମୀଧର ରାଉଳ। ଆକାଶବାଣୀ କଟକ, ସମୟ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଓଡ଼ିଶାରେ ଆଜି 47,600 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ଆଜି ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ପାରଦର୍ଶୀ ଭାବେ ପରିଚାଳନା କରିବାକୁ ପ୍ରସ୍ତୁତ ଥିବା ଏନ୍ଟିଏର ସୂଚନା ଏବଂ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆଜି ଚେନ୍ନାଇରେ ଖେଳାଯିବ ତୃତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,600 କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିରେ 25,000 କୋଟି ଟଙ୍କାର କୋଇଲା ଗ୍ୟାସିଫିକେସନ୍ ପ୍ରକଳ୍ପ, 17,117 କୋଟି ଟଙ୍କାର ଉନ୍ନତ ବିଦ୍ୟୁତ୍ ଶକ୍ତି ଭିତ୍ତିଭୂମିର ଶିଳାନ୍ୟାସ, 811 କୋଟି ଟଙ୍କାର ରାସ୍ତା ଓ ସେତୁ ଆଦିର ଲୋକାର୍ପଣ ହେବ। ପ୍ରଧାନମନ୍ତ୍ରୀ ଆଜି ପୂର୍ବାହ୍ନରେ ରାଇରଙ୍ଗପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପାହାଡ଼ପୁର ଗ୍ରାମ ପରିଦର୍ଶନ କରି ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା ଦକ୍ଷତା କେନ୍ଦ୍ର ଓ ପାହାଡ଼ପୁର ସ୍କୁଲରେ ପ୍ରାର୍ଥନା କରିବେ। ଅପରାହ୍ନରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ପରେ ପ୍ରଧାନମନ୍ତ୍ରୀ 2 ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ଆଜି ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରେ ପଶ୍ଚିମବଙ୍ଗ ଦିବସ ପାଳନ ଉତ୍ସବରେ ଯୋଗଦେବେ। ସେଠାରେ ପ୍ରଧାନମନ୍ତ୍ରୀ ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ ଏବଂ ଶିଳାନ୍ୟାସ କରିବେ। ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପିଏମ୍ କିଷାନର 23ତମ କିସ୍ତି ପ୍ରଦାନ କରିବେ। ଏହା ଅଧୀନରେ ଦେଶବ୍ୟାପୀ 9,44,00,000 ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଜରିଆରେ 18,880 କୋଟି ଟଙ୍କାରୁ ଅଧିକ ରାଶି ହସ୍ତାନ୍ତର କରାଯିବ। ଏହା ବ୍ୟତୀତ ପଶ୍ଚିମବଙ୍ଗର ପ୍ରଧାନମନ୍ତ୍ରୀ ଫସଲ ବୀମା

ଯୋଜନା ଡିଜିଟାଲ କୃଷି ମିଶନର ଅଂଶ ଭାବେ ଏଗ୍ରିଷ୍ଟାକ୍ ଜାତୀୟ ପ୍ରାକୃତିକ କୃଷି ମିଶନ ଏବଂ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ସମେତ ଅନେକ କେନ୍ଦ୍ରୀୟ କୃଷି ଯୋଜନାର ଶୁଭାରମ୍ଭ କରିବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ 6:30 କୋଲକାତାଠାରେ ଆୟୋଜିତ ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ଉତ୍ସବରେ ଯୋଗଦେବେ। ଏହି ଅବସରରେ ଶ୍ରୀ ମୋଦି ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦରରେ ସ୍ୱଦେଶୀ ପ୍ରଯୁକ୍ତିରେ ନିର୍ମିତ 3 ନୌସେନା ଜାହାଜ ଆଇଏନ୍ଏସ୍ ତୁନାଗିରି, ସଂଶୋଧକ ଏବଂ ଆଗ୍ରେକୁ ଲୋକାର୍ପଣ କରିବେ। ଆସନ୍ତାକାଲି ହେବାକୁ ଥିବା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷାକୁ ସ୍ୱଚ୍ଛ ଓ ପାରଦର୍ଶୀ ଢଙ୍ଗରେ କରିବା ଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ସୂଚନା ଦେଇଛି। ଦେଶର 551 ସହରରେ ଏବଂ ବିଦେଶରେ 14 ସହରରେ 22 ଲକ୍ଷରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେବେ। ପରୀକ୍ଷାକୁ ସୁଚାରୁରୂପେ ପରିଚାଳନା କରିବା ଲାଗି 2 ଲକ୍ଷରୁ ଅଧିକ ନିରୀକ୍ଷକ, ସଂଯୋଜକ, ପୁଲିସ ଫୋର୍ସ ଏବଂ ପ୍ରଶାସକମାନଙ୍କୁ ନିୟୋଜିତ କରାଯାଇଛି। ଏହି ପରୀକ୍ଷା ଲାଗି ସିସିଟିଭି ମାଧ୍ୟମରେ ନିରୀକ୍ଷଣ ସହ ଆଧାର ଆଧାରିତ ପ୍ରମାଣୀକରଣ, ଜିପିଏସ୍ ଆଧାରିତ ଯାନ ବ୍ୟବହାର ଭଳି ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଏନ୍ଟିଏ ପକ୍ଷରୁ କୁହାଯାଇଛି। ବୃହତ୍ ଅନାଦେୟ ଋଣ ମାମଲାଗୁଡ଼ିକର ସମାଧାନ ପ୍ରକ୍ରିୟାକୁ ନେଇ ବ୍ୟାଙ୍କ, ଆସେଟ୍ ରିକନ୍ଷ୍ଟ୍ରକ୍ସନ୍ କମ୍ପାନୀ ଏବଂ ଋଣ ଗ୍ରହୀତାଙ୍କ ମଧ୍ୟରେ ସଲାସୁତୁରା ରହିଥିବା ନେଇ ସୁପ୍ରିମକୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଭି ମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, କରଦାତାଙ୍କଠାରୁ ସଂଗୃହୀତ ସାଧାରଣ ଜନତାଙ୍କ ଅର୍ଥ ବ୍ୟାଙ୍କ ମାଧ୍ୟମରେ ଋଣ ଆକାରରେ ପ୍ରଦାନ କରାଯାଉଥିବା ବେଳେ ଏହି ବକେୟା ଆଦାୟ ପାଇଁ ଅନେକ କ୍ଷେତ୍ରରେ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଜନସାଧାରଣଙ୍କ କଲ୍ୟାଣ ପାଇଁ ବ୍ୟୟ ହେବାକୁ ଥିବା ସରକାରୀ ଅର୍ଥର ଅପବ୍ୟବହାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତା ବ୍ୟକ୍ତ କରିଛନ୍ତି। ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର 1537 କୋଟି ଟଙ୍କାର ଋଣକୁ ମାତ୍ର 73.50 କୋଟି ଟଙ୍କାରେ 2 ଆସେଟ୍ ରିକନ୍ଷ୍ଟ୍ରକ୍ସନ୍ କମ୍ପାନୀ ମାଧ୍ୟମରେ ସମାଧାନ କରାଯାଇଥିବା ଅଭିଯୋଗ ସମ୍ବଳିତ ଏକ ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାର, ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଅନ୍ୟ ସମ୍ପୃକ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଶୁଣାଣି ସମୟରେ ଖଣ୍ଡପୀଠ ଆସେଟ୍ ରିକନ୍ଷ୍ଟ୍ରକ୍ସନ୍ କମ୍ପାନୀଗୁଡ଼ିକର କାର୍ଯ୍ୟପ୍ରଣାଳୀର ସମୀକ୍ଷା ଆବଶ୍ୟକ ବୋଲି କହିଛନ୍ତି। ଆସେଟ୍ ରିକନ୍ଷ୍ଟ୍ରକ୍ସନ୍ କମ୍ପାନୀ ହେଉଛି ଏକ ବିତ୍ତୀୟ ସଂସ୍ଥା ଯାହା ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାଗୁଡ଼ିକର ଅନାଦେୟ ଋଣକୁ ଅଧିଗ୍ରହଣ କରି ଆଦାୟ ବ୍ୟବସ୍ଥା କରିଥାଏ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଅସ୍ଥିର ବିଶ୍ୱ ପରିସ୍ଥିତିରେ ଭାରତକୁ ନିଜର ଜାତୀୟ ସ୍ୱାର୍ଥ, ରଣନୀତିକ ସ୍ୱାଧୀନତା ଏବଂ ବହୁମୁଖ୍ୟ ବିଶ୍ୱ ବ୍ୟବସ୍ଥାର ଲକ୍ଷ୍ୟକୁ ଆଗେଇ ନେବା ସହ ବିଭିନ୍ନ ଅଞ୍ଚଳ ସହ ସମ୍ପର୍କକୁ ସର୍ବାଧିକ ଫଳପ୍ରଦ କରିବା ଆବଶ୍ୟକ। ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ଭାରତ ଆମେରିକା ଫୋରମ 2026ରେ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ କେତେକ ପ୍ରସଙ୍ଗକୁ ନେଇ ବିଭିନ୍ନ ଆହ୍ୱାନର ସାମ୍ନା କରୁଥିଲେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଭାରତ ଆମେରିକା ସହଭାଗିତା କ୍ରମଶଃ ସୁଦୃଢ଼ ହେଉଛି। ସେ କହିଛନ୍ତି, ଭାରତର ବିକାଶ ସହିତ ଦେଶର ସ୍ୱାର୍ଥ ଜଡ଼ିତ ଲକ୍ଷ୍ୟ ବ୍ୟାପକ ହେବ। ଭାରତର ବରିଷ୍ଠ ଅମଲା ବିବେକ ଅଗ୍ରୱାଲଙ୍କୁ 2026-27 ବର୍ଷ ପାଇଁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସର ପରବର୍ତ୍ତୀ ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ସେ ବ୍ରିଟେନର ଗାଇଲ୍ସ ଥମ୍ସନ୍ଙ୍କ ସ୍ଥାନରେ କାର୍ଯ୍ୟ କରିବେ। ବର୍ତ୍ତମାନ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟରତ ଶ୍ରୀ ଅଗ୍ରୱାଲ ପୂର୍ବରୁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ। June 17-19 ପର୍ଯ୍ୟନ୍ତ ଅନୁଷ୍ଠିତ ବୈଠକରେ ଶ୍ରୀ ଅଗ୍ରୱାଲଙ୍କ ଉପାଧ୍ୟକ୍ଷ ନିଯୁକ୍ତି ସମ୍ପର୍କିତ ନିଷ୍ପତ୍ତି ନିଆଯାଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶ୍ରୀ ଅଗ୍ରୱାଲଙ୍କ ଚୟନକୁ ଭାରତ ପାଇଁ ଏକ ବଡ଼ ସଫଳତା ବୋଲି କହିଛି। ମନ୍ତ୍ରଣାଳୟ ଦ୍ୱାରା ସାମାଜିକ ଗଣମାଧ୍ୟମ ପୋଷ୍ଟରେ କୁହାଯାଇଛି, ଏହି ନିଯୁକ୍ତି ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ଏବଂ ବେଆଇନ ଆର୍ଥିକ ନେଟୱାର୍କ ବିରୋଧରେ ଲଢ଼େଇ ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତାକୁ ପ୍ରକାଶ କରୁଛି। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ସଶକ୍ତ ଭାରତ ଗଠନ ଦିଗରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପରିବର୍ତ୍ତନମୂଳକ ପଦକ୍ଷେପଗୁଡ଼ିକ ଉପରେ। ଗତ 12 ବର୍ଷ ମଧ୍ୟରେ ସରକାର ଦେଶର ପ୍ରଯୁକ୍ତି କ୍ଷେତ୍ରରେ ଗଠନାତ୍ମକ ପରିବର୍ତ୍ତନ ଆଣିଛନ୍ତି। ସଶକ୍ତ ଭାରତର 2 ପ୍ରମୁଖ ଭିତ୍ତି ହେଉଛି ସେମିକଣ୍ଡକ୍ଟର ପରିବେଶ ବ୍ୟବସ୍ଥାର ବିକାଶ ଏବଂ ମହାକାଶ କ୍ଷେତ୍ରର ଷ୍ଟାର୍ଟଅପ୍ ଗୁଡ଼ିକର

ଦ୍ରୁତ ଅଭିବୃଦ୍ଧି। ନୀତିଗତ ପରିବର୍ତ୍ତନ ଫଳରେ ସେମିକଣ୍ଡକ୍ଟର କ୍ଷେତ୍ର ଏବେ ଉତ୍ପାଦନ ଓ ଡିଜାଇନ୍ ୟୁନିଟ୍ରେ ପରିଣତ ହୋଇଛି। ଜାତୀୟ ସୁରକ୍ଷା, ଆର୍ଥିକ ସ୍ଥିରତା, ଡିଜିଟାଲ ସାର୍ବଭୌମତ୍ୱ ଏବଂ ଭବିଷ୍ୟତ ପ୍ରତିଯୋଗିତାମୂଳକ କ୍ଷମତା ପାଇଁ ସେମିକଣ୍ଡକ୍ଟର ଏକ ମୂଳ ଆଧାର ପାଲଟିଛି। 2021 ଡିସେମ୍ବରରେ 76,000 କୋଟି ଟଙ୍କା ବ୍ୟୟବରାଦ ସହ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ଆରମ୍ଭ କରାଯାଇଥିଲା। ଏହା ଅଧୀନରେ ସିଲିକନ୍ ଫ୍ୟାବ୍, କମ୍ପାଉଣ୍ଡ ସେମିକଣ୍ଡକ୍ଟର ସୁବିଧା, ଆସେମ୍ବ୍ଲିଂ ଓ ପରୀକ୍ଷଣ ୟୁନିଟ୍ ଏବଂ ଚିପ୍ ଡିଜାଇନ୍ ପାଇଁ 50% ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। 2026 ସୁଦ୍ଧା ସରକାର ସେମିକଣ୍ଡକ୍ଟର ମିଶନ 2.0 ଆରମ୍ଭ କରି ଶିଳ୍ପକ୍ଷେତ୍ର ନେତୃତ୍ୱାଧୀନ ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର ପାଇଁ 1,000 କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ପ୍ରଯୁକ୍ତି ବିକାଶ ସହ ଭବିଷ୍ୟତ ପାଇଁ ଦକ୍ଷ ମାନବ ସମ୍ପଦ ସୃଷ୍ଟିରେ ସହାୟକ ହେବ। ସେମିକଣ୍ଡକ୍ଟର ମିଶନ 2.0 ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏଆଇ ମିଶନ 1.0 ଏହି ଜଟିଳ ଶିଳ୍ପର ମୂଳ ଭିତ୍ତିଭୂମି ପ୍ରତିଷ୍ଠା କରିଥିବା ବେଳେ ମିଶନ 2.0 ପରିବେଶ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଗୁରୁତ୍ୱ ଦେବ। ଅନ୍ୟପକ୍ଷରେ ଭାରତୀୟ ମହାକାଶ ନୀତି 2023 ଅନୁଯାୟୀ ଘରୋଇ ସଂସ୍ଥାଗୁଡ଼ିକୁ ଉପଗ୍ରହ ଉତ୍କ୍ଷେପଣ, ନିର୍ମାଣ ଓ ପରିଚାଳନା, ତଥ୍ୟ ସଂଗ୍ରହ ଓ ପ୍ରସାରଣ ଏବଂ ଗ୍ରାଉଣ୍ଡ ଷ୍ଟେସନ ପରିଚାଳନା ସହ ସମ୍ପୂର୍ଣ୍ଣ ମହାକାଶ କାର୍ଯ୍ୟକଳାପ କରିବାକୁ ଅନୁମତି ଦିଆଯାଇଛି। ଫଳରେ 2014 ମାତ୍ର ଗୋଟିଏ ପଞ୍ଜୀକୃତ ମହାକାଶ ଷ୍ଟାର୍ଟଅପ୍ ଥିବାବେଳେ 2026 ସୁଦ୍ଧା ଏହି ସଂଖ୍ୟା 400କୁ ବୃଦ୍ଧି ପାଇଛି। ସେମିକଣ୍ଡକ୍ଟର ମିଶନର ସଫଳତା ଏବଂ ଦ୍ରୁତ ବିକାଶଶୀଳ ଘରୋଇ ମହାକାଶ କ୍ଷେତ୍ର ମାଧ୍ୟମରେ ଏକ ବିକଶିତ ରାଷ୍ଟ୍ର ଗଠନ ଦିଗରେ ଭାରତର ଯାତ୍ରା ସଫଳ ରୂପ ନେଉଛି। କ୍ରିକେଟରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ତୃତୀୟ ଏବଂ ଶେଷ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଆଜି ଅପରାହ୍ନରେ ଚେନ୍ନାଇ ସ୍ଥିତ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ। ଅପରାହ୍ନ 1:30 ମ୍ୟାଚ୍ ଆରମ୍ଭ ହେବ। ଆୟୋଜକ ଭାରତ ଏହି ଶୃଙ୍ଖଳାରେ 2-0 ଆଗରେ ରହିଛି। ସୁସ୍ଥ ହେବା ପରେ ଦ୍ରୁତ ବୋଲର ହର୍ଷିତ ରାଣା ଶେଷ ଦିନିକିଆ ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ଫିଫା ଫୁଟବଲ ବିଶ୍ୱକପ୍ରେ ଆମେରିକା ଗ୍ରୁପ୍ ଡିର ଏକ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ 2-0 ପରାସ୍ତ କରି ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଏହି ଫୁଟବଲ ବିଶ୍ୱକପ୍ରେ 4 ମ୍ୟାଚ୍ ଖେଳାଯିବ। ଗ୍ରୁପ୍ ବିର ମ୍ୟାଚ୍ରେ ସ୍କଟଲ୍ୟାଣ୍ଡ ଓ ମରକୋ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଗ୍ରୁପ୍ ସିରେ ହାଇତି ଓ ବ୍ରାଜିଲ, ଗ୍ରୁପ୍ ଡିରେ ତୁର୍କୀ ଓ ପାରାଗୁଏ ଏବଂ ଗ୍ରୁପ୍ ଏଫ୍ରେ ନେଦରଲ୍ୟାଣ୍ଡସ୍ ଓ ସ୍ୱିଡେନ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତର ତାରକା ଜାଭେଲିନ୍ ଥ୍ରୋ ଖେଳାଳି ନୀରଜ ଚୋପ୍ରା ଗତକାଲି ଅନୁଷ୍ଠିତ ଦୋହା ଡାଇମଣ୍ଡ ଲିଗ୍ରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। 28 ନୀରଜ ତାଙ୍କ ତୃତୀୟ ପ୍ରୟାସରେ ସର୍ବୋତ୍ତମ 85.69 ମିଟର ଦୂରତା ଥ୍ରୋ କରିଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ। ଓଡ଼ିଶାରେ ଆଜି 47,600 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ଆଜି ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ପାରଦର୍ଶୀ ଭାବେ ପରିଚାଳନା କରିବାକୁ ପ୍ରସ୍ତୁତ ଥିବା ଏନ୍ଟିଏର ସୂଚନା ଏବଂ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆଜି ଚେନ୍ନାଇରେ ଖେଳାଯିବ ତୃତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।

ନୂଆ ଯୋଜନା ଆଣିଲେ, ଯେଉଁ ଯୋଜନା କି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଯାହାକି ଆଜି ଆମେ ଯଦି ଦେଖିବା ତ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଯୋଉ ଅନ୍ତୋଦୟ ଯୋଜନା ଗୋଟିଏ ଅଛି, ଏହିପରି ଭାବରେ ଅନ୍ତୋଦୟ ଯୋଜନା ଏବଂ

ସୁବ୍ୟବସ୍ଥିତ ବ୍ୟବସ୍ଥାକୁ ଆଜି ସ୍ୱତନ୍ତ୍ରତା ଦେବା ଫଳରେ ଏହାଦ୍ୱାରା ପ୍ରକୃତ ହିତାଧିକାରୀଙ୍କର ପାଖରେ ସରକାରୀ ସୁବିଧା ଇଏ ପହଞ୍ଚିବା ସୁନିଶ୍ଚିତ ହେଇପାରିଛି। ଆଜି ଆମେ ଏକ ନୂତନ

ସ୍କୁଲରେ ମାଗଣାରେ ପାଉଛନ୍ତି। ଆମେ କିଭଳି ଭାବରେ ଆମେ ସେଥିପାଇଁ ଆପଣଙ୍କୁ ଆଉ ଟିକେ ଅଧିକ ସଶକ୍ତ କରିବା ପାଇଁ ଆମେ 10 କିଲୋ ଚାଉଳ ଦେବାର ଅତିରିକ୍ତ 5 କିଲୋ ସହିତ 10 କିଲୋ ଚାଉଳ ଆପଣଙ୍କୁ ଦେବାର ଏଇ ଚିନ୍ତାଧାରା ରଖି ଆଜି ଆଗକୁ ବଢ଼ୁଛନ୍ତି।

0: ସେମାନଙ୍କର ନିୟମିତ ନିଶୁଳ୍କ ଚାଉଳ ସହିତ ପ୍ରତି ବ୍ୟକ୍ତିଙ୍କୁ ଅତିରିକ୍ତ 5 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ଆପଣମାନଙ୍କର ପାଖରେ ପହଞ୍ଚାଯିବ। ଏହା ପରେ ଲକ୍ଷ ଲକ୍ଷ ପରିବାର ଖାଦ୍ୟ ସୁରକ୍ଷା ଆହୁରି ସୁଦୃଢ ହବ। ଗୋଟିଏ ପରିବାର ଆପଣଙ୍କର ଯଦି 5 ଜଣ ପରିବାର ସଦସ୍ୟ ଅଛନ୍ତି ତାହେଲେ ଆପଣମାନେ ପାଉଥିଲେ 5 × 5 = 25 କିଲୋ ଚାଉଳ ଆପଣମାନେ ପାଉଥିଲେ, ଏବଂ ଅତିରିକ୍ତ 5 କିଲୋ ଦେଲେ 25 କିଲୋ ଜାଗାରେ ଆପଣ 50 କିଲୋ ଚାଉଳ ଏଣିକି ପ୍ରତି ମାସରେ ଆପଣଙ୍କ ଘରକୁ ଯିବ, ଅର୍ଥାତ୍ 0.5 କ୍ୱିଣ୍ଟାଲ ଚାଉଳ ଘରକୁ ଆପଣମାନଙ୍କ ପାଖକୁ ଯିବ। ଆଜି ଆମେ ପ୍ରଥମେ ଶୁଭାରମ୍ଭ କରୁଛୁ, ଏ ଚାଉଳ ଆପଣମାନଙ୍କୁ 3 ମାସର ଏକକାଳୀନ ମିଳିବ, ଅର୍ଥାତ୍ 50 କିଲୋ 50 କିଲୋ ଆଉ 50 କିଲୋ 1.5 କ୍ୱିଣ୍ଟାଲ 1 କ୍ୱିଣ୍ଟାଲ 50 କିଲୋ ଚାଉଳ ପ୍ରାପ୍ତ ହେବା ପାଇଁ ଯାଉଛି, ଯାହାଦ୍ୱାରା ନିଶ୍ଚିତ ଭାବରେ ଆପଣଙ୍କର ପରିବାରକୁ ଯେତିକି ଚାଉଳ ଯିବ ପରିବାର ଚଳିବା ପାଇଁ ଆର୍ଥିକ ବୋଝ ଲାଘବ ହେବା ପାଇଁ, ଇଏ ନିଶ୍ଚିତ ଭାବରେ ମୁଁ କହିବା ପାଇଁ ଚାହିଁବି। ଏହା ହଉଛି ଆପଣମାନଙ୍କୁ ଆମ ସରକାରଙ୍କର ସ୍ୱତନ୍ତ୍ର ଭେଟି, ଯେଉଁଥିପାଇଁ କି କେବଳ ଭେଟି ନୁହଁ, ଇଏ ହଉଛି ଗୋଟେ ପରିବାର ଆର୍ଥିକ ବୋଝରୁ ଲାଘବ କରିବା, ଗୋଟେ ପରିବାରକୁ ସଶକ୍ତ କରିବା ପାଇଁ ଇଏ ହଉଛି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା। ଅନେକ ପରିବାର ପାଇଁ ଏହା ହଉଛି ବହୁତ ବଡ ଆର୍ଥିକ ସହାୟତା ଯୋଜନା। ରାଜ୍ୟରେ ସମୁଦାୟ 1,96,000 ପରିବାରର 3,28,52,000 ସଦସ୍ୟ, ଅର୍ଥାତ୍ ସମୁଦାୟ ଜନସଂଖ୍ୟାର 80% 100 ଜଣ ଏଥିରେ ଉପକୃତ ହେବା ପାଇଁ ଯାଉଛନ୍ତି। ଏହି ଯୋଜନାରେ ଆମ ସରକାର ବାର୍ଷିକ ପ୍ରାୟ ଏଥିପାଇଁ 8,813 କୋଟି ଟଙ୍କା ବ୍ୟୟ କରିବେ। ଗରିବଙ୍କର ମୁହଁରେ ହସ ଫୁଟେଇବା ପାଇଁ ଏହି ବ୍ୟୟ ଆମ ପାଇଁ ଇଏ ଖର୍ଚ୍ଚ ନୁହେଁ, ଏହା ଏକ ପବିତ୍ର ସାମାଜିକ ନିବେଶ। ଏ ସାମାଜିକ ନିବେଶ ମାଧ୍ୟମରେ ନିଶ୍ଚିତ ଭାବରେ ସଶକ୍ତ ବି ସରକାର ହେବେ, ପରିବାର ବି ସଶକ୍ତ ହେବ। ଆମ ସରକାରଙ୍କର ଲକ୍ଷ୍ୟ କେବଳ ଯୋଜନା ଘୋଷଣା ଇଏ ସର୍ବସ୍ତ ନୁହେଁ, ଆମର ଲକ୍ଷ୍ୟ ହଉଛି ସମୃଦ୍ଧ ଚାଷୀ, ସୁରକ୍ଷିତ ପରିବାର ଏବଂ ବିକଶିତ ଓଡ଼ିଶା। ଗତ 2 ବର୍ଷରେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ଜନସେବାରେ ଏକ ନୂତନ ଅଧ୍ୟାୟ ଆଜି ରଚନା କରିବା ପାଇଁ ଯାଉଛନ୍ତି। ଧାନ କରିବା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ କରାଯାଉଛି, ଗୋଦାମ ଭିତ୍ତିଭୂମିର ବ୍ୟାପକ ବିକାଶ କରାଯାଉଛି, ଡିଜିଟାଲ ଟ୍ରାକିଂ, ଅନଲାଇନ୍ ନିରୀକ୍ଷଣ ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ମାଧ୍ୟମରେ ଖାଦ୍ୟଶସ୍ୟ ପରିଚାଳନାକୁ ଅଧିକ ଆଧୁନିକ ଇଏ କରାଯାଉଛି। ମଣ୍ଡିରୁ ମିଲ୍, ମିଲ୍ରୁ ଗୋଦାମ, ଗୋଦାମରୁ ରାସନ ଦୋକାନ ଏବଂ ରାସନ ଦୋକାନରୁ ହିତାଧିକାରୀଙ୍କର ହାତକୁ ଖାଦ୍ୟଶସ୍ୟ ପହଞ୍ଚିବା ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବାରେ ଆଜି ଆମ ସରକାର ସ୍ୱତନ୍ତ୍ର ଭାବରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି ଏବଂ ସଫଳ ରୂପାୟନ କରିବା ପାଇଁ ମଧ୍ୟ ଯାଉଛନ୍ତି। ଆସନ୍ତୁ ଆମେ ସମସ୍ତେ ମିଶି ସଂକଳ୍ପ ନେବା, ଓଡ଼ିଶାର କୌଣସି ପରିବାରର ଭୋକରେ ରହି କେହି ବି ଭୋକରେ ରହିବେ ନାହିଁ, ଓଡ଼ିଶାର କୌଣସି ପରିବାରର ଭୋକରେ କେହି ରହିବେ ନାହିଁ, କୌଣସି ଶିଶୁ ଅପପୁଷ୍ଟିର ଶିକାର ହେବେ ନାହିଁ, କୌଣସି ବୃଦ୍ଧ ଅନ୍ନ ଅଭାବରେ କଷ୍ଟ ପାଇବ ନାହିଁ। ଏହା ହଉଛି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଉଦ୍ଦେଶ୍ୟ।
1: ସୂଚନାଯୋଗ୍ୟ ଯେ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ମାସିକ 5 କିଲୋ ଚାଉଳ ମିଳୁଥିବା ବେଳେ ଏବେ ରାଜ୍ୟ ସରକାର ଅତିରିକ୍ତ 5 କିଲୋ ଚାଉଳ ପ୍ରଦାନ କରିଛନ୍ତି, ଫଳସ୍ୱରୂପ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ମାସିକ ମୋଟ 10 କିଲୋ ଚାଉଳ ମାଗଣାରେ ପାଇବେ। କେନ୍ଦୁଝର ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ 4,14,507 ପରିବାରର 14,49,507 ହିତାଧିକାରୀ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ 19,477 ପରିବାରର ହିତାଧିକାରୀଙ୍କୁ ମିଶାଇ ମୋଟ 4,33,984 ପରିବାରର 15,10,618 ହିତାଧିକାରୀ ଉପକୃତ ହୋଇଛନ୍ତି। ଏଥିପାଇଁ ମାସିକ 14,100.25 କ୍ୱିଣ୍ଟାଲ ଚାଉଳ ଆବଣ୍ଟନ କରାଯାଇଛି। ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି

ଭାବରେ କେନ୍ଦୁଝର ଲୋକସଭା ସଦସ୍ୟ ଶ୍ରୀଯୁକ୍ତ ଅନନ୍ତ ନାୟକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀରମୋହନ ନାୟକ, ପାଟଣା ବିଧାୟକ ଶ୍ରୀଯୁକ୍ତ ଅଖିଳ ଚନ୍ଦ୍ର ନାୟକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ମମିତା ନାୟକ, ଚମ୍ପୁଆ ବିଧାୟକଙ୍କର ପ୍ରତିନିଧି ସଞ୍ଜୀବ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ସରକାରଙ୍କର ଏହି ଗରିବ କଲ୍ୟାଣକାରୀ ଯୋଜନାକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମାଲିକ, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣଙ୍କ ସମେତ ଜିଲ୍ଲା ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁ ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ଫୁଲକଅଁଳେଇ ନୋଡାଲ ହାଇସ୍କୁଲ ପାଇଁ ଆସିଛି ଏକ ଗୌରବମୟ ସଫଳତା। ଭାରତ ସରକାରଙ୍କର ଶିକ୍ଷା ମନ୍ତ୍ରଣାଳୟ, ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ୱାରା ପ୍ରଦାନ କରାଯାଉଥିବା ସମ୍ମାନଜନକ ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ପୁରସ୍କାର ବା SSVR ପାଇଁ ଦେଶବ୍ୟାପୀ ମନୋନୀତ 119 ବିଦ୍ୟାଳୟ ମଧ୍ୟରୁ ଫୁଲକଅଁଳେଇ ନୋଡାଲ ହାଇସ୍କୁଲ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି ପ୍ରତିଯୋଗିତାରେ ବିଦ୍ୟାଳୟଟି 95.2% ସ୍କୋର କରି ଓଡ଼ିଶାରେ ପଞ୍ଚମ ସ୍ଥାନ ଏବଂ ସର୍ବଭାରତୀୟ ସ୍ତରରେ 10ମ ସ୍ଥାନ ଅଧିକାର କରିଛି। ଏହି ସଫଳତା କେନ୍ଦୁଝର ଜିଲ୍ଲା ତଥା ସମଗ୍ର ଓଡ଼ିଶା ପାଇଁ ଏକ ବଡ଼ ଗର୍ବର ବିଷୟ। ଓଡ଼ିଶାର 10ଟି ଜିଲ୍ଲା ଏହି ଜାତୀୟ ସ୍ତରର ମନୋନୟନ ପ୍ରକ୍ରିୟାରେ ସାମିଲ ହୋଇଥିବାବେଳେ ଚମ୍ପୁଆର ଏହି ବିଦ୍ୟାଳୟ ନିଜର ଦକ୍ଷତା ପ୍ରଦର୍ଶନ କରିଛି। ଏହି ସଫଳତା ସମ୍ପର୍କରେ ନିଜ ଖୁସି ବ୍ୟକ୍ତ କରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜୀବନ କିଶୋର ମହାନ୍ତ କହିଛନ୍ତି ଯେ ଏହି ସଫଳତା କେବଳ ବିଦ୍ୟାଳୟର ନୁହେଁ, ବରଂ ଆମ ବିଦ୍ୟାଳୟ ପରିବାରର ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ପରିଚାଳନା କମିଟିର ସାମୂହିକ ପ୍ରୟାସ ଏବଂ ନିରନ୍ତରର ଫଳ। ସମସ୍ତଙ୍କର ନିଷ୍ଠାପର ପ୍ରୟାସ ବିନା ଏହା ସମ୍ଭବ ହୋଇନଥାନ୍ତା। ଏହି ସଫଳତା ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ବିଦ୍ୟାଳୟର ଏହି ସଫଳତା କେନ୍ଦୁଝର ଜିଲ୍ଲାରେ ଶିକ୍ଷା ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଏକ ନୂଆ ଉତ୍ସାହ ସୃଷ୍ଟି କରିଛି।

0: କେନ୍ଦୁଝର ପ୍ରେକ୍ଷାଳୟ ବା ଅଡିଟୋରିୟମ୍ଠାରେ ଓମ୍ ସାଇ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଏକାଦଶ ରଜ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜୁନ୍ 15 ତାରିଖ ଓ 16 ତାରିଖ ଦୁଇ ଦିନ ଧରି ଏହି ରଜ ଉତ୍ସବ ପାଳନ କରାଯାଇଥିଲା। ଉଦ୍ଯାପନୀ ଉତ୍ସବରେ ଓମ୍ ସାଇ ଡ୍ୟାନ୍ସ ଏକାଡେମୀର ସଭାପତି ଭରତ ଚନ୍ଦ୍ର ପାତ୍ର ନିଜ ସ୍ୱାଗତ ଅଭିଭାଷଣରେ କହିଥିଲେ,
1: ରଜ ପର୍ବ ଆପଣମାନେ ଜାଣନ୍ତି କୃଷି ଭିତ୍ତିକ ମହାନ ଗଣ ପର୍ବ, ଏ ମାଟି ମୌସୁମୀର ମିଳନ ପର୍ବ, ପ୍ରକୃତି ସଂସ୍କୃତିର ଏକ ସମନ୍ୱୟର ପର୍ବ। ରଜ ଦୋଳି ଗୀତ ପାନ କ୍ଷୀର ଏବଂ ପୋଡ଼ପିଠାର ପର୍ବ, ଭାତୃତ୍ୱ ଏକତ୍ୱର ଶାନ୍ତି ସଦ୍ଭାବର ବାର୍ତ୍ତା ଦେଉଥିବା ପର୍ବ। ଜୀବନ ଯାବତୀୟ ଦୁଃଖ ଯନ୍ତ୍ରଣା ଗଳାଇ ଗୁଡ଼ିରେ ଭୁଲ କରି ଜୀବନକୁ ମାଧୁର୍ଯ୍ୟ ସୌନ୍ଦର୍ଯ୍ୟ ଏବଂ ପ୍ରାଚୁର୍ଯ୍ୟରେ ଭରିଦେବାର ଏକ ମୋହନୀୟ ପର୍ବ। ରଜ ପର୍ବ ଏକ ଖାଣ୍ଟି କେନ୍ଦୁଝରିଆ ପର୍ବ। ଏହି ପ୍ରସିଦ୍ଧ ରଜ ପର୍ବକୁ ଆହୁରି ଉପଭୋଗ କରିବା ପାଇଁ ଓମ୍ ସାଇ ଡ୍ୟାନ୍ସ ଏକାଡେମୀ ତରଫରୁ ରଜ ମହୋତ୍ସବର ଆୟୋଜନ କରାଯାଇଛି। ଦୀର୍ଘ 11 ବର୍ଷ ଧରି ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ମାଧ୍ୟମରେ ଶିଶୁକଳା ପ୍ରତିଭା ଅନ୍ୱେଷଣ, ପ୍ରତିଭା ଚୟନ ଏବଂ ତାଙ୍କର ଉନ୍ମୋଚନ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ମଞ୍ଚ ପ୍ରଦାନ କରିଛି ଓମ୍ ସାଇ ଡ୍ୟାନ୍ସ ଏକାଡେମୀ। ଗତକାଲି ନୃତ୍ୟ ପ୍ରତିଯୋଗିତାର ଅଡିସନ୍ ପ୍ରୋଗ୍ରାମ ଉଦ୍ଘାଟନ ହେଇଥିଲା। ପୌରପାଳିକାର ଅଧିକାରୀ ଲଳିତ କୁମାର ନାୟକ ଉଦ୍ଘାଟନ କରିଥିଲେ। ଆଜି ସକାଳୁ ଦିନସାରା ଫାଇନାଲ ପ୍ରତିଯୋଗିତା ହୋଇଥିଲା ଏବଂ ପ୍ରତିଯୋଗିତାର ପ୍ରତିଯୋଗୀମାନଙ୍କୁ ଟ୍ରଫି ମାନପଦ ପ୍ରଦାନ କରିବେ ଆମର ମୁଖ୍ୟ ଅତିଥି। ଏ ଉତ୍ସବରେ ସବୁଠାରୁ ମୁଖ୍ୟ ଆକର୍ଷଣ ସମ୍ବର୍ଦ୍ଧନା ପର୍ବ। ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଏ ଜିଲ୍ଲାରେ କଳା ସାହିତ୍ୟ ସଂସ୍କୃତି ସମାଜସେବା କ୍ଷେତ୍ରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯେଉଁମାନେ ଅବଦାନ ଦେଇଛନ୍ତି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଆମେ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ଅଛି।
0: ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କେନ୍ଦୁଝରଗଡ଼ ପୌରପାଳିକାର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବରଦା ପ୍ରସନ୍ନ ଦାସ କହିଥିଲେ,
2: ଏ ରଜ ପର୍ବ ସମାଜର କଳା ସଂସ୍କୃତି ଭିତରେ ସବୁ ପର୍ବଠାରୁ ଅଗ୍ରଣୀ ରହିଥାଏ, କାହିଁକିନା ଏହି ପର୍ବରେ ସବୁ ବର୍ଗ ସବୁ ସମାଜର ସବୁ ଶ୍ରେଣୀର ସବୁ ବୟସର ଲୋକମାନେ ସାମିଲ ହୋଇଥାନ୍ତି ଏବଂ ଏହି ପର୍ବ ଗୋଟେ କୃଷି ଭିତ୍ତିକ ପର୍ବ ବୋଲି ମଧ୍ୟ କୁହାଯାଏ। ତେଣୁ ଏହି ପର୍ବକୁ ଯଦି ପାଳନ କରୁଛି ଓମ୍ ସାଇ ଡ୍ୟାନ୍ସ ଏକାଡେମୀ ଉଜ୍ଜୀବିତ କରି ରଖୁଛି, ତେଣୁ ତାକୁ ମୁଁ ଧନ୍ୟବାଦ ଦେବି। ଆଗାମୀ ଦିନରେ ଏହି ପର୍ବ କେମିତି ଆହୁରି ଆଗକୁ ଆଗକୁ ବଢ଼ିବ, ଲୋକଙ୍କ ଭିତରେ ପ୍ରଚାର ହବ ପ୍ରସାର ହବ, ସେଥିପାଇଁ ସେମାନେ ସେ ଦିଗରେ ଉଦ୍ୟମ କରିବେ ଏବଂ ଏହି ଭିତରେ ରଜ ପର୍ବ ପାଳନ ଅବସରରେ ଆହୁରି ଗୋଟିଏ କାର୍ଯ୍ୟକ୍ରମ ସେମାନେ ହାତକୁ ନେଇଛନ୍ତି, ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ, ଯାହାକି ନିହାତି ଭାବରେ ଗୋଟିଏ ଭଲ ପ୍ରଚେଷ୍ଟା। ଏଇ ଯେଉଁ କୁନି କଳାକାରମାନେ ଅଛନ୍ତି ସେମାନେ ନିଜ ପ୍ରତିଭା ବିକଶିତ କରିବା ପାଇଁ ଗୋଟେ ପେଣ୍ଡାଲ ଏହା କହିଯାଇପାରେ ମାଧ୍ୟମ ଏଇଟା, ଏଠୁ ସେମାନେ ନିଜ ପ୍ରତିଭା ବିକାଶ କରି ଆଜି ଆଗାମୀ ଦିନ ରାଜ୍ୟ ସ୍ତରରେ ଏବଂ ଦେଶ ସ୍ତରରେ ମଧ୍ୟ ନିଜ ନାଁ କମେଇ ପାରିବେ ବୋଲି ମୋର ଆଶା ବିଶ୍ୱାସ। ଯେଉଁ ପ୍ରତିଯୋଗୀ ଭାଗ ନେଇଥିଲେ ପୁରସ୍କୃତ ହେବେ ସେମାନଙ୍କୁ ସମସ୍ତଙ୍କୁ ମୋର ଧନ୍ୟବାଦ ଅଭିନନ୍ଦନ, ଏବଂ ଯେଉଁମାନେ ପୁରସ୍କୃତ ନ ହେବେ ସେମାନଙ୍କୁ ମଧ୍ୟ ଅଭିନନ୍ଦନ। ଆଗାମୀ ଦିନରେ ସେମାନେ କେମିତି ପୁରସ୍କୃତ ହେବେ ସେ ଦିଗରେ ଚେଷ୍ଟା ରାଜି ରଖିବେ ବୋଲି ମୋର ଆଶା।
0: ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବରିଷ୍ଠ ନାଗରିକ ଶ୍ରୀଯୁକ୍ତ ରାମନାରାୟଣ ଦ୍ୱିବେଦୀ କହିଥିଲେ,
3: ଗୋଟିଏ ଛୋଟିଆ କାହାଣୀଟିଏ କହିବି। ଗୋଟେ ଘର ପୋଡ଼ି ଯାଉଥିଲା, ପୋଡ଼ି ଯାହା ଭିତରେ ତା ଭିତରେ ଥିବା ଲୋକମାନେ ସବୁ ଯେ ଯୁଆଡ଼େ ଧାଁ ଧପଡ଼ କରୁଥିଲେ କେମିତି ନିଜ ଜୀବନ ବଞ୍ଚେଇବେ, ନିଆଁ ଭିତରେ ବାଷ୍ପରୁଦ୍ଧ ହେଇ ପଡ଼ିଥିବା ଗୋଟିଏ ଲୋକ ଧାଇଁ ଆସିଲା ବେଳେ ଦେଖିଲା ଗୋଟିଏ ପିଣ୍ଡୁଳା ପଡ଼ିଛି, ସେ ପିଣ୍ଡୁଳାକୁ ତା ବଞ୍ଚିବା ପାଇଁ ପିଣ୍ଡୁଳାକୁ ତା ନାକରେ ଦେଇ ସେ ଧରିକି ବାହାରକୁ ପଳେଇ ଆସିଲା। ବାହାରକୁ ପଳେଇ ଆସିଲା ବେଳେ ସମସ୍ତେ ବ୍ୟସ୍ତ ହୋଇ ପଡ଼ୁଥିଲେ, ତାଙ୍କର ପରିଜନମାନେ ଦେଖିଲେ ଯେ ଆକ୍ଚୁଆଲି ସେ ଯେଉଁ ପିତୁଳାଟି ଛାଣିଥିଲେ ସେଇଟା ଗୋଟେ ଛୁଆଟିଏ ଥିଲା। ସେ ଛୁଆଟି ହେଉଛି ସେ ଅଞ୍ଚଳର ମେୟରଙ୍କର ପୁଅ ଥିଲା। ସେଇମିତି ଆଜି ସେ ଲୋକଟି ହିରୋ ହେଇଗଲା ସେତେବେଳେ। ଯାହା ଓମ୍ ସାଇ ଡ୍ୟାନ୍ସ ଏକାଡେମୀ ଆସ୍ତେ ଆସ୍ତେ ଅବଲୁପ୍ତ ହେଇଯାଉଥିବା ଏ ପରମ୍ପରା ଏବଂ କଳାକୁ ବଞ୍ଚେଇ ରଖିବାର ଯେଉଁ ପ୍ରୟାସ କରିଛନ୍ତି ସେଥିପାଇଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। କାରଣ 2 ଦିନ ମୁଁ ମଧ୍ୟ ଆସିକି ଦେଖିଛି ଏଠି ଯେଉଁ ଓଡ଼ିଶୀ ୟୁନିକ୍, ତେଣୁ ଏଇ ଏକାଡେମୀ ଦୀର୍ଘ ଦିନ ହେଲା ଏଇ କାମ କରିଆସୁଛି, ସେଥିପାଇଁ ବିଶେଷ କରି ସେ ଅନୁଷ୍ଠାନ ସମସ୍ତଙ୍କୁ ଧନ୍ୟବାଦ ଜଣାଇବି ଏବଂ ବିଶେଷ କରି ଭରତ ବାବୁଙ୍କୁ ଧନ୍ୟବାଦ ଜଣାଇବି ଯେ ନିରବିଚ୍ଛିନ୍ନ ଭାବରେ ପ୍ରାୟ 10-15 ଦିନ ଆଣେ ଏ ବାବଦରେ ସେ କେମିତି ସଫଳ ହେବ ଲାଗିଛନ୍ତି। ତେଣୁ ଆଶା କରିବି ଏଇ ଅନୁଷ୍ଠାନ ବଞ୍ଚି ରହୁ ଆପଣମାନଙ୍କ ସହଯୋଗରେ, ଆପଣମାନଙ୍କର ଉପସ୍ଥିତି ନିହାତି କାମ୍ୟ ଏ ଅନୁଷ୍ଠାନ ଆହୁରି ଆଗକୁ ବଢୁ। ଜୟ ହିନ୍ଦ।
0: ଉତ୍ସବର ମୁଖ୍ୟ ଅତିଥି ତଥା ପାଟଣା ବିଧାୟକ ଶ୍ରୀଯୁକ୍ତ ଅଖିଳ ଚନ୍ଦ୍ର ନାୟକ ନିଜ ଉଦ୍ବୋଧନରେ କହିଥିଲେ,
4: ଜୟ ଜଗନ୍ନାଥ। ବାସ୍ତବିକ ଆଜିର ଦିନରେ ଆଜି ଭଳିଆ ଦିନରେ ଏଭଳି ଏକ କାର୍ଯ୍ୟକ୍ରମ ଓମ୍ ସାଇ ଡ୍ୟାନ୍ସ ଏକାଡେମୀର ପ୍ରତିଷ୍ଠା ହୋଇଛି। ଏ ଦୁଇ ପ୍ରକାର ଅଛି, ଗୋଟିଏ ଆମେ ରଜ ପାଳନ କରିବା, ତା ସାଙ୍ଗରେ ଲୋକାୟତ ପ୍ରତିଭା ଆମ ଅଞ୍ଚଳରେ ଯେଉଁ ଅଛି ତାକୁ ଆମେ ପରିସ୍ଫୁଟ କରିବା ପାଇଁ ସଦା ଉଦ୍ୟମ କରିବା। ଦୁଇଟା କାରଣ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଚଳାଇଛୁ, ସେଥିପାଇଁ ମୋର ଅନ୍ତଃକରଣରୁ ସମସ୍ତ ସାଧୁବାଦ ଧନ୍ୟବାଦ ନିଶ୍ଚିତ ଭାବରେ ଏ ଅନୁଷ୍ଠାନକୁ ଦେଇଦେବି। ଦ୍ୱିତୀୟ କଥା, ରଜ ମହୋତ୍ସବ ତ ଗାଁ ଗହଳି ସବୁଠି ଚାଲିଛି, ସବୁଠି ସମସ୍ତଙ୍କର ଉତ୍ସାହ ସମସ୍ତଙ୍କ ଉଦ୍ଦୀପନା, କିନ୍ତୁ ସେଇଟା କେଉଁଝର ଜିଲ୍ଲାରେ ଏହି ଭାବରେ ଏଠି କମ୍ ହେଲା ବୋଲି ମୋତେ ମନ ମୋର କାହିଁ ମନେ ହେଉଛି। ତେଣୁ ଆଶା କରିବି ଏବଂ ଏ ଅନୁଷ୍ଠାନର ଉତ୍ତରତ କାମନା ନିଶ୍ଚିତ ଭାବରେ କରିବି। ଏ ଅନୁଷ୍ଠାନ ବହୁତ ଆଗକୁ ଯାଉ ଏବଂ ଆଗାମୀ ଦିନରେ ଯେଉଁ ଉତ୍ସବ ହେବ, ଯେଉଁ ପରମ୍ପରା ହେବ, ତାକୁ ସମସ୍ତେ ଯେମିତି ଭାଗିଦାର ହେବେ, ସମସ୍ତେ ପାର୍ଟିସିପେଟ ବି କରିବେ ଏବଂ ପାର୍ଟିସିପେଟ ସଂଖ୍ୟା ଯଦି ବଢ଼ିବ ତାହେଲେ ସମସ୍ତେ ଉତ୍ସାହିତ ହେବେ। କେଉଁଝର ଜିଲ୍ଲାର ଗୋଟେ ଭଲ କାର୍ଯ୍ୟକ୍ରମ ହେଉଛି, ଏହି କାର୍ଯ୍ୟକ୍ରମ ସମସ୍ତେ ଆମେ ଆସିବା, ଏତିକି କହିବି। ଏ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରୁଛି ଏବଂ ବହୁତ ଆଗକୁ ଯାଉ। ସମସ୍ତ କଳାକାର ଯେତେ ଅଛନ୍ତି ପାର୍ଟିସିପେଟ ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ। ଆଶା କରିବି ଅନୁଷ୍ଠାନ ପୁଣି ଏ କେଉଁଝର ଜିଲ୍ଲା ପାଇଁ ଏ କଳା ସଂସ୍କୃତି ବଞ୍ଚାଇ ରଖିବାର ଯେଉଁ ପ୍ରୟାସ କରିଛନ୍ତି ତାକୁ ନିଶ୍ଚିତ ଭାବରେ ଭଗବାନ ସହାୟ ହୁଅନ୍ତୁ, ସେ ଆଗକୁ ଯାଉ। ଧନ୍ୟବାଦ।

ଶେଷ ହେଲା କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କୀ, ଉପସ୍ଥାପନରେ ଥିଲେ ଦେବାଶିଷ ମିଶ୍ର। ଆକାଶବାଣୀ କେନ୍ଦୁଝର।

ଆକାଶବାଣୀ କେନ୍ଦୁଝର ସମୟ ଦିନ 9 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।
2: ଚାଷୀଙ୍କ ପାଇଁ ଅନନ୍ୟ ପଦକ୍ଷେପ ଓ ଯୋଜନା ଆପଣେଇଛନ୍ତି ଲୋକଙ୍କ ସରକାର। ଚାଷୀଙ୍କ ସମୃଦ୍ଧି ପାଇଁ ସମୃଦ୍ଧ କୃଷକ ଯୋଜନା ସିଏମ୍ କିଷାନ, କୃଷି ଉଦ୍ୟୋଗ ଓ କାମଧେନୁ ଯୋଜନା ଦେଇଛି ନୂତନ ଶକ୍ତି ଓ ନୂତନ ସୁଯୋଗ।
3: ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି, ସିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଉନ୍ନତିମୂଳକ ଯୋଜନା ସହିତ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି।
2: ଏସବୁ ସହିତ ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଭଳି ଲୋକ କଲ୍ୟାଣକାରୀ ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ପରିବାର ହେଉଛନ୍ତି ଉପକୃତ।
3: ବିକାଶର ଧାରା ଓଡ଼ିଶା ସାରା।
4: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା, ନୂଆ ସଫଳତା।
5: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
4: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
5: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
4: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।

ଶ୍ରୋତାବନ୍ଧୁ, ସମସ୍ତେ ଜାଣନ୍ତି ହେଲ୍ଥ ଇଜ୍ ୱେଲ୍ଥ, ସ୍ୱାସ୍ଥ୍ୟ ହିଁ ସମ୍ପଦ। ହଁ ଶ୍ରୋତାବନ୍ଧୁ, କେବଳ ବଞ୍ଚିବାଟା ଜୀବନ ନୁହେଁ, ପ୍ରକୃତ ଜୀବନ ହେଉଛି ସୁସ୍ଥ ରହିବା। ଆଉ ସୁସ୍ଥ ରହିବା ପାଇଁ ଜରୁରୀ ସୁନ୍ଦର ସ୍ୱାସ୍ଥ୍ୟ, ଆଉ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଜରୁରୀ କ'ଣ କହିଲେ, ଉତ୍ତମ ଖାଦ୍ୟ, ଆଉ ଉପଯୁକ୍ତ ବାୟୁ, ଉପଯୁକ୍ତ ପାଣି, ଉପଯୁକ୍ତ ଶାରୀରିକ ବ୍ୟାୟାମ। ଏହି ଶାରୀରିକ ବ୍ୟାୟାମ ମଧ୍ୟରେ ହେଉଛି ଯୋଗ ହେଉଛି ସାର। ହଁ ବନ୍ଧୁ, ଆସନ୍ତାକାଲି ଜୁନ୍ ମାସ 21 ତାରିଖ ହେଉଛି ଆନ୍ତର୍ଜାତୀୟ 12ତମ ଯୋଗ ଦିବସ। ବିଶ୍ୱସ୍ତରରେ ଏହି ଦିବସ ପାଳନ ନିମନ୍ତେ 2014 ସେପ୍ଟେମ୍ବର 27 ତାରିଖରେ ଜାତିସଂଘରେ ପ୍ରସ୍ତାବ ରଖିଥିଲେ ଆମର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି। ସେ କହିଥିଲେ, ଯୋଗ ଭାରତର ପ୍ରାଚୀନ ପରମ୍ପରାର ଏକ ଅମୂଲ୍ୟ ସମ୍ପଦ। ଜୁନ୍ 21କୁ ଯୋଗ ଦିବସ ଭାବେ ପାଳନ କରିବା ପାଇଁ 2014 ମସିହା ଅକ୍ଟୋବର 14 ତାରିଖ ଦିନ ନିଷ୍ପତ୍ତି ନିଆଯାଇଥିଲା। ଆଉ 2014 ମସିହା ଅକ୍ଟୋବର 14 ତାରିଖ ନିଷ୍ପତ୍ତି ନିଆଯିବା ପରେ 2015 ମସିହା ଜୁନ୍ ମାସ 21 ତାରିଖରେ ଏହା ପାଳିତ ହେଲା ପ୍ରଥମ ଯୋଗ ଦିବସ ଭାବେ। ତାପରଠାରୁ ପ୍ରତିବର୍ଷ ଜୁନ୍ ମାସ 21ରେ ପାଳିତ ହୋଇଆସୁଛି ଆନ୍ତର୍ଜାତୀୟ ଯୋଗ ଦିବସ। ତେବେ ଲୋକମାନେ କିପରି ଯୋଗ ସମ୍ପର୍କରେ ଜାଣିବେ ଏବଂ ଏହାର ଲାଭ ଉଠାଇବେ, ସେ ଦିଗରେ ଜନସଚେତନତା ସୃଷ୍ଟି କରିବା ହେଉଛି ଏହାର ଲକ୍ଷ୍ୟ। ତେବେ ଶ୍ରୋତାବନ୍ଧୁ, ଆସନ୍ତାକାଲି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ଆମର ଆନ୍ତରିକ ଶୁଭେଚ୍ଛା ଏବଂ ଶୁଭକାମନା।

ହଁ ବନ୍ଧୁ, ହେଲ୍ଥ ଇଜ୍ ୱେଲ୍ଥ, ସ୍ୱାସ୍ଥ୍ୟ ହିଁ ସମ୍ପଦ, ପ୍ରକୃତରେ କଥାଟି ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ଆପଣଙ୍କ ପାଖରେ ଜମି, ଗାଡ଼ି, ଟଙ୍କା, ସୁନା, ଧନ ସମ୍ପତ୍ତି ଯାହା ଥିଲେ ମଧ୍ୟ ଯଦି ଦେହ ଅସୁସ୍ଥ ରହିଛି, ତେବେ ଏସବୁ କିଛି ହେଲେ ଦରକାର ହୁଏ ନାହିଁ। କାରଣ ଦେହ ଦୁଃଖରେ ମନ ଦୁଃଖ ହୁଏ। ରୋଗ ହେଲେ କେବଳ ଚିକିତ୍ସା ପାଇଁ ଧନ ସମ୍ପତ୍ତି ସବୁ ଖର୍ଚ୍ଚ ହୋଇଯାଏ, ଆଉ ଶରୀର ସୁସ୍ଥ ଥିଲେ କେତେ ଧନ ସମ୍ପତ୍ତି ରୋଜଗାର କରାଯାଇପାରିବ, କେତେ ସୁଖ ସ୍ୱାଚ୍ଛନ୍ଦ୍ୟରେ ମଣିଷ ଆପଣାର ଜୀବନ ଜିଇଁପାରିବ। ହଁ, ଆପଣ ଖୁସିରେ ରହିପାରିବେ ଯଦି ନିୟମିତ ଯୋଗାଭ୍ୟାସ କରିବେ। ତେବେ ଆଜିର କାର୍ଯ୍ୟକ୍ରମରେ ଆମେ ଜାଣିବା ଏ ଯୋଗର ଉପକାରିତା ସମ୍ପର୍କରେ। ଆପଣଙ୍କୁ ପୁଣି ଥରେ ସ୍ୱାଗତ ଜଣାଉଛି, ମୁଁ ମନ୍ମୟୀ।

ଯୋଗ ଭାରତୀୟ ପରମ୍ପରାର ଅନନ୍ୟ ସମ୍ପଦ। ସୁସ୍ଥ ନିରାମୟ ଜୀବନଶୈଳୀ ପାଇଁ ସର୍ବୋତ୍ତମ ମାଧ୍ୟମ ଭାବରେ ଯୋଗ ଆଜି ସାରା ବିଶ୍ୱରେ ଆଦର ଲାଭ କରିଛି। ନିୟମିତ ଯୋଗାଭ୍ୟାସ ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିବା ସହ ମାନସିକ ଶାନ୍ତି ମିଳିଥାଏ। ଏହାଦ୍ୱାରା ମାନସିକ ଚାପ, ଦୁଶ୍ଚିନ୍ତା ଓ ଅବସାଦରୁ ମୁକ୍ତି ମିଳିଥାଏ। ଜୀବନଶୈଳୀ ଜନିତ ବିଭିନ୍ନ ରୋଗର ସଫଳ ନିୟନ୍ତ୍ରଣରେ ମଧ୍ୟ ଯୋଗ ସହାୟକ ହୋଇଥାଏ। ତେବେ ସ୍ମରଣ ଶକ୍ତି ବୃଦ୍ଧି ପାଇଁ ଯୋଗାସନ ରହିଛି। ସ୍ୱାସ୍ଥ୍ୟ ଭଲ ରହିବା ନିମନ୍ତେ ପ୍ରତିଦିନ ଯୋଗାଭ୍ୟାସ କରିବା ଆବଶ୍ୟକ। ଅନେକ ଯୋଗାସନ ରହିଥିବା ବେଳେ ସେଗୁଡ଼ିକ ନିୟମିତ ଅଭ୍ୟାସ କରିବା ଫଳରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ। ତେବେ ସ୍ମରଣ ଶକ୍ତି ବୃଦ୍ଧି କରିବା ସହ ଏକାଗ୍ରତା ବଢ଼ାଇବା ନିମନ୍ତେ କେତେକ ଯୋଗାସନ ରହିଛି। ପ୍ରତିଦିନ ସୂର୍ଯ୍ୟ ନମସ୍କାର କରିବା ଫଳରେ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। ସୂର୍ଯ୍ୟ ନମସ୍କାର 12 ଆସନକୁ ନେଇ ପ୍ରସ୍ତୁତ ହୋଇଥିବା ବେଳେ ଏହା ଶରୀରର ବିଭିନ୍ନ ଅଙ୍ଗ ଓ ଗ୍ରନ୍ଥି ଉପରେ ସୁପ୍ରଭାବ ପକାଇଥାଏ। ଏଥିସହ ଶରୀରର ଉକ୍ତ ପ୍ରବାହ ସୂତ୍ର ରକ୍ତ ପ୍ରବାହ ସୁଚାରୁ ରୂପେ ହୋଇଥାଏ। ଶାରୀରିକ ମାନସିକ ଶକ୍ତି ବୃଦ୍ଧି ପାଇଥାଏ। ସ୍ମରଣ ଶକ୍ତି ବୃଦ୍ଧି ପାଇବା ପାଇଁ ଏହା ବେଶ୍ ସହାୟକ। ମତ୍ସ୍ୟାସନ କରିବା ଫଳରେ ମନର ଏକାଗ୍ରତା ଓ ସ୍ମରଣ ଶକ୍ତି ବଢ଼ିଥାଏ। ଏହି ଆସନ କରିବା ଫଳରେ ମସ୍ତିଷ୍କକୁ ରକ୍ତ ପ୍ରବାହ ଠିକ୍ ଭାବରେ ହୋଇଥାଏ। ଏଥିସହ ମାନସିକ ଚାପ ମଧ୍ୟ କମ୍ ହୋଇଥାଏ। ସ୍ମରଣ ଶକ୍ତି ବୃଦ୍ଧି ପାଇଁ ଆଉ ଏକ ଆସନ ହେଉଛି ପଶ୍ଚିମୋତ୍ତାସନ। ଶୀର୍ଷାସନ କରିବା ଫଳରେ ମଧ୍ୟ ସ୍ମରଣ ଶକ୍ତି ବୃଦ୍ଧି ପାଇବା ସହ ମନର ଏକାଗ୍ରତା ବଢ଼ିଥାଏ। ଶୀର୍ଷାସନ କରିବା ଦ୍ୱାରା ଏହା ମସ୍ତିଷ୍କର କାର୍ଯ୍ୟଦକ୍ଷତା ଉପରେ ସୁପ୍ରଭାବ ପକାଇଥାଏ। ସେହିପରି ଚକାସନ, ସର୍ବାଙ୍ଗସନ ଅଭ୍ୟାସ କରୁଥିବା ବ୍ୟକ୍ତିର ସ୍ମରଣ ଶକ୍ତି ବୃଦ୍ଧି ପାଇବା ସହ ମନରେ ମଧ୍ୟ ଏକାଗ୍ରତା ବଢ଼ିଥାଏ।

ଯୋଗ ଦ୍ୱାରା ଆତ୍ମା ସହିତ ପରମାତ୍ମାଙ୍କ ମିଳନ ହୋଇଥାଏ। ଯୋଗ କରିବା ଦ୍ୱାରା ଶରୀର ମନ ସୁସ୍ଥ ରହେ, କନଫିଡେନ୍ସ ବା ଆତ୍ମବିଶ୍ୱାସ ବଢ଼େ, ମେମୋରି ପାୱାର ବା ସ୍ମୃତି ଶକ୍ତି ବଢ଼େ, ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ, ଶରୀରରୁ ବିଭିନ୍ନ ରୋଗ ଦୂର ହୁଏ, ଭଲ ନିଦ୍ରା ହୁଏ, ଓଜନ ଶରୀରରୁ ଚର୍ବି କମିଯାଏ, ବିଭିନ୍ନ ସଂକ୍ରମଣ ରୋଗରୁ ରକ୍ଷା କରିଥାଏ, ବ୍ରହ୍ମଚର୍ଯ୍ୟ ରକ୍ଷା କରିବାକୁ ସହାୟକ ହୁଏ, ମାଇଣ୍ଡ ଫ୍ରେଶ୍ ରହେ, ବ୍ରେନ୍କୁ ଅଧିକ ଏନର୍ଜି ଓ ଅକ୍ସିଜେନ୍ ମିଳିଥାଏ, ମନର ଡିପ୍ରେସନ୍କୁ ଦୂର କରେ, ମାଇଣ୍ଡକୁ ଫ୍ରେଶ୍ ରଖେ, ବ୍ରେନ୍କୁ ଅଧିକ ଏନର୍ଜି ଓ ଅକ୍ସିଜେନ୍ ମିଳିଥାଏ, ବ୍ରହ୍ମଚର୍ଯ୍ୟ ରକ୍ଷା କରିବାକୁ ସହାୟକ ହୁଏ, ଇନ୍ଦ୍ରିୟମାନଙ୍କୁ କଣ୍ଟ୍ରୋଲରେ ରଖିହୁଏ, ତେଣୁ ସହଜରେ ସମସ୍ତ କାର୍ଯ୍ୟରେ ସିଦ୍ଧି ହୋଇଥାଏ। ଯୋଗ କରିବା ଦ୍ୱାରା ଖୁସି ମିଳିଥାଏ, ମନକୁ ଶାନ୍ତି ଓ ମସ୍ତିଷ୍କକୁ ପୋଷଣ ମଧ୍ୟ ମିଳିଥାଏ। ଶରୀର ଅଧିକ ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହେ, ଅଧିକ ଦିନ ପର୍ଯ୍ୟନ୍ତ ସୁସ୍ଥତାର ସହିତ ଜୀବିତ ରହିହୁଏ।

ତେବେ ବନ୍ଧୁ, ଯୋଗ ତ ବିଭିନ୍ନ ପ୍ରକାରର ରହିଛି। ତେବେ ଆପଣ ଯେତେବେଳେ ବି ଯୋଗ କରୁଛନ୍ତି, ଜଣେ ଯୋଗ ପ୍ରଶିକ୍ଷକଙ୍କ ସହାୟତାରେ ଯୋଗ କରନ୍ତୁ, ନହେଲେ ତା'ର କୁପରିଣାମ ଭୋଗିବାକୁ ପଡ଼ିପାରେ।

ଯୋଗ ଭାରତୀୟ ଜୀବନଚର୍ଯ୍ୟାର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ। ଆସନ୍ତୁ ନିୟମିତ ଯୋଗାଭ୍ୟାସ କରି ଏକ ସୁସ୍ଥ ସମୃଦ୍ଧ ରାଷ୍ଟ୍ର ଗଠନରେ ନିଜର ଅବଦାନ ରଖିବା। ଏହି ଆଶା ସହିତ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛି ମୁଁ ମନ୍ମୟୀ। ନମସ୍କାର।

ଶେଷ ଲଗୀତାଞ୍ଜଳି କାର୍ଯ୍ୟକ୍ରମ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ପ୍ରଚାର କରୁଛି ରୂପକ ବୈତରଣୀ କୂଳେ କୂଳେ। ରଚନା ଏବଂ ପ୍ରଯୋଜନା ଡକ୍ଟର କୃତିବାସ ନାୟକ, ଉପସ୍ଥାପନା ଅର୍ଚ୍ଚନା ପଣ୍ଡା, ସହାୟକ ସୁପାଇ ମୁର୍ମୁ।

0: ମାନବ ଜାତିର କ୍ରମ ବିକାଶରେ ନଦନଦୀର ଜଳଧାରା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ନଦୀ ତଟରେ ଗଢ଼ି ଉଠିଛି ମାନବ ଜାତିର ଆଦ୍ୟ ସଭ୍ୟତା। ପୁରାଣ ବର୍ଣ୍ଣିତ ପୁଣ୍ୟତୟା ବୈତରଣୀ ବା ଏଥିରୁ ବାଜିବ କିପରି? ବୈତରଣୀ ନଦୀ କେନ୍ଦୁଝର ଗଡ଼ଠାରୁ ପ୍ରାୟ 15 କିଲୋମିଟର ଦକ୍ଷିଣରେ ଅବସ୍ଥିତ ଗୋନାସିକା ପର୍ବତରୁ ଆତ୍ମପ୍ରକାଶ କରି 344 କିଲୋମିଟର ପଥ ଅତିକ୍ରମ କଲାପରେ ଧାମରା ମୁହାଣ ବଙ୍ଗୋପସାଗରରେ ଲୀନ ହୋଇଯାଇଛି। ଅଙ୍କା ବଙ୍କା ବୈତରଣୀ ତଟଦେଶରେ ଅସଂଖ୍ୟ ଗ୍ରାମ, ଅନେକ ସହର, ପୁଣି ବୈତରଣୀର ଉତ୍ପତ୍ତି ସ୍ଥଳରେ ଅବସ୍ଥିତ ବ୍ରହ୍ମେଶ୍ୱରଙ୍କଠାରୁ ପାଦଲିଙ୍ଗ ପର୍ଯ୍ୟନ୍ତ ପ୍ରତି ଏକକୋଶ ଦୂରତ୍ୱରେ ଗୋଟିଏ ଗୋଟିଏ କୁଶଲିଙ୍ଗ ବିଦ୍ୟମାନ। ବୈତରଣୀ ନଦୀକୁ ନେଇ ଅସଂଖ୍ୟ ଲୋକକଥା, କିମ୍ବଦନ୍ତୀ ଏବଂ ଆଖ୍ୟାୟନ ଶୁଣିବାକୁ ମିଳେ। ପୁରାଣ ଶାସ୍ତ୍ରର ପୃଷ୍ଠାରେ ପୃଷ୍ଠାରେ ଦେଖିବାକୁ ମିଳେ ବୈତରଣୀ ନଦୀର ଅନେକ ଗୁଣକୀର୍ତ୍ତନ।
1: ବୈତରଣୀ ପାପହାରିଣୀ ଗଙ୍ଗାୟା ପ୍ରତିରୂପିଣୀ ପାପାନି ହରମେ ଦେବୀ ବୈତରଣୀ ନମୋସ୍ତୁତେ।
2: ତତୋ ବୈତରଣୀ ଗଚ୍ଛେ ସର୍ବ ପାପ ପ୍ରମୋଚନମ।
0: କେନ୍ଦୁଝରର ଆଦ୍ୟ ଆଦିମ ପାର୍ବତ୍ୟ ଭୂୟାଁ ସମ୍ପ୍ରଦାୟ ବୈତରଣୀକୁ ଲୋକଦେବୀ ଭାବରେ ଗ୍ରହଣ କରି ନେଇଛନ୍ତି। ଏହା ହେଉଛି ତାଙ୍କର ମୁଖ୍ୟ କାରିଣୀ, ଜଳରୂପା ଜନନୀ।
3: ଆମର ଘୁଷୁ ବାପ ବି ନାହିଁ, ସେ ଘୁଷୁ ଆମର ଘୁଷୁ ବାପରୁ ସେ ତାଙ୍କ ଘୁଷୁ ବାପରୁ ଆଗରୁ ସେତେବେଳେ ନାଶାଟା ଥିଲା, ନାଶାଟା ଥିଲା ଯେତେବେଳେ ଆଉ କିନ୍ତିକିରି ଆଉ ଇଏ ପାଣିଟା ଆଉ ବାହାରୁଛି ତ ସେଠି ବାଲି ପଟେ ବାହାରୁଥିଲା ଆଉ ଇଏ ରକ୍ତ ପଟେ ବାହାରୁଥିଲା ଆଉ ଇଏ ଭାତ ତୋରାଣି ଯା ଗାଡ଼ନ୍ତି ସେଇଭଳିଆ ଗୋଟେ ବାହାରୁଥିଲା। ସେଇଟା କେମିତି ହୋଇଗଲା? ଆଉ ସେଇ ନାଶାରୁ ନାଶାଟା ଥିଲା, ସେ ନାଶାଟା ସେ ପତ୍ରଟା ବି ଅଛି, ସେଟା କେମିତି ପାଲଟିଗଲା? ଏବେ ସେ ପତ୍ରଟା ଅଛି, ଏବେ ପାଣିଟା ଅଛି ଆଉ ମୂଳ ଜାଗା ବୋଲିକି ଦୁନିଆଟା ସାରା ଜାଣିଲେ ଆଉ।

ଜୁଆଙ୍ଗ ଜୀବନର କେନ୍ଦ୍ରବିନ୍ଦୁ ହେଉଛି ଗୋନାସିକା। ଏହି ଗୋନାସିକା ନିକଟସ୍ଥ ପର୍ବତରେ ରହିଛି ପୁଣ୍ୟତୟା ବୈତରଣୀ ନଦୀର ଆଦି ଉତ୍ସ, ନା ତାର ଗୁପ୍ତ ଗଙ୍ଗା। ଏହି କ୍ଷୁଦ୍ର ଝରଣା ଲୁଚି ଯାଇଛି ପାହାଡ଼ ତଳେ ଗୁପ୍ତ ଗଙ୍ଗା ଗାଁ ପାଖରେ। କିଛି ଦୂରରେ ବ୍ରହ୍ମେଶ୍ୱରଙ୍କ ମନ୍ଦିର ପାର୍ଶ୍ୱରେ ଥିବା ବ୍ରହ୍ମକୁଣ୍ଡରୁ ପୁଣି ଥରେ ଆତ୍ମପ୍ରକାଶ କରିଛି ପୁରାଣ ପ୍ରସିଦ୍ଧ ନଦୀ ବୈତରଣୀ। ବୈତରଣୀ ତୀରସ୍ଥ ପ୍ରଥମ କୃଷଲିଙ୍ଗ ହେଉଛି ବ୍ରହ୍ମେଶ୍ୱର।

0: ଏସି ଜୁଆଙ୍ଗ ଠାକୁର ବ୍ରହ୍ମେଶ୍ୱର। ଏହି ପୀଠରେ ଗତ 56 ବର୍ଷ ଧରି ପ୍ରତିଦିନ ପୂଜା କରି ଆସୁଥିବା ପୂଜକ ତୀର୍ଥବାସୀ ପଣ୍ଡା।
1: ଜୁଆଙ୍ଗ ଠାକୁର ଇଏ ହେଉଛି, ଆଗ ଜୁଆଙ୍ଗ ମାନେ ପୂଜା ଦେବତାକୁ ହେଡ଼ା କରିଥିଲେ, ଶେଷକୁ ଇଏ ରଜାକୁ ଦେଇଛନ୍ତି। ବ୍ରହ୍ମା ସର୍ଜନା କରିଥିଲେ, ବ୍ରହ୍ମା ଯଦି ସର୍ଜନା କରିଥିଲେ, ଏଇ ନଦୀଟା ବିଷୟ ମୁଁ କହୁଛି, ବ୍ରହ୍ମା ଯଦି ସର୍ଜନା କରିଥିଲେ ମାନେ ସେଇ ସମୟରେ ଯଜ୍ଞ ହେଉଥିଲା, ବ୍ରହ୍ମା ଯଜ୍ଞ କରୁଥିଲେ, ସେ ତାଙ୍କୁ ଜୁଆଙ୍ଗେ ମାରୁଥିଲେ, ଜୁଆଙ୍ଗେ ତାଙ୍କୁ ମାରିବା ଅବସ୍ଥାରେ ପାଣିଟା ଆଉ ଯିବାର କଥା ତଳକୁ ଥିଲା, ପାଣିକି ହେଠୁ ଯେତେବେଳେ ଯଜ୍ଞ ହେଉଥାଏ ଜାଗାଟା ସଫା ହେବାର କଥା, ଯଜ୍ଞ ନ ହେବା ଆଗରୁ ପାଣି ସି ଗୁପ୍ତ ଗଙ୍ଗାରୁ ବାହାରିଲା, ଗୁପ୍ତ ଗଙ୍ଗାରୁ ଯେମିତି ବାହାରିଲା ପାଣି ଧାର ହେଇକି ଯିବାରୁ ବ୍ରହ୍ମା ହେଠୁ ବନ୍ଦ କରିଦେଲେ ଯେ ବର୍ତ୍ତମାନ ମୋର ଯଜ୍ଞ ଶେଷ ହେଇନି, ତୁମା ଡେରିରେ ଯିବୁ ଏଠୁ ବନ୍ଦ ହେଇକି ରହ। ଏଣୁ ବୈତରଣୀ ନଦୀଟା ବାଙ୍କି ବାଙ୍କିକିରି ଏହି ହିସାବରେ ସେ ବୈତରଣୀ ନଦୀ ହେଇଗଲା।
0: କେବଳ ସେତିକି ନୁହେଁ, ଯୁଗ ଯୁଗ ଧରି ମାନବ ଜାତିକୁ ଯିଏ ସ୍ନେହ ବିତରଣ କରିଚାଲିଛି, ଜୀବନ ବିତରଣ କରିଚାଲିଛି, ପୁଣି ଜୀବିକା ବିତରଣ କରିଚାଲିଛି, ସେ ବୈତରଣୀ ନୁହେଁ ଆଉ କେଉଁ ନାମରେ ପରିଚିତ ହୋଇଥାନ୍ତା। ସମୁଦାୟ କେନ୍ଦୁଝର ଜିଲ୍ଲା ବୈତରଣୀର ଜଳଧାରାରେ କେବଳ ଶସ୍ୟଶ୍ୟାମଳା ହୋଇନାହିଁ, ଦୀର୍ଘ 200 କିଲୋମିଟର ପଥରେ ସେ ସବୁଦିନ ଭେଟିଥାଏ ଲକ୍ଷ ଲକ୍ଷ ଗ୍ରାମବାସୀ ଆଉ ସହରବାସୀଙ୍କୁ।
2: ବୈତରଣୀ ନଦୀ ଗୁପ୍ତଗଙ୍ଗା ପାଖରୁ ବାହାରି ଜଙ୍ଗଲରୁ ଧୀରେ ଧୀରେ ଗଡ଼ି ଆସି 8 କିଲୋମିଟର ଦୂର କଦଳୀ ବାଡ଼ିରେ ଛିଡ଼ା ହେଇ ମୁଁ ତା ବାବଦରେ କହୁଛି। ଏଇ ଗାଁ ପାଖ ଦେଇ ବୈତରଣୀ ନଦୀଟି ପ୍ରବାହିତ ହେଉଛି, ଲୋକମାନେ ଏହାର ପାଣି ବ୍ୟବହାର କରନ୍ତି, ଚାଷବାସ ସବୁ ସେଇ ପାଣି ଦ୍ୱାରା ହୁଏ। ବିଶେଷତଃ ନଦୀ ବେଶୀ ଓସାରିଆ ନହେଲେ ବି ଜନ୍ମସ୍ଥଳ ଠାରୁ ଟିକିଏ ଓସାରିଆ, ୟା ପରେ ଏ ନଦୀ କାଞ୍ଜିପାଣି ତଳ ଦେଇ ବାଉଁଶପାଳ ବ୍ଲକ ଭିତରେ ପଶି ଚମ୍ପୁଆପଟ ଦେଇ ବୁଲି ପ୍ରବାହିତ ହେଉଛି। ଖରାଦିନେ ନଦୀ ପାଣି ଶୁଖେ ନାହିଁ, କିନ୍ତୁ ତଥାପି ଯେତିକି ପାଣି ରହେ ସେତିକି ପାଣିରେ ସେ ଗାଁର ଲୋକମାନଙ୍କର ଚଳଣି ହୋଇଯାଏ। କାହିଁକିନା ଏଇ ପାହାଡ଼ିଆ ଗାଁ ହୋଇଥିବା ଦୃଷ୍ଟିରୁ ଏଠାରେ କୂଅ ପୋଖରୀ ଏସବୁ କିଛି ନାହିଁ, ନଦୀଟି ଉପରେ ସେମାନେ ସମ୍ପୂର୍ଣ୍ଣ ନିର୍ଭର କରିକି ଚଳନ୍ତି।
3: ଆମ ବାସପାଲ ବ୍ଲକର ପାଖ ଦେଇକରି ବୈତରଣୀ ନଦୀ ପ୍ରବାହିତ। ବୈତରଣୀ ନଦୀ କୂଳରେ ଆମର ବିଭିନ୍ନ ପ୍ରକାର ବହୁତ ଗାଁ ଅଛି, କାହିଁକିନା ସେ ବୈତରଣୀଟା ଗୋନାସିକାରୁ ବାହାରିଛି, ଗୋନାସିକାରୁ ବାହାରିକରି ଆମ ବ୍ଲକ ଦେଇକରି ବୁଲିକିରି ଯାଇଛି, ଏବଂ ସେ ଗୋନାସିକା ପାଖରେ ବିଭିନ୍ନ ଆମର ସାହାରପୁର ବା ଅନ୍ୟାନ୍ୟ ଭିଲେଜ୍ ବି ଅଛି ଗୁଡ଼ାଏ, ସେଇ ଭିଲେଜ୍ର ଲୋକମାନେ ସେଥିରୁ ପାଣି ମଡ଼େଇ ଆମର ତେଣ୍ଡା ସାହାଯ୍ୟରେ ହଉ ଆମେ ଦେଇଛୁ, ତାଙ୍କର ବେନିଫିସିଆରୀମାନଙ୍କୁ ଡିଜେଲ ପମ୍ପ ସେଟ୍ ଦେଇଛୁ, ସେ ଡିଜେଲ ପମ୍ପ ସେଟ୍ ମାଧ୍ୟମରେ ସେମାନେ ନଦୀରୁ ପାଣି ଉଠେଇକିରି ସେମାନେ କ'ଣ କରୁଛନ୍ତି, ତାଙ୍କ ଜମିରେ ବି ମଡ଼ଉଛନ୍ତି, ସେଠି କଦଳୀ ଚାଷ କରିଛନ୍ତି, ଅନ୍ୟାନ୍ୟ ପରିବା ବନ୍ଧାକୋବି ଫୁଲକୋବି ଚାଷ କରିଛନ୍ତି, ସେମାନେ ସେ କରିକିରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ତା ଛଡ଼ା ଆମର ଆବାସିକ ସେବାଶ୍ରମ କେତେ ଗୁଡ଼ିଏ ସେ ବି ନଦୀକୂଳରେ ଅଛି, ଯଥା ସାହାରପୁର ଆବାସିକ ସେବାଶ୍ରମ, ସେଠି ଆପଣଙ୍କ ପାଣିର ନିହାତି ଅସୁବିଧା, ଯଦି ନଦୀ ଥାଆନ୍ତା ତାହେଲେ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତେ, ସେମାନେ ସେ ନଦୀରୁ ପାଣି ଆଣି ପାଣି ବୋହି ସେଠି ବଗିଚାରେ ମଡ଼େଇକିରି ସୁନ୍ଦର ପନିପରିବା ଚାଷ କରିଛନ୍ତି, ଯାହାଫଳରେ କି ତାଙ୍କର 120 ପିଲା ଆରାମରେ ଚଳିପାରୁଛନ୍ତି ସେଠି। ଅନ୍ୟାନ୍ୟ ଦୃଷ୍ଟିରୁ ଆମର ନଦୀ ପାଣିଟା ସବୁବେଳେ ଜଗି ବନ୍ଦ ହେଇକି ରଖିବା ସମ୍ଭବପର ହୋଇପାରୁନି, କାରଣ ସେଇଟା ହେଉଛି ବଡ଼ ନଦୀ, ସେଥିରେ ବନ୍ୟା ସମୟରେ ପ୍ରବଳ ବନ୍ୟା ଆସେ, ତେଣୁ ସବୁବେଳେ ବନ୍ଦ ହେଇକି ରଖିବା ସମ୍ଭବପର ହେଉନି। ତଥାପି ଆମର ଖରାଦିନେ ସେଥିରୁ ମାଛ ଫାଛ ଲୋକମାନେ ଧରିକି ମଧ୍ୟ ଜୀବିକା ନିର୍ବାହ କରୁଛନ୍ତି, ଏବଂ ଅନ୍ୟାନ୍ୟ ସମୟରେ ଆଉ ସେ ନଦୀଟା ବିଶେଷତଃ ପିଇବା ପାଇଁକି ବହୁତ ଉପଯୋଗୀ ହେଉଛି, କାରଣ ଆମର ବାଁଶପାଳ ବ୍ଲକରେ ପିଇବା ପାଇଁକି ଯେତେଗୁଡ଼ିଏ କୂଅ ଅଛି ସାମାନ୍ୟ ଖରା ଅନୁଭୂତ ହେବା ପୂର୍ବରୁ ସେ କୂଅଗୁଡ଼ିକ ମଧ୍ୟ ଶୁଖିଯାଉଛି, ତେଣୁ ସମସ୍ତେ ସେଇ ବୈତରଣୀ ନଦୀ ଉପରେ ଏକମାତ୍ର ହିଁ ନିର୍ଭର କରନ୍ତି। ଆଉ ଯଦି ବୈତରଣୀ ନଦୀ ସେଠି ନଥାନ୍ତା ତାହେଲେ ହୁଏତ ବାଁଶପାଳ ବ୍ଲକଟା ଏଠି ଗଢ଼ି ଉଠିପାରିନଥାନ୍ତା, କାରଣ ଲୋକ ଆମେ ବ୍ଲକରେ ଥାଇକି ମଧ୍ୟ ସେଠି ସାମାନ୍ୟ ପିଇବା ପାଣିର ଘୋର ଅଭାବ ପରିଲକ୍ଷିତ ହେଉଛି, କାରଣ ଖରାଦିନେ ସବୁଗୁଡ଼ାକ ଡ୍ରାଏ ହୋଇଯାଉଛି, ଶୁଖିଯାଉଛି, ଇଭେନ୍ ଏପରିକି ଯେଉଁଗୁଡ଼ାକ ଆମର ହ୍ୟାଣ୍ଡପମ୍ପ ଟ୍ୟୁବ୍ୱେଲ୍ ଲଗା ହେଇଛି ସେ ଟ୍ୟୁବ୍ୱେଲ୍ର ଜଳସ୍ତର ବହୁତ ତଳକୁ ଖସିଯାଉଛି, ଯାହାଫଳରେ ସେଠି ପାଣି ପାଇବା ଅସୁବିଧା ହେଉଛି। ତେଣୁ ବୈତରଣୀ ନଦୀଟା ବହୁତ ଉପକାର ହେଉଛି ବ୍ଲକ୍ ପାଇଁକି ଏବଂ ବ୍ଲକ୍ ଏରିଆର ଲୋକମାନଙ୍କୁ।
4: ବାଉଁଶପାଳ ଠାରୁ ମା ବୈତରଣୀ ବାହାରିକିରି ଆସିକିରି କେନ୍ଦୁଘଟି ପହଞ୍ଚିଲେ। କେନ୍ଦୁଘଟିରୁ ଆଜ୍ଞା ଗୋଟିଏ ମର୍ଦ୍ଦାନ ନାଳ ବୋଲିକିରି ଅଛି ନଦୀ, ସେ ନଦୀଟା ସେଇଠାରୁ ଟିକେ ବଡ଼ ଚଉଡ଼ା ଅଛି ନଦୀ। ତାପରେ ଆଜ୍ଞା ଆସିକି ପହଞ୍ଚିଲା ପଟୁଆ କୁଦ ଦେଇକି ନୟାଗଡ଼ ପହଞ୍ଚିଲା। ଆମର ଆଜ୍ଞା ଦେଖନ୍ତୁ ଯେତେ ନଦୀ କୂଳ ବୈତରଣୀ କୂଳେ କୂଳେ ଯେଉଁ ମାଟି ଅଛି ସେଠି ସବୁ ପନିପରିବା ବାଇଗଣ କୋବି ଆଳୁ ପନିପରିବା ସବୁ ଆଜ୍ଞା ବହୁତ କିଛି ଉପକୃତ ପାଇପାରୁଛନ୍ତି ଲୋକେ। ଆଉ ପାଣି ଆଜ୍ଞା ବହୁତ ଲୋକଙ୍କର ସୁବିଧାରେ ଲାଗୁଛି, ପିଇବା ଖାଇବା ସବୁକିଛି, ଗାଧୁଆ ପାଧୁଆ ସବୁକିଛି ବହୁତ କିଛି ଆଜ୍ଞା ଆରାମ ପାଉଛନ୍ତି। ନଦୀ କୂଳିଆ ଲୋକମାନେ ବହୁତ ସୁଖରେ ରହିଛନ୍ତି, କୌଣସି କିଛି ଅସୁବିଧା ନାହିଁ।
5: ଏ ନଦୀ ନଥିଲେ ଆପଣଙ୍କର କ'ଣ କ୍ଷତି ହେଇଥାନ୍ତା?
4: ବହୁତ କ୍ଷତି ହେଇଥାନ୍ତା ଆଜ୍ଞା, ଆମେ ଗାଧୋଇବା ପାଇଁ ଗାଈ ଛେଳି ବଳଦ ପଶୁଜନ୍ତୁ ମଣିଷ ଠାରୁ ଆରମ୍ଭ କରିକି ବହୁତ କିଛି ଅସୁବିଧା ମିଳୁଥାନ୍ତା। କିନ୍ତୁ ଏଇନା ବର୍ତ୍ତମାନ ଆମର କୌଣସି ଅସୁବିଧା ନାହିଁ, ପାଣି ସବୁ ସଫିସିଏଣ୍ଟ ଆମେ ପାଇପାରୁଛୁ। ବର୍ଷା ଦିନିଆ ଟିକେ ଆଜ୍ଞା ବହୁତ ବଡ଼ ପାଣି ବହି ଆସେ, ଟିକେ ଭୟରେ ଆଜ୍ଞା ପାଖକୁ ଯିବା ପାଇଁ ଭୟ ଲାଗେ। ଆଉ ଏଇନା ବର୍ତ୍ତମାନ ଖରାଦିନିଆ ପାଇଁ ବହୁତ ଆମର ଆରାମ ପାଉଛୁ, ସେ ମା ଅଛି, ମା ବୈତରଣୀ ପାଇଁ ଆମେ ବହୁତ କିଛି ଉପକୃତ ପାଇପାରୁଛୁ। ଏଇ ବୈତରଣୀ ମା ଯଦି ନଥାନ୍ତେ ତାହେଲେ ଏଇ ଏରିଆରେ ଆଜ୍ଞା ଆମେ ଏଇ ପାଖ ପୋଖ ଘର ବି ନଥାନ୍ତା କିମ୍ବା ଗାଁ ବି ନଥାନ୍ତା ଆଜ୍ଞା। ଏଇ ନଦୀ ପାଇଁ ଆଜ୍ଞା ଆମେ ସବୁ ଏଇଠି ବାସ କରୁଛୁ, ନଦୀ କୂଳେ କୂଳେ କେତେ କିଛି ଫସଲ ବି ଆଦାୟ କରୁଛୁ।
1: ନୂଆଗଡ଼ଟା ରହିଲା ସେପାରି ଧନଞ୍ଜୟ ପୋତା ଏପାରି, ତେଣୁ ଲାଗିଲା ସାର୍ ପୋଟୁଆ କୁଦର ଆଉ ଲେଡ଼ିଗୁଟ, ସେଇ ଲେଡ଼ିଗୁଟର ସାର୍ ଗଲା ବସନ୍ତପୁର, ସାର୍ ଗଲା କେନ୍ଦୁଘଟି, ସାର୍ ଗଲା କାଶିଆ, କାଶିଆ ଦେଇ କରି ସାର୍ ଯାଇଛି ଆଉ।
5: ଏ ଯେଉଁ ଆପଣମାନେ ଏ ଗାଁ ଏ ନଦୀରୁ କେମିତି ଉପକାର ସବୁ ପାଉଛନ୍ତି?
1: ଏଠି ଯୁକ୍ତା ବାଇଗଣ ଏ ପନିପରିବା କରିକରି ଉପକାର, ନହେଲେ ତ ବରଷରେ ଆଉ ଧାନ ଫସଲ କରାହେଉଛି, ପତ୍ର ଫତ୍ର ଟାଡ଼ି କରି ନଦୀର ଝରାମାନେ ସୁନା ଶୁଣି ଛାଙ୍କୁଛନ୍ତି। ଆମ ନର ଏମିତି ଡଙ୍ଗା ଅଛି ଆଉ ତାଙ୍କର ମାଟି ଚିହ୍ନି ଚିହ୍ନି ବାଲି ଚିହ୍ନି ଚିହ୍ନି ଆଉ ତାକୁ ରାମ୍ପି କରି ଆଣି ଆସମାଏ ଆଉ ନଦୀରେ ଧୋଇ ଧୋଇ ଧୋଇ ଧୋଇ ଧୋଇ ଧୋଇ ଧୋଇ ଧୋଇ ତାର ମଳଟା ରଖି କରି ଆଉ ତାକେ ସଙ୍ଗଣମାଏ ମେଚା କରି ମେଚା କରି ଥୋଡ଼ାଇ ସାରିଲେ ଦୋକାନରୁ ପାରା ବୋଲିକରି ଆଣିମାଏ, ସେ ପାରାଟା ସେଠି ପକାଇଦେଲେ ସେ ସୁନାଟା ଆଉଟି କରି ଗୋଲି କରି ବାହାରି ପଡ଼ିବ, ତେଣିକି ଝରାମାନେ ବିକିମାଏ।
5: ସେମାନେ ଏ ବୈତରଣୀ ନଦୀରେ ସୁନାର କିଛି ଅଂଶ ମିଳୁଛି
1: ମିଳୁଛି
5: କେମିତି ମିଳୁଛି ଆପଣ ଦେଖିଛନ୍ତି?
1: ଆମର ଜାଗା ବର୍ତ୍ତମାନ ଆମେ ଦେଖିନି, ସେ ଝରାମାନେ କରନ୍ତି ଯେ ଆମେ ଦେଖିଛୁ।
5: ମାନେ ଏଇଟା କ'ଣ ଗୋଟେ ବ୍ୟବସାୟ ଭଳିଆ ସେମାନେ କରିପାରୁଛନ୍ତି?
1: ହଁ, ଏଇଟା ତାଙ୍କର ବ୍ୟବସାୟ ଅଛି ନା ତାଙ୍କର ପୂର୍ବରୁ, ଆଉ ଯେବେ ତାଙ୍କର ମାଟି ମାର୍ଦ୍ଦନୀ ସେର୍ଜନ ହେଲା ଭଗବାନ ସେମାନଙ୍କୁ ଖଣ୍ଡା ବାଡ଼ି କରିଛି ଯେ ତୁମେ ଝରି କଙ୍କଡ଼ା ନଦୀ ନାଳରେ ମାରିବ ସୁନା ଘାରି କରି ଖାଇବ ବୋଲିକିରି।
6: ବୈତରଣୀ ନଦୀ ଗୁନାଶିକାରୁ ବାହାରି ଏଇ ଚମକପୁର ଗାଁ ଦେଇକରି ଯାଇଛି। ଏ ବୈତରଣୀ ନଦୀଟି ଚମକପୁର ଗାଁର ଚାରିଆଡ଼କୁ ମାଡ଼ି ରହିଛି, କେବଳ ଗୋଟେ ସାଇଡ଼କୁ ଛାଡ଼ି ଅନ୍ୟ ତିନି ଦିଗକୁ ପୁରା ଘେରି ରହିଛି। ଏହି ନଦୀ ଏଠାରେ ବହୁତ ଗଭୀର, ମୋ ଜାଣିବାରେ 1972 ମସିହାରୁ ଲିଫ୍ଟ ଇରିଗେସନ୍ ହୋଇଛି। ଏଇ ଲିଫ୍ଟ ଇରିଗେସନ୍ରେ ଆମ ଗାଁଟି ଦୁଇ ଫସଲି ହେଉଛି ଆଉ ଲୋକମାନେ ଆରାମସେ ଚଳିଯାଉଛନ୍ତି।
7: ବୈତର ନଦୀ ଆମ ସ୍କୁଲ ପାଖ ଦେଇ ବହିଯାଉଛି, ଠିକ୍ ଆମ ସ୍କୁଲର ପାଚେରୀ ପାଖରେ ନଦୀଟି ବହିଯାଉଛି ଏବଂ ଏଇଠି ଡ୍ୟାମ୍ ହେଲେ ଆମ ସ୍କୁଲର କିଛି ଅଂଶ ମଧ୍ୟ ତା ଦେହରେ ବୁଡ଼ି ଅଞ୍ଚଳ ଯିବ ବୋଲି ଆମେ ଶୁଣୁଛୁ, କିନ୍ତୁ ଏପର୍ଯ୍ୟନ୍ତ କିଛି ଆମେ ସେ ବିଷୟରେ ସଠିକ ବିବରଣୀ ପାଇନାହୁଁ। ତେବେ ବର୍ତ୍ତମାନ ଏଠାରେ ଯନ୍ତ୍ରୀମାନେ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଖୁବ୍ ଜୋରସୋରରେ କାମ କରୁଥିବାର ଆମେ ଦେଖୁଛୁ। ପ୍ରତିଦିନ ବ୍ଲାଷ୍ଟିଂ ହେଉଛି ଆଉ ଏଇଠି କାନପୁର ପ୍ରୋଜେକ୍ଟଟି କାର୍ଯ୍ୟକାରୀ ହେଲେ ନିକଟସ୍ଥ ଗ୍ରାମ ବାସ୍ତପୁର ଚମକପୁର କଣ୍ଡରା ଇତ୍ୟାଦି ଅନ୍ୟାନ୍ୟ ଗ୍ରାମର ଗ୍ରାମବାସୀମାନେ ବହୁତ ଉପକୃତ ହେବେ ଜଳସେଚନ ଦ୍ୱାରା ବୋଲି ଆମେ ଶୁଣିବାକୁ ପାଉଛୁ।
8: କାନୁପୁର ଡ୍ୟାମ୍ ଯଦି ହୁଏ, ଆମର ଯାହା ସର୍ଭେ ଅନୁସାରେ ଆମେ ଯାହା ଜାଣିପାରୁଛୁ ଯେ ସେପଟେ ଆମ ଗାଁ ହେଉଛି ନୟାକୃଷ୍ଣପୁର, ଯେଉଁଟା ବିହାର ବର୍ଡ଼ର, ଆମ ପଟେ ତ ଇରିଗେସନ୍ର ସୁବିଧା ସବୁ ପାଣି ଯାଇପାରିବ ନାହିଁ, ସେଇଟା ଟିକିଏ ଅପ୍ ରହିଯାଉଛି। କିନ୍ତୁ ଏପଟକୁ ଯେଉଁଟା ରହୁଛି ସେ କଣ୍ଡରା, କଣ୍ଡରାର ଗୋଟେ ଗାଁ ଜଳମଗ୍ନ ପୁରା ହୋଇଯିବ। ଏବଂ ଗଭର୍ଣ୍ଣମେଣ୍ଟ ବି ମୁଁ ଯାହା ଜାଣିବା ପାଇଁ ପାଇଛି, ଗଭର୍ଣ୍ଣମେଣ୍ଟ ତାଙ୍କ ପାଇଁ ତାଙ୍କ ବସତି ସ୍ଥାପନ ପାଇଁ ଅନ୍ୟ ଜାଗା ସେମାନଙ୍କୁ ଦେବେ କ'ଣ କହୁଛନ୍ତି। ଏଇ ବୈତରଣୀର ଯଦି ତା ଲାଭ ଆଉ କ୍ଷତି ବିଷୟ ଆଲୋଚନା କରିବା ପାଇଁ ଆମେ ଯଦି ଯିବା, ତାହେଲେ ଏଥିରେ ଆମେ ଲାଭ ହିଁ ଲାଭ ପାଉଛେ। ବର୍ତ୍ତମାନ ଏଇ ବୈତରଣୀରୁ ସେଇଠୁ ବର୍ତ୍ତମାନ ଚିମିଡ଼ାରୁ ଆରମ୍ଭ କରି ବର୍ତ୍ତମାନ ଯଦି ଓଡ଼ିଶା ବିହାର ସୀମା ସୀମା ଦେଇକରି ଏ ବୈତରଣୀ ନଦୀ ପ୍ରବାହିତ ହେଉଛି, ଅର୍ଥ ଏଇ ବୈତରଣୀ ନଦୀ ବର୍ତ୍ତମାନ କେଉଁଝର ଏବଂ ସିଂହଭୂମର ଡିମାର୍କେସନ ଲାଇନ୍ ହିସାବରେ ସେଇଟା କାମ କରୁଛି। ସେଠି ଆସିଲା ପରେ କଣ୍ଡରାରୁ ଆସିଲା ପରେ ଏପଟେ ଯେଉଁ ସାତହଳିଆରୁ ନୟାକୃଷ୍ଣପୁରକୁ ଆସିଲା ପରେ ସେ ନୟାକୃଷ୍ଣପୁରରେ ସେ ଯେଉଁ ଧରୁଆଡ଼ି ଏବଂ ଅଣଘାପାଡ଼ ସେ ରାସ୍ତା ଦେଇକରି ଆମ ରାମତୀର୍ଥକୁ ଆସିଲା। ରାମତୀର୍ଥ ହେଉଛି ଦେବସ୍ଥାନ, ଶିବ ମନ୍ଦିର ଅଛି। ପୌରାଣିକ ମତ ଅନୁସାରେ ସେ ରାମଚନ୍ଦ୍ର ସେଇଠି ସ୍ନାନ କରିଥିଲେ, ସୀତାକୁ ଯେତେବେଳେ ଅପହରଣ କରାହେଇଥିଲା ସେଇଠି ସେ ରାମ ସ୍ନାନ କରି ଦେବଦର୍ଶନ କରିଥିଲେ ଏବଂ ସୀତାଙ୍କୁ ପାଇବା ଆଶାରେ ସେଇଠି ସେ ପ୍ରସ୍ଥାନ କରିଥିଲେ। ଏଣୁ ସେଇଟା ଧର୍ମପୀଠ ଅନୁସାରେ ବି ରାମତୀର୍ଥ ଅଛି, ସେଠି ପୂଜା ହୁଏ, ସବୁକିଛି ହୁଏ। ସେଇ ରାମତୀର୍ଥରୁ ଟିସ୍କୋ କମ୍ପାନୀ ବର୍ତ୍ତମାନ ତା'ର ବହୁତ ବଡ଼ ଯୋଜନା କରିଛନ୍ତି। ସେଇଠୁ ସେ ନିଜର ମେସିନ୍ ସାହାଯ୍ୟରେ ସେଠୁ ପାଣି ନୂଆମୁଣ୍ଡିକୁ ସେ ପାଇପ୍ ସାହାଯ୍ୟରେ ନେଉଛନ୍ତି ଏବଂ ନେଇ ସେ ବିରାଟ ବଡ଼ କାରଖାନା ମଧ୍ୟ ସେଇଠି ସେ ଚଳାଉଛନ୍ତି। ଏବଂ ଏ ବୈତରଣୀ ହିଁ ଟିସ୍କୋ କମ୍ପାନୀର ଏକ ଲାଭର ଅଙ୍ଗ କହିଲେ ଚଳେ। ଏଣୁ ସେଇଠି ଯଦି ଏ ବୈତରଣୀ ନଥାନ୍ତା, ବୋଧେ ମୁଁ ଭାବୁଛି ନୂଆମୁଣ୍ଡିର ଯେଉଁ ଟିସ୍କୋ ଏତେ ବଡ଼ ଫ୍ୟାକ୍ଟ୍ରି, ଯେଉଁ ଆଇରନ୍ ଫ୍ୟାକ୍ଟ୍ରି ଅଛି, ସେଇଟା ବୋଧେ ଚଳିପାରିନଥାନ୍ତା। ତାପରେ ଆମେ ଯଦି ଆଉ ଟିକେ ଆଗକୁ ଏପଟେ ଆସିବା, ବୈତରଣୀ କୁଡ଼େ କୁଡ଼େ ଦେଖିବା, ଯେତେ ଗାଁ ଗଣ୍ଡା ଯେତେ ଅଛି ସବୁ ଏ ବୈତରଣୀର ପାଣି ଉପରେ, ବିଶେଷତଃ ଚାଷ କୁହନ୍ତୁ, ପାନୀୟ କୁହନ୍ତୁ, ଯେକୌଣସି କୁହନ୍ତୁ, ପୁରା ନିର୍ଭର କରୁଛନ୍ତି। ଅବଶ୍ୟ ବୈତରଣୀ ନଦୀ ଯଦି ନଥାନ୍ତା, ମୋ ମତରେ ଏଇ ଯେଉଁ ଚମ୍ପୁଆ ଅଞ୍ଚଳ ଯେତେଟା ଉନ୍ନତି କରିଛନ୍ତି, ଉନ୍ନତି ଶିଖର ଦେଶରେ ବି ପହଞ୍ଚି ପାରିଛନ୍ତି, ବୋଧେ ସେଥିରେ ପହଞ୍ଚି ପାରିନଥାନ୍ତେ। ଏବଂ ସେ ଅବହେଳିତ ହୋଇକରି ସେଇ 100 ବର୍ଷ ପଛକୁ ବୋଧେ ଏଇ ଆମ ସମାଜ ବୋଧେ ଯାଇଥାନ୍ତା। ଏଣୁ ବର୍ତ୍ତମାନ ଦେଖିବାକୁ ଗଲେ ବୈତରଣୀର ଲାଭ ଆମେ ଏହାର ଜୀବନରେ ଭୁଲିପାରିବୁନି। ବୈତରଣୀ ହେଉଛି ଆମର ସେ କହିଲା ଭଳିଆ ମା, ଏ ମା ଯେମିତି ସନ୍ତାନମାନଙ୍କୁ ସବୁକିଛି ଦେଇକି ଲାଳନ ପାଳନ କରିକି ବଢ଼ୁଛି, ସେଇଭଳିଆ ବୈତରଣୀ ଆମ ପାଖରେ ସେ ମା ଆମର ସବୁକିଛି ସେ ଦେଉଛନ୍ତି। ତାଙ୍କରି ଛାୟା ତଳେ ଏଇ ଚମ୍ପୁଆ ଏଇ ଅଞ୍ଚଳ ସବୁ ତାଙ୍କରି ଆଶୀର୍ବାଦରେ ଆଜି ବିଦ୍ୟମାନ।
9: ବୈତରଣୀ ନଦୀ ଦ୍ୱାରା କେବଳ ଯେ ଏଠିକାର ଲୋକଙ୍କର ପ୍ରାୟତଃ ଚାଷ ଉପରେ ନିର୍ଭର କରୁଛନ୍ତି ଲୋକମାନେ, ଏଣୁ ଚାଷବାସ କିମ୍ବା ଅନ୍ୟାନ୍ୟ କର୍ମରେ ସାହାଯ୍ୟ କରିବା ଅପେକ୍ଷା ସାହିତ୍ୟ ସୃଷ୍ଟିରେ ମଧ୍ୟ ବୈତରଣୀ ନଦୀ ଲୋକଙ୍କର ଗୋଟେ ଖରାକ ହେଇଆସିଛି ମୂଳରୁ। ଏବଂ ଜୟନ୍ତୀ ଏଇ ଯେଉଁ ବୈତରଣୀ ନଦୀ ବା ବୈତରଣୀ ଚରିତ୍ର ଉପରେ ଆମର ଏଠିକାର ଚମ୍ପୁଆ ଠାରୁ 3 କିଲୋମିଟର ଦୂରରେ ମଥୁରାପୁରର ପ୍ରଫୁଲ୍ଲ ପ୍ରଧାନ ନାମକ ଜଣେ ବ୍ୟକ୍ତି ସେ ଗୋଟେ କବିତା କାବ୍ୟ ସୃଷ୍ଟି କରିଛନ୍ତି ଯାହାକି ବୈତରଣୀ ଚରିତ। ଜୟନ୍ତୀଗଡ଼ର ମଧ୍ୟ ଶ୍ରୀକାନ୍ତ ରାଠୋର ବୈତରଣୀ ନାମକ ଗୋଟେ କାବ୍ୟ ସୃଷ୍ଟି କରିଛନ୍ତି ଯାହାକି ବର୍ତ୍ତମାନ ସୁଦ୍ଧା ଅପ୍ରକାଶିତ ଅବସ୍ଥାରେ ରହିଛି। ଘନଶ୍ୟାମ ବେହେରା ମଧ୍ୟ ବୈତରଣୀ ଉପରେ ଗୋଟିଏ କାବ୍ୟ ରଚନା କରିଛନ୍ତି ଯାହାକି ତାଙ୍କ ରାମତୀର୍ଥ ଯେଉଁ ବୈତରଣୀ ନଦୀ କୂଳରେ ରାମତୀର୍ଥ ନାମକ ଗୋଟିଏ ତୀର୍ଥ ଜାଗା ରହିଛି, ସେ ତୀର୍ଥ ଉପରେ ଗୋଟିଏ କାବ୍ୟ ମଧ୍ୟ ସୃଷ୍ଟି କରିଛନ୍ତି। ବୈତରଣୀ ନଦୀ ଦ୍ୱାରା ଏଠିକାର ବିଶେଷତଃ ଲୋକମାନଙ୍କର ଚାଷବାସ ଏହା ଉପରେ ନିର୍ଭର କରୁଛନ୍ତି। ତାପରେ ଜୟନ୍ତୀଗଡ଼ ଠାରେ ଗୋଟେ ବଡ଼ ହାଟ ହେଉଛି ଏବଂ ବୈତରଣୀ ନଦୀ କୂଳରେ ସେଇ ଯେଉଁ ହାଟ ଜାଗାଟା ଥିବାରୁ ଲୋକମାନଙ୍କର ପାଣି ଫାଣି ଏସବୁର ସୁବିଧା ହେଉଛି, ତେଣୁ ସେଠି ଗୋଟେ ବଡ଼ ହାଟଟିଏ ବସିଥିଲା ଯାହାକି ସପ୍ତାହର ଲୋକଙ୍କର ଗୁଜୁରାଣ ମେଣ୍ଟାଇବା କାର୍ଯ୍ୟରେ ଆସୁଥିଲା ସେ ହାଟଟି। ଏବେ ତ ପ୍ରାୟ ସାପ୍ତାହିକ ହାଟ କ'ଣ ମାର୍କେଟ ସବୁ ହେଇଗଲାଣି, ଲୋକମାନେ ମାର୍କେଟରୁ ଜିନିଷପତ୍ର କିଣାକିଣି କରୁଛନ୍ତି, କିନ୍ତୁ ମୂଳରୁ ସେଇ ଜାଗାରୁ ହିଁ ସେଇ ଜୟନ୍ତୀ ହାଟ ଗୋଟେ ବଡ଼ ମାଧ୍ୟମ ଥିଲା ଲୋକଙ୍କର ଜିନିଷପତ୍ର କିଣାକିଣି କରିବା ପାଇଁ। ତାପରେ ଏଠିକାର ଲୋକମାନେ ପ୍ରାୟ ଚାଷ ଉପରେ ଯେହେତୁ ନିର୍ଭର କରନ୍ତି, କେତେବେଳେ ଆଖୁ ଚାଷ କରୁଛନ୍ତି, କେତେବେଳେ ମକା ଚାଷ କରୁଛନ୍ତି, ଏଇସବୁ ଚାଷ କାର୍ଯ୍ୟରେ ନଦୀଟି ସାହାଯ୍ୟ କରି ଆସିଛି। କିନ୍ତୁ ବେଳେବେଳେ ଯେଉଁ ବୈତରଣୀ ନଦୀ ଯେଉଁ ବଢ଼ି ଆସୁଥିଲା ସମୟରେ ଲୋକମାନେ ପ୍ରାୟ କାଠ ଯେଉଁ ଛିଣୁଥିଲେ, ସେ କାଠ ଛିଣିକି ସେମାନେ ପ୍ରାୟ 6 ମାସର କାଠ ସେମାନେ ଛିଣୁଥିଲେ ସେ ନଦୀରେ।

0: ବୈତରଣୀ ନଦୀ କୂଳରେ ରାମତୀର୍ଥ ଅବସ୍ଥିତ। ଲୋକ ଯାହା କହନ୍ତି ବା ଆମ ଅଜା ବା ପୂର୍ବପୁରୁଷମାନେ ଯାହା କହନ୍ତି ଯେ ରାମ ଯେତେବେଳେ ରାବଣ ଠାରୁ ସୀତାଙ୍କୁ ଉଦ୍ଧାର କରିବାକୁ ପଡ଼ିଥିଲା ସେତେବେଳେ ଏଇଠି ସେ ଅବସ୍ଥାନ କରିଥିଲେ ଏବଂ ସ୍ନାନ ଏଇ ଦିନରେ ସେ ସ୍ନାନ କରି ଏଇଠି ଶିବଙ୍କୁ ଦର୍ଶନ କରି ସେ ତାଙ୍କର ଯୁଦ୍ଧ ଅଭିଯାନ ଆରମ୍ଭ କରିଥିଲେ। ଏଇଠି ବୈତରଣୀ କୂଳ ପବିତ୍ର ବୈତରଣୀ ନଦୀ କୂଳରେ ଏଠି ବର୍ଷକ ଥରେ ଏଇ ଅଞ୍ଚଳର ସବୁଠୁ ସର୍ବଶ୍ରେଷ୍ଠ ପର୍ବ କହିଲେ ଅତ୍ୟୁକ୍ତି ହେବନି। ଏଠି ମହାନ୍ତ ବହୁଳ କୁର୍ମୀ ସମ୍ପ୍ରଦାୟର ଲୋକ ବହୁଳ ଏ ଅଞ୍ଚଳ। କିନ୍ତୁ କହିବାକୁ ଗଲେ ଏ ଅଞ୍ଚଳ ଏମିତି ଯେ ରାମତୀର୍ଥ ସ୍ଥାନ ଏମିତି ଏଠାରେ ଅବସ୍ଥିତ ଯେ ଆପଣ ବିହାର ବେଙ୍ଗଲ ଓଡ଼ିଶା ସବୁ ଜାଗାରୁ ଏଠି ଆସିକରି ଏ ବୁଡ଼ ପକାନ୍ତି ଏବଂ ବେଶ ଆନନ୍ଦ ଉତ୍ସବ ମଧ୍ୟରେ ତାଙ୍କ ନିଜ ଘରକୁ ଫେରିଥାନ୍ତି ଏବଂ ସମସ୍ତଙ୍କର ମତରେ ଏଇଟା ହେଉଛି ନୂତନ ବର୍ଷର ଆରମ୍ଭ। ଏଇ ନୂତନ ବର୍ଷ ଆରମ୍ଭରେ ବୁଡ଼ ପକାଇ ତାଙ୍କ ଦୈନନ୍ଦିନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏଇଠୁ ସେମାନେ ପ୍ରଫୁଲ୍ଲ ଚିତ୍ତରେ ଘରକୁ ଫେରିଥାନ୍ତି ଏବଂ ଏହାର ମହତ୍ତ୍ୱ ରାମତୀର୍ଥର ମହତ୍ତ୍ୱ କହିଲେ ଗୋଟିଏ ବାକ୍ୟରେ ଏହା କୁହାଯାଇପାରେ ଯେ ଏହା ଗୋଟିଏ ଅତି ପବିତ୍ର ସ୍ଥାନ। ଯେହେତୁ ରାମଚନ୍ଦ୍ର କିମ୍ବଦନ୍ତୀ ଅନୁସାରେ ରାମଚନ୍ଦ୍ରଙ୍କର ଏଠି ସ୍ନାନ କରି ସୀତାଙ୍କୁ ଉଦ୍ଧାର କରି ଶିବଙ୍କୁ ଯେଉଁ ତପସ୍ୟା କରିଥିଲେ ତାର ସିଦ୍ଧ କାର୍ଯ୍ୟ ହୋଇଥିଲେ ଏହି ମର୍ମରେ ସମସ୍ତେ ତାଙ୍କୁ ସ୍ମରଣ କରି ଏଠି ପବିତ୍ର ନଦୀରେ ବୁଡ଼ ପକାଇ ନିଜ ନିଜ ଘରକୁ ଫେରିଥାନ୍ତି।
1: ଏହି କେଶରୀ ମେଳାର ତାତ୍ପର୍ଯ୍ୟ ହେଉଛି ବାରୁଣୀ ମେଳା। ଏହି ସଂକ୍ରାନ୍ତି ଦିନ ବାରୁଣୀ ମେଳାରେ ସ୍ନାନ କଲେ ବାରୁଣୀ ସ୍ନାନ କଲେ ମୁଖ୍ୟ ବୋଲି ଲୋକ ଏଠି ବହୁତ ରୁଣ୍ଡ ହୁଅନ୍ତି। ଏଠି ଶିବ ମନ୍ଦିର ଅଛି। କେଶରୀ ବଡ଼ କେଶରୀ ଗାଁର ଗୋଟେ କିଲୋମିଟର ଭିତରେ ବୈତରଣୀ ନଦୀ ବହିଯାଉଛି। ଏହି ବୈତରଣୀ ନଦୀରେ ବାରୁଣୀ ସ୍ନାନ ପାଇଁ ଏଠି ଲକ୍ଷ ଲକ୍ଷ ଲୋକ ଆସି ସମାଗମ ହୁଅନ୍ତି ଏବଂ ଏଠି କୁଣ୍ଡ ଅଛି। ଆପଣମାନଙ୍କୁ ମୁଁ ଏଇଠି ଧାରଣା ଦେଉଛି ଏ କୁଣ୍ଡର ଆଗକାଳରେ ଲୋକମାନେ କହୁଥିଲେ ଯେ କୁଣ୍ଡରେ ଯିଏ ବୁଡ଼ି ଅନ୍ୟ କୁଣ୍ଡରେ ବାହାରିବ ସିଏ ହେଉଛି ମୁଖ୍ୟ ଲୋକ, ତାର ପାପ ନାହିଁ ବୋଲି ସମସ୍ତେ କହନ୍ତି। ଏଇଠି ତିନିଟି ଧାରା ଥିଲା। ପ୍ରଥମ, ନଦୀର ଅବବାହିକାରୁ ବନ୍ୟାର ଉତ୍ପତ୍ତି ଯୋଗୁଁ ତିନିଟି ଧାରାରୁ ଗୋଟେ ଧାରା ବନ୍ଦ ହୋଇଯାଇଛି। ଦୁଇଟି ଧାରାରେ ଗୋଟେ ପ୍ରଥମ କୁଣ୍ଡରେ ଲୋକ ପଡ଼ନ୍ତି ଏବଂ ଦ୍ୱିତୀୟ କୁଣ୍ଡରେ ଲୋକ ବାହାରନ୍ତି। ଏଇଠି ସ୍ଥାନୀୟ ଲୋକ ତାଙ୍କର ଗୋଟେ ଧାରଣା ଅଛି ଯେ ଆମମାନେ ଏଠି ମୁଖ୍ୟ ହେବୁ, ଆମେ ଏଇଠି ଆମେ ପାପ କରିନୁ ବୋଲି ସେମାନେ ପ୍ରଥମ କୁଣ୍ଡରେ ପଡ଼ି ଦ୍ୱିତୀୟ କୁଣ୍ଡରେ ବାହାରନ୍ତି। ସେଇଟା ହେଉଛି ଆଜ୍ଞା ଆମର ଏଇଠି ଆମର ସର୍ବସାଧାରଣଙ୍କର ଯେଉଁ ଅଛି ଯେଉଁ ଧାରଣା, ସେଇ ଧାରଣା ଉପରେ ରୁହନ୍ତି। ଏଠି ଲକ୍ଷ ଲକ୍ଷ ଲୋକ ଏଇ ମକରଟା ଆମର ଏ ଏରିଆରେ ସବୁଠୁ ବଡ଼ ମେଳା, ବର୍ଷର ପ୍ରଥମ ପର୍ବ ଏବଂ ଏଇଟା ଆମେ ନୂଆ ବର୍ଷ ବୋଲି ଏଠି ଆମେ ବିବେଚନା କରୁ। ଏଇଠି ଗରିବ ରାଣ୍ଡି ଦୁଃଖୀ ସମସ୍ତଙ୍କର ଏଇ ମକର 14 ତାରିଖ ଦିନ ଦେଖିବେ ଯେ ସମସ୍ତେ କେମିତି ନା କେମିତି ଯେମିତି ହେଉ ତାଙ୍କର ସେମାନେ ନୂଆ ଲୁଗା ପରିଧାନ କରି ବୈତରଣୀ ନଦୀରେ ସ୍ନାନ କରି ଦିଅଙ୍କୁ ଦର୍ଶନ କରି ସେମାନେ ଏଠୁ ଯାଆନ୍ତି।
2: ବୈତରଣୀ ବାରୁଣୀ ସ୍ନାନ ମେଳା ସମଧିକ ପୁଣ୍ୟପ୍ରଦ। ଗୋଟିଏ ନଦୀ ତ ବୈତରଣୀ, ସେଥିରେ ବାରୁଣୀ ସ୍ନାନ ଯୋଗ ଉପରେ ଦୁଇ ପ୍ରମୁଖ ସ୍ଥାନରେ ସ୍ନାନ ନିମଜ୍ଜନ ସାଙ୍ଗକୁ ବିପୁଳ ମେଳା ମହୋତ୍ସବ ମଧ୍ୟ ଅନୁଷ୍ଠିତ ହୁଏ। ବୈତରଣୀ ମହାଭାଗେ ଗୋବିନ୍ଦ ଶଙ୍କର ପ୍ରିୟେ ସ୍ନାନଂ କରୋମି ଦେବୀ ତ୍ୱଂ ମନୁଜ୍ଞାଂ ଦାତୁମର୍ହସି, ଏହିପରି ପ୍ରଣାମ ପୂର୍ବକ ଅନୁଜ୍ଞା ଲାଭ କରେ ସ୍ନାନ ପାଇଁ ମନ୍ତ୍ର କବିତା ପାଠ କରାଯାଏ। ଗୁଣାଶିକାତ ସମ୍ଭୂତେ ଧାତୁଯଜ୍ଞ ସମାଗତେ ଜନ୍ମ ଜନ୍ମ ନିଜତ୍ ପାପମ୍ ସ୍ନାନେନାନେନ ନଶ୍ୟତୁ। ଗୁଣାଶିକା ପରେ ସେହି ବୈତରଣୀରେ ରାମତୀର୍ଥ କେଶରୀ କୁଣ୍ଡ ଜ୍ୟୋତିପୁରର ଦକ୍ଷିଣାବର୍ତ୍ତ ଘାଟରେ ବାରୁଣୀ ସ୍ନାନ ମେଳା ଅନୁଷ୍ଠିତ ହୁଏ। ତାପରେ ଆନନ୍ଦପୁର ସହର ନିକଟ ଶ୍ରୀ ଝାଡ଼େଶ୍ୱର ମନ୍ଦିର ନିମ୍ନରେ ସ୍ନାନ ସାଙ୍ଗକୁ ସେଠାରେ ମେଳା ମଧ୍ୟ ଅନୁଷ୍ଠିତ ହୁଏ। ତାପରେ ଆଜିର ଯାଜପୁର ଦଶାଶ୍ୱମେଧ ଘାଟରେ ଓଡ଼ିଶାର ବିଖ୍ୟାତ ବାରୁଣୀ ମେଳା ଅନୁଷ୍ଠିତ ହୁଏ।
3: ଏ ରାଜନଗର ପାଖରେ ଦେଖୁଛନ୍ତି ଏ ବୈତରଣୀ ନଦୀ ଏଠି ବୋହିଯାଉଛି। ଏ ନଦୀ ଆମକୁ ବହୁତ ଆଜ୍ଞା ଉପକାର କରୁଛି। ଏପଟେ ଦେଖନ୍ତୁ ବର୍ଷା ଦିନଟା କିଛି ସିନା ଅସୁବିଧା ଟିକେ ରହୁଛି, କିନ୍ତୁ ଅନ୍ୟାନ୍ୟ ସମୟମାନଙ୍କରେ ଆମେ ଏ ଯେଉଁ ଗଣ୍ଡଟା ଦେଖୁଛନ୍ତି ସେଇ ଗଣ୍ଡରୁ ପ୍ରଚୁର ଭାବରେ ମାଛ ବିକ୍ରି କରୁଛନ୍ତି। ଏପଟେ ତଳପଟକୁ ଯେଉଁ ଗଣ୍ଡଟା ଦେଖୁଛନ୍ତି ଏଥିରେ ବି କିଛି ମାଛ ଚାଷ ମାଛ ମାରିକି ଲୋକ ବଞ୍ଚୁଛନ୍ତି। ତାପରେ ବୈତରଣୀ ନଦୀ ଆମକୁ ଏଇ ଚାଷବାସ କରିବାରେ ଆଜ୍ଞା ବହୁତ ସାହାଯ୍ୟ କରୁଛି। ଏଇ ଏପଟରେ ଆଜ୍ଞା ରାଜନଗର, ରାଇକଳା, ମୁର୍ସୁମା, ତୁରୁମୁଙ୍ଗା, କଇଣ୍ଡା ତଥା ଅନ୍ୟାନ୍ୟ ଅଞ୍ଚଳ ଅଛି। ସେପଟେ ହେଲା ଦୁଆଘାଟ, ମଲାରପଦା, ଏମିତି ଆଜ୍ଞା କେତେ ଗୁଡ଼ିଏ ଜାଗାରେ ଆମର ଲିଫ୍ଟ ପଏଣ୍ଟ ଅଛି, ଯେଉଁଟାକି ଗଭର୍ଣ୍ଣମେଣ୍ଟ ତରଫରୁ ଆମ ବସିଛି। ସେଥିରୁ ଆମେ ପାଣି ଉଠାଇ ଆମେ ଭଲ ଭାବରେ ଚାଷ କରି ଖରାଦିନରେ ଲାଭବାନ ହେଉ।
4: ରାଜନଗରକୁ ଛାଡ଼ିଲେ ଉଦୟପୁର, ବେକନା ଏବଂ ତା ତଳକୁ ପାଟଣା, ଏହି ସ୍ଥାନମାନଙ୍କରେ ଏହି ନଦୀ ପାଇଁ ଏହାର ଯଥେଷ୍ଟ ଉନ୍ନତି ଦେଖା ଦେଇଛି। ଏଠିକାର ଲୋକମାନେ ବଡ଼ ସ୍ୱାସ୍ଥ୍ୟବାନ ଏବଂ ଏହାର ଜଳ ସମ୍ପଦକୁ ବିନିଯୋଗ କରିକିରି ଏମାନେ ଯଥେଷ୍ଟ ଲାଭବାନ ହେଉଛନ୍ତି। ବର୍ତ୍ତମାନ ପାଟଣାଠାରେ ଏକ ସ୍ଥାୟୀ ପୋଲ ନିର୍ମାଣ ହେବା ଫଳରେ ଇଏ ଗମନାଗମନ ଯାତାୟାତ ପାଇଁ ଯଥେଷ୍ଟ ସୁବିଧା ହୋଇଯାଇଛି। ୟା ଭିତରେ ସବୁଠାରୁ ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ ହେଉଛି ଡୁମୁରିଆ ଗ୍ରାମ, ଡୁମୁରିଆ ତଳକୁ ଭୀମକୁଣ୍ଡ ଗ୍ରାମ, ଭୀମକୁଣ୍ଡ ଗ୍ରାମ ଭୀମକୁଣ୍ଡ ସ୍ଥାନଟି ହେଉଛି ଅତୀବ ଗୁରୁତ୍ୱପୂର୍ଣ୍ଣ। ପୁରାଣ ପ୍ରସିଦ୍ଧ ପଞ୍ଚୁପାଣ୍ଡବଙ୍କ ସହିତ ଏହି ସ୍ଥାନର ସମ୍ପର୍କ ରହିଥିବାର କଥା କୁହାଯାଏ ଏବଂ ସେ ଭୀମକୁଣ୍ଡରେ ସମଗ୍ର ବୈତରଣୀ ନଦୀ ଗୋଟିଏ ଗଭୀର ଗର୍ତ୍ତ ବିବର ମଧ୍ୟରେ ଲୀନ ହୋଇଯାଇକିରି ପ୍ରାୟ 12-14 ମାଇଲ ତଳେ ସିଏ ବାହାରିଛି, ସେଟାକୁ ଭୀମକୁଣ୍ଡ ବୋଲି କୁହାଯାଉଛି। ଏବଂ ସେ ଜାଗାରେ
5: ଶୁଣିଲେ ରୂପକ ବୈତରଣୀ କୁଳେ କୁଳେ। ରଚନା ଏବଂ ପ୍ରଯୋଜନା କରିଥିଲେ କୃତିବାସ ନାୟକ, ଡକ୍ଟର କୃତିବାସ ନାୟକ, ଉପସ୍ଥାପନା ଅର୍ଚ୍ଚନା ପଣ୍ଡା ଏବଂ ସହାୟକ ସୁବାଇ ମୁର୍ମୁ। ଆକାଶବାଣୀ କେନ୍ଦୁଝର, ସମୟ ଦିନ 11:00 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

ଭଉଣୀ, ଭାରତୀୟ ଦର୍ଶନ କହେ, ଆଶା ଏକ ଭବିଷ୍ୟତବାଦୀ ମନୋଭାବ। ଜଗତେ ସୁଖିନ ଜନାହା ଆଶାୟା ଜୀବନ୍ତି, ଅର୍ଥାତ୍ ସଂସାରରେ ଆଶାବାଦୀ ବ୍ୟକ୍ତି ହିଁ ସୁଖରେ ରହନ୍ତି। ଋଗ୍ବେଦ ଆଶାକୁ ଏକ ଜୀବନ ନିର୍ଭରଶୀଳ ବ୍ୟକ୍ତି ଭାବରେ ଉପସ୍ଥାପନ କରେ। ଏହା ଉତ୍ତମ ଭବିଷ୍ୟତ, ଶାନ୍ତି, ଜ୍ଞାନ, ସମୃଦ୍ଧି ଓ ଏକତା ପାଇଁ ଇଚ୍ଛାର ଏକ ରୂପ। ଉପନିଷଦ ମତରେ ଆଶା ହେଉଛି ମାନବ ଆତ୍ମାର ମୁଖ୍ୟ ପାଇଁ ଏକ ଅନ୍ୱେଷଣ। ନିରାଶାର ଅନ୍ଧକାର ଭିତରେ ମଣିଷ ସବୁବେଳେ ଆଶାର ଆଲୋକ ଖୋଜିଥାଏ। ଏହି ଆଶା ବେସାହାରାକୁ ସାହାରା ଦିଏ, ଆଗକୁ ବଢ଼ିବା ପାଇଁ ଲକ୍ଷ୍ୟ, ଉଡ଼ିବା ପାଇଁ ପକ୍ଷ ଏବଂ ବଞ୍ଚିବା ପାଇଁ ବାହାନା ଦିଏ। ସୃଷ୍ଟି କରେ ସମ୍ଭାବନାର ସୁଯୋଗ। ଆଶା ଦୃଢ଼ ବିଶ୍ୱାସ ଓ ଦୃଢ଼ ନିଷ୍ପତ୍ତି ନେବାର କ୍ଷମତା ଦିଏ, ଯାହା କେବଳ ପ୍ରତିକୂଳ ପରିସ୍ଥିତିରେ ସ୍ଥିର ରହିବା ଓ କଠିନ ଆହ୍ୱାନକୁ ସାମ୍ନା କରିବାରେ ନୁହେଁ, ବରଂ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରେ। ତେଣୁ ଭଉଣୀ, ଆପଣ ଆଶାବାଦୀ ହୁଅନ୍ତୁ।

ଭଉଣୀ, ଆଜି ହେଉଛି ବିଶ୍ୱ ଶରଣାର୍ଥୀ ଦିବସ। ବିଶ୍ୱରେ ଶରଣାର୍ଥୀମାନଙ୍କ ପରିସ୍ଥିତି ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ 20 ତାରିଖରେ ବିଶ୍ୱ ଶରଣାର୍ଥୀ ଦିବସ ପାଳନ କରାଯାଏ। 2000 ଡିସେମ୍ବର 4 ତାରିଖରେ ଜାତିସଂଘର ସାଧାରଣ ସଭାରେ ଏହି ଦିବସ ଘୋଷଣା କରାଯାଇଥିଲା। 2001 ଜୁନ୍ 20 ତାରିଖରେ ବାର୍ଷିକ କାର୍ଯ୍ୟକ୍ରମ ରୂପେ ବିଶ୍ୱସ୍ତରରେ ଏହି ଦିବସ ପ୍ରଥମେ ପାଳନ କରାଗଲା। ହିଂସା ଓ ଯୁଦ୍ଧ କାରଣରୁ ଘର ଓ ନିଜର ବ୍ୟକ୍ତିଙ୍କୁ ହରାଇ ଦେଇଥିବା ବିଶ୍ୱର ଲକ୍ଷ ଲକ୍ଷ ପରିବାରକୁ ଏହି ଦିବସ ସମର୍ଥନ କରେ। ନିଜର ସବୁକିଛି ହରାଇଦେବା ପରେ ମଧ୍ୟ ସାହସର ସହ ବିଭିନ୍ନ ସମସ୍ୟା ସାମ୍ନା କରିଥିବା ଶରଣାର୍ଥୀଙ୍କୁ ସେମାନଙ୍କର ଅବଦାନ ପାଇଁ ଏହି ଦିନ ସମ୍ମାନିତ କରାଯାଏ। ଶରଣାର୍ଥୀମାନଙ୍କୁ ବିଶ୍ୱସ୍ତରରେ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇବା ଏବଂ ସେମାନଙ୍କର ଜୀବନକୁ ପୁଣି ଥରେ ନୂଆ କରି ଗଢ଼ିବା ପାଇଁ ଏହି ଦିବସ ଆହ୍ୱାନ ଦିଏ।

0: ଭଉଣୀ, ଆସନ୍ତା କାଲି ଅର୍ଥାତ୍ ଜୁନ୍ 21 ତାରିଖରେ ଆମେ ପାଳନ କରିବା 12ତମ ଅନ୍ତର୍ଜାତୀୟ ଯୋଗ ଦିବସ। ବିଶ୍ୱସ୍ତରରେ ଏହି ଦିବସ ପାଳନ ନିମନ୍ତେ 2014 ମସିହା ସେପ୍ଟେମ୍ବର 27 ତାରିଖରେ ଜାତିସଂଘରେ ପ୍ରସ୍ତାବ ରଖିଥିଲେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି। ସେ କହିଥିଲେ, ଯୋଗ ଭାରତର ପ୍ରାଚୀନ ପରମ୍ପରାର ଏକ ଅମୂଲ୍ୟ ଉପହାର ଏବଂ ଜୁନ୍ 21କୁ ଯୋଗ ଦିବସ ଭାବେ ପାଳନ କରିବା ପାଇଁ 2014 ମସିହା ଅକ୍ଟୋବର 14 ତାରିଖରେ ନିଷ୍ପତ୍ତି ନିଆଯାଇଥିଲା। 2014 ଡିସେମ୍ବର 11 ତାରିଖରେ ଏ ସଂକ୍ରାନ୍ତରେ ଆନୁଷ୍ଠାନିକ ଚିଠା ଉପସ୍ଥାପିତ କରାଯାଇଥିଲା। ଏହାପରେ 2015 ମସିହା ଜୁନ୍ 21ରେ ପାଳିତ ହୋଇଥିଲା ପ୍ରଥମ ଆନ୍ତର୍ଜାତିକ ଯୋଗ ଦିବସ। ତା ପରଠାରୁ ପ୍ରତିବର୍ଷ ଜୁନ୍ 21 ତାରିଖରେ ପାଳିତ ହୋଇଆସୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ଲୋକମାନେ କିଭଳି ଯୋଗ ସମ୍ପର୍କରେ ଜାଣିବେ ଆଉ ଏହାର ଲାଭ ନେବେ, ସେ ଦିଗରେ ଜନସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏ ପରିପ୍ରେକ୍ଷୀରେ ଆଜି ଆସନ୍ତୁ କାର୍ଯ୍ୟକ୍ରମରେ ଶୁଣିବା ଏକ ଆଲୋଚନା, ଯୋଗର ବିଭିନ୍ନ ନିୟମ। ଏ ସମ୍ପର୍କରେ ଆମ ସହ ଆଲୋଚନା କରୁଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ କେନ୍ଦୁଝର ସଦର ବ୍ଲକର ଯୋଗ ପ୍ରଶିକ୍ଷକ ଦୁଶାସନ ମହାନ୍ତ। ତେବେ ତାଙ୍କୁ ପ୍ରଥମେ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ସାର୍ ନମସ୍କାର।
1: ନମସ୍କାର
0: ଆପଣଙ୍କୁ ଆମ ବସୁନ୍ଧରା କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ। ଆମକୁ କୁହନ୍ତୁ, ଯୋଗ କରିବା ସମୟରେ କେଉଁ କେଉଁ ନିୟମ ମାନିବାର ଆବଶ୍ୟକତା ରହିଛି ଯାହାଦ୍ୱାରା ଆମେ ଯୋଗର ପ୍ରକୃତ ଲାଭ ପାଇପାରିବା?
1: ଯୋଗ କରିବା ପାଇଁ ଅନେକ ନିୟମ ଅଛି। ଆମେ ନିୟମ ଅନୁସାରେ ଯଦି ପାଳନ କରିବା ତାହେଲେ ଆମେ ତା ସୁଫଳ ପାଇପାରିବା। ଯେମିତି ଖାଇବାର ଅତି କମ୍ରେ 4ରୁ 5 ଘଣ୍ଟା ପରେ ଏବଂ ଜଳଖିଆ ଖାଇବାର 3 ଘଣ୍ଟା ପରେ, ଅର୍ଥାତ୍ ଯେତେବେଳେ ଆମର ପାକସ୍ଥଳୀ ଖାଲି ଥିବ ସେ ସମୟରେ ଯୋଗ ଅଭ୍ୟାସ କରିବା ଦରକାର। ଯୋଗର ଅଭ୍ୟାସ ପୂର୍ବରୁ ମଳମୂତ୍ର ଆଦି ତ୍ୟାଗ କରିବା, ପେଟ ଖାଲି ରହିବ, କୌଣସି ନିଶାଦ୍ରବ୍ୟ ଯେମିତି ପାନ, ବିଡ଼ି, ତମାଖୁ ବା ଅନ୍ୟ କୌଣସି ନିଶାଦ୍ରବ୍ୟ ବର୍ଜନ କରି ଯୋଗ ଅଭ୍ୟାସ କରିବା ଦରକାର। ଏହା ପାଇଁ ପ୍ରକୃତ ସମୟ ହେଉଛି ସକାଳ ସମୟ ବା ବ୍ରାହ୍ମ ମୁହୂର୍ତ୍ତ। ବ୍ରାହ୍ମ ମୁହୂର୍ତ୍ତରେ ଅଭ୍ୟାସ କଲେ ଏହା ଅତି ଉତ୍ତମ। କିନ୍ତୁ ଯେଉଁମାନେ କର୍ମଜୀବୀ ବା ବ୍ୟବସାୟୀ କର୍ମବ୍ୟସ୍ତ ଲୋକମାନେ ସନ୍ଧ୍ୟା ସମୟରେ ବି ଯୋଗ କରିପାରିବେ, କିନ୍ତୁ ଭୋଜନର 4-5 ଘଣ୍ଟା ପରେ ଯୋଗ କରିବା ଦରକାର। ଯୋଗ ଅଭ୍ୟାସ କରିବା ପାଇଁ ହାଲୁକା ସୂତାର ପୋଷାକ ପିନ୍ଧିଲେ ଖୁବ୍ ଭଲ, ଏହା ଅତ୍ୟଧିକ ଚିପା ନହେଲେ ଭଲ। ଯେମିତି ଆମେ ପାଇଜାମା, ପଞ୍ଜାବୀ, ଢିଲା ପ୍ୟାଣ୍ଟ, ଟି ସାର୍ଟ, ଟ୍ରାକ୍ ସୁଟ୍, ହାଫ୍ ପ୍ୟାଣ୍ଟ ଇତ୍ୟାଦି ପିନ୍ଧିଲେ ଯୋଗ ଅଭ୍ୟାସ ପାଇଁ ସହଜ ହେବ ବା ଆରାମଦାୟକ ହେବ। ଯୋଗ ପୋଷାକକୁ ସପ୍ତାହରେ 2-3 ଥର ଆମେ ଧୋଇବା, କିନ୍ତୁ ଯଦି ଯୋଗ କରିବା ସମୟରେ ଆମ ଶରୀରରୁ ଝାଳ ବାହାରିବ ତାହେଲେ ନିୟମିତ ତାକୁ ସଫା କରି ଶୁଖାଇବା ଦରକାର। ଯୋଗ ଅଭ୍ୟାସ କରିବା ପାଇଁ ଯେଉଁଠାରେ ମୁକ୍ତ ପବନ ଚଳାଚଳ କରୁଥିବ ସେ ସ୍ଥାନରେ କରିବା। ସେ ସ୍ଥାନଟି ପରିଷ୍କାର ପରିଚ୍ଛନ୍ନ ହୋଇଥିବ, ନିରଳା ସ୍ଥାନ ହୋଇଥିବ, କୌଣସି କୃତ୍ରିମ ବାସନା, ଗନ୍ଧ, ପଚାସଢ଼ା ଗନ୍ଧ ବା ରନ୍ଧା ଖାଦ୍ୟର ବାସନା ଆସୁନଥିବା ଦରକାର। ସିଧାସଳଖ ପବନ ଚଳାଚଳ କରୁଥିବା ସ୍ଥାନ ବା ଜନସମାଗମ ଏସବୁ ଯୋଗାଭ୍ୟାସ ପାଇଁ ଠିକ୍ ନୁହେଁ। ପଙ୍ଖା, କୁଲର ବା ଏସି ପାଖରେ ବସି ମଧ୍ୟ ଯୋଗ କରିବା ଉଚିତ ନୁହେଁ। ଯୋଗାଭ୍ୟାସ କରୁଥିବା ସମୟରେ ଯେମିତି କିଛି କଥାବାର୍ତ୍ତା ବା କଳାହଳ ହେଉଥିବା ସ୍ଥାନ ମଧ୍ୟ ଠିକ୍ ନାହିଁ। ଯୋଗ ଅଭ୍ୟାସ କରୁଥିବା ସମୟରେ ବେଳେବେଳେ ଶରୀର ଟଣା ଟଣି ହୋଇଯାଏ, ଜଖମ ହୁଏ, ସେହି ସମୟରେ ଆମେ ଶାନ୍ତ ହେବା ଉଚିତ। ଗଭୀର ଶ୍ୱାସ ପ୍ରଶ୍ୱାସ ନେଇ ଶରୀରକୁ ଶିଥିଳ କରିବା ଦରକାର। ବେଳେବେଳେ ଅଭ୍ୟାସ ସମୟରେ ଯନ୍ତ୍ରଣା ବା ଅସ୍ୱସ୍ତିକର ଅନୁଭବ ହୁଏ, ସେ ସମୟରେ ଆମେ ଅଭ୍ୟାସ ବନ୍ଦ କରିବା। ଗଭୀର ଶ୍ୱାସ ନେଇ ଆମେ ଶରୀରକୁ ଶିଥିଳ କରିବା। ବେଳେବେଳେ ଯୋଗାଭ୍ୟାସ ସମୟରେ ଆମେ କ୍ଳାନ୍ତ ଅନୁଭବ କରୁ, ସେତେବେଳେ ଶବାସନ କରି ଆମେ ଶରୀରକୁ ଶିଥିଳ କରିବା ବା ଆରାମ ନେବା। ଆସନ ଅଭ୍ୟାସ ସମୟରେ ବେଳେବେଳେ କାନ୍ଥ ପାଖରେ କରୁଥିଲେ

0: ଗାମୁଛାରେ ଭଲ କରି ଘଷି ହୋଇ ଗାଧୋଇବା ଦରକାର। ରାସାୟନିକ ପଦାର୍ଥ ମିଶିଥିବା କାରଣରୁ ସାବୁନ ସାମ୍ପୁ ଇତ୍ୟାଦି ବ୍ୟବହାର କମ୍ କରିବା। ଯୋଗାଭ୍ୟାସ କରୁଥିବା ସମୟରେ ନାକପଟୁ ଶ୍ୱାସକ୍ରିୟା କରିବା ଆବଶ୍ୟକ। ଅଭ୍ୟାସ ସମୟରେ ତାଳ ଦେଇକି ଯଦି ଶ୍ୱାସକ୍ରିୟା କରିବା ତାହେଲେ ଅଧିକ ଉପକାର ପାଇପାରିବା। ତାଳବଦ୍ଧ କହିଲେ ଯେମିତି ଆମେ ଶ୍ୱାସକ୍ରିୟା କେଉଁ ସମୟରେ ଶ୍ୱାସ ଛାଡ଼ିବା କେଉଁ ସମୟରେ ଶ୍ୱାସ ପୁଣି ଗ୍ରହଣ କରିବା ସେଇଟା ତାର ତାଳବଦ୍ଧ ତାକୁ ଆମେ କହିପାରିବା। ବେଳେ ଅଭ୍ୟାସ ସମୟରେ ମନକୁ ସ୍ଥିର କରିବା ପାଇଁ ଆଖି ବନ୍ଦ କରିକି ଅଭ୍ୟାସ କରିବା। ନିରବତା ହିଁ ସବୁଠାରୁ ଉପାଦାୟ। ପ୍ରାଣାୟାମ ଓ ଧ୍ୟାନ କରିବା ସମୟରେ ବା ଅନ୍ୟ ସମୟରେ ମଧ୍ୟ ସିଧା ବସିବାକୁ ଅଭ୍ୟାସ କରିବା, ଯଦ୍ୱାରା ମେରୁଦଣ୍ଡର ଶକ୍ତି ପ୍ରବାହ ଠିକ୍ ରହିବ ଓ ଶରୀର ସୁସ୍ଥ ରହିବ। ପ୍ରାର୍ଥନା ଓ ଶାନ୍ତିପାଠ କଲେ ଆମର ଆଧ୍ୟାତ୍ମିକତା ଭାବନା ଈଶ୍ୱର ଭକ୍ତି ମନରେ ଆସିବ, ତାଦ୍ୱାରା ଆଉ ଟିକେ ଆମେ ଅଧିକ ଲାଭ ପାଇପାରିବା। ସାଧାରଣତଃ ଯେଉଁମାନେ ଯୋଗାଭ୍ୟାସ କରୁଛନ୍ତି ସେମାନଙ୍କର ଖାଦ୍ୟପେୟ ମଧ୍ୟ ଯୋଗ ଅନୁକୂଳ ହେବା ଦରକାର। ଯେମିତି ଆମେ ଖାଦ୍ୟ ଖାଉଛୁ ଆମ ଶରୀରକୁ ପୁଷ୍ଟି କରିବା ପାଇଁ, ଖାଦ୍ୟ ଉପରେ ହିଁ ମଣିଷର ଶରୀର ଓ ମନର ସ୍ଥିତି ନିର୍ଭର କରେ। ସୁଷମ ଖାଦ୍ୟ ସେଥି ନିମନ୍ତେ ଖୁବ୍ ଆବଶ୍ୟକ। ଜଣେ ସାଧକ ସାତ୍ତ୍ୱିକ ଆହାର ଗ୍ରହଣ କରିବା ଉଚିତ। ଅତ୍ୟଧିକ ତେଲ ଲୁଣ ମସଲା ରାଗ ଖଟା ବାସି ଆଉ ଗୁରୁପାକ ଖାଦ୍ୟ ଏହାକୁ ଖାଇବା ନାହିଁ। ଲଘୁପାକ ଖାଦ୍ୟ ଯାହା ଶୀଘ୍ର ହଜମ ହୋଇପାରିବ ତାହା ହିଁ ଗ୍ରହଣ କରିବା। ରାଗ ତରକାରୀ ଆଉ ଥରେ ରନ୍ଧା ଖାଦ୍ୟ, ରାସ୍ତାଘାଟରେ ମିଳୁଥିବା ଫାଷ୍ଟଫୁଡ଼୍ ଯେମିତି ତେଲ ଛଣା ଗୁପଚୁପ ପିଜ୍ଜା ବର୍ଗର ଚାଟ୍ ଚାଓମିନ ଏସବୁକୁ ବର୍ଜନ କରିବା। ଗରମ ଓ ଥଣ୍ଡା ପାନୀୟ ଏହାକୁ ମଧ୍ୟ ବର୍ଜନ କରିବା। ମଦ୍ୟପାନ ତ ସମ୍ପୂର୍ଣ୍ଣ ନିଷେଧ। ଯେଉଁମାନେ ଯୋଗାଭ୍ୟାସ କରୁଛନ୍ତି କେବେ ବି ମଦ୍ୟପାନ କରିବା ଉଚିତ ନୁହେଁ। ନିୟମ ଅନୁସାରେ ଜଣେ ଯୋଗୀ ତାର ପାକସ୍ଥଳୀର ଅଧା ଭାଗ ଖାଦ୍ୟରେ ପୂରଣ କରିବ ଓ ଅନ୍ୟାନ୍ୟ ଅଧ ଘଣ୍ଟା ପରେ ପାଣି ପିଇ ଅଧା ଭାଗ ପୁଣି ପୂରଣ କରିବ। ପାକସ୍ଥଳୀର ଏକ ଚତୁର୍ଥାଂଶ ଖାଲି ରଖିବ। ପୁରା ପେଟ ଖାଇବା ମନା। ଖାଇବା ସମୟରେ ଗୁରୁଙ୍କୁ ବା ଭଗବାନଙ୍କୁ ସ୍ମରଣ କରିବା। ଅଯଥା ପାଟିତୁଣ୍ଡ ବା କଳହ ନକରି ଶରୀରକୁ ଓ ମନକୁ ଶାନ୍ତ କରି ଖାଇଲେ ତାହାର ପ୍ରଭାବ ଆମ ଶରୀର ଉପରେ ପଡ଼ିବ। ଖାଇସାରି 5-10 ମିନିଟ୍ ଆମେ ବଜ୍ରାସନରେ ବସିବା, ଯାହାଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇପାରିବ। ଆଉ ଦିନକୁ 2.5 ଲିଟର୍ରୁ 3 ଲିଟର୍ ପାଣି ପିଇଲେ ଆମ ହଜମ କ୍ରିୟା ଠିକ୍ ଭାବରେ ହୋଇପାରିବ।
1: ଯୋଗର ବିଭିନ୍ନ ନିୟମ ସମ୍ପର୍କରେ ତ କହିଲେ, ତେବେ କ'ଣ ସମସ୍ତେ ଯୋଗ କରିପାରିବେ ନା କେଉଁମାନେ କରିପାରିବେ କେଉଁମାନେ କରିପାରିବେ ନାହିଁ, ସେମିତି କିଛି ନିୟମ ରହିଛି?
0: ହଁ, ଦେଖନ୍ତୁ, ଯୋଗ ସାଧନ ପାଇଁ କୌଣସି ବୟସ ଲିଙ୍ଗ ବା ଅବସ୍ଥାର ସେମିତି କିଛି ବାରଣ ନାହିଁ। ମାତ୍ର 12 ବର୍ଷରୁ କମ୍ ତାହାଙ୍କର ଶରୀର ଉତ୍ତମ ରୂପେ ବିକାଶ ହୋଇନଥାଏ, ତାହାର ଶରୀର ଗଠନ ସମାପ୍ତ ହୋଇନଥିବ, ସେମାନେ ଯୋଗ କଲେ ମଧ୍ୟ ଯୋଗର ସିଦ୍ଧାନ୍ତକୁ ଠିକ୍ ଭାବରେ ବୁଝିପାରିବେ ନାହିଁ। ସେମାନେ 12 ବର୍ଷ ପରେ ଯୋଗ ଅଭ୍ୟାସ କରିପାରିବେ। ସେହିଭଳି ସ୍ତ୍ରୀ ଲୋକମାନେ ମାସିକ ଧର୍ମ ସମୟରେ ମଧ୍ୟ ଯୋଗ ଅଭ୍ୟାସ କରିପାରିବେ ନାହିଁ, କିନ୍ତୁ ପ୍ରାଣାୟାମ କରିପାରିବେ।
1: ମହର୍ଷି ପତଞ୍ଜଳି ଯେଉଁ ଅଷ୍ଟାଙ୍ଗ ଯୋଗ କଥା କହିଛନ୍ତି, ସେ ସମ୍ପର୍କରେ କିଛି କୁହନ୍ତୁ।
0: ପତଞ୍ଜଳି ଯୋଗ ସୂତ୍ରରେ ଅଷ୍ଟାଙ୍ଗ ଯୋଗର ବର୍ଣ୍ଣନା କରାଯାଇଛି। ଯମ ନିୟମ ଆସନ ପ୍ରାଣାୟାମ ପ୍ରତ୍ୟାହାର ଧାରଣା ଧ୍ୟାନ ଓ ସମାଧି ଏହିପରି 8ଟି ଅଙ୍ଗ ବା ସୋପାନକୁ ଅଷ୍ଟାଙ୍ଗ ଯୋଗ କୁହାଯାଇଛି। ଯୋଗ ଦ୍ୱାରା ହିଁ ମନୁଷ୍ୟ ସମାଧି ସ୍ତର ପର୍ଯ୍ୟନ୍ତ ପହଞ୍ଚିପାରିବ। ସମାଧି ସ୍ତର ଅର୍ଥାତ୍ ଭଗବତ ପ୍ରାପ୍ତି, ଯାହା ମନୁଷ୍ୟ ଜୀବନର ଅନ୍ତିମ ଲକ୍ଷ୍ୟ। ଗୀତାରେ ବର୍ଣ୍ଣିତ ନିଷ୍କାମ କର୍ମ ଏହି ଅଷ୍ଟାଙ୍ଗ ଯୋଗରେ ରହିଛି। କର୍ମଣ୍ୟବାଧିକାରସ୍ତେ ମା ଫଲେଷୁ କଦାଚନ, ଆମେ ଗୀତାରେ ଏଇଟା ପଢ଼ିଛୁ। କର୍ମରେ ହିଁ ଆମର ଅଧିକାର ଅଛି। ଫଳ ଉପରେ ଆଶା ଛାଡ଼ିବା ହିଁ ନିଷ୍କାମ କର୍ମ। ଯମ ନିୟମ ଆସନ ଓ ପ୍ରାଣାୟାମ ଉପରେ ଆମର ଅଧିକାର ଅଛି, ଯାହାକୁ ଆମେ ଉତ୍ତମ ରୂପରେ ଅଭ୍ୟାସ କଲେ ପ୍ରତ୍ୟାହାର ଧ୍ୟାନ ଧାରଣା ଓ ସମାଧି ଆମେ ଆଶା ନକଲେ ବି ପ୍ରାପ୍ତ ହେବ। ଏହା ହିଁ ନିଷ୍କାମ କର୍ମ। ଏହି ଅଷ୍ଟାଙ୍ଗ ଯୁଗର 8ଟି ଅଙ୍ଗ ବା 8ଟି ସୋପାନକୁ ବିସ୍ତାର କରି ବର୍ଣ୍ଣନା କଲେ ବହୁତ ଲମ୍ବା ବିଷୟ ଅଛି, ତେଣୁ ମୁଁ ସଂକ୍ଷେପରେ ତାକୁ ବର୍ଣ୍ଣନା କରିବା ପାଇଁ ଚେଷ୍ଟା କରୁଛି। ଯେମିତି ଯମ କହିଲେ ଆତ୍ମସଂଯମ, ଯାହାର ଅର୍ଥ ହେଉଛି ସଂଯମ ବା ନିୟନ୍ତ୍ରଣ। ଅହିଂସା ସତ୍ୟ ଅସ୍ତେୟ ଅପରିଗ୍ରହ ଓ ବ୍ରହ୍ମଚର୍ଯ୍ୟ ଏଗୁଡ଼ିକ ଯମର ଗୋଟିଏ ଗୋଟିଏ ଭାଗ। ଆମେ ତାହାକୁ ଅଭ୍ୟାସ କଲେ ସଂଯମତା ବା ଯମର ଅଭ୍ୟାସ ହୋଇପାରିବ। ସେହିପରି ନିୟମ କହିଲେ ସ୍ୱନିୟମ

0: ପାଳନ କରିବା, ଯେମିତି ଶୌଚ, ସନ୍ତୋଷ, ତପ, ସ୍ୱାଧ୍ୟାୟ ଓ ଈଶ୍ୱର ପ୍ରଣିଧାନ, ଏଗୁଡ଼ିକୁ ଆମେ ନିୟମର ଅନ୍ତର୍ଗତ ଭାବରେ ତାକୁ ଅଭ୍ୟାସ କରିବା। ଆସନ, ଆସନ ହେଉଛି ସ୍ଥିରମ ସୁଖମ ଆସନମ। ସ୍ଥିର ଭାବରେ ଗୋଟିଏ ସ୍ଥିତିରେ ରହି ସୁଖ ଅନୁଭବ କରିବା ପର୍ଯ୍ୟନ୍ତ ରହିବା, ଏହାକୁ ଆସନ କୁହାଯାଏ। ଏମିତି ଅନେକ ଆସନ ଅଛି, ଆସନର ବିଭିନ୍ନ ପ୍ରକାର ମଧ୍ୟ ଅଛି, ଯେମିତି କିଛି ଆସନ ବସିକି, କିଛି ଆସନ ଠିଆ ହୋଇ, କିଛି ଆସନ ପିଠି ଆଡ଼ୁ, କିଛି ପେଟ ଆଡ଼େ, ଏମିତି ବିଭିନ୍ନ ପ୍ରକାର ଆସନ ଅଛି। ଭିନ୍ନ ଭିନ୍ନ ଆସନର ଭିନ୍ନ ଭିନ୍ନ ମଧ୍ୟ ଉପକାର ଅଛି, ଏ ହେଲା ଆସନ। ସେହିପରି ପ୍ରାଣାୟାମ, ପ୍ରାଣାୟାମ ପ୍ରାଣ କହିଲେ ଆମ ପ୍ରାଣଶକ୍ତି ବା ଆମେ ଯାହାକୁ ଶ୍ୱାସକ୍ରିୟା ବୋଲି କହୁଛୁ। ଆୟାମ କହିଲେ ନିୟନ୍ତ୍ରଣ ବା ତାର ବିସ୍ତାର। ଆମେ ଯେପର୍ଯ୍ୟନ୍ତ ଜୀବିତ ଅଛୁ ସେପର୍ଯ୍ୟନ୍ତ ଶ୍ୱାସକ୍ରିୟା ଅଛି, ସେ ଶ୍ୱାସକ୍ରିୟାର ନିୟନ୍ତ୍ରଣ କରିବା ହିଁ ପ୍ରାଣାୟାମ। ପ୍ରାଣାୟାମ ମାଧ୍ୟମରେ ମଧ୍ୟ ଆମ ଶରୀରର ସମସ୍ତ ଆଭ୍ୟନ୍ତରୀଣ ଅଙ୍ଗର ବିକାଶ ହୋଇଥାଏ। ଏହି ଚାରୋଟି ଯେଉଁ କୁହାଗଲା, ଯମ, ନିୟମ, ଆସନ, ପ୍ରାଣାୟାମ, ଏଗୁଡ଼ିକ ଆମେ କରିପାରିବା, ଏଗୁଡ଼ିକ ଉପରେ ଆମର ଅଧିକାର ଅଛି। ଅଷ୍ଟାଙ୍ଗ ଯୋଗର ଯମ, ନିୟମ, ଆସନ, ପ୍ରାଣାୟାମ, ଏହି ଚାରୋଟି ସୋପାନ ଯଦି ଆମେ ଭଲ ଭାବରେ ବା ଉତ୍ତମ ଭାବରେ ଅଭ୍ୟାସ କରିବା, ତାହେଲେ ଅନ୍ୟ ଚାରିଗୋଟି ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧି, ଇଏ ଆପେ ଆପେ ଆମକୁ ପ୍ରାପ୍ତ ହେବ, ଯାହାକୁ ଆମେ ନିଷ୍କାମ କର୍ମ ବୋଲି କହୁଛୁ। ପ୍ରତ୍ୟାହାର କହିଲେ ଇନ୍ଦ୍ରିୟ ଦମନ, ଆମର ଯେଉଁ ଇନ୍ଦ୍ରିୟ ଅଛି ପଞ୍ଚ ଇନ୍ଦ୍ରିୟ, ତାକୁ ଦମନ କରିବା। ସେପରି ଧାରଣା, ଧାରଣା କହିଲେ ଏକାଗ୍ରତା, ମନକୁ ଶାନ୍ତ କରିବା, ଚିତ୍ତକୁ ଶାନ୍ତ କରିବା, ଏ ହେଲା ଧାରଣା। ଧ୍ୟାନ, ଧ୍ୟାନ କହିଲେ ଆମର ଯାହା ଧ୍ୟେୟବସ୍ତୁ ତାହା ସହିତ ଏକତାବଦ୍ଧ ହେବା। ଆମର ଧ୍ୟେୟବସ୍ତୁ ହେଉଛି ଭଗବତ ପ୍ରାପ୍ତି ବା ଈଶ୍ୱର ପ୍ରାପ୍ତି, ଆମ ଜୀବନର ଶେଷ ଲକ୍ଷ୍ୟ ସେଇଠି, ସେଇଟା ଧ୍ୟେୟ। ଧ୍ୟେୟ ପ୍ରତି ଆମର ଚେତନାକୁ ସ୍ଥିର ରଖିବା। ସମାଧି ଅବସ୍ଥା, ଯାହାକୁ ଆମେ ଅତିନ୍ଦ୍ରିୟ ଅବସ୍ଥା ବୋଲି କହୁଛୁ ବା ସ୍ୱରୂପ ଜ୍ଞାନ ଅବସ୍ଥା ବୋଲି କହୁଛୁ, ଯାହା ଶରୀର ଜୀବିତ ଥିବ କିନ୍ତୁ ମୃତ ଭଳି ଆମ ଶରୀର ରହିବ, ଏହାକୁ ଆମେ ସମାଧି ଅବସ୍ଥା ବୋଲି କହୁଛୁ। ଏହା ହିଁ ହେଉଛି ମହର୍ଷି ପତଞ୍ଜଳିଙ୍କର ଅଷ୍ଟାଙ୍ଗ ଯୋଗ।
1: ବହୁତ ସୁନ୍ଦର ସାର୍, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ଯୋଗର ବିଭିନ୍ନ ନିୟମ ସମ୍ପର୍କରେ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଖୁବ୍ ସୁନ୍ଦର ଭାବରେ ବୁଝାଇ କହିଲେ। ଆମେ ଆଶା କରୁଛୁ ଆମ ଶ୍ରୋତା ଭାଇ ଭଉଣୀମାନେ ନିଶ୍ଚୟ ଆପଣଙ୍କ କଥାରୁ ପ୍ରେରଣା ପାଇବେ ଆଉ ଯୋଗକୁ ନିଜ ଜୀବନରେ ସାମିଲ କରିବା ସହିତ ଏହାର ପ୍ରତ୍ୟେକଟି ଲାଭ ନେବେ। ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।

ଶୁଣିଲେ ଭଉଣୀ, ଯୋଗର ବିଭିନ୍ନ ନିୟମ ସମ୍ପର୍କରେ ଆଲୋଚନା। ଆଲୋଚକ ଥିଲେ ଯୋଗ ପ୍ରଶିକ୍ଷକ ଦୁଃଶାସନ ମହାନ୍ତ। ଏବେ ଆସନ୍ତୁ ଭଉଣୀ ଶୁଣିନେବା ଗୀତଟିଏ।

ଭଉଣୀ, ପ୍ରତ୍ୟେକ ନାରୀ ପାଇଁ ମା ହେବା ବଡ଼ ସୌଭାଗ୍ୟର କଥା, କିନ୍ତୁ ମା ହେବା ପୂର୍ବରୁ ଅର୍ଥାତ୍ ଗର୍ଭାବସ୍ଥାରେ ନାରୀଟିଏ ପାଇଁ ଅଧିକ ସତର୍କତା ଆବଶ୍ୟକ ହୋଇଥାଏ, କାହିଁକିନା ଏ ସମୟରେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ତଥା ଗର୍ଭାବସ୍ଥା ଜନିତ ଜଟିଳତା ତାଠାରେ ଦେଖାଯାଇଥାଏ, ଯାହାକି ଉଭୟ ମା ଓ ଶିଶୁର ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ସେଥିପାଇଁ ଗର୍ଭାବସ୍ଥାରେ ନାରୀଟିଏର ଉପଯୁକ୍ତ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ। ଗର୍ଭବତୀ ମହିଳାଟିଏ କିଭଳି ସୁସ୍ଥ ରହିବା ସଙ୍ଗେ ସଙ୍ଗେ ତାର ଗର୍ଭସ୍ଥ ଶିଶୁଟି ମଧ୍ୟ ସୁସ୍ଥ ରହିବ, ସେଥିପାଇଁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସେଥିମଧ୍ୟରୁ ସୁରକ୍ଷିତ ମାତୃତ୍ୱ ଯୋଜନା ହେଉଛି ଗୋଟିଏ। ଦେଶରୁ ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାରକୁ କମ୍ କରିବା ଏହି ଯୋଜନାର ଗୋଟିଏ ଲକ୍ଷ୍ୟ। ଏହି ଯୋଜନାରେ ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ ମାସର 9 ତାରିଖ ଦିନ ଗର୍ଭବତୀ ମହିଳାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମାଗଣାରେ କରାଯାଇଥାଏ। ଯଦି ମାସର 9 ତାରିଖଟି ସରକାରୀ ଛୁଟି ଦିବସ ପଡ଼େ, ତେବେ ଏହାର ପରବର୍ତ୍ତୀ କାର୍ଯ୍ୟ ଦିବସରେ ଏହି ସୁବିଧା ମିଳିଥାଏ। ତେଣୁ ପ୍ରତ୍ୟେକ ଗର୍ଭବତୀ ମହିଳା ଏହାର ଲାଭ ନେବା ଆବଶ୍ୟକ।

ଭଉଣୀ, ବର୍ତ୍ତମାନ ଶୁଣନ୍ତୁ ଏକ ଘୋଷଣା। ଦେଶର ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି। 2026 ଜୁଲାଇ 31 ତାରିଖ ସୁଦ୍ଧା ଆବେଦନକାରୀଙ୍କ ବୟସ 18 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ସାହସିକତା, ସାମାଜିକ କାର୍ଯ୍ୟ, ପରିବେଶ ସୁରକ୍ଷା, କ୍ରୀଡ଼ା, କଳା ସଂସ୍କୃତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଆଗ୍ରହୀ ବ୍ୟକ୍ତିବିଶେଷ ଏଥିପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ http/awards.gov.in ରେ ଆବେଦନ କରିପାରିବେ।

ଯୁବକ୍ରୀ ବାଲ୍ ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ 2026 ଜୁଲାଇ 31 ତାରିଖ। ଘୋଷଣାଟି ଏତିକିରେ ଶେଷ ହେଲା। ତେବେ ଭଉଣୀ, ଆଜି ତ ସମୟ ହୋଇଗଲାଣି, ଆଜି ପାଇଁ କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।

ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ 68ତମ ଜନ୍ମଦିବସ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ପାହାଡ଼ପୁର ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ. 47,600 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ. ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ଆଜି ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ମକ୍ଡ୍ରିଲ୍ ଆୟୋଜନ କରିଛି ଏନ୍ଟିଏ. କୋଲକାତାର ରେଡ୍ ରୋଡ୍ଠାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ. ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ୱିଜରଲ୍ୟାଣ୍ଡ ଗସ୍ତରେ ଗଲେ ଆମେରିକା ଓ ଇରାନ୍ର ପ୍ରତିନିଧି ଏବଂ ଭାରତ ଆଫଗାନିସ୍ତାନ ମଧ୍ୟରେ ପୁରୁଷ ବର୍ଗ ତୃତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଚେନ୍ନାଇଠାରେ ଜାରି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଭୂମି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗସ୍ତରେ ଆସିଛନ୍ତି. ରାଷ୍ଟ୍ରପତିଙ୍କ 68ତମ ଜନ୍ମଦିବସ ପାଳନ ଅବସରରେ ଶ୍ରୀ ମୋଦି ଏହି ଗସ୍ତରେ ଆସି କେତେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି. ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଥିଲେ. ରାଷ୍ଟ୍ରପତି ମୁର୍ମୁଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାନ୍ତାଳୀ ଜାହେରା, ଗୋଷାଣୀ ପୀଠ ଏବଂ ହୋ ଜାହେରା ଗସ୍ତ କରିବା ସହ ସେଠାରେ ପ୍ରାର୍ଥନା କରିଛନ୍ତି. ଦକ୍ଷତା ବିକାଶ କେନ୍ଦ୍ର ଏବଂ ପାହାଡ଼ପୁର ସ୍କୁଲ ସମେତ ସେଠାକାର ଅନ୍ୟ କେତେକ ପ୍ରତିଷ୍ଠାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ପରିଦର୍ଶନ କରିଛନ୍ତି. ଦକ୍ଷତା ବିକାଶ କେନ୍ଦ୍ରଠାରେ ଶ୍ରୀ ମୋଦି ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିଛନ୍ତି. ଜନଜାତି ଅଞ୍ଚଳରେ ସମାବେଶୀ ବିକାଶକୁ ଆଗେଇ ନେବା ସହିତ ଶିକ୍ଷା, ଦକ୍ଷତା ବିକାଶ ଏବଂ ଗୋଷ୍ଠୀ ଅଂଶଗ୍ରହଣ ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଉପରେ ଶ୍ରୀ ମୋଦି ଏହି କେନ୍ଦ୍ରଠାରେ ଆଲୋକପାତ କରିଥିବା ଜଣାପଡ଼ିଛି. ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ପାଳନ ଅବସରରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯୋଗଦେବେ. ଏହି ଅବସରରେ ଶକ୍ତି, ପରିବହନ, ଶିଳ୍ପ ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା, ଶିକ୍ଷା, ଜଳସେଚନ ଏବଂ ପାନୀୟ ଜଳ ଭଳି ବିଭିନ୍ନ କ୍ଷେତ୍ରରେ ହେବାକୁ ଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ. ଏହି ପ୍ରକଳ୍ପଗୁଡ଼ିକ ପାଇଁ 47,600 କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳ କରାଯାଇଛି. ରାଷ୍ଟ୍ରପତି ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି. ଦେଶ ତଥା ବିଦେଶର କେତେକ ସ୍ଥାନରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷାର ପ୍ରସ୍ତୁତି ନେଇ ଆଜି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ମକ୍ଡ୍ରିଲ୍ର ଆୟୋଜନ କରାଯାଇଛି. ସକାଳ 9ଟାରୁ ଆରମ୍ଭ ହୋଇଥିବା ଏହି ପୂର୍ବାଭ୍ୟାସ ବିଭିନ୍ନ ପର୍ଯ୍ୟାୟରେ ଦିନସାରା ଜାରି ରହିବ. ଦେଶବ୍ୟାପୀ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେଉଥିବା ଏହି ପ୍ରସ୍ତୁତିରେ 250,000ରୁ ଅଧିକ ସୁରକ୍ଷା କର୍ମଚାରୀ ଅଂଶଗ୍ରହଣ କରୁଛନ୍ତି. ସୁରକ୍ଷିତ, ସୁଗମ ଏବଂ ସ୍ୱଚ୍ଛ ପରୀକ୍ଷା ପରିଚାଳନା ପାଇଁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏନ୍ଟିଏ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି. ଦେଶର 551ଟି ସହର ଏବଂ ବିଦେଶର 14ଟି ସହରରେ 22,79,000 ଅଧିକ ଛାତ୍ରଛାତ୍ରୀ ଆସନ୍ତାକାଲି ପରୀକ୍ଷା ଦେବେ। ଅପରାହ୍ନ 2ଟାରୁ 5:15 ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବା ନେଇ ଏନ୍ଟିଏ ସୂଚନା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ଦକ୍ଷ ଏବଂ ପ୍ରଭାବଶାଳୀ ନେତା ଭାବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶଂସା କରିଛନ୍ତି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସହ ଶ୍ରୀ ମୋଦି ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ମଧ୍ୟରେ ଅନ୍ୟତମ ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି। ଆମେରିକାର ଏକ ନ୍ୟୁଜ୍ ପୋର୍ଟାଲ୍ ସହ ସାକ୍ଷାତକାର ଅବସରରେ ଶ୍ରୀ ଟ୍ରମ୍ପ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତକୁ ସ୍ଥିରତା ପ୍ରଦାନ କରିଛନ୍ତି। 12 ବର୍ଷରୁ ଅଧିକ ସମୟ ଧରି କ୍ରମାଗତ ଭାବେ ଶ୍ରୀ ମୋଦି କ୍ଷମତାରେ ରହିବା ନେଇ ବର୍ଣ୍ଣନା କରିବା ସହ ରାଷ୍ଟ୍ରପତି ଟ୍ରମ୍ପ ଭାରତ ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି, ଦୁଇ ଦେଶ ମଧ୍ୟରେ ନିରନ୍ତର ବାଣିଜ୍ୟ ସମ୍ପର୍କ ଅବ୍ୟାହତ ରହିଛି। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆନ୍ତର୍ଜାତିକ ସ୍ତରରେ ଜଣେ ସମ୍ମାନସ୍ପଦ ବ୍ୟକ୍ତି ଏବଂ ତାଙ୍କର ସାର୍ବଜନୀନ ଶାନ୍ତ ଆଚରଣ ମଧ୍ୟରେ ନିଷ୍ପତ୍ତି ନେବାରେ ସେ ଅତ୍ୟନ୍ତ ଦୃଢ଼ ବୋଲି ବର୍ଣ୍ଣନା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆନ୍ତର୍ଜାତିକ ଯୋଗ ଦିବସ 2026 ଆସନ୍ତାକାଲି ପାଳନ କରାଯିବ। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଏହି 12 ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ। ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଯୋଗର ଆବଶ୍ୟକତା ଉପରେ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ପ୍ରଦାନ କରୁଛି। ଯୋଗ ଦିବସ ପାଳନର ଅଂଶସ୍ୱରୂପ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ 100ଟି ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଉଛି। କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ମୁଖ୍ୟ ଜାତୀୟ ସମାରୋହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ। ମଧ୍ୟପ୍ରଦେଶର ଜବଲପୁରଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଉଚ୍ଚସ୍ତରୀୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଆକାଶବାଣୀ ସମ୍ବାଦ ବିଭାଗ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି, ସମାଜର ବିଭିନ୍ନ ବୟସର ଲୋକଙ୍କ ପାଇଁ ଯୋଗକୁ ଅଧିକ ଆକର୍ଷଣୀୟ କରିବା ଲକ୍ଷ୍ୟରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଅଣସଂକ୍ରମିତ ରୋଗଗୁଡ଼ିକ ପାଇଁ ପ୍ରମାଣ ଆଧାରିତ ଯୋଗ ନିୟମାବଳୀ ଆରମ୍ଭ କରାଯାଇଛି। ଶ୍ରୀ ଯାଦବ କହିଛନ୍ତି, କାର୍ଯ୍ୟରତ ବୃତ୍ତିଗତଙ୍କ ପାଇଁ ୱାଇବ୍ରେକ୍ ନାମକ ଏକ ନୂତନ ଆପ୍କୁ ସରକାର ପ୍ରଚଳନ କରିଛନ୍ତି।
1: लोग दिन भर चेयर पे बैठ के काम करना पड़ता है, वो लोग भी जब लंच ब्रेक होता है तब तक बहुत सारी थकान वो लोगों में आती, तो वो थकान दूर करने के लिए भी उनके लिए वाई ब्रेक नाम का एक हमने ऐप निकाला है कि उसमें 10 मिनट में तुम चेयर पर बैठे बैठे कौन से आसन कर सकते हो, वो करने से जो भी तुम्हारा थकान आए होंगी वो दूर हो जाएगी।
0: ଏହି ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ଆଜି ରାତି 9:15ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ କରାଯିବ। ସ୍ୱିଜରଲ୍ୟାଣ୍ଡରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ଆମେରିକାର ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଏବଂ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି ସେଠାକୁ ଗସ୍ତରେ ଯାଇଛନ୍ତି। ଦୁଇ ଦେଶ ମଧ୍ୟରେ ଗତକାଲି ଆଲୋଚନା ଆରମ୍ଭ ହେବାର ଥିଲା, କିନ୍ତୁ ଲେବାନନରେ ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଚାଲିଥିବା ସଂଘର୍ଷ ପରିପ୍ରେକ୍ଷୀରେ ଏହାକୁ ସ୍ଥଗିତ ରଖାଯାଇଥିଲା। ତେବେ ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧବିରତି ପାଇଁ ସହମତି ପ୍ରକାଶ ପାଇଛି। ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାତାରର ମଧ୍ୟସ୍ଥତାରେ ଏହି ବୁଝାମଣା ହୋଇଥିବା ଜଣାପଡ଼ିଛି। ଇରାନ୍ ମଧ୍ୟ ଏହି ବୁଝାମଣା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପଶ୍ଚିମ ଏସିଆରେ ସଂଘର୍ଷ ସମାପ୍ତ କରିବା ଲକ୍ଷ୍ୟରେ ଆମେରିକା ଓ ଇରାନ୍ ମଧ୍ୟରେ ଘୋଷଣା କରାଯାଇଥିବା ବୁଝାମଣାପତ୍ର ପରେ ଏହି ପରବର୍ତ୍ତୀ ଆଲୋଚନା ସମ୍ଭାବ୍ୟ ପରମାଣୁ ଚୁକ୍ତି ନେଇ କେନ୍ଦ୍ରୀଭୂତ ହେବାର ଆଶା ରହିଛି। ଆମେରିକାର ଜଣେ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବରିଷ୍ଠ ପରାମର୍ଶଦାତା ତଥା ଜ୍ୱାଇଁ ଜାରେଡ୍ କୁଶନର ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ସ୍ୱିଜରଲ୍ୟାଣ୍ଡରେ ରହିଛନ୍ତି। ଦୁଇ ପକ୍ଷ ମଧ୍ୟରେ କେବେ ଆଲୋଚନା ଆରମ୍ଭ ହେବ ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ୱଷ୍ଟ ସୂଚନା ମିଳିନାହିଁ। ଭାରତ ଆସନ୍ତା ସୋମବାରଠାରୁ ଦୁଇଦିନିଆ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକର ଆୟୋଜନ କରୁଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ପ୍ରତିନିଧି ମଣ୍ଡଳୀ ଅଂଶଗ୍ରହଣ କରିବେ। ସାମ୍ପ୍ରତିକ ସମୟରେ ସୁରକ୍ଷା ଆଧାରିତ ଆହ୍ୱାନଗୁଡ଼ିକର ମୁକାବିଲା ନେଇ ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ସୁରକ୍ଷା ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଏବଂ ଏ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ପ୍ରଯୁକ୍ତିବିଦ୍ୟା ଆଧାରିତ ସୂଚନା ଏବଂ ଯୋଗାଯୋଗ କ୍ଷେତ୍ରର ସଠିକ୍ କାର୍ଯ୍ୟାନ୍ୱୟନ ଓ ଆତଙ୍କବାଦ ବିରୋଧୀ ତଥା ସୁରକ୍ଷା ଉପରେ ସମ୍ପ୍ରତି ଅନୁଷ୍ଠିତ ବ୍ରିକ୍ସ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ସମ୍ମିଳନୀର ନିର୍ଯାସ ଉପରେ ଏହି ବୈଠକରେ ସମୀକ୍ଷା କରାଯିବାର ସମ୍ଭାବନା ରହିଛି ବୋଲି ମନ୍ତ୍ରଣାଳୟ କହିଛି। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଚଳିତ ସିରିଜ୍ର ତୃତୀୟ ତଥା ଶେଷ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଜାରି ରହିଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଆଫଗାନିସ୍ତାନ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଆଫଗାନିସ୍ତାନ 4 ଓଭରରେ 1 ୱିକେଟ୍ ବିନିମୟରେ 12 ରନ୍ ସଂଗ୍ରହ କରିଥିଲା। ଏହି ଶୃଙ୍ଖଳାରେ ଭାରତ 2-0 ଆଗୁଆ ରହି ସିରିଜ୍କୁ ଅକ୍ତିଆର କରିସାରିଛି। ଶୁଭମନ ଗିଲ୍ଙ୍କ ନେତୃତ୍ୱାଧୀନ ଭାରତ ଦଳ ଧର୍ମଶାଳାରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ 7 ୱିକେଟ୍ରେ ବିଜୟୀ ହୋଇଥିଲା। ପରେ ଲକ୍ଷ୍ନୌରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଅଧିନାୟକ ଶୁଭମନ ଗିଲ୍ ଏବଂ ଇଶାନ କିଶନ୍ଙ୍କ ଶତକ ବଳରେ ଭାରତ 170 ରନ୍ର ବୃହତ୍ ବ୍ୟବଧାନରେ ବିଜୟ ହାସଲ କରିଥିଲା। ଏହି ଗସ୍ତ ପୂର୍ବରୁ ଖେଳାଯାଇଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍ରେ ଭାରତ 3 ଦିନ ମଧ୍ୟରେ ଗୋଟିଏ ଇନିଂସ୍ ଏବଂ 300 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଖେଳାଯାଇଥିବା ମ୍ୟାଚ୍ରେ ବ୍ରାଜିଲ୍ ହାଇତିକୁ 3-0 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ବ୍ରାଜିଲ୍ ଚଳିତ ବିଶ୍ୱକପ୍ ସଂସ୍କରଣରେ ପ୍ରଥମ ବିଜୟ ହାସଲ କରିଛି। ପୂର୍ବରୁ ପ୍ରଥମ ମ୍ୟାଚ୍ରେ ବ୍ରାଜିଲ୍ ମୋରକୋ ମଧ୍ୟରେ ଖେଳ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଗ୍ରୁପ୍ ଡି'ର ଅନ୍ୟ ଏକ ମ୍ୟାଚ୍ରେ ଆମେରିକା ଏବଂ ଅଷ୍ଟ୍ରେଲିଆକୁ 2-0 ଗୋଲ୍ରେ ପରାସ୍ତ କରିଥିଲା। ଅନ୍ୟ ଗ୍ରୁପ୍ ପର୍ଯ୍ୟାୟ ଖେଳଗୁଡ଼ିକ ମଧ୍ୟରେ ଆଜି ତୁର୍କୀ ପାରାଗୁଏ, ସ୍କଟଲାଣ୍ଡ ମୋରକୋ ଏବଂ ନେଦରଲାଣ୍ଡ ସ୍ୱିଡେନ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ 68ତମ ଜନ୍ମଦିବସ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ପାହାଡ଼ପୁର ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ। 47,600 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଉଦ୍ଘାଟନ ଶିଳାନ୍ୟାସ। ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ଆଜି ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ମକ୍ଡ୍ରିଲ୍ ଆୟୋଜନ କରିଛି ଏନ୍ଟିଏ। କୋଲକାତାର ରେଡ୍ ରୋଡ୍ଠାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ। ଏବଂ ଭାରତ ଆଫଗାନିସ୍ତାନ ମଧ୍ୟରେ ପୁରୁଷ ବର୍ଗ ତୃତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଚେନ୍ନାଇଠାରେ ଜାରି। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I'm Saira Mujtaba with the Midday News. The headlines. Prime Minister Narendra Modi joins President Draupadi Murmu in Odisha to inaugurate projects worth over 47,600 crore rupees. Government prohibits manufacture, sale and distribution of 16 fixed dose combinations in public interest. NTA conducts nationwide mock drill ahead of NEET UG re-examination scheduled for tomorrow. IMD issues red alert for extremely heavy rainfall at isolated places over sub-Himalayan West Bengal and Sikkim till tomorrow. In cricket, third and final ODI between India and Afghanistan underway in Chennai. And in FIFA World Cup, Brazil registered their first win, defeating Haiti 3-0. And now the news in detail. Prime Minister Narendra Modi today offered prayers at the revered Santhali Jahera, Goshani Peet and Ho Jahera sacred groves in Paharpur village of Odisha's Mayurbhanj district. He was accompanied by President Draupadi Murmu. The Prime Minister also explored exhibits showcasing the rich tribal heritage, traditional crafts and indigenous products of the region and interacted with local residents to learn more about the vibrant cultural traditions of the tribal communities of Mayurbhanj. More from our correspondent from Rai Rangpur.
3: In a significant outreach to Odisha's tribal heartland, President Draupadi Murmu today accompanied

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟବାସୀଙ୍କ ସ୍ୱପ୍ନ ପୂରଣ ଲାଗି ଗତ 2 ବର୍ଷରେ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ମୟୂରଭଞ୍ଜ ରାଇରଙ୍ଗପୁରଠାରେ 47,000 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ରାଜ୍ୟରେ ଗତ 2 ବର୍ଷରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଆଜି 18,880 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଶରଣାର୍ଥୀଙ୍କ ପ୍ରତି ସମବେଦନା ଓ ସମର୍ଥନ ଜଣାଇବା ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଶରଣାର୍ଥୀ ଦିବସ ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମିଳିତ ଭାବେ ମୟୂରଭଞ୍ଜ ରାଇରଙ୍ଗପୁରରେ 47,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶକ୍ତି, ଭିତ୍ତିଭୂମି ନିର୍ମାଣ, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଜଳସେଚନ କ୍ଷେତ୍ର ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜନସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି, ରାଜ୍ୟ ସରକାର ଗତ 2 ବର୍ଷ ମଧ୍ୟରେ ପ୍ରତିଟି କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟକୁ ପ୍ରାଧାନ୍ୟ ଦେଇ ଲୋକମାନଙ୍କ ହିତ ଉଦ୍ଦେଶ୍ୟରେ କାର୍ଯ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସାନ୍ଥାଳୀ ଭାଷାରେ ସମ୍ବିଧାନ ପ୍ରସ୍ତୁତ କରାଯାଇଥିବା କହିବା ସହ ଓଡ଼ିଶାର ସନ୍ତାନମାନଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଥିବା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଗତ 2 ବର୍ଷରେ ରାଜ୍ୟ ସରକାର ଲୋକମାନଙ୍କ ସ୍ୱପ୍ନ ସାକାର କରିବା ଦିଗରେ ସଫଳତା ଲାଭ କରିଛନ୍ତି।
1: रघुनाथ मुर्मू जी ने संथाली भाषा के लिए ओल चिकी लिपि का निर्माण किया था। हमारी सरकार ने संथाली भाषा में भारत के संविधान को प्रस्तुत किया है। ओडिशा की संतानों को पद्म सम्मान देकर सम्मानित किया है। पिछले 2 वर्षों में ओडिशा सरकार भी इन सभी विभूतियों के सपनों को पूरा करने में दिन रात पुरुषार्थ कर रही है।
0: ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ରାଜ୍ୟ ସରକାର ଗତ 2 ବର୍ଷରେ ମହିଳା, ଗରିବ, ଅନ୍ନଦାତା, ଅନୁସୂଚିତ ଜାତି ତଥା ପଛୁଆ ବର୍ଗଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ଲାଗୁ କରିଛନ୍ତି। ରାଜ୍ୟର କଲ୍ୟାଣ ପାଇଁ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିବ। ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ ଓ ଜନସାଧାରଣଙ୍କ ଜୀବନଧାରଣ ମାନରେ ଏହି ସମୟ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
2: ଅନେକ ପ୍ରତିବନ୍ଧକ ସତ୍ତ୍ୱେ ରାଜ୍ୟର ମହିଳା, ଗରିବ, ଅନ୍ନଦାତା, ଯୁବବର୍ଗ, ଅନୁସୂଚିତ ଜାତି, ଜନଜାତି ତଥା ପଛୁଆ ବର୍ଗଙ୍କ ପାଇଁ ଅନେକ ନୂତନ କାର୍ଯ୍ୟକ୍ରମ ଆଉ ଯୋଜନାମାନ ଆମ ସରକାର ପ୍ରଳୟନ କରିସାରିଛନ୍ତି, ଯାହାଫଳରେ ବିକାଶର ଗତିରେ ତୀବ୍ରତା ଆସିଛି। ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ଜୀବନ ଜୀବିକା ଓ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଜି ଓଡ଼ିଶା କ୍ଷେତ୍ରରେ ଆସିଛି। ସରକାରଙ୍କର ଉଦାର ଶିଳ୍ପ ନୀତି ଯୋଗୁଁ ଆଜି ଆମ ରାଜ୍ୟ ଶିଳ୍ପପତିଙ୍କ ପ୍ରଥମ ପସନ୍ଦର ରାଜ୍ୟ ଭାବେ ଆଜି ଓଡ଼ିଶା ଆପଣଙ୍କ ସାମ୍ନାରେ ଛିଡ଼ା ହୋଇଛି।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୈତୃକ ଗ୍ରାମ ପାହାଡ଼ପୁରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କ 68ତମ ଜନ୍ମଦିବସ ପାଳନ ଉତ୍ସବରେ ଯୋଗ ଦେଇଥିଲେ। ପାହାଡ଼ପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆଦିବାସୀ ଉପାସନାସ୍ଥଳୀ ସାନ୍ଥାଳୀ ଜାହେରା ଏବଂ ହୋ ଜାହେରାରେ ପ୍ରାର୍ଥନା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପାହାଡ଼ପୁର ସ୍କୁଲ ସମେତ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିବା ସହ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ସହ କଥାବାର୍ତ୍ତା କରିଥିଲେ। ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଓଡ଼ିଶା ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ପୁଲିସ୍ ଜିଲ୍ଲା ସମେତ ଅନ୍ୟ କେତେକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଗତକାଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଇରଙ୍ଗପୁରରେ ପହଞ୍ଚିବା ପରେ ଏକ ମେଡିକାଲ କ୍ୟାମ୍ପକୁ ଉଦ୍ଘାଟନ କରିବା ସହ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଗ୍ରାମୀଣ ଜଳଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ବ୍ରହ୍ମକୁମାରୀଙ୍କ ମାତୃଶକ୍ତି ଭବନ ଏବଂ ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ର ଉଦ୍ଘାଟନ କରିଥିଲେ। ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ମାସରେ ମୟୂରଭଞ୍ଜ ପୁଲିସ୍ ଜିଲ୍ଲାର ପୁନର୍ଗଠନ କରାଯାଇ ରାଇରଙ୍ଗପୁର ପୁଲିସ୍ ଜିଲ୍ଲା ସୃଷ୍ଟି କରାଯାଇଥିଲା। ଏହି ନୂତନ ପୁଲିସ୍ ଜିଲ୍ଲା ଅଧୀନରେ 2 ପୁଲିସ୍ ଉପଖଣ୍ଡ ଓ 14 ଥାନା ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 68 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ଦେଶସେବା ସମସ୍ତଙ୍କୁ ପ୍ରେରଣା ଯୋଗାଇଛି ବୋଲି କହିବା ସହ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ

ଓଡ଼ିଶା ମାଟିର ଅନନ୍ୟ ଗୌରବ ଓ ଦେଶ ପାଇଁ ପ୍ରେରଣା ଓ ସଂକଳ୍ପର ପ୍ରତୀକ ଭାବେ ବର୍ଣ୍ଣନା କରି ତାଙ୍କ ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆସନ୍ତାକାଲି ଅପରାହ୍ନ 2:00 to 5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ଦେଶବ୍ୟାପୀ ପ୍ରସ୍ତୁତି ନେଇ ମକ୍ ଡ୍ରିଲ୍ ଆୟୋଜନ କରାଯିବ। 9:00 ମକ୍ ଡ୍ରିଲ୍ ଆରମ୍ଭ ହୋଇ ଦିନ ତମାମ ଜାରି ରହିବ। 2.5 ଲକ୍ଷରୁ ଅଧିକ ସୁରକ୍ଷା କର୍ମଚାରୀ ମକ୍ ଡ୍ରିଲ୍ରେ ସାମିଲ ହେବେ। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷାକୁ ସ୍ୱଚ୍ଛ ଏବଂ ପାରଦର୍ଶୀ ଢଙ୍ଗରେ ପରିଚାଳନା ପାଇଁ ଏହି ମକ୍ ଡ୍ରିଲ୍ କରାଯିବ। ସୂଚନା ଅନୁଯାୟୀ ଆସନ୍ତାକାଲି ଦେଶର 551 ସହର ଏବଂ ବିଦେଶର 14 ସହରରେ 22 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେବେ। ପରୀକ୍ଷାରେ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ସହ ଆଧାର ଆଧାରିତ ଚିହ୍ନଟ ପ୍ରମାଣୀକରଣ ଏବଂ GPS ସମର୍ଥିତ ଯାନ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲା ରାଣୀତାଲସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ପ୍ରାକୃତିକ ଓ ଜୈବିକ କୃଷି ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀ କର୍ମଶାଳାରେ ଯୋଗଦେଇ କୃଷକଙ୍କ ଆୟ ବୃଦ୍ଧି, ପରିବେଶ ସୁରକ୍ଷା, କ୍ଷେତ ବଞ୍ଚାୟ ଅଭିଯାନ ଓ ନୂତନ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି PM କିଷାନ ସମ୍ମାନ ନିଧି ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର 9,44,00,000 ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଜରିଆରେ 18,880 କୋଟି ପ୍ରଦାନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଭାସୀ ଜରିଆରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। 2019 ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା 11 କୋଟିରୁ ଅଧିକ କୃଷକଙ୍କୁ 22 କିସ୍ତି ଜରିଆରେ 4,00,000 କୋଟି ଅଧିକ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ନିଯୁକ୍ତି ସୃଷ୍ଟି, ଯୁବପିଢ଼ିଙ୍କୁ ସଶକ୍ତ ଏବଂ ଭବିଷ୍ୟତ ପାଇଁ ସୁଦୃଢ଼ କର୍ମଶକ୍ତି ନିର୍ମାଣ କରିବାରେ ସହାୟତା ହେଉଛି। ଯୋଜନାରେ ଯୁବପିଢ଼ିଙ୍କୁ ଅସୀମ ସୁଯୋଗ ସହିତ ସଶକ୍ତ କରିବାର ଦୃଷ୍ଟିକୋଣ ନିହିତ ରହିଛି। ଯୋଜନା ଅଧୀନରେ ପ୍ରାୟ 70 ଲକ୍ଷ ଚାକିରି ସୃଷ୍ଟି କରାଯାଇଛି। ଦେଶବ୍ୟାପୀ ଅଦ୍ୟାବଧି 20 ଲକ୍ଷ ଯୁବଗୋଷ୍ଠୀ ନିଜ ପ୍ରଥମ ଚାକିରିର 6 ମାସ ପୂରଣ କରିଛନ୍ତି। ଗତ 12 ବର୍ଷ ମଧ୍ୟରେ ସରକାର ରୋଜଗାରର ସମସ୍ତ ପଥକୁ ମଜବୁତ କରିଛନ୍ତି। ଭିତ୍ତିଭୂମିରୁ ନବସୃଜନ, ବିନିର୍ମାଣରୁ ଡିଜିଟାଲ ଅର୍ଥନୀତି ଏବଂ ମହାକାଶରୁ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରାଯାଇଛି। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ କେନ୍ଦ୍ର ସରକାର 2 ବର୍ଷ ମଧ୍ୟରେ 3.5 କୋଟିରୁ ଉର୍ଦ୍ଧ୍ୱ ନିଯୁକ୍ତି ସୃଷ୍ଟିର ଲକ୍ଷ୍ୟ ରଖିଛନ୍ତି। ବୌଦ୍ଧ ଜିଲ୍ଲାରେ ଶିଶୁ ଏବଂ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଶିଶୁ ଶ୍ରମିକ ଚିହ୍ନଟ ସହ ସେମାନଙ୍କୁ ଉଦ୍ଧାର କରି ପୁନର୍ବାସ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ନୂଆପଡ଼ା ଜିଲ୍ଲା ସଦର ମହକୁମାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉର୍ମାସ ପକ୍ଷରୁ ଆମ୍ବ ପସରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଏଥିରେ 45 ପ୍ରକାର ଆମ୍ବ ପ୍ରଦର୍ଶିତ ହୋଇଥିଲା। ବିପର୍ଯ୍ୟୟ ପ୍ରସ୍ତୁତି ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ଗଜପତି ଜିଲ୍ଲାର ବିଭିନ୍ନ ଆଶ୍ରୟସ୍ଥଳୀଗୁଡ଼ିକରେ ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ନୂଆପଡ଼ା ଜିଲ୍ଲାରେ ଚଳିତ ରବି ଋତୁରେ 44 ଧାନ କ୍ରୟ କେନ୍ଦ୍ର ଜରିଆରେ ଗତକାଲି 636 ଜଣ ଚାଷୀ 31,670 କ୍ୱିଣ୍ଟାଲରୁ ଅଧିକ ଧାନ ବିକ୍ରି କରିଛନ୍ତି। ଶରଣାର୍ଥୀମାନଙ୍କୁ ସମ୍ମାନିତ କରିବା ଏବଂ ସେମାନଙ୍କ ପ୍ରତି ସମବେଦନା ଓ ସମର୍ଥନ ଜଣାଇବା ଲକ୍ଷ୍ୟରେ ଆଜି ବିଶ୍ୱ ଶରଣାର୍ଥୀ ଦିବସ ପାଳନ କରାଯାଉଛି। ଶରଣାର୍ଥୀମାନଙ୍କ ସମସ୍ୟା ଏକ ବିଶ୍ୱସ୍ତରୀୟ ସମସ୍ୟା ହୋଇଥିବାରୁ ଏହାର ମୁକାବିଲା ପାଇଁ ବିଶ୍ୱବ୍ୟାପୀ ପ୍ରୟାସ ଚାଲିଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସମସ୍ତେ ନିରାପଦ ରହିବା ପର୍ଯ୍ୟନ୍ତ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟବାସୀଙ୍କ ସ୍ୱପ୍ନ ପୂରଣ ଲାଗି ଗତ 2 ବର୍ଷରେ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ମୟୂରଭଞ୍ଜ ରାଇରଙ୍ଗପୁରଠାରେ 47,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। PM କିଷାନ ସମ୍ମାନ ନିଧି ଯୋଜନାରେ ଆଜି 18,880 କୋଟି ସହାୟତା ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

କାର୍ଯ୍ୟକ୍ରମରେ ଲେଖରି ପ୍ରଚାର କଲୁ ବିବିଧ ଭାରତୀ ରାଷ୍ଟ୍ର ସେବାରୁ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସନ୍ଧ୍ୟା 5ଟା। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଇନ୍ଦ୍ରଧନୁ।

ତୁ ମୋ ଆରମ୍ଭ ତୁ ମୋ ଶେଷ ଓଡ଼ିଆ ଚଳଚ୍ଚିତ୍ରରୁ ଶୁଣୁଥିଲେ ଗୀତଟିକୁ ଦ୍ୱୈତ କଣ୍ଠରେ ତୋଳିଥିଲେ କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଇରା ମହାନ୍ତି। ଶିଳ୍ପୀ ଗାଇଥିଲେ ଅରୁଣ ମନ୍ତ୍ରୀଙ୍କ ରଚନାରୁ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାସ। ଏଥର ଶୁଣନ୍ତୁ ଦିଲ୍ ମାଙ୍ଗେ ମୋର ଚଳଚ୍ଚିତ୍ରର ଗୀତ, ଯୁଗଳକଣ୍ଠରେ ଗାଇଛନ୍ତି ସୋନୁ ନିଗମ ଏବଂ ଅଲକା ୟାଗ୍ନିକ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶ୍ରୋତା ବନ୍ଧୁ ମହମ୍ମଦ ଅଜିଜ୍ଙ୍କ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ଏକ ଆଲବମ୍ ଗୀତ। ରଚନା କରିଛନ୍ତି ସୌରଭ ନାୟକ, ସଙ୍ଗୀତରେ ସଜେଇଛନ୍ତି ସରୋଜ ନନ୍ଦ। ଗୀତଟି ଚାନ୍ଦିନୀ ଓଡ଼ିଆ ଆଲବମ୍ରୁ।

ଶ୍ରଦ୍ଧା ବନ୍ଧୁ ଶୁଣନ୍ତୁ, ଇନ୍ଦ୍ରଧନୁ କାର୍ଯ୍ୟକ୍ରମର ଅନ୍ତିମ ଗୀତ ସୁନା ପଞ୍ଜୁରୀ ଚଳଚ୍ଚିତ୍ରରୁ। ଯୁଗଳକଣ୍ଠରେ ଗାଇଛନ୍ତି ଶିଳ୍ପୀ କବିତା କୃଷ୍ଣମୂର୍ତ୍ତି ଏବଂ ପ୍ରସନ୍ନଜିତ। ଗୀତଟିକୁ ରଚନା କରିଛନ୍ତି ଶିରିଷାନନ୍ଦ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅମରେନ୍ଦ୍ର ମହାନ୍ତି।

ଶେଷ ହେଲା ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସନ୍ଧ୍ୟା 5:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ହୁଗୁଳିସ୍ଥିତ ତାରକେଶ୍ୱରଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି 23ତମ କିସ୍ତି ଉନ୍ମୋଚନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ।

0: ଯେଉଁ 72,000 ନାଡି ଗୁଡିକ ଥାଏ ସେଗୁଡିକ ମଧ୍ୟ ଖୁବ ସୁସ୍ଥ ଏବଂ ଆରାମ ଅନୁଭବ କରନ୍ତି। କାରଣ ଆମେ ଅନୁଭବ କରୁ ଆମ ଶରୀରଟି କିପରି, ତେଣୁ ଯେତେବେଳେ ଆମେ ତାହା ଅନୁଭବ କରୁ ତାହା ଅନ୍ତଃକରଣରେ ଅନୁଭୂତ ହୁଏ ଏବଂ ଆମେ ତାକୁ ବ୍ୟକ୍ତରେ ବହିର୍ପ୍ରକାଶ କରୁ। ୟୁଥର ଅର୍ଥ ହେଉଛି ୱାଇ ଓ ୟୁ, ୟୁ ଏବଂ ଟିଏଚ୍ ଦୁଇଟି ଯାକ ମିଶେ ୟୁ ମାନେ ଆପଣ, ଟିଏଚ୍ ର ଆବ୍ରିଭିଏସନ୍ ହେଉଛି ଟ୍ରୁଥ, ସତ୍ୟ। ତ ମୁଁ କୁହେ ୟୁଥ ଇଜ୍ ଅଲୱେଜ୍ ଟ୍ରୁଥଫୁଲ।
1: ନାମରେ ଭିନ୍ନତା କଣ ପାଇଁ ରହିଛି?
0: ଜାଗା ଗୋଟିଏ, ଗୋଟିଏ ଲକ୍ଷ୍ୟସ୍ଥଳ ଗୋଟିଏ, ତେଣୁ ଆମର ବିଭିନ୍ନ ଏଗୁଡ଼ିକ ରାସ୍ତା ଥାଏ। କିଏ ଯୋଗ ମାଧ୍ୟମରେ ଯାଆନ୍ତି, କିଏ ପ୍ରାଣାୟାମ ମାଧ୍ୟମରେ, କିଏ ଆପଣଙ୍କର ମେଡିଟେସନ ମାଧ୍ୟମରେ ଯାଆନ୍ତି, ତେଣୁ ଏଗୁଡ଼ିକ ସବୁ ମାଧ୍ୟମ, କିନ୍ତୁ ଲକ୍ଷ୍ୟସ୍ଥଳଟି ହେଉଛି ଗୋଟିଏ।
1: ଆଜ୍ଞା ସାର୍, ଲକ୍ଷ୍ୟ ହେଉଛି ଗୋଟିଏ କି ସୁସ୍ଥ ଶରୀର, ନିରୋଗ ଶରୀର, କିନ୍ତୁ ଭିନ୍ନତା ରହିଛି ନାମ ଗୁଡିକରେ, କିଏ ଯୋଗ ବ୍ୟାୟାମ କିଏ ପ୍ରାଣାୟାମ କରୁଛି। ସେତେବେଳେ ବର୍ତ୍ତମାନ ଯୁଗରେ ଯୁବପିଢି ମୁଖ୍ୟତଃ ଯେଉଁମାନେ ଖେଳକୁଦ କସରତରେ ଭାଗ ନେବା କଥା ସେମାନେ ଏବେ ମୋବାଇଲ କମ୍ପ୍ୟୁଟରରେ ଘଣ୍ଟା ଘଣ୍ଟା ବ୍ୟତୀତ କରୁଛନ୍ତି। ତେବେ ଏଇ ଯୁବପିଢି ପାଇଁ ହେଉ କିମ୍ବା ସମଗ୍ର ମାନବ ସମାଜ ପାଇଁ ହେଉ, ଯୋଗର ଉପାଦେୟତା କେତେ ରହିଛି, ଯୋଗର ଗୁରୁତ୍ୱ କ'ଣ ରହିଛି?
0: ଦେଖନ୍ତୁ, ଆମର ପ୍ରତ୍ୟେକ ଯୁଗରେ ଆମେ ସମୟ ସହିତ ଚାଲୁ। ବର୍ତ୍ତମାନର ଯେଉଁ ଯୁଗ ଚାଲୁଛି ସେଗୁଡ଼ିକ ହେଉଛି କମ୍ପ୍ୟୁଟର ଯୁଗ, ତେଣୁ ତାଙ୍କ ପ୍ରତ୍ୟେକ କାର୍ଯ୍ୟ କମ୍ପ୍ୟୁଟର ମାଧ୍ୟମରେ ହିଁ କରିବାକୁ ପଡ଼ୁଛି। ତେଣୁ ବର୍ତ୍ତମାନ ୱାର୍କ ଫ୍ରମ୍ ହୋମ୍ ହେଇଯାଇଛି, ଆପଣ କରୋନା ଟାଇମ୍ରେ ଏହାର ପ୍ରଚୁର ମାତ୍ରାରେ ଏହା ଦେଖାଯାଇଥାଏ। ପିଲାମାନେ ମଧ୍ୟ ବର୍ତ୍ତମାନ ସ୍କୁଲରୁ ସେମାନେ 2 ବର୍ଷ ଗୋଟେ ବର୍ଷ ସେମାନେ ଘରେ ବସିକି ପାଠ ପଢ଼ିଲେ, ମୋବାଇଲରେ ପାଠ ପଢ଼ିଲେ, ତେଣୁ ଏହାର ବିଶେଷଟା ଏବଂ ପ୍ରଚାରଟା ମଧ୍ୟ ଅଧିକ ହୋଇଯାଇଛି। ତେଣୁ ତାର ସବଷ୍ଟିଚ୍ୟୁଟ୍ ହେଉଛି ଆପଣଙ୍କର ପ୍ରାଣାୟାମ, କାହିଁକିନା ଏହା ଉପରେ କ'ଣ ଆଖି ଉପରେ ଅତ୍ୟଧିକ ଚାପ ପଡ଼େ। ଆମର କେତୋଟି ବ୍ୟାୟାମ ଅଛି, ଆଖିର ବ୍ୟାୟାମ, ଆପଣଙ୍କର ଉପର ତଳ କରିବେ ଆଖିର ଡୋଳାଟିକୁ, ତାପରେ ଡାହାଣ ବାଁକୁ ନେବେ, ତାପରେ ତାକୁ ରେକ୍ଟାଙ୍ଗୁଲର କ୍ଲକ୍ ୱାଇଜ୍ ଏବଂ ଆଣ୍ଟି କ୍ଲକ୍ ୱାଇଜ୍ ତାକୁ 10 ଥର ଲେଖା କରିବେ, ଏବଂ ପାଟିରେ ପାଣି ନେଇକି ଆଖି ଗୁଡ଼ିକ ବଡ଼ ବଡ଼ କରିକି ପାଣି ଟିକେ ଛାଟିବେ। ଏହା କରିବା ଦ୍ୱାରା ଆଖିର ଭିତରେ ଯେଉଁ ମଇଳା ଅଂଶ ଗୁଡ଼ିକ ଥାଏ ସେଗୁଡ଼ିକ ବାହାରୁ ବାହାରି ଆସେ। ଟିକେ ଗୋଲାପ ଜଳ ପକାଇବେ, କିମ୍ବା କମ୍ପ୍ୟୁଟର ପାଖରେ ଆପଣ ଗୋଟେ ଗଛ ରଖିବେ ଯେଉଁଟା ଗ୍ରୀନ ଟ୍ରି କୁହାଯାଏ, ଆପଣ ସେଇ ଗଛ ରଖିପାରିବେ। ତାଦ୍ୱାରା କ'ଣ ହୁଏ, ଆଖିର ଯେଉଁ ଆଦ୍ରତା ଥାଏ ତାହା କମି ନଥାଏ ଏବଂ ଆଖି ଉପରେ ଷ୍ଟ୍ରେସ୍ ପଡ଼ିନଥାଏ। ଏହା କରିବା ଦ୍ୱାରା କ'ଣ ହୁଏ, ଆମର ଆଖି ସହିତ ବ୍ରେନ୍ର ମଧ୍ୟ ଯୋଗାଯୋଗ ଅଛି, ତେଣୁ ଯେତେବେଳେ ଆଖି ଉପରେ ଅତ୍ୟଧିକ ଚାପ ପଡ଼େ ବ୍ରେନ୍ରେ ମଧ୍ୟ ସେହିପରି ଚାପ ପଡ଼େ। ତେଣୁ ଆପଣ ଘଣ୍ଟାଏ କି 2 ଘଣ୍ଟା କାମ କଲା ପରେ ଆଖି ଟିକେ ବିଶ୍ରାମ ଦେବେ, ତାଦ୍ୱାରା କ'ଣ ହେବେ, ଆମର ନର୍ଭ ଗୁଡ଼ିକ ଟିକେ ଶାନ୍ତ ହୋଇଯାଏ, ପୁଣି ପୁନର୍ବାର ପୁଣି କାମରେ ବସିବେ। ଏଥିରେ କ'ଣ, ଆପଣଙ୍କର ଯେଉଁ 8 ଘଣ୍ଟା 7 ଘଣ୍ଟା ଯେଉଁ ବସୁଛନ୍ତି କାମରେ ତାର ଏକାଗ୍ରତା ରୁହେ ଏବଂ ଆପଣ ଶରୀର ଉପରେ କୌଣସି ପ୍ରଭାବ ପଡ଼ିନଥାଏ।
1: ଆଜ୍ଞା ସାର୍, ବହୁତ ସୁନ୍ଦର କଥା କହିଲେ ଆପଣ, ଆଖିର କେମିତି ଯତ୍ନ ନେବା ସେ କଥା ତ କହିଲେ, କିନ୍ତୁ ଯେତେବେଳେ ଆମେ ଦେଖୁଛେ ଆଜି ଯୁବପିଢ଼ି ଆଇଟି ସେକ୍ଟରରେ ବେଶୀ ବ୍ୟସ୍ତ, ସଫ୍ଟୱେୟାର ଇଞ୍ଜିନିୟର ମାନେ ହୁଅନ୍ତୁ ବା ସଫ୍ଟୱେୟାର ଡେଭଲପର ମାନେ ହୁଅନ୍ତୁ, ସେମାନେ ଟେବୁଲ ଆଉ ଚେୟାରରେ ବସିକିରି ଘଣ୍ଟା ଘଣ୍ଟା କାମ କରୁଛନ୍ତି ଲ୍ୟାପଟପ୍ ଆଗରେ, କମ୍ପ୍ୟୁଟର ଆଗରେ, ତ ସେମାନଙ୍କ ବସିବା ଶୈଳୀକୁ ନେଇକି ବି କାହାର ଅଣ୍ଟା ବ୍ୟଥା ବାହାରିଲାଣି, ପିଠି ବ୍ୟଥା ବାହାରିଲାଣି, କାହାର ବେକରେ ବି ଅସୁବିଧା ଦେଖାଦେଉଛି। ଏହିସବୁ ଅସୁବିଧା ବା ସମସ୍ୟା ଗୁଡ଼ିକର ସମାଧାନ କେମିତି କରାଯାଇପାରିବ ଯୋଗ ପ୍ରାଣାୟାମ ଦ୍ୱାରା?
0: ଆପଣଙ୍କର 2 ଘଣ୍ଟା କି 3 ଘଣ୍ଟା ବସିବାର ଅଛି ବା 8 ଘଣ୍ଟା ବସିବାର ଅଛି ଗୋଟେ ଜାଗାରେ, ସେତେବେଳେ ଆପଣଙ୍କର କିଏ ବ୍ରେକ୍ ନେବେ, ଆପଣ ବ୍ରେକ୍ କଲା ଭିତରେ ଆପଣ ଯେତେବେଳେ ସିଟ୍ରେ ବସିଥିବେ ସଦାବେଳେ ମେରୁଦଣ୍ଡ ସିଧା କରି ବସିବେ, ସେଟା ପ୍ରଥମ କରିବେ। ତାପରେ ଗ୍ରୀବା ସଞ୍ଚାଳନ, ଆମର ଯେଉଁ ଗଳାଟି ଅଛି ତାକୁ ଉପରକୁ ଉଠେଇବେ, ତଳକୁ ଟିକେ କରିବେ, ଯାହାଦ୍ୱାରା କି ଆମର ଯେଉଁ ମାଇଗ୍ରେନ୍ ପ୍ରୋବ୍ଲେମ୍ ହୁଏ ବା ସୋଲ୍ଡର ଫ୍ରୋଜେନ୍ ବା ଆପଣଙ୍କର ସ୍ପଣ୍ଡିଲାଇଟିସ୍, ଏଇ 3ଟା ଆମକୁ ରକ୍ଷା ମିଳେ। ଏବଂ ଏଇଟା କରିବା ଦ୍ୱାରା ଆପଣଙ୍କର କାର୍ଯ୍ୟ ପ୍ରତି ଆପଣଙ୍କର କନ୍ସେନ୍ଟ୍ରେସନ୍ ବଢ଼ିଥାଏ ବା ଏକାଗ୍ରତାଟା ବଢ଼ିଥାଏ। ଯେତେବେଳେ ଆପଣ ସମୟ ପାଇଲେ ଆପଣଙ୍କ ଆଙ୍ଗୁଠି ଗୁଡ଼ିକୁ ଚଳାଉଥିବେ, କାହିଁକିନା ସଦାବେଳେ ଆପଣ ଲ୍ୟାପଟପ୍ ବା କମ୍ପ୍ୟୁଟରରେ କାମ କରୁଥାନ୍ତି, ସେହି ସମୟରେ ଆପଣଙ୍କର ଯେତେବେଳେ ଚାଲିକି ଯିବେ ଟିକେ ଅଣ୍ଟାଟାକୁ ବୁଲାଉଥିବେ, ଦେଖିବେ କିପରି ଅଣ୍ଟାଟା ଠିକ୍ ଅଛି ନାହିଁ। ଆଉ ଯେଉଁ ସିଟ୍ରେ ବସୁଛନ୍ତି ଆପଣ ତା ଗଦି ନ କରିକି ଆପଣ କାଠର ଗୋଟେ ଛୋଟ ଫ୍ରେମ୍ କରିକି ଆପଣ ବସନ୍ତୁ। କାଠରେ ବସିଲେ କ'ଣ ହୁଏ, ଆପଣଙ୍କର ଆମର ଚାପ ପଡ଼ିନଥାଏ ଅଣ୍ଟାର ସେ ଯେଉଁ ମେରୁଦଣ୍ଡ ଉପରେ, L3 L4 ଆମର ଯେଉଁ ବହୁତ ସମୟ ଜାଗାରେ ଦେଖା ହେଇଛି ଯେ L3 L4ଟା ଆପଣ ଚାପି ହେଇଯାଏ,
1: ଗ୍ୟାପ୍ ବି ବେଳେ ବେଳେ ଦେଖା,
0: ଆଜ୍ଞା ଆଜ୍ଞା, ତ ସେଇଟାରୁ ମଧ୍ୟ ଆପଣ ମୁକ୍ତି ପାଇପାରିବେ।
1: ଆଜ୍ଞା ସାର୍, ବହୁତ ସୁନ୍ଦର କଥା କହିଲେ। ଆଜିକାଲି ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ କହିଲେ ଫାଷ୍ଟଫୁଡ୍ ବୁଝଉଛି, ତ ଫାଷ୍ଟଫୁଡ୍ ଖାଇବା ଖାଉଛନ୍ତି, ଆଉ ତାପରେ ଘଣ୍ଟା ଘଣ୍ଟା ବସିକି କାମ କରିବା ଫଳରେ ପ୍ରଥମ ଦେଖାଯାଇଛି ପେଟଟି ବଢି ଯାଉଛି। କୁହନ୍ତି ଯୁବପିଢ଼ି ସୁସ୍ଥ ଆଉ ସୁନ୍ଦର ହୋଇଥାନ୍ତି, ସେଇ ସୁନ୍ଦରତାଟା ବି କମିଯାଉଛି। ଶରୀରଟିକୁ ସନ୍ତୁଳିତ କରି ରଖିବା ପାଇଁ କି କେଉଁ ସବୁ ଯୋଗ କରିବାକୁ ପଡିବ ଆଉ କେଉଁ ସମୟରେ କରିବାକୁ ପଡିବ?
0: ଯୋଉ ଫାଷ୍ଟଫୁଡ୍ ଅଛି, ଫାଷ୍ଟଫୁଡ୍ ଗୁଡିକ ଆଜ୍ଞା ହଜମ ହୁଏନି। ସେଟା ଯୋଉ ରାସ୍ତାରେ ଆପଣଙ୍କ 2 ମିନିଟରେ କରିକି ଦେଇଦିଅନ୍ତି, ଚାଉମିନ ହେଉ ବା ମୁଁ କହିବି ଚିନି, ମଇଦା ଆଉ ଆପଣଙ୍କ ଲୁଣ, ଏ 3ଟି ଜିନିଷକୁ ଆପଣ ବର୍ଜନ କରନ୍ତୁ। ଏଇଟା ଅତ୍ୟଧିକ ମାରାତ୍ମକ ଜିନିଷ ଆମ ଶରୀରରେ, ଏଇଟା ଖୁବ ସହଜରେ ହଜମ ହୁଏନି। ଆପଣ ଦେଖିବେ ବର୍ତ୍ତମାନ ମୋମୋ ରାସ୍ତାରେ ମିଳୁଛି ଫାଷ୍ଟଫୁଡ୍, ସେଇଟା ଦେଖିବାକୁ ବହୁତ ଭଲ ଲାଗେ, କିନ୍ତୁ ଏଇଟା ହଜମ ହେବା ପାଇଁ ବହୁତ କଷ୍ଟ ଲାଗେ। ସପ୍ତାହେ 2 ସପ୍ତାହେ 3 ସପ୍ତାହରେ ଖାଇଦେଲେ ଗୋଟେ ଥର 2 ଥର ଚଳିବ, କିନ୍ତୁ ଆଜ୍ଞା ୟାକୁ ରେଗୁଲାର ଅଭ୍ୟାସଗତ କରନ୍ତୁ ନାହିଁ। କାହିଁକିନା ଆମର ଗୋଟେ କଥାରେ ଅଛି, ଅଭ୍ୟାସ ବୈରାଗ୍ୟାଭ୍ୟାମ ତନ୍ନି ରୋଧ, ତେଣୁ ଯଦି ଆପଣ ତାକୁ ଅଭ୍ୟାସରେ କରିଦେବେ ସେଇଟା କ'ଣ ହେବ, ଧୀରେ ଧୀରେ ଆପଣଙ୍କ ଉପରେ ହାବି ହେଇଯିବ।
1: ଯୁବପିଢ଼ି କେଉଁ ସବୁ ଯୋଗ କରିପାରିବେ ଯାହାଦ୍ୱାରା ଶରୀରଟି ତାଙ୍କର ସନ୍ତୁଳିତ ହୋଇ ରହିପାରିବ,
0: ସେଇ ଜିନିଷଟା ମୁଁ କହିବାକୁ ଚାହୁଁଥିଲି। ଯୁବପିଢ଼ି ମାନେ ତାଙ୍କର ଦିନଚର୍ଯ୍ୟା କେମିତି କରିବେ, ଦେଖନ୍ତୁ ଆପଣ ସକାଳେ ଉଠିବେ, ମୁହଁଟି ନ ଧୋଇକି ଆଗ ଆପଣଙ୍କ ଟିକେ ନଖ ଉଷୁମ ପାଣି, ଆଉ ଆମର ସବୁଠୁ ଦେଶୀ ଜିନିଷ ହଳଦୀ। ଆପଣ କୁକୁଟା ଆସନରେ ବସନ୍ତୁ, କୁକୁଟା ଆସନ ବହୁତ ସହଜ, ଆମେ ଯେମିତି ବସୁ ଆପଣଙ୍କର ଇଣ୍ଡିଆନ ଆମର ଯେଉଁ ପ୍ରକ୍ଷାଳୟ ଥାଏ ସେଇଠି ଯେମିତି ବସୁ ସେହିପରି ଭାବରେ ବସିବାଟା ହେଉଛି କୁକୁଟା ଆସନ। ଆପଣ ଟିକେ ଯେମିତି ଚା ପିଅନ୍ତି ସେଭଳି ଟିକେ ନଖ ଉଷୁମ ପାଣି ପିଇବେ, ତା ସହିତ ଟିକେ ହଳଦୀ, ସେଇଟା ଆମର ଘରୋଇ ଉପଚାର। ସେଥିରେ ଯଦି ଆପଣ କଲେ ଆପଣଙ୍କର ଦେଖିବେ ଆଣ୍ଠୁ ସମସ୍ୟାଠୁ ଆପଣ ଦୂରୀଭୂତ ହେଲେ, ଆପଣଙ୍କର ଲିଭର ଆଉ କିଡ଼ନୀ ଉପରେ ଯେହେତୁ ଆପଣ ଚାପ ପଡ଼ିଲା ଆଣ୍ଠୁଟି, ଯେତେବେଳେ ଆପଣ ଜଙ୍ଘଟି ଚାପ ପଡ଼ିଲା ସେତେବେଳେ ସେଗୁଡ଼ିକ କ୍ରିୟାଶୀଳ ହୁଏ ଏବଂ ଯାହା କିଛି ମଇଳା ଥାଏ ସେଗୁଡ଼ିକ ଚାପ ଦେଇକି ବାହାରିଯାଏ। ଆପଣ ଦେଖିବେ ସେହିପରି ଭାବରେ ବସିବା ଦ୍ୱାରା ମଧ୍ୟ ଆପଣଙ୍କର ଗ୍ୟାଷ୍ଟ୍ରିକ୍ ସମସ୍ୟାରୁ ସେଥିରୁ ମୁକ୍ତି ମିଳିଥାଏ, ତେଣୁ ସେଇଟା ଆଗ କରିନେବେ। ତାପରେ ଆପଣଙ୍କର ଶୌଚ କରିନେଲେ, କରିସାରିଲା ପରେ ଆପଣ ଆସିକି ଟିକେ ତାଡ଼ାସନ କରିଦିଅନ୍ତୁ।
1: ଯୋଉ କହିଲେ ତାଡ଼ାସନ, ତାଡ଼ାସନଟି କିପରି କରାଯିବ ଏବଂ ଶରୀରର କେଉଁ କେଉଁ ଅଙ୍ଗ ଦ୍ୱାରା ଲାଭପ୍ରଦ ହେବେ?
0: ଆଜ୍ଞା, ତାଡ଼ାସନଟି ଆପଣ କରିବା ପାଇଁ 2ଟି ହାତକୁ ଉପରକୁ ଉଠାଇବେ, ଗୋଇଠିଟାକୁ ଉପରକୁ ଉଠାଇବେ। ଗୋଇଠି 2ଟା ଯୋଡ଼ିକି ଆପଣ ଯେତେବେଳେ ଉଠାଉଛନ୍ତି ସେତେବେଳେ କ'ଣ ହୁଏ, ଆପଣଙ୍କର ଅଣ୍ଟା ଉପରେ ଚାପ ପଡ଼େ, ଆପଣଙ୍କର ବେକ ଉପରେ ଚାପ ପଡ଼େ ଏବଂ ସୋଲ୍ଡର କାନ୍ଧ ଉପରେ ମଧ୍ୟ ଚାପ ପଡ଼େ, ଏବଂ ହାତଟି ସିଧା ରଖିବେ ଏବଂ ସିଧା ଅନେଇବେ। ଏହା କରିବା ଦ୍ୱାରା ଆପଣଙ୍କର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗର 72,000 ନାଡ଼ିଗୁଡ଼ିକ ସୁସ୍ଥ ରୁହନ୍ତି ଏବଂ ରକ୍ତ ସଞ୍ଚାଳନ ମଧ୍ୟ ସୁନ୍ଦର ହୁଏ। ତାପରେ ଯେଉଁମାନେ ୟୁଥ୍ ଅଛନ୍ତି, ବୃକ୍ଷାସନଟି କରିଦେବେ, ଏଇଟା ତାଡ଼ାସନ ହେଇଗଲା। ତାପରେ ବୃକ୍ଷାସନ, ବୃକ୍ଷାସନଟି ଗୋଟିଏ ଗୋଡ଼ରେ ଠିଆ ହେବେ, ଅନ୍ୟ ଗୋଡ଼ଟି ଜଙ୍ଘ ପାଖରେ ରଖିବେ, ହାତ 2ଟି ଉପର କରିନେବେ। ଏହା ହେଉଛି ଆପଣଙ୍କର ବୃକ୍ଷାସନ। ଏହି ଆସନ କରିବା ଦ୍ୱାରା ଏକାଗ୍ରତା ବଢ଼ିଥାଏ, ତେଣୁ ଯୁବପିଢ଼ି ମାନେ ଏହି 2ଟି ଆସନ, ଆଉ ଗୋଟିଏ ପେଟ ପାଇଁ ଆପଣଙ୍କର ମଣ୍ଡୁକା ଆସନଟି ଡେଲି କରିଦେବେ। ମଣ୍ଡୁକା ଆସନ ଆପଣଙ୍କର ଯେପରି ଆପଣଙ୍କର ବେଙ୍ଗ ପରି ଆପଣ ବସିବେ, ଗୋଡ 2ଟି ପଛକୁ କରି ବଜ୍ରାସନ ପରି, ଏବଂ ଆପଣଙ୍କ 2ଟି ହାତ ଗୋଟେ ଲିଭର ଗୋଟେ କିଡ଼ନୀରେ ରଖିକି ମୁଣ୍ଡ ତଳକୁ କରିଦେବେ, ଯେପରି ବେଙ୍ଗଟି ବସିଥାଏ। ଆପଣ ସେପରି ବସିବେ, ଆପଣ କାଉଣ୍ଟ କରିବେ 100 ପର୍ଯ୍ୟନ୍ତ, ପୁଣି ଉଠିବେ, ପୁଣି ଗୋଟେ ସେକେଣ୍ଡ କି 10 ସେକେଣ୍ଡ ଖଣ୍ଡେ ବିଶ୍ରାମ ନେଇକି ପୁଣି ଆଉ ଥରେ କରିବେ। ସେହିପରି କରିସାରିଲା ପରେ ଆପଣ ଆରାମସେ ବସିବେ ସୁଖାସନରେ। ଆପଣ ନିଜେ ଅନୁଭବ କରିପାରିବେ ଯେ ଆପଣଙ୍କୁ କିପରି ଲାଗୁଛି। ଆପଣ କିଏ ଧୀରେ ଧୀରେ ଏଇଟା ଅଭ୍ୟାସଗତ ହେଲେ ତାପରେ ଏହାର ଆପଣ ଆନନ୍ଦ ପାଇପାରିବେ।
1: ଆଜ୍ଞା ସାର୍। ସାର୍, ଆପଣ ପେଟ ସମସ୍ୟା ପାଇଁ ତ କହିଲେ ମଣ୍ଡୁକାସନ କରିବା ପାଇଁ, ସାର୍ ମୁଖ୍ୟତଃ ଦେଖାଯାଏ କୌଣସି ଦିନ କାମ ବ୍ୟସ୍ତତା ଭିତରେ ମଣିଷଟି ଖାଇପାରୁନି, ମୁଖ୍ୟତଃ ଯୁବପିଢ଼ି ଖାଇପାରୁନାହାନ୍ତି, ତେବେ ସନ୍ଧ୍ୟାବେଳକୁ ମୁଣ୍ଡବିନ୍ଧାଟି ଆରମ୍ଭ ହେଇଯାଉଛି।
0: ଆଜ୍ଞା,
1: ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ପାଇବା ପାଇଁ କ'ଣ ସବୁ ଯୋଗାସନ ରହିଛି?
0: ଦେଖନ୍ତୁ, ବର୍ତ୍ତମାନ ଆପଣ କହିଲେ ଗୋଟେ ଏକ୍ସାମ୍ପଲ ଦେଲେ, ଉଦାହରଣ ଦେଲେ ଯେ ଖାଇବା ପିଇବାରେ ଯେତେବେଳେ କାମ ଭିତରେ ଆମେ ଥାଉ, ଖାଇବା ପିଇବାଟା ସଦାବେଳେ ସମ୍ଭବ ହୋଇପାରି ନଥାଏ, ବ୍ୟସ୍ତବହୁଳ ଭିତରେ ଆମେ କାମ କରିଥାଉ, ସେତେବେଳେ କ'ଣ କରିବେ, ଭୋକଟି ତ ହଉଥାଏ, ଆପଣଙ୍କ ଶୀତଲି ଶୀତକାଇ କରିବେ, ଏଟା ଗୋଟେ ପ୍ରାଣାୟମ। ଯେତେବେଳେ ଦେଖିବେ ପେଟ ଭିତରେ ଟିକେ ଗୁଡ଼ଗୁଡ଼ ହଉଥିବେ, ଆପଣଙ୍କ ଅନୁଭବ ହୁଏ କିନ୍ତୁ ଆପଣ କାହାକୁ କହିପାରିନଥାନ୍ତି, ଆପଣ ଆଇଦର ପାଣି ଖୋଜନ୍ତି, ଆପଣ ବସିଥାନ୍ତି କେମିତି କ'ଣ ଯାଇକି କିଛି ଗୋଟେ ପାଟିରେ ଦେବା ପାଇଁ, ମନେ ରଖନ୍ତୁ ଆପଣ ଶୀତଲି ଶୀତକାଇ, ଆପଣ ଜିଭଟିକୁ ୟୁ ସେପ୍ କରିନେବେ ଏବଂ ଜୋରେ ଭିତରକୁ ପବନଟା ଟାଣିବେ, ସେଇଟା କରିବେ। ଆଉ ଗୋଟେ ଆପଣଙ୍କର, ଯେଉଁମାନେ ଜିଭଟାକୁ ୟୁ ସେପ୍ ନ କରିପାରୁଛନ୍ତି, ଦାନ୍ତ 2ଟି ଉପର ଦାନ୍ତ ତଳ ଦାନ୍ତଟାକୁ ଚାପିକି ଆପଣ ଭିତରକୁ ଟାଣିବେ, ପବନଟି ଭିତରକୁ ଟାଣିବେ। ଏଇ 2ଟି প্রাণায়াম আপনার কিছু সময় পর্যন্ত আপনার গ্যাস করা দেবনি এবং পেট ভিতরে আপনার ভরপুর ভাবে আপনার অনুভব হবে। এই প্রাণায়ামটি অত্যন্ত উপকারী।
1: আজ্ঞা স্যার, বহু সুন্দর কথা টিকে কহিলে, যেতবে কাম ব্যস্ততা ভিতরে আমি খাইবাকু সময় নপাও তাহলে সেতবে আমাকে কিছু মাত্রার এটা লাভপ্রদ তো করাই পারিব। কিন্তু প্রতিদিন জীবনশৈলী ভিতরে যদি আমি কোনো যোগাসন প্রতিদিন করা চাইবা, যা দ্বারা আমার একাগ্রতা বড়ব, স্মরণ শক্তি বড়ব এবং শরীর সুস্থ রহবা সহ এই মুন্ড বিন্ধা সমস্যার মুক্তি পাইপার, আখি সমস্যার মুক্তি পাইপার।
0: মুন্ড যেতবে আপনার বিন্ধুছি সেতবে আপনার কপাল ভাতি করত। কপাল ভাতি এক এত সুন্দর প্রাণায়াম আপনার খুব সহজে আপনার করিহব। এটা বা অলোম বিলোম, অলোম বিলোম, কপাল ভাতি, এই দুইটি প্রাণায়াম আপনার মুন্ড বিন্ধা যদি হোথায় ইমিডিয়েট কমি যায়। আদি আপনার আহরি জলদি আপনার দরকার হুয়ে, আমার হাত পাপুলিরে আপনার আঙ্গুলির অগ্রভাগরে আপনার যদি টিকি আপনার নবস গুড়ি যেটা উপরি ভাগকু আপনার যদি টিকি চাপ পকাতে তাহলে আপনার উপচার মিলে।
1: আজ্ঞা স্যার, বহু সুন্দর কথা কহিলে। স্যার, কো পুরাতন যুগর রহি আসিছি কি যোগ প্রাণায়াম হচ্ছে গোটি গোটি দিনচর্যা। গোটে যুগ থিলা শারীরিক পরিশ্রম হোথিলা, হল করুথিলে স্ত্রী লোক মানে সেমতি ঘর কাম করুথিলে, ঢিঙ্কিরে চাউল কুটুথিলে, শিলরে মশলা বাটুথিলে, কিন্তু এবে সে সব কাম গুড়ি কাও করিবাকু পড়ুনি। তো যুবপিঢ়ি কো আমকু আগ দরকার যন্ত্রপাতি, মশলা বাটার আছে গ্রাইন্ডার দরকার, কিন্তু আগুরু সেটা এতে করিয়া পাই কি পড়ু নথিলা, সেই জিনিসটার সমাধান কেমতি করা যায়?
0: যেহেতু যুগ যেতবেলে আপনকর বদলি থাকে সেই হিসাবে আমার কার্যপন্থা এবং কার্যপ্রণালী দুইটাকা আমি পরিবর্তন করতাম। তো আমি মধ্যে সেই যোগ মাধ্যমে যেমনি আপনার শিল্প আছে, আপনার নৌকা চালনা করতো, নৌকা চালনা খুব সহজ, আপনার বসিকি হাতটা তল উঠেকি উপরকু রাখবে, আপনার সিধা ভাবে বসলে, আপনার যদি ঢিঙ্কি গোটা ন আছে তাহলে পাদ সঞ্চালন করতো, উষ্ট পাদ আসন করতো, আপনার আসন খালি সূর্য নমস্কার আপনার করতো, সূর্য নমস্কারে সবগুলো আসিযোগ আপনার যে হাতর যে আমার এক্সারসাইজ লা, আমার যে আগে যে আমি দহি বাহার করলে আপনার মার্ক করতে সেটা বর্তমান আমার স্পন্ডিলাইটিস কাহার হয়ে নাই মা মানুষ, কিন্তু বর্তমান বাহারি যাই কেন হাতর পরিশ্রম আইপারুনি। ঘর ওলাইবা আপনার যেত আমি বেঁট হোলু বা আমি যেতবে তলক ঝুঁকিকি ঝাড়ুরে সফা করলু সেতবে আমার অন্টা উপরে চাপ পড়ুলা। আপনার বর্তমানে সূর্য নমস্কার করে পাদহস্ত আসন, সূর্য নমস্কার এপরি এক বারোটি আসন, তা দিয়ে আপনার সমস্ত কিছু পাইপারে। আপনার দৈনন্দিন যদি বারো থর সূর্য নমস্কার করতে তাহলে আপনার সে সব সমস্যার আপনার সমাধান মিলে যাব এবং আপনার বহুত আরাম মিলে।
1: যুবপিঢ়ি ভিতরে আউ গোটে বড় সমস্যা এবে দেখা যাই, কামর চাপ হো কি পরীক্ষার চাপ হো কি ক্যারিয়ার চ্যালেঞ্জ আসু, সে ডিপ্রেসন কু পড়াও কো সব যোগ প্রাণায়াম নিতিদিন অতিকমে কেতে সময় লেখা কলে সে নিজ শরীর কু সন্তুলিত করা সহ মানসিক চাপরু বি দূরে পারি।
0: আজ্ঞা আজ্ঞা, অবিকা যেমনি কহিলি সময়টা তাঙ্ক উপরে ছাড়ন্তু যে সবুদিন আটলিস্ট কিছু সময় করতো, যেমনি আমার কোয়া আছে আজি ধরতে সে জন যদি পাঁচ মিনিট করতে তাঁকু যদি আনন্দ লাগে কালে সে অটোমেটিক সে দশ মিনিট করবে, যেতবে তাকে ভাল লাগুব যে হ্যাঁ মু তো আজ অধিক কাম করে পারি যোগ করা দ্বারা বা প্রাণায়াম করা দ্বারা বা মেডিটেসন করা দ্বারা, আপনার যাহাটা ভাল লাগুচি সেটা আপনার প্রথম কথা।
1: দিন তমাম কাম করি আসিলা পরে যুবকটি বা যুবতীটি নিজ মানসিক চাপ ভিতরে রহিকি চিড়চিড় হুয়ে রাগি যায়, তো সেই মনটি প্রফুল্ল রক্ষা পাই আর সকারাৎমক চিন্তাধারা আনিবা পাই কেউ সব প্রাণায়াম বা যোগ করা উচিত?
0: যেতবে সে কামকু যাচ্ছেন সেতবে যে প্রাণায়াম গুলা কৌলি যেমনি অলোম বিলোম, আপনার কপাল ভাতি, ভস্তিকা, এগুলো আউ গোটে ভ্রামরী, ভ্রামরীটা করা দ্বারা কম হুয়ে আপনার সম্পূর্ণভাবে আলর্ট থাকে। এই চারোটি প্রাণায়াম আপনার করিকি আপনার কামকু যাতে, কামরু ফেরিলা পরে এখন ধীরে ধীরে আপনার নিজের স্থিতিকে আসবা নর্মাল হওয়া সাধারণ হওয়া আপনার অলোম বিলোম করে পারে বা কপাল ভাতি করে পারে। অলোম বিলোম করাটা হি বেস্ট, উক্ত রক্তচাপ হুয়ে না, এর বহু পরিমাণে মুক্তি মিলে।
1: স্যার, এবে দেখা যাই বহু কম বয়সর খাদ্যপেয় নিয়ে হো কিংবা মানসিক চাপ কু নিয়ে হো উচ্চ রক্তচাপ বাহি যাচ্ছে।
0: আজ্ঞা আজ্ঞা,
1: কেউ সব যোগ যদি সে অভ্যাস করবে তবে কেবে উচ্চ রক্তচাপ হব না?
0: সে যদি ছোট বেড়ু ধরতো রোগ হেলা পরে যোগ করা আর প্রথম রু যোগ অভ্যাস করা, আজিকালিকা যে বাপা মা মানে অনেক প্যারেন্টস অনেক বা যুবপিঢ়ি যে কালিকা সময়ের বাপা মা হবে তাঁকু মু কবি যে সে ছোট বেড়ু অভ্যাস করতে, তাঁকু সকাল উঠেকি তাঁকু স্নান করাইকি আপনার বাহার টিকি ফ্রেশ এয়ারে বুলে আনতে, এ করা দ্বারা সকালে 100% এনর্জি থাকে, গোটে ମଣିଷ ଯଦି ବା ଗୋଟେ ଶିଶୁ ଯଦି ତାକୁ ଗ୍ରହଣ କରେ ତାହେଲେ ଦିନସାରା ତାର କୌଣସି ମାନସିକ ଚାପ ହୋଇନଥାଏ।
1: ଆଜ୍ଞା ସାର୍, ବହୁତ ସୁନ୍ଦର କଥାଟେ କହିଲେ। ଯେମିତିକି ଆମେ ଛୋଟବେଳୁ ଜାଣିଛେ ସକାଳ ବୁଲା ଦେହ ପାଇଁ ହିତ, ସକାଳ ବୁଲା କଥା ଆପଣ କହିଲେ, କିନ୍ତୁ ସକାଳୁ ହଉ କିମ୍ବା ସନ୍ଧ୍ୟାରେ ହଉ, ତାହେଲେ ଯୋଗ କରିବାର ସେମିତି କିଛି ସମୟ ଅଛି ନା? ଆମେ
0: ଯୋଗ ଆପଣ ସକାଳୁ କରିପାରିବେ, ଯେତେବେଳେ ଆପଣ ସମୟ ମିଳେ ସେତେବେଳେ କରିପାରିବେ, କିନ୍ତୁ ସକାଳେ ଯୋଗ କରିବାଟା ଦ୍ୱାରା କାହିଁକିନା ଆମର 100% ଏନର୍ଜି ଥାଏ, ତେଣୁ 100% ଏନର୍ଜି ଆମେ ପାଇଥାଉ। ଗୋଟେ ଜିନିଷ ଆପଣ ଧ୍ୟାନ ରଖିବେ, ଯଦି ଆପଣ ଯୋଗ କରୁଛନ୍ତି, ଧରନ୍ତୁ ଆପଣଙ୍କର ହେଭି ଫୁଡ୍ ଖାଇଛନ୍ତି ମିନିମମ୍ 6 ଘଣ୍ଟା ତା ପୂର୍ବରୁ ଆପଣ କରିବେ।
1: ଆପଣଙ୍କୁ ପଚାରିବି କି ଗୋଟିଏ ଗୋଟିଏ ରୋଗର ନାଁ କହିବେ, ତାହେଲେ ତା ପାଇଁ କୋଉ ଗୋଟିଏ ଯୋଗ ଖୁବ ଲାଭପ୍ରଦ ହବ ତାର ନାମଟି ଆମ ଶ୍ରୋତା ବନ୍ଧୁମାନଙ୍କୁ ଟିକେ କହିବେ। ତ ଥାଇରଏଡ୍ ସମସ୍ୟା ପାଇଁ କୋଉ ଯୋଗଟି ସବୁଠୁ ଉତ୍କୃଷ୍ଟ?
0: ପଶ୍ଚିମ ଉତ୍ତାସନ।
1: ସାର୍, ସେଇଟା କେମିତି କରାଯାଏ?
0: ଆପଣ ସିଧା ବସିବେ, ଆପଣ ସିଧା ବସିକି ହାତଟି ଆପଣ ଲଗେଇବେ ପାଦରେ, ଆଙ୍ଗୁଠିରେ। ଆଉ ଗୋଟେ ଅଛି ଆପଣଙ୍କର ବକ୍ରାସନ, ପଛରେକୁ ଆପଣଙ୍କର ଆଣ୍ଠୁ ମାଡିକି ଆପଣ ବସିଲେ, ହାତ ଦୁଇଟି ଗୋଇଠିରେ ଲଗେଇବେ। ବସ୍।
1: ଉଚ୍ଚ ରକ୍ତଚାପ ପାଇଁ?
0: ଉକ୍ତ ରକ୍ତଚାପ ପାଇଁ ମୁଁ କହିବି ପ୍ରାଣାୟାମଟା ବହୁତ ନିହାତି ଆବଶ୍ୟକ। ପ୍ରାଣାୟାମ କରନ୍ତୁ ଯୋଉଥିରେ ଓଲୋମ ବିଲୋମ ହେଉଛି ସବୁଠୁ ସହଜ, ଖାଇସାରିଲା ପରେ ମଧ୍ୟ କରିହୁଏ, ଦିନ ସାରା କରିହୁଏ। ଆଉ ଯୋଗରେ ଯଦି ଆପଣ କହିବେ ଉକ୍ତ ରକ୍ତଚାପ ହେଉଛି, ତାହେଲେ ଆପଣଙ୍କର ତାଡ଼ାସନ କରନ୍ତୁ, ନହେଲେ ଆପଣଙ୍କର ମୟୂରାସନ। ମୟୂରାସନ ଯଦି ସମସ୍ତଙ୍କ ଦ୍ୱାରା ସମ୍ଭବ ନ ହୋଇପାରେ ତାହେଲେ ଆପଣଙ୍କର ମେଡିଟେସନ ମଧ୍ୟ କରନ୍ତୁ।
1: ଆଣ୍ଠୁ ଗଣ୍ଠି ସମସ୍ୟା, ଯୋଉଟାକି ଆମେ ରିମାଟିଜିମ ବୋଲି ବି କହୁଛେ, ସାଇଟିକା ସମସ୍ୟା ହେଉଛି, ତା ପାଇଁ କେଉଁ ସବୁ?
0: ଆପଣଙ୍କର ଯଦି ଆପଣଙ୍କର ଅଣ୍ଟା ପ୍ରୋବ୍ଲେମ ହେଉଛି ତାହେଲେ ଆପଣଙ୍କର ବସିବା ପୋଶ୍ଚରଟିକୁ ଆପଣ ବିଶେଷ ଭାବରେ ଧ୍ୟାନ ଦେବେ, ସଳଖ ହୋଇ ବସିବେ, ଏବଂ ଆପଣ ଯେତେବେଳେ ବି ଆପଣ କୌଣସି କାର୍ଯ୍ୟ କରିସାରିବେ ସେତେବେଳେ ଆପଣଙ୍କ ପାଦ ଚକ୍ର ଆସନ, ଆପଣ ସିଧା ଶୋଇପଡ଼ିବେ, ପାଦଟିକୁ ଗୋଟିଏ ପାଦକୁ ଉଠେଇକି ଚକ୍ର ବୁଲି କ୍ଲକ୍ ୱାଇଜ୍ ଆଣ୍ଟି କ୍ଲକ୍ ୱାଇଜ୍ ବୁଲାଇବେ, ଏବଂ ସାଇକ୍ଲିଂ କରିବେ। ଆପଣ ଶୋଇପଡ଼ିବେ, ଶୋଇପଡ଼ି ସାଇକେଲ ପରେ ଆପଣଙ୍କ ଦୁଇଟି ପାଦକୁ ସଞ୍ଚାଳନ କରିବେ, କ୍ଲକ୍ ୱାଇଜ୍ 10 ଥର, ଆଣ୍ଟି କ୍ଲକ୍ ୱାଇଜ୍ 10 ଥର। ତାପରେ ଆଉ ଗୋଟେ ଆପଣଙ୍କର ମର୍କଟା ଆସନ କରିବେ। ମର୍କଟା ଆସନରେ ଆପଣଙ୍କର ଗୋଟେ ସାଇଡ୍ରେ ଆପଣଙ୍କ ଆଣ୍ଠୁ ଦୁଇଟିକୁ ରଖି ଆଉ ଗୋଟେ ସାଇଡ୍ରେ ଅନେଇବେ, ଠିକ୍ ତାର ଅପୋଜିଟ୍ଟି କରିବେ, ଆଣ୍ଠିଟାକୁ ବାଁ ପଟେ ନେବେ, ଡାହାଣ ପଟେ ଆପଣଙ୍କ ନିକ୍ଷେପ କରିବେ, ବା ଡାହାଣ ପଟେ ରଖିକି ଆଣ୍ଠୁ ଗୁଡ଼ିକୁ ବାଁ ପଟେ ନିକ୍ଷେପ କରିବେ।
1: ସାର୍, ଡାଇବେଟିସ୍ ପାଇଁ କ'ଣ କରିବା?
0: ଡାଇବେଟିସ୍ ପାଇଁ ମୁଁ କହିବି ମଣ୍ଡୁକାସନଟି ନିହାତି ଭାବେ କରନ୍ତୁ। ମଣ୍ଡୁକାସନ ସବୁଠୁ ଇମ୍ପୋର୍ଟାଣ୍ଟ, ଏଇଟା କରନ୍ତୁ। ତା ସହିତ ଆପଣଙ୍କର ବକ୍ରାସନ, ବକ୍ରାସନଠୁ ଗୋଟେ ପାଦକୁ ସିଧା କରିବେ, ଆଉ ଗୋଟେ ପାଦରେ ଆଣ୍ଠୁ ଉଚ୍ଚା କରି ବସିକି ଆପଣଙ୍କ ହାତ ବାଁ ହାତ ରଖିବେ, ଗୋଡ଼ଟି ସିଧା ଥାଏ, ରଖିକି ପଛକୁ ଅନେଇବେ, ଯାହାଫଳରେ କ'ଣ ହେବେ ଆମ ପେଟ ମଧ୍ୟରେ ଯେଉଁ ଏନ୍ଜାଇମ୍ଟି ଅଛି ସେଇଟା କ୍ରିୟାଶୀଳ ହୁଏ। ତେଣୁ ସେଇଟା ଆପଣ ବକ୍ରାସନ କରିବେ, ଗୋଟେ ପଟେ କରିସାରିଲା ପରେ ପୁଣି ଆର ପଟେ କରିବେ, ଏହାକୁ 30 ଥର 30 ଥର ଲେଖା କରିଲେ ଆପଣଙ୍କ ବହୁ ପରିମାଣରେ ଏଥିରୁ ଆମକୁ ଲାଭ ମିଳେ।
1: ତ ଯୁବପିଢ଼ି ମାନଙ୍କ ଦିନଚର୍ଯ୍ୟାରେ ସେମାନେ କମ୍ ସମୟରେ କେଉଁ ଗୋଟିଏ ଯୋଗ କହିବେ ଯାହାକୁ ସେମାନେ ପ୍ରତିଦିନ କଲେ ସେମାନେ ନିଜକୁ ସୁସ୍ଥ ରଖିପାରିବେ?
0: ଯୁବପିଢ଼ି ଯଦି ଆପଣଙ୍କର ସୂର୍ଯ୍ୟ ନମସ୍କାରଟି କରନ୍ତି, ପ୍ରତ୍ୟେକ ଦିନ ସୂର୍ଯ୍ୟ ନମସ୍କାର ତାକୁ ଯଦି ଆପଣେଇ ପାରନ୍ତି ତାହେଲେ ତାଙ୍କର ସମ୍ପୂର୍ଣ୍ଣ ଶରୀରଟି ସୁସ୍ଥ ରହିବ। ଆମର ଯୋଉ 72,000 ନାଡ଼ିଟି ସେଗୁଡ଼ିକ ସମ୍ପୂର୍ଣ୍ଣ ସୁସ୍ଥ ରହିବ ଏବଂ ଶରୀରଟି ସମ୍ପୂର୍ଣ୍ଣ ଫିଟ୍ ଦେଖାଯିବ, ଆପଣଙ୍କର ଗୋଟେ ମୁଖମଣ୍ଡଳ ଭିତରେ ଉଜ୍ଜଳତା ଦେଖାଯିବ।
1: ସାର୍, ଯୋଗଶାସ୍ତ୍ର ଅନୁସାରେ ମାନବ ଶରୀରରେ 7ଟି ପ୍ରମୁଖ ଚକ୍ର ରହିଛନ୍ତି ଯାହା ଶରୀର, ମନ ଆଉ ଚେତନାକୁ ସନ୍ତୁଳିତ କରନ୍ତି, ତ ସେଇ ଚକ୍ର ଗୁଡିକ କ'ଣ, ତାକୁ କେମିତି ଆମେ ଆକ୍ଟିଭ ରଖିପାରିବା?
0: ଆମର ଯୋଗରେ ଅଷ୍ଟାଙ୍ଗ ଯୋଗ ଅଛି, ୟମ ନିୟମ ଆସନ ପ୍ରାଣାୟାମ ପ୍ରତ୍ୟାହ ଧାରଣା ଧ୍ୟାନ ସମାଧି। ଅଷ୍ଟାଙ୍ଗ ଯୋଗଟା ଆମର ବାହ୍ୟିକ ଶରୀର ପାଇଁ, କିନ୍ତୁ ଅନ୍ତରର ଚକ୍ର ଗୁଡ଼ିକ ଅନୁଭବ କରିବା ପାଇଁ 7ଟି ଚକ୍ର ଅଛି, ତାହା ଗୁଡ଼ିକ ହେଉଛି ମୂଳାଧାର, ସ୍ୱାଧିଷ୍ଠାନ, ମଣିପୁରା, ଅନାହାଟ, ବିଶୁଦ୍ଧ, ଆଜ୍ଞା ଏବଂ ସହସ। ଏହି 7ଟି ଚକ୍ର ଆମ ପ୍ରତ୍ୟେକ ମନୁଷ୍ୟ ଭିତରେ ଅଛି। ଯୁବକ କହିଲେ ସ୍ୱାମୀ ବିବେକାନନ୍ଦ, ସ୍ୱାମୀ ବିବେକାନନ୍ଦ ଭରି ହେବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି, କିନ୍ତୁ ସେ କିପରି ଭାବରେ ନିଜର ଚକ୍ର ଗୁଡ଼ିକୁ ଅନୁଭବ କରୁଥିଲେ, କିପରି ଭାବରେ ନିଜର ଚକ୍ର ମାଧ୍ୟମରେ ସମସ୍ତ କିଛି ଯୁବ ଅବସ୍ଥାକୁ ସେ ଜାଗ୍ରତ ରଖିଥିଲେ ଏବଂ ସେ କିପରି ଭାବେ କାର୍ଯ୍ୟ କରୁଥିଲେ, ତାହାକୁ ଆପଣେଇବାକୁ ହେଲେ ଆପଣ ଆପଣଙ୍କର ଚକ୍ର ଗୁଡ଼ିକୁ ଅନୁଭବ କରନ୍ତି, ତାହା ଆପଣଙ୍କର ଏଇ ଯୋଗ ପ୍ରାଣାୟାମ ଏବଂ ଧ୍ୟାନ ଦ୍ୱାରା ସମ୍ଭବ। ଆପଣଙ୍କର ସମସ୍ତ ଚକ୍ରର ସମସ୍ତ ରଙ୍ଗ ଗୁଡ଼ିକ ଥାଏ। ଆପଣ ପ୍ରଥମେ ଯେତେବେଳେ ମେଡିଟେସନ ବା ଧ୍ୟାନରେ ବସିବେ ସେତେବେଳେ ମନଟି ଆପଣଙ୍କର ବିଚଳିତ ହୁଏ, କିନ୍ତୁ ଧୀରେ ଧୀରେ ଆପଣ ଯେତେବେଳେ ଏହାକୁ ଅଭ୍ୟାସରେ ପରିଣତ କରିଦେବେ ସେତେବେଳେ ଆପଣ ସମସ୍ତ ଚକ୍ର ଗୁଡ଼ିକୁ ଅନୁଭବ କରିବେ। ଯେତେବେଳେ ସାତଟି ଚକ୍ର ଆପଣ ଅନୁଭବ କରିପାରିବେ ନିଜ ମଧ୍ୟରେ ଅଛି, ସେତେବେଳେ ଆପଣଙ୍କର ଏକାଗ୍ରତା ବଢ଼ିଯାଏ, କାର୍ଯ୍ୟ କରିବାର କ୍ଷମତା ଏବଂ ଏହାର ଚିନ୍ତାଧାରା ମଧ୍ୟ ପରିବ୍ୟାପ୍ତ ହୋଇଥାଏ। ତେଣୁ ଆକୁ ସମସ୍ତ ଯୁବପିଢ଼ି ଆପଣାନ୍ତୁ ଏବଂ ଧୀରେ ଧୀରେ ଅଭ୍ୟାସରେ ପରିଣତ ହେଲେ ଆପଣ ଏକ ସୁସ୍ଥ ସମାଜ, ସୁସ୍ଥ ଶରୀର ଏବଂ ସୁସ୍ଥ ରାଷ୍ଟ୍ରରେ ପରିଣତ।
1: ଆଜ୍ଞା, ବହୁତ ସୁନ୍ଦର କଥା ସାର୍ କହିଲେ। ଶେଷରେ ଆପଣ ଯୁବପିଢ଼ି ମାନଙ୍କୁ ସୁସ୍ଥ ଶରୀର ଆଉ ସୁସ୍ଥ ମାନସିକତା ରଖିବା ପାଇଁ କଣ ସବୁ କରିବାକୁ ହେବ ବୋଲି ଭାବୁଛନ୍ତି? ଆପଣଙ୍କ ମତ କଣ ରହିବ ଯୁବପିଢ଼ି ପାଇଁ ଯୋଗ କରିବାକୁ ନେଇ?
0: ଯୁବପିଢ଼ିଙ୍କୁ ମୁଁ ଏହା ହିଁ ଅନୁରୋଧ କରିବି, ଯେଉଁ କାର୍ଯ୍ୟ କରିବା ପାଇଁ ଆପଣଙ୍କୁ ବାଧା ଦିଏ ଅନ୍ତରାତ୍ମାରେ, ସେ କାର୍ଯ୍ୟ କରନ୍ତୁ ନାହିଁ। ତାହା ହିଁ ହେଉଛି ସତ୍ୟ, ତାହା ହିଁ ହେଉଛି ଯୋଗ ପ୍ରଥମ। ଦ୍ୱିତୀୟଟି ହେଉଛି, ଯେଉଁ କାର୍ଯ୍ୟରେ ଅନ୍ୟର କ୍ଷତି ହେଉଥିବ, ଆପଣ ତାହା ଅନୁଭବ କରୁଛନ୍ତି, ତାକୁ କରନ୍ତୁ ନାହିଁ। ଯୁବପିଢ଼ି ଆମର ଦେଶର ହେଉଛନ୍ତି ମେରୁଦଣ୍ଡ, ତେଣୁ ମୁଁ ସମସ୍ତ

0: ଯୁବପିଢ଼ିଙ୍କୁ ଅନୁରୋଧ କରିବି, ସେମାନେ ବିଶେଷ ଭାବରେ ନିଜ ପ୍ରତି ଧ୍ୟାନ ଦେବେ, ନିଜର ଚିନ୍ତାଧାରା ଉପରେ ଧ୍ୟାନ ଦେବେ, ନିଜର କାର୍ଯ୍ୟ ଉପରେ ଧ୍ୟାନ ଦେବେ। ଏଇ ତିନୋଟି ଜିନିଷକୁ ଆପଣ ଧ୍ୟାନ ଦେବେ, ସେତେବେଳେ ସମ୍ଭବ ହୋଇପାରିବ ଯେତେବେଳେ ସେମାନେ ଏଇ ଯୋଗ ପ୍ରାଣାୟମ ବା ମେଡିଟେସନଟି କରୁଥିବେ। ପ୍ରତ୍ୟେକ ଦିନ ଯୋଗକୁ ଆପଣାନ୍ତୁ, ତାକୁ ଅଭ୍ୟାସରେ ରଖନ୍ତୁ, ଯାହାଫଳରେ କି ନିଜର ବାକ୍ଶକ୍ତି ଉପରେ ନିଜର ନିୟନ୍ତ୍ରଣାଧୀନ ରୁହେ, ନିଜର ଚିନ୍ତାଧାରା ଉପରେ ମଧ୍ୟ ନିଜର କଣ୍ଟ୍ରୋଲିଂ ପାୱାର ରୁହେ, ଏବଂ ତାଦ୍ୱାରା କ'ଣ ହୁଏ, ଯେଉଁ କାର୍ଯ୍ୟ କରନ୍ତି ସେଇଟି ସକାରାତ୍ମକ ହୁଏ। ଏହା ଖୁବ୍ ଧୀରେ ଧୀରେ ହୁଏ, ଆପଣ ଜମା ବ୍ୟସ୍ତ ହେବେନି, ବିବ୍ରତ ହେବେନି, କାରଣ ଧୀର ପାଣି ପଥର କାଟେ ଯେପରି ଅଛି ସେହିପରି ଏହାକୁ ଧୀରେ ଧୀରେ ଅଭ୍ୟାସ କରନ୍ତୁ। ଯେତେବେଳେ ଏହା ଅଭ୍ୟାସଗତ ହେଇଯିବ ସେତେବେଳେ ଏକ ଆନନ୍ଦ ଆପଣଙ୍କ ଭିତରେ ଅନୁଭୂତ ହେବ। ତେଣୁ ସମସ୍ତ ଯୁବପିଢ଼ି ପ୍ରତ୍ୟେକ ଦିନ ଯୋଗକୁ, ପ୍ରାଣାୟମକୁ ଏବଂ ମେଡିଟେସନକୁ ଆପଣାନ୍ତୁ।
1: ବହୁତ ସୁନ୍ଦର କଥା ସାର୍ କହିଲେ। ଆଶା କରିବୁ ଆମ ଯୁବପିଢ଼ି, ଆମ ଯୁବ ଶ୍ରୋତା ବନ୍ଧୁମାନେ ଯିଏ ବି ଆଜି ଶୁଣୁଛନ୍ତି କାର୍ଯ୍ୟକ୍ରମ, ସେମାନେ ନିତିଦିନ ଜୀବନରେ ନିଜର ଦିନଚର୍ଯ୍ୟାରେ ଯୋଗଟିକୁ ଆପଣାଇବେ, ନିଜ ଶରୀରକୁ ସୁସ୍ଥ କରିବା ସହିତ ମାନସିକ ଚାପରୁ ମଧ୍ୟ ଦୂରେଇ ରହିବେ। ତେବେ ସାର୍ ଆପଣଙ୍କ ଅଶେଷ ଅଶେଷ ଧନ୍ୟବାଦ, ଆପଣ ଆସିଲେ, ଆପଣଙ୍କ ମୂଲ୍ୟବାନ ସମୟ ଆମକୁ ଦେଲେ, ଆମ ଯୁବ ଶ୍ରୋତାମାନଙ୍କୁ ଏତେ ସୁନ୍ଦର ସୁନ୍ଦର କଥା କହିଲେ।
0: ଯୁବବାଣୀକୁ ମଧ୍ୟ ମୁଁ ଧନ୍ୟବାଦ ଦେଉଛି, ମୁଁ ଯୁବବାଣୀ ମାଧ୍ୟମରେ ଶ୍ରୋତାମାନଙ୍କ ସହିତ ଯୋଡ଼ିଏ ପାରିଲି, ତେଣୁ ସମସ୍ତଙ୍କୁ ଧନ୍ୟବାଦ।
1: ଧନ୍ୟବାଦ ସାର୍।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସନ୍ଧ୍ୟା 6:01। ଶ୍ରୋତାବନ୍ଧୁ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସନ୍ଧ୍ୟା 6:02 ଆଜି ବନସୁରଭି କାର୍ଯ୍ୟକ୍ରମରେ ରହିଛି ଓରାମ ଗୀତ ପରିବେଷଣ କରିଛନ୍ତି ଶିଳ୍ପୀ ଗଣେଶ୍ୱର ଓରାମ ଏବଂ ସାଥୀ। ଶ୍ରୀରାମଚରିତ ମାନସ ରିଲେକରୁ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:10। ରାତି 7:00 ଓଡ଼ିଆ ଆଲବମ୍ ଗୀତ। ରାତି 7:30 କାର୍ଯ୍ୟକ୍ରମ ବନାନୀ ରିଲେକରୁ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପାରମ୍ପରିକ ଗୀତକ୍ରମରେ ଛାନ୍ଦ ପ୍ରଚାର କରିବୁ ରାତି 8:00। 8:15 ପ୍ରଚାର କରିବୁ କାର୍ଯ୍ୟକ୍ରମ ପ୍ରଗତି ପଥେ। ଭାରତର ମହାମହିମ ରାଷ୍ଟ୍ରପତି ଏବଂ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଅବସରରେ ଏକ ବେତାର ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 10:00। ଶ୍ରୋତାବନ୍ଧୁ ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନସୁରଭି।

0: ଶେଷ ହେଲା ବନସୁର ଭିକାରୀ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଥିଲେ ଓରାମ ଗୀତ, ପରିବେଷଣ କଲେ ଶିଳ୍ପୀ ଗଣେଶ୍ୱର ଓରାମ ଏବଂ ସାଥୀ। ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସନ୍ଧ୍ୟା 6:10 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 54ତମ ଭାଗ।

0: ଶୁଣିଲେ ସମ୍ବଲପୁରୀ ଗୀତ ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ରାଇରଙ୍ଗପୁରଠାରୁ 47,000 ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବିଶ୍ୱରେ ଅସ୍ଥିରତା ସତ୍ତ୍ୱେ ଭାରତ ନିରନ୍ତର ଭାବେ ଶାନ୍ତିର ବାର୍ତ୍ତା ଦେଉଛି, କହିଲେ ରାଷ୍ଟ୍ରପତି। ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ବଳିଷ୍ଠ ହେବ, ମତବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ହେବ ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗର ବାର୍ତ୍ତା ନେଇ ଆସନ୍ତାକାଲି ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରୁ 47,000 ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ନୂତନ ପ୍ରକଳ୍ପଗୁଡ଼ିକ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ। କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଆଜି ଦେଶ ବିଭିନ୍ନ କ୍ଷେତ୍ରରେ ପ୍ରଗତି ହାସଲ କରିଛି। ରାଷ୍ଟ୍ରପତି କହିଛନ୍ତି, ପଶ୍ଚିମ ଏସିଆ ସମେତ ବିଶ୍ୱର କେତେକ ସ୍ଥାନରେ ଅସ୍ଥିରତା ଦେଖାଦେଇଛି, ଏଭଳି ସ୍ଥିତିରେ ଭାରତ ନିରନ୍ତର ଭାବେ ବୁଝାମଣା ଓ ଶାନ୍ତିର ବାର୍ତ୍ତା ଦେଉଛି।
1: ଯେତେବେଳେ ପ୍ରଗତିର ସୁଫଳ ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ପରିବାର ଏବଂ ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚେ, ସେତେବେଳେ ପ୍ରଗତିର ଯଥାର୍ଥ ପ୍ରତିପାଦନ ହୁଏ। ଯେତେବେଳେ ଗାଁ ପ୍ରତି, ମାଟି ପ୍ରତି, ସମସ୍ତ ଜନତାଙ୍କ ପ୍ରତି ତାଙ୍କ ଯେଉଁ ଦରଦ ଏଥିରେ ପରିଲକ୍ଷିତ ହୁଏ। ଆଦିବାସୀ ଅଞ୍ଚଳ, ଦୁର୍ଗମ କ୍ଷେତ୍ର ଏବଂ ଆକାଂକ୍ଷୀ ଜିଲ୍ଲା ଗୁଡ଼ିକରେ ଜନସାଧାରଣଙ୍କ ଜୀବନଧାରଣର ମାନର ବ୍ୟାପକ ପରିବର୍ତ୍ତନ ଅଣାଯିବା ଉପରେ ପ୍ରାଥମିକତା ଦିଆଯାଇଛି। ଆଜି ମଧ୍ୟ ସେ ସେହି ଗାଁକୁ ଏବଂ ସୂର୍ଯ୍ୟ ଗ୍ରାମ କରିବା ପାଇଁ ସେ ଯେଉଁ ଘୋଷଣା କରିଛନ୍ତି ତାକୁ ମୁଁ ଧନ୍ୟବାଦ ଦେବି।
0: ପ୍ରଧାନମନ୍ତ୍ରୀ କହିଛନ୍ତି, 2036 ଓଡ଼ିଶା ଗଠନର 100 ବର୍ଷ ପୂରଣ ହେବ। 2047 ଦେଶ ସ୍ୱାଧୀନତାର 100 ବର୍ଷ ପୂରଣ କରିବ। ଓଡ଼ିଶା ଏବଂ ଦେଶର ଲକ୍ଷ୍ୟ ଗୋଟିଏ, ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ମଧ୍ୟ ବଳିଷ୍ଠ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶରେ ଦେଶର ବିକାଶର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ସମୁଦ୍ର, ଖଣିଜ ସମ୍ପଦରେ ଭରପୁର, କୃଷିର ଶକ୍ତି ଏବଂ ସାମର୍ଥ୍ୟବାନ ଯୁବ ପ୍ରତିଭା ଏହି ରାଜ୍ୟରେ ରହିଛନ୍ତି। ଓଡ଼ିଶାରେ ବନ୍ଦରଠାରୁ ଆରମ୍ଭ କରି ସେମି କଣ୍ଡକ୍ଟର, ସବୁଜ ଶକ୍ତି ଆଦି କ୍ଷେତ୍ରରେ ନିବେଶ ହୋଇଛି।
2: तेजी से काम हो रहा। केंद्र सरकार का विजन है पूर्वी भारत के विकास से भारत का विकास, इसलिए हम पूर्वोदय की नीति पर काम कर रहे। आज ओडिशा खुद इस बदलाव का साक्षी बन रहा। ओडिशा के पास समुद्र है, खनिज संपदा है, कृषि की शक्ति है और सबसे सामर्थ्यवान यहाँ युवा प्रतिभा है।
0: ଓଡ଼ିଶାରେ ନୂତନ ରାଜ୍ୟ ସରକାର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। ଉତ୍କର୍ଷ ଓଡ଼ିଶା ସମେତ ଅନ୍ୟ ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ଏପର୍ଯ୍ୟନ୍ତ ପ୍ରାୟ 20,00,000 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ଆଦିବାସୀ ସମାଜର ଉତ୍ଥାନ ପାଇଁ ଆଦିବାସୀ ଯୁବକଙ୍କୁ ଶିକ୍ଷା ଓ ନିଯୁକ୍ତିର ସୁଯୋଗ ପ୍ରଦାନ କରୁଛନ୍ତି। ଶ୍ରୀ ମୋଦି ପାହାଡ଼ପୁର ଗ୍ରାମକୁ ସୂର୍ଯ୍ୟ ଗ୍ରାମ ଭାବେ ବିକଶିତ କରିବାକୁ ଘୋଷଣା କରିଛନ୍ତି। ଆସନ୍ତାକାଲି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ସମଗ୍ର ଦେଶ ଏବଂ ବିଶ୍ୱକୁ ଯୋଗ ଦିବସରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମୋଦି ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟରେ 90,000 କୋଟି ଟଙ୍କାର ରେଳ ପ୍ରକଳ୍ପ, 40,000 କୋଟି ଟଙ୍କାର ସଡ଼କ ପ୍ରକଳ୍ପ, 25,000 କୋଟି ଟଙ୍କାର ବନ୍ଦର ପ୍ରକଳ୍ପ ଏବଂ 25,000 କୋଟି ଟଙ୍କାର ଜାହାଜ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ଜୀବନ ଜୀବିକା ଓ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ପାଇଁ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 23ତମ

0: କିସ୍ତି ପ୍ରଦାନ କରିଛନ୍ତି। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଦେଶର 9,44,00,000 ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଜରିଆରେ 18,880 କୋଟି ଟଙ୍କା ପ୍ରଦାନ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପିଏମ୍ କିଷାନ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ଓଡ଼ିଶାର 34,00,000+ ହିତାଧିକାରୀଙ୍କ ଜମାଖାତାକୁ 692 କୋଟିରୁ ଉର୍ଦ୍ଧ ଟଙ୍କା ପ୍ରଦାନ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଆସନ୍ତାକାଲି ଅନୁଷ୍ଠିତ ହେବ। ଦେଶର 551 ସହର ଏବଂ ବିଦେଶର 14 ସହରରେ 22,00,000 ଅଧିକ ପରୀକ୍ଷାର୍ଥୀ ନିଟ୍ ୟୁଜି ପରୀକ୍ଷା ଦେବେ। ପରୀକ୍ଷା ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ସହ ଆଧାର ଆଧାରିତ ଚିହ୍ନଟ ପ୍ରମାଣୀକରଣ ଏବଂ ଜିପିଏସ୍ ସମର୍ଥିତ ଯାନର ବ୍ୟବସ୍ଥା କରାଯିବ। ନିଟ୍ ପରୀକ୍ଷାର ସୁପରିଚାଳନା ପାଇଁ ଆଜି ମକ୍ଡ୍ରିଲ୍ ଆୟୋଜିତ ହୋଇଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆନ୍ତର୍ଜାତିକ ଯୋଗ ଦିବସ 2026 ଆସନ୍ତାକାଲି ପାଳନ କରାଯିବ। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ 12 ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ। କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଯୋଗ ଉତ୍ସବରେ ଦେଶ ତଥା ବିଦେଶରୁ ବହୁ ନାଗରିକ ଆଭାସୀ ମାଧ୍ୟମରେ ଅଂଶଗ୍ରହଣ କରିବେ। ଯୋଗ ଦିବସ ପାଳନର ଅଂଶସ୍ୱରୂପ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଦେଶବ୍ୟାପୀ 100 ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସ ଆୟୋଜନ କରାଯାଉଛି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଯୋଗ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହେବେ। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲ ଆଜି ବରଗଡ଼ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଅତାବିରା ଆଇସିଡିଏସ୍ରେ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ, ସେବା ପ୍ରଦାନ ବ୍ୟବସ୍ଥା ଓ ଭିତ୍ତିଭୂମି ସୁବିଧା ସମ୍ପର୍କରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହିତ ସେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାର ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ପରିଗଣନା ଫର୍ମର 100% କମ୍ପ୍ୟୁଟରୀକରଣ କରାଯାଇଛି। ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କୁ ନେଇ ଏସ୍ଆଇଆର୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ପୌରପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନାଗରିକମାନଙ୍କୁ ପୌରପରିଷଦ ଦ୍ୱାରା ପରିଚାଳିତ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ସଚେତନ କରାଯିବା ସହ ବିଭିନ୍ନ ଅଭିଯୋଗ ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗଜପତି ଜିଲ୍ଲା କାଶୀନଗରସ୍ଥିତ ବ୍ଲକ କାର୍ଯ୍ୟାଳୟ ପରିସରରେ କୃଷକ ସମ୍ବାଦ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟଚାଷର ଉପକାରିତା, ଏଥିପାଇଁ ମିଳୁଥିବା ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। କୃଷି, କୃଷକ ଓ ପ୍ରାଣୀ ସମ୍ପଦର ବିକାଶ ନିମନ୍ତେ ଉପଲବ୍ଧ ସରକାରୀ ଯୋଜନା ସମ୍ପର୍କରେ କୃଷି ଅଧିକାରୀମାନେ କୃଷକମାନଙ୍କୁ ଅବଗତ କରାଇଥିଲେ। ରାଜ୍ୟ ସରକାରଙ୍କର 2 ପୂର୍ତ୍ତି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅନ୍ତିମ ଦିବସରେ ଆଜି ଜୈବିକ କୃଷିର ମୂଳଧାରଣା ଓ ଗୁରୁତ୍ୱ, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା, ଜୈବିକ ସାର ଓ ଜୈବ କୀଟନାଶକ ବ୍ୟବହାର ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ରଘୁରାମ ଆର୍ ଆୟର କର୍ମଶାଳାରେ ଯୋଗଦେଇ ଆଧୁନିକ ଓ ବୈଜ୍ଞାନିକ ପଦ୍ଧତି ଆପଣେଇ କୃଷକମାନେ ଆୟ ବୃଦ୍ଧି କରିପାରିବେ ବୋଲି କହିଛନ୍ତି। ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ପରିସରରେ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ସ୍ୱାବଲମ୍ବୀ ଯୁବା ସମୃଦ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ ବଣ୍ଟନ କରାଯାଇଥିଲା। ସୁବର୍ଣ୍ଣପୁରରେ ଦେବଦମ୍ପତି ବିବାହ ପରେ ସ୍ୱମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରି ଗମ୍ଭୀରାରେ ପ୍ରବେଶ କରିଛନ୍ତି। ଶମ୍ଭୁ ବାବା ସୁବର୍ଣ୍ଣମେରୁ ଚନ୍ଦ୍ରଶେଖର କନ୍ୟା ପିତାଙ୍କ ବାସଭବନରୁ କୈଳାସନଗର ଅଭିମୁଖେ ଏକ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ଶୋଭାଯାତ୍ରାରେ ଫେରିଛନ୍ତି। ଦେବଦେବ ମହାଦେବଙ୍କ ସହ ଅଷ୍ଟ ଶମ୍ଭୁ, ଅଷ୍ଟ ବିଷ୍ଣୁ ଓ ଅଷ୍ଟ ହନୁମାନ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଇରଙ୍ଗପୁରଠାରୁ 47,000+ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବିଶ୍ୱରେ ଅସ୍ଥିରତା ସତ୍ତ୍ୱେ ଭାରତ ନିରନ୍ତର ଭାବେ ଶାନ୍ତିର ବାର୍ତ୍ତା ଦେଉଛି, କହିଲେ ରାଷ୍ଟ୍ରପତି। ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ବଳିଷ୍ଠ ହେବ, ମତବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ହେବ ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗର ବାର୍ତ୍ତା ନେଇ ଆସନ୍ତାକାଲି ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, କର୍ମରେ କୁଶଳତା ହିଁ ଯୋଗ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭାରତୀୟ ସଂସ୍କୃତି ଓ ମାନବ ସଭ୍ୟତାକୁ ପ୍ରାଚୀନ ମୁନିଋଷିଙ୍କର ଶ୍ରେଷ୍ଠ ଦାନ ହେଉଛି ଯୋଗ। ଯୋଗର ମହତ୍ତ୍ୱ ଏବଂ ଏହାକୁ ଆପଣେଇବା ଲକ୍ଷ୍ୟ ନେଇ ଆନ୍ତର୍ଜାତିକ ସ୍ତରରେ ଭାରତ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିଲା। 2014 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ମିଳିତ ଜାତିସଂଘ ଜୁନ୍ ମାସ 21 ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା। ଚଳିତ ବର୍ଷ 12 ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ। ଆସନ୍ତାକାଲି ପାଳିତ ହେବାକୁ ଥିବା ଯୋଗ ଦିବସର ପ୍ରସଙ୍ଗ ରହିଛି ବୟସ୍କଙ୍କ ସୁସ୍ଥତା ପାଇଁ ଯୋଗ। ବୟସ ବଢ଼ିବା ସହିତ ଲୋକଙ୍କୁ ସୁସ୍ଥ, ସକ୍ରିୟ ଓ ମାନସିକ ଭାବରେ ସ୍ଥିର ରଖିବାରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଉତ୍ତମ ସ୍ୱାସ୍ଥ୍ୟର ମୂଳ ଭିତ୍ତିଭୂମି ହେଉଛି ସୁସ୍ଥତା ଓ ସକାରାତ୍ମକ ଚିନ୍ତାଧାରା। ଜୀବନ ପ୍ରବାହକୁ ପ୍ରକାରାନ୍ତରେ ଏହା ତ୍ୱରାନ୍ୱିତ କରିଥାଏ। ସନ୍ତୁଳିତ ଭୋଜନ, ନିୟମିତ ବ୍ୟାୟାମ ଏବଂ ଉତ୍ତମ ଜୀବନଚର୍ଯ୍ୟା ସୁସ୍ଥ ଶରୀର ଗଠନରେ ସହାୟକ ହୋଇଥାଏ। ଏହା ବ୍ୟକ୍ତିକୁ ଉର୍ଜାବାନ ଏବଂ ଚଳଚଞ୍ଚଳ କରିଥାଏ। ପ୍ରାକୃତିକ ଉପାୟରେ ଶରୀରକୁ ସଠିକ୍ ଉପଯୋଗ କରିପାରିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରାଯାଇପାରିବ। ଦୀର୍ଘ ଓ ନିରୋଗ ଜୀବନ ଜୀବନ ପ୍ରବାହର ମୂଳ ଉତ୍ସ। ଉତ୍ତମ ମାନସିକ ସ୍ୱାସ୍ଥ୍ୟ ଓ ଭାବନାତ୍ମକ ଆବେଗମୟ ସହନଶୀଳତାକୁ ବିକାଶ ଘଟାଇବାରେ ଯୋଗ ଅଭ୍ୟାସ ଏବଂ ପ୍ରକ୍ରିୟା ଅନ୍ତତଃ ମହତ୍ତ୍ୱପୂର୍ଣ୍ଣ। ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ଆସନ୍ତାକାଲି କୋଲକାତାର ରେଡ୍ ରୋଡ୍ଠାରେ ଜାତୀୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଦିବସ ପାଳନର ନେତୃତ୍ୱ ନେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟପ୍ରଦେଶର ଜବଲପୁରଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଇତିମଧ୍ୟରେ ଏହି ଦିବସ ପାଳନ ପରିପ୍ରେକ୍ଷୀରେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଯୋଗ ସଙ୍ଗମ ପୋର୍ଟାଲରେ ପଞ୍ଜୀକରଣ ରେକର୍ଡ ସଂଖ୍ୟା ଛୁଇଁଛି। ପାଖାପାଖି 6,00,000 ବ୍ୟକ୍ତିବିଶେଷ ଏହି ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି। ଯୋଗ ଦିବସ ପାଳନ ପାଇଁ ଦେଶ ତଥା ବିଶ୍ୱସ୍ତରରେ ବ୍ୟାପକ ଉତ୍ସାହ ପରିଲକ୍ଷିତ ହୋଇଛି। ଜାତୀୟ ପୋର୍ଟାଲ ମାଧ୍ୟମରେ ପଶ୍ଚିମବଙ୍ଗରୁ ସର୍ବାଧିକ 2,76,000 ଅଧିକ ପଞ୍ଜୀକରଣ ହୋଇଥିବାବେଳେ ପ୍ରାୟ 1,50,000 ପଞ୍ଜୀକରଣ ସହ ରାଜସ୍ଥାନ ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଆସାମ, ଉତ୍ତରପ୍ରଦେଶ, ତାମିଲନାଡ଼ୁ, ଓଡ଼ିଶା ଏବଂ ଛତିଶଗଡ଼ ସମେତ ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ପୋର୍ଟାଲ ମାଧ୍ୟମରେ ପଞ୍ଜୀକରଣ ଆଶାତୀତ ହୋଇଛି। ସୁସ୍ଥ ଏବଂ ନିରାମୟ ଜୀବନକୁ ଆପଣେଇବା ତଥା ଯୋଗ ମାଧ୍ୟମରେ ଜନଭାଗିଦାରିତାର ଅଂଶଗ୍ରହଣକୁ ଏହା ପ୍ରତିଫଳନ କରୁଛି। ଅନ୍ୟପକ୍ଷରେ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଇତିମଧ୍ୟରେ ଅନୁଷ୍ଠିତ ଅନ୍ଲାଇନ୍ ବିଶ୍ୱଯୋଗ କାର୍ଯ୍ୟକ୍ରମ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ରେକର୍ଡ ସଂଖ୍ୟକ 435,831 ଜଣଙ୍କ ଯୋଗଦାନ ସହ ଏହି କାର୍ଯ୍ୟକ୍ରମ ଗିନିସ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି। ଯୋଗ 365 ଅଭିଯାନକୁ ଅଧିକ ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏକ ପରିସଂଖ୍ୟାନରୁ ଜଣାପଡ଼ିଛି କ୍ରମାଗତ ଭାବେ ଏହି ସଂଖ୍ୟା ବୃଦ୍ଧି ପାଉଛି। ସରକାରଙ୍କ ପକ୍ଷରୁ ହର୍ ଘର୍ ଯୋଗ ହର୍ ଦିନ ଯୋଗ ଦୃଷ୍ଟିକୋଣ ଆଧାରରେ ଦୈନନ୍ଦିନ ଜୀବନରେ ଯୋଗ ଆପଣେଇବାକୁ ପରାମର୍ଶ ଦିଆଯାଇଛି। କାରଣ ଯୋଗ ହିଁ ଶରୀରକୁ ସୁସ୍ଥ ରଖିବାରେ ଏକ ପ୍ରାକୃତିକ ଔଷଧ। ମନ ଏବଂ ଆତ୍ମାର ଏହା ଏକ ଶୋଧନ ସ୍ତର ହୋଇଥାଏ। ଅଧିକାଂଶ କ୍ଷେତ୍ରରେ ରୋଗ ମାନସିକତା ଜନିତ ହୋଇଥାଏ। ପ୍ରାର୍ଥନା ତଥା ଧ୍ୟାନ ଆଧାରିତ ଜୀବନଶୈଳୀ ଉଭୟ ମାନସିକ ଓ ଶାରୀରିକ ସୁସ୍ଥତା ପ୍ରଦାନ କରିଥାଏ। ଆନ୍ତର୍ଜାତିକ ଯୋଗ ଦିବସ ପାଳନ ପରିପ୍ରେକ୍ଷୀରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ 100 ପ୍ରତୀକାତ୍ମକ ସ୍ଥାନରେ ଯୋଗ ସମାରୋହର ଆୟୋଜନ କରାଯାଇଛି। ଦେଶର ସାଂସ୍କୃତିକ ଐତିହ୍ୟ, ପର୍ଯ୍ୟଟନ ଏବଂ ସଭ୍ୟତାର ପରିଚୟକୁ ଯୋଗ ସହ ଯୋଡ଼ିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ନୂଆଦିଲ୍ଲୀରେ 100 ମହାରାଷ୍ଟ୍ର ଲୋନାରରେ 75, ହାଇଦ୍ରାବାଦର କାହ୍ନା ଶାନ୍ତିବନମରେ 50, ଖଜୁରାହୋରେ 25 କାର୍ଯ୍ୟକ୍ରମ କରାଯାଇଛି। ଯୋଗ ଦିବସ ପାଳନର ପଶ୍ଚାତ୍ ଗଣନାର ଏକ ଅଂଶ ସ୍ୱରୂପ ଏହି କାର୍ଯ୍ୟକ୍ରମଗୁଡ଼ିକ ଆୟୋଜିତ ହେଉଛି। କୋଲକାତାରେ ହେବାକୁ ଥିବା ମୁଖ୍ୟ ଜାତୀୟ ସମାରୋହ ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ମଧ୍ୟ ବିଶେଷ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ ହୋଇଛି। ଏବେଠାରୁ ଦୈନନ୍ଦିନ ଜୀବନଶୈଳୀରେ ଯୋଗକୁ ଆପଣେଇ ପାରିଲେ ଆଗାମୀ ବାର୍ଦ୍ଧକ୍ୟ ଅବସ୍ଥା ଅଧିକ ସୁସ୍ଥ ଏବଂ ନିରୋଗ ହୋଇପାରିବ। ଯୋଗ କେବଳ କେତେକ ଶାରୀରିକ ଆସନ କିମ୍ବା ବ୍ୟାୟାମ ନୁହେଁ, ବରଂ ଏହା ଶରୀର, ମନ ଏବଂ ଆତ୍ମାକୁ ଏକ ସୂତ୍ରରେ ବାନ୍ଧି ରଖିବାର ଏକ ସାଧନା। ବର୍ତ୍ତମାନର ବ୍ୟସ୍ତବହୁଳ ଓ ଚାପଗ୍ରସ୍ତ ଜୀବନରେ ନିରୋଗ ସୁସ୍ଥ ଏବଂ ଶାନ୍ତ ରହିବାରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆସନ୍ତୁ ଆମେ ସମସ୍ତେ ଦୈନନ୍ଦିନ ଜୀବନରେ ଯୋଗକୁ ଆପଣାଇବା ଏବଂ ଏକ ସୁସ୍ଥ ସମୃଦ୍ଧ ସମାଜ ଗଠନ ପାଇଁ ସଂକଳ୍ପବଦ୍ଧ ହେବା।
3: କାର୍ଯ୍ୟକ୍ରମରେ ଲେଖରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ରାତି 7:00। ପ୍ରଚାର କରୁଛୁ ଓଡ଼ିଆ ଆଲବମ୍ ଗୀତ। ଆଜିଥିରେ ଶୁଣନ୍ତୁ ପ୍ରିୟା ଓଡ଼ିଆ ଆଲବମ୍ର ଗୀତ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଦାସ। ଆରମ୍ଭରେ କଣ୍ଠଶିଳ୍ପୀ ସ୍ନେହାଙ୍କ କଣ୍ଠରେ ଶୁଣନ୍ତୁ ଗୀତଟିକୁ। ରଚନା କରିଛନ୍ତି ସତ୍ୟ ରଞ୍ଜନ ଦାସ।

ଏଥର ଗୀତିକାର ବିଜୟ ମଲ୍ଲଙ୍କ ରଚନାରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଦ୍ୱୈତକଣ୍ଠରେ ତୋଳିଛନ୍ତି ଶିଳ୍ପୀ କୁମାର ସାନୁ ଏବଂ ନିବେଦିତା।

କଣ୍ଠଶିଳ୍ପୀ କୁମାର ସାନୁ ଏବଂ ନିବେଦିତାଙ୍କ ଦ୍ୱୈତ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ଅନ୍ୟ ଏକ ଗୀତ। ଶିଳ୍ପୀ ଗାଇଛନ୍ତି ବିଜୟ ମଲ୍ଲଙ୍କ ଅନ୍ୟ ଏକ ରଚନାରୁ।

0: ଶ୍ରୋତା ବନ୍ଧୁ ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ, ପ୍ରିୟା ଓଡ଼ିଆ ଆଲବମ୍ରୁ ଶୁଣୁଥିଲେ କେତୋଟି ଗୀତ, କଣ୍ଠଦାନ କରିଥିଲେ କୁମାର ସାନୁ, ନିବେଦିତା ଏବଂ ସ୍ନେହା, ଗୀତିକାର ଥିଲେ ସତ୍ୟରଞ୍ଜନ ଦାସ ଏବଂ ବିଜୟ ମଲ୍ଲ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ। ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। 9,44,00,000ରୁ ଅଧିକ ଚାଷୀଙ୍କୁ ମିଳିଲା 18,880 କୋଟି ଟଙ୍କାର ଅର୍ଥରାଶି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସ। ନିଟ୍ ୟୁଜି ପୁନଃ ପରୀକ୍ଷା ଆସନ୍ତାକାଲି, ପରୀକ୍ଷା ଦେବେ 22,79,000ରୁ ଅଧିକ ଛାତ୍ରଛାତ୍ରୀ। ଏବଂ ଚେନ୍ନାଇ ଦିନିକିଆ ଏକ ଦିବସ କ୍ରିକେଟ୍ ମ୍ୟାଚ୍ରେ 219 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତର ବ୍ୟାଟିଂ ଜାରି। ପଶ୍ଚିମବଙ୍ଗ ହୁଗୁଲି ଜିଲ୍ଲାର ତାରକେଶ୍ୱରଠାରେ ଆଜି ଆୟୋଜିତ ପଶ୍ଚିମବଙ୍ଗ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କରିଛନ୍ତି। ଏ ବାବଦରେ ଦେଶର 9,44,00,000ରୁ ଅଧିକ ଚାଷୀଙ୍କୁ 18,880 କୋଟି ଟଙ୍କା ପ୍ରଦାନ କରାଯାଇଛି। ଶ୍ରୀ ମୋଦି ସେଠାରେ ରେଳ, କୃଷି, ଗ୍ରାମୀଣ ବିକାଶ, ମତ୍ସ୍ୟ ଓ ପଶୁପାଳନ ଆଦି କ୍ଷେତ୍ରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ପଶ୍ଚିମବଙ୍ଗଳାର ବିକାଶ ପାଇଁ ଦ୍ରୁତଗତିରେ କାର୍ଯ୍ୟ ଆଗେଇ ଚାଲିଛି। ପଶ୍ଚିମବଙ୍ଗ ଦିବସ ପାଳନ ରାଜ୍ୟର ବିକାଶକୁ ଅଧିକ ଉତ୍ସାହ ପ୍ରଦାନ କରିବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,000ରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ନୂତନ ପ୍ରକଳ୍ପଗୁଡ଼ିକ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ। କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଆଜି ଦେଶ ବିଭିନ୍ନ କ୍ଷେତ୍ରରେ ପ୍ରଗତି ହାସଲ କରିଛି। ରାଷ୍ଟ୍ରପତି କହିଛନ୍ତି, ପଶ୍ଚିମ ଏସିଆ ସମେତ ବିଶ୍ୱର କେତେକ ସ୍ଥାନରେ ଅସ୍ଥିରତା ଦେଖାଦେଇଛି। ଏଭଳି ସ୍ଥିତିରେ ଭାରତ ନିରନ୍ତର ଭାବେ ବୁଝାମଣା ଓ ଶାନ୍ତିର ବାର୍ତ୍ତା ଦେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, 2036 ମସିହାରେ ଓଡ଼ିଶା ଗଠନର 100 ବର୍ଷ ପୂରଣ ହେବ। 2047 ମସିହାରେ ଦେଶ ସ୍ୱାଧୀନତାର 100 ବର୍ଷ ପୂରଣ କରିବ। ଓଡ଼ିଶା ଏବଂ ଦେଶର ଲକ୍ଷ୍ୟ ଗୋଟିଏ। ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ମଧ୍ୟ ବଳିଷ୍ଠ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶରେ ଦେଶର ବିକାଶର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ସମୁଦ୍ର ଖଣିଜ ସମ୍ପଦରେ ଭରପୁର, କୃଷିର ଶକ୍ତି ଏବଂ ସାମର୍ଥ୍ୟବାନ ଯୁବ ପ୍ରତିଭା ଏହି ରାଜ୍ୟରେ ଅଛନ୍ତି। ଓଡ଼ିଶାରେ ବନ୍ଦରଠାରୁ ଆରମ୍ଭ କରି ସେମିକଣ୍ଡକ୍ଟର, ସବୁଜ ଶକ୍ତି ଆଦି କ୍ଷେତ୍ରରେ ନିବେଶ ହୋଇଛି। ଓଡ଼ିଶାରେ ନୂତନ ରାଜ୍ୟ ସରକାର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। ଉତ୍କର୍ଷ ଓଡ଼ିଶା ସମେତ ଅନ୍ୟ ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ଏପର୍ଯ୍ୟନ୍ତ ପ୍ରାୟ 20,00,000 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ବୋଲି ଶ୍ରୀ ମୋଦି କହିଛନ୍ତି।
2: ସାଥିଓ, ହମାରୀ ସରକାର ଓଡ଼ିଶା କେ ସଂସାଧନକୁ ଓଡ଼ିଶା କି ସମ୍ଭାବନାଓ ମେ ବଦଲ ରହି ହେ। ଓଡ଼ିଶା ମେ ବଡ଼ା ନିବେଶ ଆଏ, ଯହାଁ ନୟେ ଉଦ୍ୟୋଗ ଲଗେ, ଇସକେ ଲିଏ ଉତ୍କର୍ଷ ଓଡ଼ିଶା ଜୈସେ ଅଭିଯାନ ଚଲାଏ ଜା ରହେ। ଇସକେ ତହତ ଅବ ତକ କରିବ 20,00,000 କରୋଡ଼ ରୁପିଏ କେ ନିବେଶ ପ୍ରସ୍ତାବ ମିଲ ଚୁକେ ହେଁ। 3,50,00,000 କରୋଡ଼ ରୁପିଏ ସେ ଜ୍ୟାଦା କି ଅନେକ ମେଗା ପରିୟୋଜନା ଉପର ବି କାମ ଚଲ ରହା ହେ।
1: ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ଆଦିବାସୀ ସମାଜର ଉତ୍ଥାନ ପାଇଁ ଆଦିବାସୀ ଯୁବକଙ୍କୁ ଶିକ୍ଷା ଓ ନିଯୁକ୍ତିର ସୁଯୋଗ ପ୍ରଦାନ କରୁଛନ୍ତି। ଶ୍ରୀ ମୋଦି ପାହାଡ଼ପୁର ଗ୍ରାମକୁ ସୂର୍ଯ୍ୟ ଗ୍ରାମ ଭାବେ ବିକଶିତ କରିବାକୁ ଘୋଷଣା କରିଛନ୍ତି। ଆସନ୍ତାକାଲି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ସମଗ୍ର ଦେଶ ଏବଂ ବିଶ୍ୱକୁ ଯୋଗ ଦିବସରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମୋଦି ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।
2: मैं राष्ट्रपति द्रौपदी मुर्मू जी को जन्मदिन की हार्दिक बधाई और शुभकामनाएं देता हूं। मैं उनके दीर्घायु होने और उत्तम स्वास्थ्य की कामना करता हूं। जगन्नाथ जी भगवान के श्री चरणों में प्रार्थना करता हूं। ओडिशा की बेटी आज देश के इतने बड़े पद पर पहुंची है, हमारा मार्गदर्शन कर रही है, ये हम सभी के लिए बहुत गौरव की बात है।
1: ସମାବେଶରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ଐତିହ୍ୟ ସ୍ଥଳୀଗୁଡ଼ିକର ବିକାଶ ଓ ସଂରକ୍ଷଣ ପାଇଁ ଦେଶବ୍ୟାପୀ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। କୋହ୍ଲାପୁରଠାରେ ଆଜି 1445 କୋଟିରୁ ଅଧିକ ମୂଲ୍ୟର ଶ୍ରୀ ଅମ୍ବାବାଇ ମନ୍ଦିର ବିକାଶ ପ୍ରକଳ୍ପର ଉଦ୍ଘାଟନ କରିବା ଅବସରରେ ଶ୍ରୀ ଶାହା ଏହା କହିଛନ୍ତି। ସେ କହିଛନ୍ତି ଏହି ବିକାଶ ପ୍ରକଳ୍ପ ଶ୍ରୀ ଅମ୍ବାବାଇ ମନ୍ଦିର ପରିସରକୁ ଏକ ଆଧୁନିକ ତୀର୍ଥସ୍ଥଳୀରେ ପରିଣତ କରିବ। ଏହାର ଐତିହାସିକ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଐତିହ୍ୟ ସଂରକ୍ଷଣ ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶରେ ବିକାଶ, ସାଂସ୍କୃତିକ ପୁନରୁଦ୍ଧାର, ଜାତୀୟ ସୁରକ୍ଷା ଏବଂ ବିଶ୍ୱସ୍ତରୀୟ ସ୍ୱୀକୃତି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆନ୍ତର୍ଜାତିକ ଯୋଗ ଦିବସ 2026 ଆସନ୍ତାକାଲି ପାଳନ କରାଯିବ। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଏହି ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ। ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଯୋଗର ଆବଶ୍ୟକତା ଉପରେ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ମୁଖ୍ୟ ଜାତୀୟ ସମାରୋହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ। ଏହି ସମାରୋହ 5:00 ଆରମ୍ଭ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। କାର୍ଯ୍ୟକ୍ରମରେ ଦେଶ ତଥା ବିଦେଶରୁ ବହୁ ନାଗରିକ ଆଭାସୀ ମାଧ୍ୟମରେ ଯୋଗଦେବାର ସମ୍ଭାବନା ରହିଛି। ଯୋଗ ଦିବସ ପାଳନର ଅଂଶସ୍ୱରୂପ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ 100 ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଉଛି। ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଐତିହାସିକ ସ୍ଥାନ ଏବଂ ଯୋଗ ପରମ୍ପରାକୁ ଏହା ସଂଯୋଗ କରିବ। ନୂଆଦିଲ୍ଲୀର ଲାଲକିଲ୍ଲା, ଉତ୍ତରାଖଣ୍ଡର ହରିଦ୍ୱାର, ଓଡ଼ିଶାର କୋଣାର୍କ, କର୍ଣ୍ଣାଟକର ହାମ୍ପି, ତାମିଲନାଡୁର ମହାବଳୀପୁରମ୍, ମହାରାଷ୍ଟ୍ରର ମୁମ୍ବାଇ, ବିହାରର ନାଳନ୍ଦା, ଗୁଜରାଟର ଅହମ୍ମଦାବାଦ, ଉତ୍ତରପ୍ରଦେଶର ସାରନାଥ, ଲଦାଖର ଲେହ, ତେଲେଙ୍ଗାନାର ହାଇଦ୍ରାବାଦ ଏବଂ ଆସାମର ସିଲଚର ସମେତ 12 ପ୍ରମୁଖ ସ୍ଥାନରେ ଏହି ସମାରୋହ ଆୟୋଜନ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ବିଦେଶରେ ଥିବା 210 ଅଧିକ ଭାରତୀୟ ମିଶନ ବିଶ୍ୱବ୍ୟାପୀ 2500 ସ୍ଥାନରେ ଯୋଗ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି। ଏହା ବ୍ୟତୀତ ଦିଲ୍ଲୀ ତଥା ଦେଶର ବିଭିନ୍ନ ପ୍ରାନ୍ତରରେ ସର୍ବଜନୀନ ସ୍ଥାନଗୁଡ଼ିକରେ ଯୋଗ ଉତ୍ସବ ଆୟୋଜନ କରାଯାଉଛି। ନିଟ୍ UG ପୁନଃ ପରୀକ୍ଷା ଆସନ୍ତାକାଲି ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା ଦେଇଥିବା ସୂଚନା ଅନୁଯାୟୀ ପରୀକ୍ଷା ଅପରାହ୍ନ 2:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦେଶର 551 ସହର ଏବଂ ବିଦେଶର 14 ସହରରେ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି। 22,79,000 ଅଧିକ ଛାତ୍ରଛାତ୍ରୀ ଆସନ୍ତାକାଲି ଏହି ପରୀକ୍ଷା ଦେବେ। ପରୀକ୍ଷାର ସୁପରିଚାଳନା ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ମଣିଷ ବ୍ୟବହାର ଯୋଗ୍ୟ 16 ନିର୍ଦ୍ଧାରିତ ଡୋଜ୍ ମିଶ୍ରଣ FDC ଔଷଧର ଉତ୍ପାଦନ, ବିକ୍ରୟ ଏବଂ ବଣ୍ଟନକୁ କେନ୍ଦ୍ର ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଔଷଧ ବୈଷୟିକ ପରାମର୍ଶ ବୋର୍ଡ ଦ୍ୱାରା ଗଠିତ ଏକ ବିଶେଷଜ୍ଞ କମିଟି ନିଷ୍ପତ୍ତି ଦ୍ୱାରା ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଔଷଧ ମିଶ୍ରଣର ଚିକିତ୍ସାଗତ ଯଥାର୍ଥତା ନଥିବା ଏବଂ ସ୍ୱାସ୍ଥ୍ୟ ପାଇଁ ଏହା ବିପଦଜନକ ବୋଲି ଜଣାପଡ଼ିବା ପରେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦେଶରେ ନିରାପଦ, ପ୍ରଭାବଶାଳୀ ଓ ବୈଜ୍ଞାନିକ ଭାବରେ ବୈଧ ଔଷଧ ଉପଲବ୍ଧତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ଔଷଧ ନିୟାମକ ଏବଂ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକୁ ଏହି ନିଷ୍ପତ୍ତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କୈଳାସ ମାନସରୋବର ଯାତ୍ରା 2026 ପ୍ରଥମ ବ୍ୟାଚ୍ର ଶ୍ରଦ୍ଧାଳୁ ଆଜି ନାଥୁଲା ପାସ୍ ଅତିକ୍ରମ କରି ଚୀନ୍ ମଧ୍ୟକୁ ପ୍ରବେଶ କରିଛନ୍ତି। ସିକ୍କିମ୍ର ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ପର୍ଯ୍ୟଟନ ମନ୍ତ୍ରୀ ସେରିଙ୍ଗ୍ ଥେନ୍ଦୁପ୍ ଭୂତିଆଙ୍କ ଉପସ୍ଥିତିରେ ପତାକା ଦେଖାଇ ଶ୍ରଦ୍ଧାଳୁଙ୍କ ଯାତ୍ରାର ଶୁଭାରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ 2 ଜନସମ୍ପର୍କ ଅଧିକାରୀ, 1 ଡାକ୍ତର, 4 ସହକାରୀ କର୍ମୀଙ୍କ ସମେତ ମୋଟ 47 ଚୀନ୍ ଦେଇ ମାନସରୋବର ଅଭିମୁଖେ ଅଗ୍ରସର ହେଉଛନ୍ତି। ସେମାନେ ଆଜି ସୁଦ୍ଧା ଗ୍ୟାଙ୍ଗେଜ୍ରେ ପହଞ୍ଚିବେ। ସେମାନେ ଆସନ୍ତା 27 ଦିନ ମାନସରୋବର ପରିକ୍ରମା ପରେ ଆସନ୍ତା ମାସ ପ୍ରତ୍ୟାବର୍ତ୍ତନ କରି ଗ୍ୟାଙ୍ଗଟକ୍ରେ ପହଞ୍ଚିବେ। ରାଜସ୍ୱ ବିଭାଗ ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଏବଂ ଗରିବ ସାଧାରଣ ନାଗରିକଙ୍କୁ ସରକାରୀ ଯୋଜନାର ସୁଫଳ ତଥା ସେବା ପ୍ରଦାନ କରିବାରେ ଏହା ପ୍ରମୁଖ ଭୂମିକା ନିର୍ବାହ କରିଥାଏ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି। ଶ୍ରୀକାକୁଲମ୍ଠାରେ ରାଜସ୍ୱ ଦିବସ ସମାରୋହକୁ ଆଜି ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ନାଇଡୁ ରାଜସ୍ୱ କର୍ମଚାରୀ ଭୂ ପ୍ରଶାସନ, ବିପର୍ଯ୍ୟୟ ପରିଚାଳନା ଏବଂ ସାଧାରଣ ସେବା ପ୍ରଦାନରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। ଜମି ବିବାଦ ସମାଧାନ କରିବା କ୍ଷେତ୍ରରେ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାକୁ ରାଜସ୍ୱ ଅଧିକାରୀଙ୍କୁ ମନ୍ତ୍ରୀ ଶ୍ରୀ ନାଇଡୁ ପରାମର୍ଶ ଦେଇଛନ୍ତି। ବଲିଭିଆରେ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଛି। ଦେଶବ୍ୟାପୀ ବୃଦ୍ଧି ପାଉଥିବା ଆର୍ଥିକ ଆବଶ୍ୟକତା ପରିପ୍ରେକ୍ଷୀରେ ସପ୍ତାହବ୍ୟାପୀ ଚାଲିଥିବା ସରକାରୀ ବିରୋଧୀ ପ୍ରତିବାଦକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ରୋଡ୍ରିଗୋ ପାଜ୍ ଏହି ଘୋଷଣା କରିଛନ୍ତି। ଦେଶବାସୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି ପାଜ୍ ବନ୍ଦ ରହିଥିବା ସଡ଼କ ପଥଗୁଡ଼ିକୁ ପୁନଃ ଚାଲୁ କରିବା ଏବଂ ଦେଶରେ ସ୍ୱାଭାବିକତା ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଭାରତ ଆଫଗାନିସ୍ତାନ ମଧ୍ୟରେ ଚଳିତ ସିରିଜ୍ର ତୃତୀୟ ତଥା ଶେଷ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ 44 ଓଭରରେ 2 ବଲ୍ରେ ସମସ୍ତ ୱିକେଟ୍ ହରାଇ 218 ସଂଗ୍ରହ କରିଛି। 219 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତାବ ପ୍ରସ୍ତୁତ ହେବା ବେଳକୁ ଭାରତ 17 ଓଭରରେ କୌଣସି ୱିକେଟ୍ ନ ହରାଇ 128 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। 9,44,00,000 ଅଧିକ ଚାଷୀଙ୍କୁ ମିଳିଲା 18,880 କୋଟି ଟଙ୍କାର ଅର୍ଥରାଶି। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସ। ଏବଂ ଚେନ୍ନାଇ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ରେ 219 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତର ବ୍ୟାଟିଂ ଜାରି। ସମ୍ବାଦ ଶେଷ ହେଲା।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ଗଙ୍ଗାଧର ରାଉତ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଏସ୍ଆଇଆର୍ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ବାଲେଶ୍ୱରରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଓ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ରାଉତ ଏହାକୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ସଂଶୋଧନ କାର୍ଯ୍ୟକ୍ରମ ସେପ୍ଟେମ୍ବର 6 ପର୍ଯ୍ୟନ୍ତ ଚାଲିବ ଏବଂ ସେହିଦିନ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଜିଲ୍ଲାପାଳ କହିଛନ୍ତି।
4: ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ ଏସ୍ଆଇଆର୍ ବାଲେଶ୍ୱର ଡିଷ୍ଟ୍ରିକ୍ଟକୁ ଆରମ୍ଭ ହୋଇଯାଇଛି। ଏସ୍ଆଇଆର୍ ପ୍ରୋସେସ ଆମର ଯେଉଁ ଡେମୋକ୍ରାଟିକ୍ ପ୍ରୋସେସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ରହୁଛି, ଅର୍ଥାତ୍ ଭୋଟର ତାଲିକା। ତାର ଭୋଟର ତାଲିକାରେ କୌଣସି ବି ଇଲିଜିବଲ ଭୋଟର ନାଁ ତା ଭିତରେ ରହିବେ, ଅର୍ ଯୋ ବି ଇଲିଜିବଲ ଭୋଟର ରହିବେ ତାଙ୍କର ନାଁ ତାକୁ ବାହାର କରିବା ପାଇଁ ଏଟା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଛି। ଆପଣଙ୍କୁ ମିଳିଲା ପରେ ଆପଣ ତାକୁ ଫିଲ୍ଅପ୍ କରିକି
3: ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ର ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ସୁନାମି ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ଚାନ୍ଦିପୁର, ବାହାବଳପୁର, ଦୁବୁଲାଗାଡ଼ି ଓ ଭୀମପୁରର ବାତ୍ୟା ଆଶ୍ରୟସ୍ଥଳୀରେ ଏହି ଅଭ୍ୟାସ କରାଯାଇଥିଲା। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ମଡେଲ ଭିଲେଜ ମିଶନ ଓ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର ଶୁଭାରମ୍ଭ କରିଛନ୍ତି। ଆଭାସୀ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ବାଲେଶ୍ୱର ଜିଲ୍ଲା ଯୋଜନା କମିଟିର ପ୍ରାରମ୍ଭିକ ବୈଠକ ଅଧ୍ୟକ୍ଷ ତଥା ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ ଓ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏଥିରେ ଯୋଗ ଦେଇଥିଲେ। ମିଶନ ଶକ୍ତି ବଜାର ପ୍ରାଙ୍ଗଣରେ ଓର୍ମାସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁ ଆମ୍ବପସରା 2026 କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ 10 ପ୍ରକୃତି ବନ୍ଧୁ ଓ 5 ପ୍ରକୃତି ମିତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ ହୋଇଛି। ଖୋର୍ଦ୍ଧାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 204 ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ବାଲେଶ୍ୱରର ଗେଙ୍ଗୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଓ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କର 2 ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଛି। ବାଲେଶ୍ୱରରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ହିତାଧିକାରୀମାନଙ୍କୁ ଖାଉଟି କାର୍ଡ ଓ ଅଙ୍ଗନବାଡ଼ି କର୍ମୀମାନଙ୍କୁ ମୋବାଇଲ ଫୋନ୍ ବଣ୍ଟନ କରିଥିଲେ। ଚାନ୍ଦିପୁର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ଏବଂ ଧାମରାସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଡିଆର୍ଡିଓର ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ପରୀକ୍ଷଣର ତଦାରଖ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଫଳତା ପାଇଁ ବୈଜ୍ଞାନିକ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାରର 2 ପୂର୍ତ୍ତି ଅବସରରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସରକାରଙ୍କର 2 ବର୍ଷର ସଫଳତା ଓ ଜନକଲ୍ୟାଣକାରୀ ଯୋଜନାର ରୂପାୟନ ସମ୍ପର୍କରେ ସୂଚନା ଦେଇଥିଲେ। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଗୋବିନ୍ଦ ଚନ୍ଦ୍ର ଦାସ, ପଦ୍ମଲୋଚନ ପଣ୍ଡା, ମାନସ କୁମାର ଦତ୍ତ, ସୁଭାଷିନୀ ଜେନା, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ଉପସ୍ଥିତ ଥିଲେ। ମହିଳା ସଶକ୍ତିକରଣ, ଗରିବ କଲ୍ୟାଣ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ସରକାରଙ୍କର ବିଭିନ୍ନ ପଦକ୍ଷେପ ଉପରେ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଆପଣମାନେ ଜିଲ୍ଲା ହାଲଚାଲରେ ଶୁଣିପାରିବେ ବରଗଡ଼ ଜିଲ୍ଲା ସମ୍ପର୍କରେ।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
6: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
7: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣ ମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଶ୍ରୋତା ବନ୍ଧୁ, ଆଜିକାଲି ଗଛର ଅଭାବ ଦେଖା ଦେଉଛି, ଯାହାଦ୍ୱାରା ମାଟି ପାଣି ପବନ ପରି ଆମ ଜୀବନଦାୟକ ପଦାର୍ଥ ପ୍ରଦୂଷିତ ହେବାରେ ଲାଗିଛି। ଆମ ଜୀବନ ଶୈଳୀ ପ୍ରଭାବିତ ହେଉଛି, ଚାଷ କାର୍ଯ୍ୟ ତଥା ଆମ ପ୍ରଗତି କ୍ଷେତ୍ରରେ ବାଧା ଉପୁଜୁଛି। ତେଣୁ ଏତେ ଅନିୟମିତତାକୁ ଆମେ କାହିଁକି ବରଦାସ୍ତ କରିବା? ଆମେ ଯେହେତୁ ଶିକ୍ଷିତ ଆଉ ଜାଣିବାର, ତେବେ ଚାଲନ୍ତୁ ନା ସ୍ୱଚ୍ଛ ସୁନ୍ଦର ପରିବେଶର ପରିକଳ୍ପନା କରି ଗଛ ଲଗେଇବା ପାଇଁ ଅଣ୍ଟା ଭିଡ଼ିବା। ପରିବେଶ ହିତ ପାଇଁ ରାଜ୍ୟ ବନ ବିଭାଗ ଯେଉଁ ପଦକ୍ଷେପ ହାତକୁ ନେଉଛି, ତାକୁ ଫଳପ୍ରଦ କରିବା ପାଇଁ ଆଗେଇ ଆସିବା। ତା ଛଡ଼ା ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ଜାଣି ଏଥିରୁ ଲାଭ ପାଇବା ପାଇଁ ନିଜର ଭୂମିକାକୁ ସାବ୍ୟସ୍ତ କରିବା। ଏମିତି ସଚେତନ ମନୋଭାବ ନେଇ କାର୍ଯ୍ୟ କଲେ ଆମ ପରିବେଶ ନିଶ୍ଚୟ ସବୁଜ ବନାନୀରେ ପୂରି ଉଠିବ, ଆଉ ଆମେମାନେ ଏକ ବିଶୁଦ୍ଧ ପରିବେଶରେ ବସବାସ କରି ପ୍ରକୃତିର ଅବଦାନକୁ ଉପଭୋଗ କରିପାରିବା। ଶ୍ରୋତା ବନ୍ଧୁ, ପ୍ରକୃତିର ଅବଦାନକୁ ଉପଭୋଗ କରିବାକୁ ହେଲେ ଆମକୁ ପ୍ରଚୁର ପରିମାଣରେ ବୃକ୍ଷରୋପଣ କରିବାକୁ ପଡିବ। ହେଲେ ବୃକ୍ଷରୋପଣ ପାଇଁ ତ ଆମକୁ ପୂର୍ବରୁ ପ୍ରସ୍ତୁତି କରିବାକୁ ପଡିବ। ଚାରା ଗଛ କୋଉଠୁ ଆଣିବା, କେଉଁ ସ୍ଥାନରେ ରୋପଣ କରିବା, ତାର କିପରି ଯତ୍ନ ନେବା, ଏହିସବୁ ପ୍ରସଙ୍ଗକୁ ଆଧାର କରି ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ବୃକ୍ଷରୋପଣ ପାଇଁ ବିଭିନ୍ନ ପ୍ରସ୍ତୁତି। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ବନ ବିଦ୍ୟାଳୟ ଭୁବନେଶ୍ୱରର ସହକାରୀ ପ୍ରାଧ୍ୟାପକ ଡକ୍ଟର ରଞ୍ଜନ କୁମାର କର। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାର ବାଳା ପଟ୍ଟନାୟକ।
1: ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
2: ଧନ୍ୟବାଦ ମ୍ୟାଡମ୍।
1: ସାର୍, ଆଜି ଆମର ଯୋଉ ଆଲୋଚନାର ବିଷୟ ରହିଛି ବୃକ୍ଷରୋପଣ ପାଇଁ ବିଭିନ୍ନ ପ୍ରସ୍ତୁତି। ବୃକ୍ଷରୋପଣ ତ କରାଯିବ, ତା ପାଇଁ ପୁଣି ପ୍ରସ୍ତୁତିର ଆବଶ୍ୟକତା କଣ ରହିଛି?
2: ବୃକ୍ଷ ଏବଂ ମଣିଷର ସମ୍ପର୍କ ଏ ସଭ୍ୟତା ସୃଷ୍ଟିରୁ ହିଁ ଦେଖାଯାଏ। ନିଜେ ବଞ୍ଚିବା ପାଇଁ ମଣିଷ ଅହରହ ତା ଉପରେ ନିର୍ଭର କରେ। ବୃକ୍ଷ ଆମକୁ ତିନିଟି ଦ୍ରବ୍ୟ ଦେଇଥାଏ, ଗୋଟିଏ ଯାହାକୁ ଆମେ କହୁ ପ୍ରୋଭିଜନିଂ, ଅର୍ଥାତ୍ ଯାହାକୁ ବିକ୍ରି କରି ଆମେ ଅର୍ଥ ଉପାର୍ଜନ କରୁ, ଏବଂ ରେଗୁଲେଟରୀ, ଯୋଉଟା ପରିସଂସ୍ଥାକୁ ବଞ୍ଚେଇବା ପାଇଁ ବୃକ୍ଷର ସକାରାତ୍ମକ ଭୂମିକା ରହିଛି, ଯେଭଳି ଭାବରେ ଜଳଚକ୍ର, ଅମ୍ଳଜାନ ଏବଂ ତା ସହିତ ତାପମାତ୍ରାର ଯୋଉ ଶୋଧନ, ଏବଂ ତା ଛଡା ବୃକ୍ଷ ମଧ୍ୟ ଆମକୁ ଅନେକ ସାଂସ୍କୃତିକ ଏବଂ ପ୍ରେରଣାତ୍ମକ ସହଯୋଗ ଦେଇଥାଏ। ସେଇଥିରେ ଆମର ରହିଛି ପର୍ଯ୍ୟଟନ, ତାକୁ ନେଇ ଅନେକ କାରିଗର, କୁଶଳୀ ବ୍ୟକ୍ତି ଏବଂ ଅନେକ

0: କି ପ୍ରକାର ପ୍ରସ୍ତୁତି କରାଯାଇଥାଏ?
1: ବୃକ୍ଷରୋପଣ ପାଇଁ ଆମକୁ ଆଗ ଚାଷୀର ଆବଶ୍ୟକତା ଅଥବା କୌଣସି ଅନୁଷ୍ଠାନର ଆବଶ୍ୟକତାକୁ ଭିତ୍ତି କରି କରାଯାଏ। ବୃକ୍ଷରୋପଣ ଓଡ଼ିଶା ସରକାର ବା ଭାରତ ସରକାରଙ୍କର ବନ ବିଭାଗ ଠୁ ଆରମ୍ଭ କରି ଜଳ ବିଭାଜିକା ଏବଂ ଉଦ୍ୟାନ ବିଭାଗ ଏପରିକି BMC CDA ସମସ୍ତେ ମଧ୍ୟ ସହରାଞ୍ଚଳରେ ବିଭିନ୍ନ ସରକାରୀ ବିଭାଗ ବୃକ୍ଷରୋପଣ କରିବା ସହିତ ସ୍କୁଲ, କଲେଜ, ରେଲୱେ, ନ୍ୟାସନାଲ ହାଇୱେ ଏପରିକି ବ୍ୟକ୍ତି ବିଶେଷ ଚାଷୀମାନେ ସମସ୍ତେ ବୃକ୍ଷରୋପଣ କରୁଛନ୍ତି। ସମସ୍ତଙ୍କର ଆଭିମୁଖ୍ୟ କିନ୍ତୁ ଅଲଗା ଅଲଗା। ଜଣେ ଚାଷୀ ଯେତେବେଳେ ବୃକ୍ଷରୋପଣ କରେ ସେ ନିଜର ରୋଜଗାରକୁ ଗୁରୁତ୍ୱ ଦିଏ, ଅର୍ଥାତ୍ ତା ପାଖରେ ଯୋଉ ଜମି ଅଛି ସେ ଜମିରେ ସ୍ୱତନ୍ତ୍ର ସେ ବୃକ୍ଷରୋପଣ କରିବ ନା କୃଷି ସହିତ ତାକୁ ସମନ୍ୱିତ ଭାବରେ ଲଗେଇବ, ଏବଂ ତାଙ୍କର ଯୋଉ ପତିତ ଜମି ଅଛି ସେଥିରେ ଯଦି ସିଏ କେବଳ ବୃକ୍ଷରୋପଣ କରନ୍ତି ତାହେଲେ ସେ ଜମିର ଗୁଣମାନଙ୍କୁ ନେଇ ଏବଂ ତାଙ୍କ ପାଖରେ ସୁବିଧା ସୁଯୋଗ ଏବଂ ବଜାରକୁ ନେଇ ତାଙ୍କୁ ବୃକ୍ଷରୋପଣ କରିବାକୁ ପଡ଼େ। ସେଇ ଦୃଷ୍ଟିରୁ ତାଙ୍କୁ ଉପଯୁକ୍ତ ସ୍ଥାନ ଏବଂ ତାଙ୍କର ସୁବିଧା ସୁଯୋଗ ଏବଂ ବଜାର ସବୁକୁ ନେଇକି ସିଏ ନିଷ୍ପତ୍ତି ନିଅନ୍ତି କୋଉ ବୃକ୍ଷ ରୋପଣ କରିବେ।
0: ଏଇଠି ଯୋଉ ଆପଣ କହିଲେ ସ୍ଥାନ, ତାହେଲେ କୁହନ୍ତୁ ପ୍ରସ୍ତୁତି ପରେ କେଉଁ କେଉଁ ସ୍ଥାନରେ ସବୁ ବୃକ୍ଷରୋପଣ କରାଯାଇଥାଏ?
1: ବୃକ୍ଷରୋପଣ ପାଇଁ ଆମେ ଯଦି ଗୋଷ୍ଠୀଗତ ଭାବରେ ଚିନ୍ତା କରିବା ତାହେଲେ ଆମର ବନ ସୁରକ୍ଷା ସମିତି, ସ୍କୁଲ, କଲେଜ ଏବଂ ବିଭିନ୍ନ ଯୋଉ ସଂଗଠନ ଏପରିକି ବେସରକାରୀ ସଂଗଠନ ମଧ୍ୟ ସେମାନେ ଗୋଟେ ସମାଜର ଆଭିମୁଖ୍ୟକୁ ନେଇ ପରିବେଶର ସୁରକ୍ଷାକୁ ବା ପରିସଂସ୍ଥା ଅର୍ଥାତ୍ ବିଭିନ୍ନ ବନ୍ୟଜୀବ ପଶୁପକ୍ଷୀ ସେମାନଙ୍କର ସୁରକ୍ଷା ବଳୟ ସୃଷ୍ଟି କରିବା ପାଇଁ ଆଭିମୁଖ୍ୟ ରଖନ୍ତି। ଏବଂ ଯେତେବେଳେ ଆମେ ବ୍ୟକ୍ତିବିଶେଷ କଥା ଚିନ୍ତା କରୁ ସେତେବେଳେ ସିଏ ତାଙ୍କର ମାନେ ନିଜର ସୁବିଧା ସୁଯୋଗ ଏବଂ ଲାଭାଂଶ କଥା ଚିନ୍ତା କରନ୍ତି। ଗୋଟେ ଛୋଟ ଉଦାହରଣ ଯଦି ମୁଁ ଏଠି ଆଣେ, ଶାଗୁଆନ ଗଛ ଯୋଉଟାକି ଭାରତ ବର୍ଷରେ ଦିନେ ଜନ୍ମ ଲାଭ କରିଥିଲା, ଆଜି ପୃଥିବୀର 80 ଦେଶ ଶାଗୁଆନ ଗଛକୁ ଚାଷ କରୁଛନ୍ତି। କାହିଁକି? ଶାଗୁଆନ ହେଉଛି ସମସ୍ତ କାଠମାନଙ୍କର ସିଏ ହେଉଛି ରାଜା। କିନ୍ତୁ ପରିତାପର ବିଷୟ, ଯୋଉ ଦେଶ ଦିନେ ଶାଗୁଆନରେ ସବୁଠାରୁ ବେଶି ରପ୍ତାନୀ କରୁଥିଲା ଆଜି ଆମଦାନୀରେ ସମଗ୍ର ପୃଥିବୀରେ 87% ଅଂଶ କେବଳ ଭାରତ ଦଖଲ କରେ। କିନ୍ତୁ ଏଇଟା ହେଉଛି ଗୋଟେ ପରିତାପର ବିଷୟ, ଆମ ପାଖରେ ଯଥେଷ୍ଟ ଜାଗା ଅଛି। ଶାଗୁଆନ ଭଳି ଅନ୍ୟାନ୍ୟ ଗଛ ମଧ୍ୟ ଏଭଳି ଭାବରେ ଲୋକପ୍ରିୟତା ଆମର ଅବହେଳା ପାଇଁ ହରେଇ ଯାଇଛନ୍ତି। କିନ୍ତୁ ଆମ ଚାଷୀ ଭାଇମାନେ ଯଦି ପରିତ୍ୟକ୍ତ ଜମିକୁ ନେଇ ଉଚିତ ଲାଭଦାୟକ ବୃକ୍ଷରୋପଣ କରିବେ ତା ଦେହରୁ ନିଶ୍ଚିତ ଭଲ ଲାଭାଂଶ ପାଇ ପୃଥିବୀର ବଜାରରେ ମଧ୍ୟ ନିଜେ ନିଜର ଗୁରୁତ୍ୱ ଆରୋପ କରିପାରିବେ।
0: ଏଇ ଯୋଉ ବୃକ୍ଷରୋପଣ ପାଇଁ ଯୋଉ ଚାରା ଗଛ ପ୍ରସ୍ତୁତ ହେଇଥାଏ ସେଟା କୋଉଠୁ ଆସେ ଆଉ ତାକୁ କିଏ ପ୍ରସ୍ତୁତ କରିଥାଏ?
1: ବୃକ୍ଷରୋପଣ ପାଇଁ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ଉତ୍ସରୁ ଚାରା ପ୍ରସ୍ତୁତ କରାଯାଇଥାଏ। ପ୍ରଥମ ହେଲା ବନ ବିଭାଗ, ସେମାନେ ମଧ୍ୟ ଚାରା ଉତ୍ପାଦନ କରି ଚାଷୀମାନଙ୍କୁ ବିନା ମୂଲ୍ୟରେ ବା ରିହାତି ମୂଲ୍ୟରେ ପ୍ରଦାନ କରିଥାନ୍ତି। ତା ସହିତ ଜଳ ବିଭାଜିକା, କୃଷି ବିଭାଗ ମଧ୍ୟ ଆତ୍ମା, ବିଭିନ୍ନ ବ୍ୟବସ୍ଥା ସରକାରଙ୍କର ଅଛି। ଏପରିକି ଆମର ସହରାଞ୍ଚଳରେ ମଧ୍ୟ ଚାଷୀମାନଙ୍କୁ ଉପଯୁକ୍ତ ବୃକ୍ଷ କି ଲାଭଦାୟକ ବୃକ୍ଷ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା ଛଡ଼ା ଅନେକ ବେସରକାରୀ ସଂସ୍ଥା ଯେଉଁମାନେ କି ନିଜର ଉଦ୍ୟୋଗ ସୃଷ୍ଟି କରିଛନ୍ତି ନର୍ସରୀ କରି ସେମାନେ ଉନ୍ନତ ମାନର ଚାରା ଚାଷୀମାନଙ୍କୁ ଯୋଗାଇ ଦିଅନ୍ତି।
0: ସାର୍, ଏ ଯୋଉ ଚାରା ଗଛ କିପରି ପ୍ରସ୍ତୁତ କରାଯାଇଥାଏ?
1: କାଗଜ ପାଇଁ ଯୋଉ ଗଛ ହୁଏ ତାର ଚାରା ହଉ ଅଥବା ବିଭିନ୍ନ ଔଷଧୀୟ ବୃକ୍ଷ ତାର ଚାରା ହଉ, ବିଭିନ୍ନ ପ୍ରକାର ଫଳ ବୃକ୍ଷ ହଉ, ଅନେକ ଚାରା ଯୋଉ ଗୁଡା କି ତାଙ୍କର ଲିଙ୍ଗୀୟ ପ୍ରଜନନ ମାଧ୍ୟମରେ ବା ତାଙ୍କର ମଞ୍ଜିରୁ ତାକୁ ପ୍ରସ୍ତୁତ କରାଯାଏ। ଆଉ କେତେ ଗୁଡା ଗଛ ଅଛି ଯୋଉମାନଙ୍କୁ ଅଲିଙ୍ଗୀୟ, ଆଉ କେତେଟା ଗଛରେ ଉଭୟ ଲିଙ୍ଗୀୟ ଏବଂ ଅଲିଙ୍ଗୀୟରେ ପ୍ରସ୍ତୁତ କରାଯାଏ। ତେଣୁ ସେଥିପାଇଁ ଯଥେଷ୍ଟ କୁଶଳୀ ବ୍ୟକ୍ତି ଯେଉଁମାନେ କି ଚାରା ପ୍ରସ୍ତୁତ କରନ୍ତି ଏବଂ ଚାରାର ଗୁଣମାନ, ତାର ଯୋଉ ଉତ୍ସ, ଯୋଉ ସୂତ୍ରରୁ ମଞ୍ଜି ବା ଯୋଉ ଅଲିଙ୍ଗୀୟ ପ୍ରଜନନର ଦ୍ରବ୍ୟ ଯୋଉ ସୂତ୍ରରୁ ଆସିଛି ସେ ବିଷୟରେ ମଧ୍ୟ ସଠିକ ବିବରଣୀ ଆମକୁ ଜାଣିବା ଦରକାର।
0: ଆମେ ଯେତେବେଳେ ବୃକ୍ଷ ରୋପଣ କରୁ ଗୋଟେରୁ ଗୋଟେ ଗଛ ମଧ୍ୟରେ ଦୂରତା କେତେ ରହିବାର ନିୟମ ଅଛି? ଯୋଉ ଆମେ ଚାରାଟା ଲଗାଉଛୁ ସେ ବୃକ୍ଷଟା କେତେ ଉଚ୍ଚତା ବିଶିଷ୍ଟ ହେବା ଦରକାର?
1: ଗଛର ଯୋଉ ଆଭିମୁଖ୍ୟକୁ ନେଇକି ଗଛ ଗଛ ଭିତରେ ଦୂରତା ନିର୍ଦ୍ଧାରଣ କରାଯାଏ। ଯଦି ଗୋଟେ ଗଛ ଆସବାବପତ୍ର ପାଇଁ ତାକୁ ଲଗାଯାଇଥାଏ, ଧରାଯାଉ ଶାଗୁଆନ ହେଲା ବା ଶାଳ ହେଲା, ଟିସୁ ହେଲା, ଗମ୍ଭାରୀ ହେଲା ବା ମେହଗନି ହେଲା, ଏମାନଙ୍କର ଅବଧି ଯଥେଷ୍ଟ ଅଧିକା, 15-20 ବର୍ଷ, ଏପରିକି ଶାଗୁଆନ ଗଛ 20 ବର୍ଷରୁ ମଧ୍ୟ ଅଧିକ। ଯେଉଁମାନଙ୍କର ଅବଧି ଅଧିକ ସେମାନଙ୍କୁ ଦୂରତା ଅଧିକା ନିଆଯାଏ। ଯେଉଁମାନଙ୍କର ଅବଧି କମ୍, ଯୋଉଟା କାଗଜ ଫଳ ପାଇଁ ବା ଯେଉଁମାନଙ୍କୁ ଆମେ ଜାଳେଣୀ କାଠ ପାଇଁ ବ୍ୟବହାର କରୁ ଯଥା ଇକଲିପଟାସ ହେଲା, ସୁବାବୁଲ ହେଲା ବା ଝାଉଁ ଗଛ ହେଲା, ଏମାନଙ୍କୁ ଆମେ ସ୍ୱଳ୍ପ ବ୍ୟବଧାନରେ 1-2 ମିଟର ବ୍ୟବଧାନରେ ତାକୁ ଆମେ ରଖିଛୁ।

0: ଥାଉ। ଏବଂ ଚାଷୀମାନଙ୍କ କ୍ଷେତ୍ରରେ ସେମାନେ ଯଦି ଗୋଟିଏ ବ୍ୟାପକ ବୃକ୍ଷରୋପଣ ନ କରି କୃଷି କ୍ଷେତ୍ର ମଧ୍ୟରେ ଏଗ୍ରୋଫରେଷ୍ଟ୍ରି କୃଷି ବନୀକରଣ ମାଧ୍ୟମରେ ଯେତେବେଳେ କରନ୍ତି ସେତେବେଳେ ନିଶ୍ଚିତ ଭାବରେ ଦୂରତା ସାଧାରଣ ଦୂରତା ଠାରୁ ବଢ଼ିଯାଏ। କାହିଁକି ଯଦି ସେଇ ଦୂରତା ଯେଉଁ ଦୂରତାରେ ସେମାନେ ବ୍ୟାପକ ବନୀକରଣ ବ୍ଲକ ପ୍ଲାଣ୍ଟେସନ କରୁଛନ୍ତି ଏବଂ ସେଇ ଦୂରତା ଯଦି ଏଇ କୃଷି କ୍ଷେତ୍ରରେ ବ୍ୟବଧାନ ରଖିବେ ତାହେଲେ ଆମର କ୍ଷେତ୍ରୀୟ ଫସଲ ପ୍ରଭାବିତ ହେବ ଛାଇ ଦ୍ୱାରା। ତେଣୁ ସାଧାରଣତଃ 6 ମିଟର ଲାଇନ ଭିତରେ ବା 2ଟି ଧାଡ଼ି ମଧ୍ୟରେ ଦୂରତା ରଖାଯାଏ ଏବଂ ପ୍ରତି ଧାଡ଼ି ମଧ୍ୟରେ 2 ମିଟର ଦୂରତା ଏଗ୍ରୋଫରେଷ୍ଟ୍ରି କ୍ଷେତ୍ରରେ ରଖାଯାଇଥାଏ।
1: ସାର୍, ଖାଲି ତ ବୃକ୍ଷରୋପଣ କରିଦେଲେ ବା ଚାରା ଗଛ ଲଗେଇଦେଲେ ହବନି, ତାର ରକ୍ଷଣାବେକ୍ଷଣ ପାଇଁ ସବୁ ତ ବ୍ୟବସ୍ଥା କରିବା ପାଇଁ ପଡିବ, ସେଥିପାଇଁ କି ପ୍ରକାର ବ୍ୟବସ୍ଥା କରାଯାଇଥାଏ?
0: ଗୋଟେ ଗଛ ଆମେ ଲଗେଇବା ପରେ ପରେ ଉଚିତ ପରିମାଣରେ ସାର କୀଟନାଶକ ଔଷଧ ପ୍ରୟୋଗ କରିବା ଏବଂ ବର୍ଷା ଦିନରେ ଯେହେତୁ ଗଛ ଆମେ ଲଗାଉଛୁ ସେଥିପାଇଁ ଆଉ ଅଧିକ ପାଣି ଦେବାର ପ୍ରୟୋଜନ ପଡେ ନାହିଁ। ତଥାପି ଦୂର ଦୂରାନ୍ତରେ ଯେତେବେଳେ ଅତ୍ୟଧିକ ଖରା ହୁଏ ସେତେବେଳେ ମଧ୍ୟ ଆମକୁ ଭାରରେ କାନ୍ଧି ବା କୌଣସି ଉପାୟରେ ଜଳସେଚନ କରି ସେଠି ଲାଇଫ୍ ସେଭିଂ ବା ଜୀବନ ରକ୍ଷାକାରୀ ତାଙ୍କୁ ପାଣି ଦେବାକୁ ପଡେ। ତା ଛଡା ତାଙ୍କୁ ମଧ୍ୟ ଅତ୍ୟଧିକ ପବନରୁ ସୁରକ୍ଷା ଦେବା ପାଇଁ କୌଣସି ବାଡ଼ିର ସହଯୋଗ ଦିଆଯାଇଥାଏ, ବାଡ଼ିକୁ ସାଥିରେ ବାନ୍ଧି ଦିଆଯାଇଥାଏ। ଏବଂ ତୃତୀୟ ଜିନିଷ ହେଲା ଯେତେବେଳେ ପ୍ରତ୍ୟେକଟି ଗଛ ମଧ୍ୟରେ କୌଣସି ଗଛ ମରିଯାଏ ସେଇ ଗଛକୁ ଆମେ ଉଚିତ ସମୟରେ ମଧ୍ୟ ସେଇ ଖାଲି ସ୍ଥାନକୁ ଗଛ ଦ୍ୱାରା ପୂରଣ କରିବା ଦରକାର ପଡେ। ସାଧାରଣତଃ ଆମେ ଏଭଳି ଭାବରେ ଗଛ ଲଗେଇବା ଯେଉଁ ଗଛକୁ ଗାଈ ଗୋରୁ ଖାଇ ନାହିଁ। ଯଦି ଆମର ଗାଈ ଗୋରୁକୁ ପତ୍ର ଡାଳ ଦେବାର ବ୍ୟବସ୍ଥା ରଖିବା ବା ଏଭଳି ଗଛ ଯେଉଁଟା କି ଗାଈ ଗୋରୁ ଖାଇବେ ତା ପାଇଁ ଆମକୁ ନିଶ୍ଚିତ ଭାବରେ ବାଡ଼ ଦେବାକୁ ପଡିବ। ବାଡ଼ ଦେବା ପାଇଁ ଆମେ ସବୁଜ ବାଡ଼ ଦେବା ଯେଉଁଟା କି ସବୁଜିମା ସୃଷ୍ଟି କରିବା, କଣ୍ଟା ବଂଶ ହଉ ବା ଆମର ଚିଲର ଗଛ ହଉ ବା ନାଗଫେଣୀ ହଉ ବା କିଆ ଗଛ ହଉ, ଚାରିପଟେ ଆମେ ବିନା ମୂଲ୍ୟରେ ବାଡ଼ ସୃଷ୍ଟି କରିପାରିବା। ଆଉ ଯେତେବେଳେ ଗଛ ଉପରକୁ ଉପରକୁ ବଢିବା ଆରମ୍ଭ ହବ ସେତେବେଳେ ତାର ଡାଳ ଆମେ କାଟି କାଟି ଯିବା, ଯେଭଳି ଭାବରେ ଗଛଟା ସିଧା ହେଇ ବଢିବ।
1: ବୃକ୍ଷରୋପଣ କରିବା ପାଇଁ ଚାରା ଗଛ ସାଧାରଣତଃ କେଉଁଠାରେ ଉପଲବ୍ଧ ହେଇଥାଏ? ଯେଉଁମାନେ ଚାହୁଁଛନ୍ତି ବେସରକାରୀ ସଂସ୍ଥା ସେମାନେ ଚାହିଁବେ, ସାଧାରଣ ଲୋକ ଚାହିଁବେ ଆଣିକି ତାଙ୍କ ବାଡି ବଗିଚାରେ ଲଗେଇବେ, ସେଟା କୋଉଠୁ ପାଇବେ ସେମାନେ?
0: ବୃକ୍ଷରୋପଣ କରିବା ପାଇଁ ପ୍ରଥମେ ସହଯୋଗ କରନ୍ତି ଆମର ଓଡ଼ିଶା ସରକାରଙ୍କର ବନ ବିଭାଗ, ତାଙ୍କର OFSDP ଓଡ଼ିଶା ଫରେଷ୍ଟ୍ରି ସେକ୍ଟର ଡେଭଲପମେଣ୍ଟ ପ୍ରୋଜେକ୍ଟ OFSDP ମାଧ୍ୟମରେ ସେମାନେ ସହଯୋଗ କରନ୍ତି। ଏବଂ ତା ଛଡା ତାଙ୍କର ଅନ୍ୟ ସ୍କିମ୍ ମଧ୍ୟ ଅଛି ଯୋଉ ସ୍କିମ୍ ମାଧ୍ୟମରେ ସେମାନେ ରିହାତି ମୂଲ୍ୟରେ ଅଥବା ବିନା ମୂଲ୍ୟରେ ଚାରା ଚାଷୀ ଭାଇମାନଙ୍କୁ ପ୍ରଦାନ କରନ୍ତି ଏବଂ ତା ସହିତ ତାର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ଧନରାଶିର ବ୍ୟବସ୍ଥା ରହେ। ତା ଛଡା ଫଳ ଗଛ ପାଇଁ ଆମର ଉଦ୍ୟାନ ମିଶନ ଅଛି, ଜଳ ବିଭାଜିକା ମଧ୍ୟ ଚାରା ପ୍ରଦାନ କରନ୍ତି, ଯେମିତି ଆମର ଓଡ଼ିଶା କୃଷି ଏକ ବୈଷୟିକ ବିଶ୍ୱବିଦ୍ୟାଳୟ ଉନ୍ନତମାନର ଚାରା ମଧ୍ୟ ଦିଆଯାଏ, ଫରେଷ୍ଟ କଲେଜରେ ହଉ ବା ହର୍ଟିକଲଚର ବିଭାଗରେ ହଉ ସେଥିରେ ମଧ୍ୟ ଚାରା ଉପଲବ୍ଧ ହୁଏ। ଆଉ ଗୁଡ଼ାଏ ପ୍ରାଇଭେଟ ନର୍ସରୀ ଅଛି ଯେଉଁମାନେ ରେଜିଷ୍ଟାର୍ଡ, ତାଙ୍କଠୁ ଆମେ ସଠିକ ଭାବରେ ଉନ୍ନତମାନର ଚାରା ନିଜେ ଦେଖି ଯେତେବେଳେ କନଫିଡେନ୍ସ ପାଉଛୁ ସେତେବେଳେ ଆମେ ତାଙ୍କଠୁ ଚାରା ମଧ୍ୟ ନେଇପାରିବୁ।
1: ସାର୍, ଏଇ ଯୋଉ କହିଲେ ଉନ୍ନତମାନର ଚାରା, ସେ ଉନ୍ନତମାନର ଚାରା ଆମେ କେମିତି ଜାଣିବା ବା ସେ ଉନ୍ନତମାନର ଚାରା କେମିତି ହେଇଥାଏ?
0: ଉନ୍ନତମାନର ଚାରା ଆମେ ଜାଣିବା ପାଇଁ ସିଏ ରୋଗ ପୋକ ମୁକ୍ତ ହେଇଥିବ ଏବଂ ତାର ଉଚ୍ଚତା ସଠିକ ଥିବ ଏବଂ ଉଚ୍ଚତା ଅନୁସାରେ ତାର କାଣ୍ଡର ସଠିକ ଅଭିବୃଦ୍ଧି ହେଇଥିବ ଏବଂ ତାକୁ ଲକ୍ଷ୍ୟ କଲେ ଜଣାପଡ଼ିବ ଇଏ ଗୋଟିଏ ଉନ୍ନତ କିସମ ବା ଉନ୍ନତ ଗୁଣମାନର ଚାରା, ଯେତିକି ଅବଧି ମଧ୍ୟରେ ସେ ବଢ଼ିଛି ସେଇ ହିସାବରେ ହୃଷ୍ଟପୃଷ୍ଟ ହେଇକରି ଆଗକୁ ଆସିଛି ଏବଂ ଜାଣିପାରିବା ଯେ ଏଇ ଗଛ ଲଗେଇଲେ ଆଗକୁ ଆମେ ନିଶ୍ଚିତ ତା ଦେହରୁ ସଠିକ ଅମଳ ପାଇପାରିବା। ଏହା ଛଡ଼ା ମଧ୍ୟ ଉନ୍ନତମାନର ଚାରା ଜାଣିବା ପାଇଁ ଯେଉଁ ପଞ୍ଜୀକରଣ ବ୍ୟବସ୍ଥା ମଧ୍ୟ କରାଗଲାଣି, ସାର୍ଟିଫିକେସନ କରାଯାଉଛି, ତେଣୁ ସେ ସ୍ତରକୁ ଓଡ଼ିଶା ଯଦିଓ ଯାଇପାରିନାହିଁ ଆଗକୁ ସମସ୍ତ ନର୍ସରୀଙ୍କୁ ମଧ୍ୟ ସାର୍ଟିଫିକେସନ କରାଯିବ ଯାହାଦ୍ୱାରା କି ଚାଷୀମାନଙ୍କୁ ଜାଣିବାର ଅସୁବିଧା ହେବ ନାହିଁ।
1: ସାର୍, ଏଇ ଯୋଉ ବୃକ୍ଷରୋପଣରେ ନର୍ସରୀ ମାନଙ୍କର ଭୂମିକା କି ପ୍ରକାର ରହିଛି ବା କଣ ରହିଛି?
0: ବର୍ତ୍ତମାନ ଯେହେତୁ ଗ୍ଲୋବାଲାଇଜେସନ ଜଗତୀକରଣର ଯୁଗ, ତେଣୁ ଆମେ ସେମାନଙ୍କର ଭୂମିକାକୁ ନିଶ୍ଚିତ ଭାବରେ ପ୍ରାଧାନ୍ୟ ଦେବା। ସେମାନେ ମଧ୍ୟ ଦୂର ଦୂରାନ୍ତରୁ ଅନ୍ୟ ରାଜ୍ୟରୁ ଭଲ ଭଲ ଚାରା ଆଣି ଆମର ଚାଷୀ ଭାଇମାନଙ୍କୁ ଯୋଗାଉଛନ୍ତି, ଏପରିକି ସରକାରୀ ଅନୁଷ୍ଠାନକୁ ମଧ୍ୟ ଯୋଗାଉଛନ୍ତି। କିନ୍ତୁ ସେଇଥିରେ ଗୋଟିଏ ଜିନିଷ ଆମେ ଜାଣିବାର ଅଛି, ସେମାନେ ଯେଉଁ ଚାରା ଦେଉଛନ୍ତି ତା ଭିତରେ ବୈଧତା କେତେ ଅଛି ତାକୁ ଆମେ ପରୀକ୍ଷା ନିରୀକ୍ଷା ବା ଯେତେବେଳେ ଆମେ ତାଙ୍କର ଚାରାକୁ ନେଇ ମନୋବଳ ଯେତେବେଳେ ସୁଦୃଢ଼ ହେଉଛି ଆମେ ସେଇ ହିସାବରେ ଚାରା ନବା। ଏପରିକି ଏନ୍ଜିଓ ମାନେ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ବା ବିଭିନ୍ନ ଇକୋ କ୍ଲବ ବା ବନ ସୁରକ୍ଷା ସମିତି ଆଉ ସମସ୍ତଙ୍କ ଯୋଗସୂତ୍ରରେ ମଧ୍ୟ ଚାରା ଉତ୍ପାଦନ କରାଯାଉଛି।
1: ବୃକ୍ଷରୋପଣରେ ଜଣେ ସାଧାରଣ ଜନତା, ବେସରକାରୀ ସଂସ୍ଥା ବା ଏନ୍ଜିଓ ଆଉ ସ୍ୱୟଂ ସହାୟକ ଗୋଷ୍ଠୀ କ୍ଲବ ମାନଙ୍କର କି ପ୍ରକାର ଦାୟିତ୍ୱ ରହିଛି?
0: ବୃକ୍ଷରୋପଣ ଏଇଟା ଗୋଟେ ସଂଗଠିତ ବ୍ୟବସ୍ଥା, ଏଥିରେ ବ୍ୟକ୍ତି ବିଶେଷ ଠାରୁ ସାରା ବିଶ୍ୱ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରତ୍ୟେକ ଅନୁଷ୍ଠାନର ମଧ୍ୟ ଭାଗିଦାରୀ ଅଛି। ତେଣୁ ଏହାର ଅର୍ଥକାରୀ ଅଂଶଟାକୁ କିଏ ପ୍ରାଧାନ୍ୟ ଦିଏ, କିଏ ଏହାର ପରିବେଶର ଭୂମିକା ଉପରେ ପ୍ରାଧାନ୍ୟ ଦିଏ। ତେଣୁ ବ୍ୟକ୍ତି ଜଣେ ଯେତେବେଳେ ଅର୍ଥକାରୀ ଭୂମିକାକୁ ନେଇ ବୃକ୍ଷରୋପଣ କରେ, ସେଇଥିରେ ମଧ୍ୟ ତାର ମୃତ୍ତିକାର ଉନ୍ନତି ହୁଏ ଏବଂ ତା ସହିତ ତାର ଅନ୍ୟ ଯେଉଁ କ୍ଷେତ୍ରୀୟ ଫସଲର ମଧ୍ୟ ସହଯୋଗ ସିଏ ସେ ଗଛରୁ ପାଇଥାଏ। ଏବଂ ଆମର ଇକୋ କ୍ଲବରେ ସ୍କୁଲ କଲେଜରେ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହିତ ଏବଂ ସାଧାରଣ ଲୋକଙ୍କ ସହିତ ଅଭିଭାବକମାନଙ୍କ ସହିତ ମିଶିକିରି ସେ ଅଞ୍ଚଳରେ ବୃକ୍ଷରୋପଣ କରନ୍ତି ଏବଂ ପରିବେଶ ସମ୍ବନ୍ଧରେ ସଚେତନତା ସୃଷ୍ଟି କରନ୍ତି। ଏହା ଛଡ଼ା ଆମର ଯେଉଁ ଏନ୍ଜିଓ ବା ବେସରକାରୀ ସଂଗଠନ, ସେମାନେ ସରକାରଙ୍କର ସମସ୍ତ ଯୋଜନାକୁ ସାକାର କରିବା ପାଇଁ ବ୍ୟକ୍ତିମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖନ୍ତି। ଆମର ବନ ସୁରକ୍ଷା ସମିତି ମାନେ ଯେଉଁ ବୃକ୍ଷରୋପଣ କରାଯାଉଛି ଜଙ୍ଗଲର ଆଖପାଖରେ, ସେମାନେ ତା ସହିତ ଘନିଷ୍ଠ ସମ୍ପର୍କ ଯେଉଁ ଗ୍ରାମବାସୀମାନଙ୍କ ସହିତ ରଖି ତାର ରକ୍ଷଣାବେକ୍ଷଣର ମଧ୍ୟ ଦାୟିତ୍ୱ ନିଅନ୍ତି। ପ୍ରତ୍ୟେକ ବ୍ୟକ୍ତି ଏବଂ ଅନୁଷ୍ଠାନର ୟାଧରେ ଯଥେଷ୍ଟ ଭାଗିଦାରୀ ରହିଛି।
1: ଆଜ୍ଞା, ତାହେଲେ ଚାରା ପ୍ରସ୍ତୁତିରେ ଓଡ଼ିଶା ସରକାର ତଥା ବନ ବିଭାଗର କର୍ତ୍ତବ୍ୟ କ'ଣ?
0: ଚାରା ପ୍ରସ୍ତୁତିରେ ଓଡ଼ିଶା ସରକାରଙ୍କର ବନ ବିଭାଗ, ସିଏ ବିଭିନ୍ନ ଜାଗାରେ ପ୍ରତି ଡିଭିଜନ ଏପରିକି ପ୍ରତି ରେଞ୍ଜରେ ଆମର ଔଷଧୀୟ ଚାରା, ଜାଳେଣୀ କାଠ ପାଇଁ ଚାରା, ଫଳ ଚାରା ବିଭିନ୍ନ କିସମର ସବୁ ସୃଷ୍ଟି କରାଯାଇଛି ଏବଂ ଚାଷୀମାନଙ୍କୁ ବିନା ମୂଲ୍ୟରେ ଅନେକ ଚାରା ଏବଂ ରିହାତି ମୂଲ୍ୟରେ କିଛି ଚାରା, ତା ସହିତ ରକ୍ଷଣାବେକ୍ଷଣର ବ୍ୟବସ୍ଥା ମଧ୍ୟ।
1: ବନ ମହୋତ୍ସବ ସମୟରେ ତ ସାର ଟଙ୍କାଟିଏ ଦେଇକି ବୃକ୍ଷଟିଏ ବି କିଣିବାର ବ୍ୟବସ୍ଥା ରହିଛି, ବନ ବିଭାଗ ଯୋଗାଇ ଦେଇଥାଏ।
0: ଜ୍ଞାନ କୌଶଳ ମଧ୍ୟ ବିନା ମୂଲ୍ୟରେ ବିତରଣ କରାଯାଏ। ଆଉ ଗୋଟେ ସବୁଠୁ ବଡ କଥା ହେଲା, ଆଗରୁ ଯୋଉ ବ୍ୟବସ୍ଥା ଥିଲା ଯେ ଗଛ ଲଗେଇଲେ କାଟିବାର ଯୋଉ ସମସ୍ୟା ଥିଲା, ବନ ବିଭାଗ ସେଇ ଯୋଉ କଟକଣାକୁ ବହୁତ ସହଜରେ ତାକୁ ସୁଧାରିବା ପାଇଁ ତା ଦେହରେ ତାଙ୍କର ସକାରାତ୍ମକ ଭୂମିକା ପ୍ରି ପାସପୋର୍ଟ ଗଛ ଲଗେଇଲା ବେଳକୁ ତାର ପରିଚୟ ସୃଷ୍ଟି କରିଦେଉଛନ୍ତି ବନ ବିଭାଗ।
1: ସାର, ଲୋକମାନଙ୍କୁ ବୃକ୍ଷରୋପଣ ପ୍ରତି ଆକୃଷ୍ଟ କରିବା ପାଇଁ କଣ ସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ?
0: ଲୋକମାନଙ୍କୁ ବୃକ୍ଷରୋପଣରେ ଆକୃଷ୍ଟ କରିବା ପାଇଁ ସରକାର ଅନେକ ଅନେକ ପ୍ରଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଆମର କ୍ଷେତ୍ରୀୟ ଫସଲ ଜଳବାୟୁ ପରିବର୍ତ୍ତନ ପାଇଁ ଅନେକ ସମସ୍ୟା ଘେରରେ ରହିଛି। ବନ୍ୟା ହଉ, ମରୁଡ଼ି ହଉ ବା ଅନ୍ୟାନ୍ୟ ସମସ୍ୟା, ରୋଗ ପୋକର, ସେଥିପାଇଁ ଚାଷୀ ଖର୍ଚ୍ଚାନ୍ତ ହେଉଛି। ଏବଂ ଅଧିକାଂଶ ସମୟରେ ଚାଷୀ ଭାଇମାନେ ନିଜର ବୃତ୍ତି ଛାଡ଼ି ଅନ୍ୟ ବୃତ୍ତିକୁ ସ୍ଥାନାନ୍ତରିତ ହେଉଛନ୍ତି, ଚାଷରୁ ସିଏ ନିଜର ବୃତ୍ତି ପରିବର୍ତ୍ତନ କରୁଛନ୍ତି। ଏହାଦ୍ୱାରା ଆମର ଯୋଉ ଭୂମି ଗାଁ ଗହଳିରେ ପରିତ୍ୟକ୍ତ ବା ପୋତିତ ହେଇ ପଡୁଛି, ତେଣୁ ସେହିସବୁ ଜମିରେ ବୃକ୍ଷରୋପଣ କରି ଚାଷୀମାନଙ୍କ ପାଇଁ କିଭଳି ଭାବରେ ଗୋଟେ ଉନ୍ନତ ରୋଜଗାରର ମାଧ୍ୟମ, ଚାଷର ସମସ୍ୟା ଘରରେ ରହୁଥିବା ତା ପାଇଁ ଗୋଟେ ବିକଳ୍ପ ବ୍ୟବସ୍ଥା ଏବଂ ବୀମା, ସେଥିପାଇଁ ସରକାରଙ୍କ ତରଫରୁ ଚାଷୀମାନଙ୍କୁ ସଚେତନତା ଦିଆଯାଉଛି ଏବଂ ତା ପାଇଁ ରେଡିଓ, ଟିଭି ଏବଂ ବିଭିନ୍ନ ଗଣମାଧ୍ୟମ, ଜର୍ନାଲ, ନ୍ୟୁଜଲେଟର ପ୍ରତ୍ୟେକଟି କ୍ଷେତ୍ରରେ ପରିବେଶକୁ ସୁରକ୍ଷା ନିମିତ୍ତ ଅହରହ ଗାଁ ଠାରୁ ଆରମ୍ଭ କରି ସାରା ବିଶ୍ୱ ପର୍ଯ୍ୟନ୍ତ ସବୁ ଜାଗାରେ ଗୋଟିଏ ବୈପ୍ଳବିକ ଭାବରେ ବୃକ୍ଷରୋପଣର ଚେଷ୍ଟା ଜାରି ଅଛି। ଯେ ଖାଲି ଯେ ଚାଷୀମାନେ ବୃକ୍ଷରୋପଣ କରିବେ ତାହା ନୁହେଁ, ଯେଉଁ ବ୍ୟକ୍ତିର ଭୂମି ଅଛି ଏବଂ ଏଇଟା ଗୋଟେ ନିରାପଦ ରୋଜଗାରର ବ୍ୟବସ୍ଥା ଏବଂ ପରିବେଶକୁ ସୁରକ୍ଷା କରିବାର ବ୍ୟବସ୍ଥା, ୟାଧରେ କୌଣସି ରିସ୍କ ନାହିଁ ଯେ ଥରେ ବୃକ୍ଷରୋପଣ କରି ବାଡ଼ ଦେଇଦେଲେ ବର୍ଷା ସମୟରେ ସେ ଗଛ ମନ ବଢିବ। ତେଣୁ ଏହି କାର୍ଯ୍ୟକ୍ରମକୁ ସମସ୍ତେ ଆଗକୁ ଆଗକୁ ବଢେଇବା ପ୍ରୟୋଜନ ଅଛି, ସରକାରଙ୍କର ଯୋଉ ବ୍ୟବସ୍ଥା ସକାରାତ୍ମକ ଯେଭଳି ଭାବରେ ଆଗକୁ ଆଗକୁ ଆସିବ।
1: ସାର, ବର୍ତ୍ତମାନ ପରିସ୍ଥିତିରେ ଲୋକମାନେ କେତେ ଦୂର ସଚେତନ ଅଛନ୍ତି ଯୋଉ ବୃକ୍ଷରୋପଣ ପାଇଁ?
0: ବର୍ତ୍ତମାନ ପରିସ୍ଥିତିରେ ଲୋକମାନେ ସଚେତନ ଅଛନ୍ତି ବୃକ୍ଷରୋପଣ ପାଇଁ, କିନ୍ତୁ ଆମ ପାଖରେ ଅନେକ ଅନ୍ତରାୟ ରହିଛି। ଅନ୍ତରାୟ ଗୁଡିକ ହେଲା, ଯେଭଳି ଭାବରେ ସଭ୍ୟତା ସହରୀକରଣ ଏବଂ ଉନ୍ନତିର ଧାରାରେ ଆଗକୁ ଆଗକୁ ବଢୁଛି, ରେଲ ଲାଇନ, ଜାତୀୟ ରାଜପଥ, ହାସ୍ପାତାଳ, ସ୍କୁଲ, କଲେଜ, ଆବାସସ୍ଥଳୀ ଯେଉଁଭଳି ଭାବରେ ପ୍ରସାରିତ ହେଉଛି, ଯଥେଷ୍ଟ ବୃକ୍ଷରୋପଣ ହେଉଛି। ସେଥିପାଇଁ ଆମକୁ କେମ୍ପା ପ୍ରୋଜେକ୍ଟ ମାଧ୍ୟମରେ ଯୋଉ ବିକଳ୍ପ ବୃକ୍ଷରୋପଣ ସରକାରଙ୍କର ବ୍ୟବସ୍ଥା ଅଛି, ଖାଲି ସରକାରଙ୍କୁ କହିଲେ ହବନି, ପ୍ରତ୍ୟେକଟି ବ୍ୟକ୍ତି ଯେତେବେଳେ ଆମେ କୌଣସି ବୃକ୍ଷସ୍ଥଳକୁ ଆମେ ନଷ୍ଟ କରି ଅନ୍ୟ କିଛି କାର୍ଯ୍ୟକ୍ରମ ହାତକୁ ନେଉଛୁ, ସେତେବେଳେ ଆମ ମଧ୍ୟରେ ମଧ୍ୟ ନୈତିକତା ରହିବା ଦରକାର। ଆମେ ମଧ୍ୟ ଆଉ କିଛି ବୃକ୍ଷରୋପଣ କରିବୁ। ଆଦିବାସୀ ସଂସ୍କୃତି ଇଣ୍ଡୋନେସିଆ

0: ଆଜି ଆମର ଯାହା ବିଷୟ ଥିଲା ବୃକ୍ଷରୋପଣ ପାଇଁ ବିଭିନ୍ନ ପ୍ରସ୍ତୁତି, ସେ ସମ୍ପର୍କରେ ଆପଣ ବହୁତ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ। ଆମ ଶ୍ରୋତା ବନ୍ଧୁମାନେ ବି ଶୁଣିଥିବେ ଆଉ ନିଶ୍ଚୟ ତାକୁ କାମରେ ଲଗେଇବାକୁ ଚେଷ୍ଟା କରିବେ। ଆଜି ଯେଉଁମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ତାଙ୍କୁ ଏଇ ବୃକ୍ଷରୋପଣ ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଉ କିଛି କୁହନ୍ତୁ।
1: ମୁଁ ଏଇ କଥା କହିବି ଯେ ଆମର ସଂସ୍କୃତି, ଆମର ଇତିହାସ, ଆମର ଧାର୍ମିକ ଭାବନା ବୃକ୍ଷ ସହିତ ଆବହମାନ କାଳରୁ ଜଡ଼ିତ। ସେଥିପାଇଁ ଆମ ପୂର୍ବପୁରୁଷ ଗୋଟିଏ ସଂସ୍କୃତ ପ୍ରବଚନ ଦେଇଥିଲେ, ସେବିତବ୍ୟ ମହାବୃକ୍ଷ ଫଳ ଛାୟା ସମନ୍ୱିତ ଯଦି ଦୈବାତ୍ ଫଳମ୍ ନାସ୍ତି ଛାୟା କେନ ନିବାର୍ଯ୍ୟତେ। ଅର୍ଥାତ୍ ମଣିଷ ବଞ୍ଚିବା ପାଇଁ ଖାଦ୍ୟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଉପକରଣ ଏ ବୃକ୍ଷ ହିଁ ଦିଏ, କିନ୍ତୁ ଯେତେବେଳେ ବୃକ୍ଷ ଏସବୁ ଦେଇ ନ ପାରେ ତା ଛାୟା ଆମଠୁ ଅପସରି ନିଏ ନାହିଁ। ତେଣୁ ବୃକ୍ଷର ଛାୟା ତଳେ ଆମେ ସମସ୍ତେ ଆଶ୍ରିତ। ବୃକ୍ଷ ବଞ୍ଚି ରହିଲେ ଆମ ପୃଥିବୀ ବଞ୍ଚି ରହିବ ଏବଂ ଆମ ରୋଜଗାର ବଞ୍ଚି ରହିବା ସହିତ ଆମର ପରିବେଶର ନିରାପତ୍ତା ମଧ୍ୟ ବଞ୍ଚି ରହିବ। ଆମର ପରବର୍ତ୍ତୀ ପିଢ଼ିମାନଙ୍କ ପାଇଁ ପୈତୃକ ସମ୍ପତ୍ତି ହେଉଛି ଆମର ପରିବେଶ, ଆମର ବୃକ୍ଷ, ଆମର ଜମି ଜାଗା। ଇଏ ପରବର୍ତ୍ତୀ ପିଢ଼ି ପାଇଁ କୌଣସି ପୈତୃକ ସମ୍ପତ୍ତି ନୁହଁ, ସୁସ୍ଥ ପରିବେଶ ହେଉଛି ପରବର୍ତ୍ତୀ ପିଢ଼ିମାନଙ୍କ ପାଇଁ ଇଏ ପୈତୃକ ସମ୍ପତ୍ତି, ଯାହାକୁ ଆମେ ସେମାନଙ୍କର ନିରାପତ୍ତା ପାଇଁ ଆଜି ନିଜର କର୍ତ୍ତବ୍ୟ ଭାବରେ ଆମେ ତାକୁ ସଜାଡ଼ିକି ରଖିବା, ସମସ୍ତେ ବୃକ୍ଷରୋପଣ କରିବା ଏବଂ ଭବିଷ୍ୟତର ପିଢ଼ି ପାଇଁ ଆମେ ପୃଥିବୀ ଏବଂ ରୋଜଗାରକୁ ଆମେ ନିରାପଦ ଭାବରେ କଳ୍ପନା କରିବା।
0: ଯାହା ହଉ ରଞ୍ଜନ ବାବୁ, ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ, ଆଜି ଯାହା ବିଷୟ ଥିଲା ବୃକ୍ଷରୋପଣ ପାଇଁ ବିଭିନ୍ନ ପ୍ରସ୍ତୁତି, ସେ ସମ୍ପର୍କରେ ଖୁବ ସୁନ୍ଦର ଭାବରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ। ସେଥିପାଇଁ ଆପଣଙ୍କୁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ତଥା ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର,
1: ଧନ୍ୟବାଦ।

କାର୍ଯ୍ୟକ୍ରମ ବନାନୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଗଡ଼ିରେ ରାତି 8ଟା। ପ୍ରଚାର କରୁଛୁ ପାରମ୍ପରିକ ଗୀତକ୍ରମରେ ଛାନ୍ଦ। ଆରମ୍ଭରେ କଣ୍ଠଶିଳ୍ପୀ ନବକିଶୋର ମିଶ୍ର, ଶିଳ୍ପୀ ଗାଇଛନ୍ତି ଭକ୍ତ ଚରଣ ଦାସଙ୍କ ରଚନାରୁ।

0: ଶୁଣୁଥିଲେ ପାରମ୍ପରିକ ଗୀତକ୍ରମରେ ଛାନ୍ଦ। ଶ୍ରୋତାବନ୍ଧ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ରାତି 8:15। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ପ୍ରଗତି ପଥେ।
1: ଚାଷୀଙ୍କ ପାଇଁ ଅନନ୍ୟ ପଦକ୍ଷେପ ଓ ଯୋଜନା ଆପଣେଇଛନ୍ତି ଲୋକଙ୍କ ସରକାର। ଚାଷୀଙ୍କ ସମୃଦ୍ଧି ପାଇଁ ସମୃଦ୍ଧ କୃଷକ ଯୋଜନା ସିଏମ୍ କିଷାନ, କୃଷି ଉଦ୍ୟୋଗ ଓ କାମଧେନୁ ଯୋଜନା ଦେଇଛି ନୂତନ ଶକ୍ତି ଓ ନୂତନ ସୁଯୋଗ।
2: ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି, ସିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଉନ୍ନତିମୂଳକ ଯୋଜନା ସହିତ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି।
1: ଏସବୁ ସହିତ ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଭଳି ଲୋକ କଲ୍ୟାଣକାରୀ ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ପରିବାର ହେଉଛନ୍ତି ଉପକୃତ।
2: ବିକାଶର ଧାରା ଓଡ଼ିଶା ସାରା।
0: କାର୍ଯ୍ୟକ୍ରମ ପ୍ରଗତି ପଥେ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କୀ, ଉପସ୍ଥାପନରେ ଅଛନ୍ତି ତୁଷାର ସାମନ୍ତ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ପ୍ରଗତି ପଥେ କାର୍ଯ୍ୟକ୍ରମ। ପ୍ରଯୋଜନା ଅନିତା ତିର୍କି, ଉପସ୍ଥାପନାରେ ମୁଁ ତୁଷାର ସାମନ୍ତ। ଶ୍ରୋତା ବନ୍ଧୁ, ଆମର ଗର୍ବ ଓ ଗୌରବ ଆମ ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ମହାମାନ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାୟରଙ୍ଗପୁରଠାରେ ଏକ ବିଶାଳ ଜନସମାବେଶରେ ଉପସ୍ଥିତ ରହି ଦେଶବାସୀଙ୍କୁ ଉଦ୍ବୋଧନ ଦେଇଥିଲେ। ଆପଣମାନେ ଜାଣନ୍ତି, ଆମର ମହାମହିମ ରାଷ୍ଟ୍ରପତି ରାୟରଙ୍ଗପୁରର ଏକ ସାଧାରଣ ପରିବାରରୁ ଯାଇ ଆମ ଦେଶର ରାଷ୍ଟ୍ରପତି ଆସନ ଅଳଙ୍କୃତ କରିପାରିଛନ୍ତି। ଏହା ଆମ ପାଇଁ ପ୍ରେରଣାଦାୟକ ଏବଂ ତାଙ୍କର ଅଭୂତପୂର୍ବ ସାଧନା, ସଂଘର୍ଷ ଏବଂ ସଫଳତାର ଜୀବନ କାହାଣୀ କହିଥାଏ। ଅସାଧାରଣ ଦମ୍ଭ, ସାହସ, ସଂଘର୍ଷ, ସହନଶୀଳତା ତଥା ତ୍ୟାଗପୂତ ଭାବନା ବଳରେ ସେ ଜଣେ ଅନନ୍ୟ ଅସାଧାରଣ ହୋଇପାରିଛନ୍ତି। ଆମ ମାଟିର ସୁନା ଝିଅ, ଆମ ରାଷ୍ଟ୍ରପତିଙ୍କର ଜନ୍ମଭୂମି ପ୍ରତି ଅନୁରକ୍ତିର ପଟାନ୍ତର ନାହିଁ। ନିଜ ଜନ୍ମଭୂମିକୁ କିଭଳି ବିକଶିତ ଓ ସମୃଦ୍ଧ କରାଯାଇପାରିବ ସେଥିପାଇଁ ସରକାରୀ ସ୍ତରରେ ଅନେକ ଉଦ୍ୟମ ହୋଇଛି। ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ନିମନ୍ତେ ବିକାଶର ଦ୍ୱାର ଖୋଲାଯାଇଛି। ରାୟରଙ୍ଗପୁର ଦାଣ୍ଡବସ୍ତାରେ ଥିବା ବିମାନ ବନ୍ଦରକୁ ଉଡ୍ଡାଣ ଯୋଜନାର ଅନ୍ତର୍ଭୁକ୍ତ କରାଯାଇଛି। ଆଦିବାସୀ ବିଦ୍ୟାଳୟ, ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସର ସାଟେଲାଇଟ୍ ଶାଖା, ଆୟୁର୍ବେଦୀୟ ଭେଷଜ ମହାବିଦ୍ୟାଳୟ, ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବା ଇଗ୍ନୋ, ଜବାହର ବିଦ୍ୟାଳୟ ଓ ଭାରତୀୟ ବନ୍ୟ ପ୍ରବନ୍ଧ ସଂସ୍ଥାନ ଭଳି ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ସବୁ ଖୋଲାଯିବାର ବନ୍ଦୋବସ୍ତ କରାଯାଇଛି। ରାୟରଙ୍ଗପୁରକୁ ଏକ ପୁଲିସ୍ ଜିଲ୍ଲା ଭାବରେ ମଧ୍ୟ ଘୋଷଣା କରାଯାଇଛି। ଆମର ମହାମହିମ ରାଷ୍ଟ୍ରପତି ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଆଜି ତାଙ୍କର ପବିତ୍ର ଜନ୍ମଦିନ ଉପଲକ୍ଷେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା ଜଣାଉଛୁ।

ଆମ ପାଇଁ ଗର୍ବ ଓ ଗୌରବ। ଆମର ଅତିପ୍ରିୟ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କର ନେତୃତ୍ୱରେ ରାଜ୍ୟ ସରକାର ତାଙ୍କର 2 ବର୍ଷର ଶାସନ ପୂରଣ କରିଛନ୍ତି ଏବଂ ଏଥିପାଇଁ ବିଭିନ୍ନ ପ୍ରକଳ୍ପ ଏବଂ ଯୋଜନାର ଶୁଭାରମ୍ଭ ମଧ୍ୟ କରାଯାଇଛି। ଶ୍ରୋତାବନ୍ଧୁ, ରାଜ୍ୟର ଗରିବ ଓ ନିଷ୍ପେଷିତ ଜନସାଧାରଣଙ୍କର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଆମର ରାଜ୍ୟ ସରକାର ଐତିହାସିକ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ କୌଣସି ବ୍ୟକ୍ତି ଯେଭଳି ଖାଦ୍ୟ ଅଭାବରୁ କଷ୍ଟ ନ ପାଆନ୍ତି ସେଥିପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ମାଧ୍ୟମରେ ଗରିବ ପରିବାରଗୁଡ଼ିକୁ ଅତିରିକ୍ତ 5 କିଲୋଗ୍ରାମ ଲେଖାଏଁ ଚାଉଳ ଯୋଗାଇ ଦିଆଯିବ। ଏହା ସେମାନଙ୍କର ଆର୍ଥିକ ବୋଝକୁ ଅନେକ ପରିମାଣରେ ଲାଘବ କରିବ। ଚାଷୀମାନେ ଯେଭଳି ବିନା ଦ୍ୱିଧାରେ ନିଜ ଧାନ ବିକ୍ରି କରିପାରିବେ ସେଥିପାଇଁ ସରକାର ସିଧାସଳଖ ଧାନ କିଣୁଛନ୍ତି ଓ ମଣ୍ଡିରୁ ମିଲ୍ ଦେଇ ସିଧାସଳଖ ହିତାଧିକାରୀଙ୍କ ପାଖରେ ଚାଉଳ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। କୌଣସି ଶିଶୁ ଯେଭଳି ଅନ୍ନ ଅଭାବରୁ ଅପପୃଷ୍ଟିର ଶିକାର ନୁହନ୍ତି ସେଥିପ୍ରତି ସରକାର ସମ୍ପୂର୍ଣ୍ଣ ସଜାଗ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯୋଜନା ସମ୍ପର୍କରେ ସୂଚନା ଦେଇ କୁହାଯାଇଛି ଯେ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହିତାଧିକାରୀମାନଙ୍କୁ ମାସିକ 5 କିଲୋ ଚାଉଳ ମିଳୁଥିବା ବେଳେ ଏବେ ରାଜ୍ୟ ସରକାର ଅତିରିକ୍ତ 5 କିଲୋ ଚାଉଳ ପ୍ରଦାନ କରିବେ, ଯାହାଫଳରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ମାସିକ ମୋଟ 10 କିଲୋ ଚାଉଳ ମାଗଣାରେ ପାଇବେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ

ଅନ୍ନ ଯୋଜନା ଏବଂ ରାଜ୍ୟ ସରକାରଙ୍କର ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ମିଳିତ ସମନ୍ୱୟରେ ଓଡ଼ିଶାରେ ପ୍ରାୟ 3,28,52,000 ହିତାଧିକାରୀ ଏହି ଯୋଜନାରୁ ସିଧାସଳଖ ଉପକୃତ ହୋଇପାରିବେ। ଜିଲ୍ଲାସ୍ତରୀୟ 4,33,984 ପରିବାରର 15,10,618 ହିତାଧିକାରୀ ଏହାଦ୍ୱାରା ଉପକୃତ ହୋଇପାରିବେ।

ଶ୍ରୋତାବନ୍ଧୁ, ଆସନ୍ତାକାଲିଠାରୁ ଅର୍ଥାତ୍ 21 ତାରିଖ ଠାରୁ 30 ତାରିଖ ପର୍ଯ୍ୟନ୍ତ ପ୍ରତି ଗ୍ରାମ ପଞ୍ଚାୟତରେ ସୁଭଦ୍ରା ଶକ୍ତି ସମାବେଶ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ସଶକ୍ତିକରଣ ଓ ଜୀବିକା ସୁଯୋଗ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବିଭିନ୍ନ ସରକାରୀ ଯୋଜନା, ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଦକ୍ଷତା ବିକାଶ, ବଜାର ସଂଯୋଗ ଏବଂ ଅଧିକରୁ ଅଧିକ ଲକ୍ଷପତି ଦିଦି ଓ ମହାଲକ୍ଷପତି ଦିଦି ସୃଷ୍ଟି ଦିଗରେ ସଚେତନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି। ମିଶନ ଶକ୍ତିର କାର୍ଯ୍ୟକ୍ରମଗୁଡ଼ିକୁ ଆହୁରି କିଭଳି ପ୍ରଭାବଶାଳୀ ଆଉ ଫଳପ୍ରଦ କରାଯାଇପାରିବ ସେଥିପ୍ରତି ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି।

ଆମର ନିଜ ସ୍ଥିତିର ପରିବର୍ତ୍ତନ ବା ଆମ ସାମାଜିକ ପ୍ରଗତିର ଶୁଭାରମ୍ଭ ଆମ ନିଜଠାରୁ ଆମେ କରିବା ଆବଶ୍ୟକ। ଅବଶ୍ୟ ଆମ ସମସ୍ତଙ୍କ ପାଖରେ କିଛି ନା କିଛି ଦୋଷ, ଦୁର୍ବଳତା ବା ଅଭାବ ରହିଥାଇ ପାରେ। ଏ ସଂସାରରେ କେହି ସମ୍ପୂର୍ଣ୍ଣ ନୁହନ୍ତି, କିନ୍ତୁ ଏବେର ପ୍ରଯୁକ୍ତ ବିଦ୍ୟାର ଯଥାର୍ଥ ପ୍ରୟୋଗ ଏବଂ ସକାରାତ୍ମକ ଭାବନା ଓ ଶୃଙ୍ଖଳିତ ଉପାୟରେ ନିଜର କର୍ମ ପ୍ରଣାଳୀରେ ଅଗ୍ରସର ହେଲେ ଯାଇ ଆମେ କାର୍ଯ୍ୟକୁ ହାସଲ କରିପାରିବା, ଏବଂ ଏହା ହିଁ ଏବେର ସମୟର ଆହ୍ୱାନ।

ହଁ ଶ୍ରୋତା ବନ୍ଧୁ, ଆଉ ଏକ କଥା ହେଲା ଯେ ଜୀବନଯାତ୍ରାରେ ପ୍ରଗତି ପଥରେ ଅଗ୍ରସର ହେଲାବେଳେ ଅନେକ ପରିସ୍ଥିତି ଆସିଥାଏ, ସେସବୁକୁ ଆମକୁ ପାର କରିଯିବାକୁ ହେବ। ସବୁ ପରିସ୍ଥିତି ଏକ ପ୍ରକାରର ଆସିନଥାଏ, ତେଣୁ ଅଭାବନୀୟ ପରିସ୍ଥିତିଟିଏ ଆସିଗଲେ ଆମେ ତାକୁ ଭାବିବା ଯେ ଏହା ପରର ସ୍ଥିତି, ମୋର ନିଜର ସ୍ଥିତି ନୁହେଁ। ଜୀବନଯାତ୍ରାରେ ଅନେକ ଏମିତି ପରିସ୍ଥିତି ଆସିବ ଆଉ ଚାଲିଯିବ। ଆମେ ରାସ୍ତାର ପଥିକ ଭଳି ରାସ୍ତାକଡ଼ର ଦୃଶ୍ୟମଣି ଏହାକୁ ପାର କରିଯିବା ପାଇଁ ପଡ଼ିବ। ସ୍ୱପରିବର୍ତ୍ତନ ଅର୍ଥାତ୍ ନିଜର ଦୋଷ ଦୁର୍ବଳତାକୁ ଦେଖି ପରିବର୍ତ୍ତନ କରିବା ଆଉ ସେଥିପାଇଁ ନିଜର ମନୋବଳକୁ ସୁଦୃଢ଼ କରିବା ପାଇଁ ଚିନ୍ତନ କରାଯିବା ଆବଶ୍ୟକ। ଆମେ ଚିନ୍ତା କରିବା ଦରକାର ଯେ ଆମେ ସର୍ବଶକ୍ତିମାନ ସେ ଈଶ୍ୱରଙ୍କର ସନ୍ତାନ, ତାଙ୍କରି ଛତ୍ର ଛାୟାରେ ଆମେ ପ୍ରତିପାଳିତ, ସେ ଆମ ସାଥିରେ ଅଛନ୍ତି, ସିଏ ହିଁ ଆମର ବିପଦ ଆପଦକୁ ସାହା, ସବୁ ଝଡ଼ଝଞ୍ଜାକୁ ପାର କରାଇ ସଂସାର ସାଗରରେ ସେ ନିଶ୍ଚୟ ବାଟ କଢ଼ାଇ ନେଇଯିବେ। ତେଣୁ ଧୈର୍ଯ୍ୟହରା ନ ହୋଇ ପ୍ରତିକୂଳ ପରିସ୍ଥିତିକୁ ସାହସର ସହିତ ସମ୍ମୁଖୀନ ହୋଇ ଲକ୍ଷ୍ୟ ହାସଲ କରିବା ହିଁ ଆମ ପାଇଁ ଆଜିର ଆହ୍ୱାନ।

ଆମର କେନ୍ଦୁଝରଠାରେ ଅନୁଷ୍ଠିତ ହୋଇଯାଇଛି ରିଜିଓନାଲ କଳିଙ୍ଗ ହର୍ବାଲ ଫେୟାର। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ଏକ ଷ୍ଟଲ ଖୋଲାଯାଇଥିଲା ଏବଂ ବନ୍ୟପ୍ରାଣୀ ଦ୍ୱାରା କ୍ଷୟକ୍ଷତି ଜନିତ ଅନୁକମ୍ପାମୂଳକ ସହାୟତା ରାଶି ସମ୍ବନ୍ଧରେ ସୂଚନା ଦିଆଯାଇଥିଲା। ମନେ ରଖନ୍ତୁ, ବନ୍ୟପ୍ରାଣୀ ଆକ୍ରମଣରେ ମନୁଷ୍ୟର ମୃତ୍ୟୁ ହେଲେ 6 ଲକ୍ଷ ଟଙ୍କା ସହାୟତା ମିଳିବ ଏବଂ ବନ୍ୟପ୍ରାଣୀ ଆକ୍ରମଣରେ 60%ରୁ ଅଧିକ ଅକ୍ଷମତା କ୍ଷେତ୍ରରେ 2.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ। 60%ରୁ କମ୍ ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ 1.5 ଲକ୍ଷ ଟଙ୍କା, ଅସ୍ଥାୟୀ କ୍ଷତ ପାଇଁ 10,000 ଟଙ୍କା, ଗାଈ ଓ ମଇଁଷିର ମୃତ୍ୟୁ ଘଟିଲେ 37,500 ଟଙ୍କା, ବଳଦର ମୃତ୍ୟୁ ଘଟିଲେ 32,000 ଟଙ୍କା, ବାଛୁରୀର ମୃତ୍ୟୁ ହେଲେ 5,000 ଟଙ୍କା, ଛେଳି ମେଣ୍ଢାଙ୍କ ମୃତ୍ୟୁ ହେଲେ 4,000 ଟଙ୍କା, ଛେଳି ଓ ମେଣ୍ଢା ଛୁଆର ମୃତ୍ୟୁ ହେଲେ 1,500 ଟଙ୍କା, ଧାନ ଜାତୀୟ ଫସଲ ହାନି ଘଟିଲେ ଏକର ପ୍ରତି 20,000 ଟଙ୍କା, ଅର୍ଥକାରୀ ଫସଲ ହାନି ହେଲେ ଏକର ପ୍ରତି 25,000 ଟଙ୍କା, ଆଂଶିକ ଘର ଭାଙ୍ଗିଲେ 10,000 ଟଙ୍କା ଏବଂ ସମ୍ପୂର୍ଣ୍ଣ ଘର ଭାଙ୍ଗିଗଲେ 20,000 ଟଙ୍କାର ସହାୟତା ସହ

0: ଏସବୁ ଜାଣିବା କଥା ଆଉ
1: ଆପଣଙ୍କର ଯୋଉ ଏ ଷ୍ଟଲ ଖୋଲିଛି ଲେଖା ହେଇଛି ଗୋବର ପେପର ଆଣ୍ଡ ଗୋବର ପାଉଡର ବେଷ୍ଟ ପ୍ରଡକ୍ଟ। ଆପଣଙ୍କର ଏଇ ଯୋଉ ଗୋବରରୁ ତିଆରି ହେଉଥିବା ବିଭିନ୍ନ ପ୍ରକାରର ଜିନିଷ ଆପଣ ଏଠି ବ୍ୟବହାର କରୁଛନ୍ତି ବା ବିକ୍ରି କଟା କରୁଛନ୍ତି, ଏଥିରେ କଣ କଣ ସବୁ ଜିନିଷ ଆପଣଙ୍କର ବିକ୍ରି କଟା କରୁଛନ୍ତି?
2: ଆଜ୍ଞା, ଆମର ଗୋବର ପାଉଡର ତିଆରି ଫଟୋ ଫ୍ରେମ୍ ଠୁ ଆରମ୍ଭ କରି ଏମିତିକି ପେପର ଫେପର ସବୁ କିଛି ବନା ହଉଛି ଗୋବର ପାଉଡର। ଆଉ ଗୋମୂତ୍ର ଆଜ୍ଞା ସବୁ ଯୋଉ ମେଡିସିନ ଟାଇପ୍ର ଯୋଉ ଅଛି ସେ ଆଜ୍ଞା ମେଡିସିନ ବନା ହଉଛି ଗୋମୂତ୍ରରୁ।
1: କଣ କଣ ମେଡିସିନ ଏଠୁ ବାହାରୁଛି?
2: ଆମର ବ୍ଲଡ ପ୍ରେସର ହଉ, ସୁଗାର ହଉ, ଡାଇବେଟିସ ହଉ, ଅର୍ଥୋପେଡି ହଉ, ଆଜ୍ଞା ସବୁ ଜିନିଷ ପାଇଁ ଆମର ଆଭେଲେବୁଲ ରହୁଛି ସାର।
1: ଆଉ କଣ ଅଛି ତ ମେଡିସିନ ଲାଇନ୍ରେ କହିଲେ? ଆଚ୍ଛା, ଏଇ ଯୋଉ ମେଡିସିନ କଥା କହିଲେ ଏଟା ପ୍ରାୟତଃ ଆୟୁର୍ବେଦ ଭଳି, କାରଣ ଏହାର କୌଣସି ସାଇଡ୍ ଇଫେକ୍ଟ ନାହିଁ
2: ନାହିଁ,
1: ତେଣୁ ଏଇଟା ଆମେ ସମସ୍ତେ ବ୍ୟବହାର କରିବା କଥା। ଏଡ଼େ ବଡ଼ ମେଳା ଲାଗିଛି, ହଜାର ହଜାର ଲୋକ ଆସୁଛନ୍ତି ଯାଉଛନ୍ତି, କିନ୍ତୁ ଆପଣଙ୍କ ଷ୍ଟଲ ଭିତରୁ ପଶି ହଉନି, ତା କାରଣ ଯେଟା ସଚେତନତା ଲୋକ ଜାଣିବା କଥା। ଯୋଉ ଗୋବରକୁ ଆମେ ନଷ୍ଟ କରିଦେଉଛୁ, ଆମର ଏଠି କେନ୍ଦୁଝର ମୟୂରଭଞ୍ଜ ଜିଲ୍ଲାରେ ବହୁତ ଗାଈ ଗୋରୁ ଅଛନ୍ତି, କିନ୍ତୁ ଅଧିକାଂଶ ଜାଗା ଆମର ପଡ଼ିଆ ପଡ଼ିଛି, ଚରିବାକୁ ପାଉନାହାନ୍ତି, ଗାଈ ଲୋକ ନ ରଖିକି ଚାଲାଣ କରୁଛନ୍ତି, ଗୋ ଚାଲାଣ ଗୋଟେ ବଡ଼ ପ୍ରୋବ୍ଲେମ, ସେଥିପାଇଁ ଥାନା ଫାଣ୍ଡି ହଣା କଟା ବହୁତ ଗଣ୍ଡଗୋଳ ମଧ୍ୟ ଲାଗୁଛି, କେତେ ଗାଡ଼ି ସିଜ୍ ହେଉଛି, ଧଳପକଡ଼ ହେଉଛି, ଆମେ ସବୁ ଗୋ ରକ୍ଷକ ହେଇକି ଆଗକୁ ବାହାରୁଛୁ, ଗୋ ସମ୍ପଦ କେମିତି ରକ୍ଷା ହେବ ସେଥିପାଇଁ ଲାଗୁଛୁ। ଇଏଟା କଣ ଆପଣଙ୍କୁ ବିକ୍ରି କରୁଛନ୍ତି ସେଟା
2: କହୁନ୍ତୁ? ଗୋବର ପାଉଡର ଯୋଉ କହିଲେ ଆପଣଙ୍କୁ, ଗୋବର ପାଉଡର ତିଆରି ସବୁ ଫଟୋ
1: ବଢିଆ ମୂର୍ତ୍ତି ସବୁ ହେଇଛି, ଗଣେଶଙ୍କର ମା ଲକ୍ଷ୍ମୀଙ୍କର ବିଭିନ୍ନ ପ୍ରକାର ସବୁ ମୂର୍ତ୍ତି ମଧ୍ୟ ବିକ୍ରି ହେଉଛି ନାଇଁ କି?
2: ମୋବାଇଲ
1: ବ୍ୟବହୃତ କରିବା ଦ୍ୱାରା ଆଖି ମନ ଏବଂ ମସ୍ତିଷ୍କ ଉପରେ ଯୋଉ କୁପ୍ରଭାବ ପଡୁଛି ଆପଣ ଏଟା ଦେଖାଉଛନ୍ତି, ଏଟା ଲେଖା ହେଇଛି କଣ? ଏଟା
2: ସାର ଆଣ୍ଟି ରେଡିଏସନ ଚିପ୍,
1: ଆଣ୍ଟି ରେଡିଏସନ ଚିପ୍ ମଧ୍ୟ ମିଳୁଛି, ଯାହା ବ୍ୟବହାର କଲେ
2: ମୋବାଇଲ ପ୍ରତ୍ୟେକ ମୋବାଇଲ ୟୁଜ କରିବା।
1: ଆଚ୍ଛା ଆଚ୍ଛା, ମୋବାଇଲର ଯୋଉ କୁପ୍ରଭାବଟା ଏଟା ବହୁତ କମରେ କମ କରିଦେବ, ମସ୍ତିଷ୍କ ଉପରେ ଆର ପ୍ରଭାବ ବେଶୀ ପଡିବ ନାହିଁ। ଆଚ୍ଛା, ଆଉ ଏପଟେ କଣ ରଖିଛନ୍ତି ଆପଣ? କାଜୁ ଫାଜୁ ଏଗୁଡ଼ା ସବୁ କଣ ରଖିଛନ୍ତି? ଏଗୁଡ଼ା ତା ସାଙ୍ଗରେ ସବୁ
2: ସାଇଡ୍ର ଯୋଉ ଅର୍ଗାନିକ ଗ୍ରୋସରୀ ଆଇଟମ୍ ସବୁ ରହୁଛି,
1: ଅର୍ଗାନିକ ଗ୍ରୋସରୀ ଆଇଟମ୍ ସବୁ ରଖୁଛନ୍ତି, ଯେଉଁଥିରେ କି ବିଶେଷ ଭାବରେ ବିନା ଫସ୍ଫରସ୍ ବିନା ୟୁରିଆରେ ଖାଏ, କାରଣ ସାର ଖାଇକିରି ଆମ ମସ୍ତିଷ୍କ ମଧ୍ୟ ସେଇ ସାର ଭଳିଆ ହେଇଗଲାଣି, ବହୁତ ଅଳ୍ପ ଦିନରେ ସବୁ ପିଲାଙ୍କର ଚୁଟି ପାଚି ଯାଉଛି, ଅକାଳ ବାର୍ଦ୍ଧକ୍ୟ ଦେଖାଯାଉଛି, କେତେ ଲୋକ ମଧ୍ୟ ଜୀବନ ଚାଲିଯାଉଛି। ତେଣୁ ଅର୍ଗାନିକ ଜିନିଷ ପ୍ରାକୃତିକ ପରିବେଶ ଭିତରେ ଯେଉଁ ଜିନିଷ ତିଆରି ହେଇପାରିବ ସେ ଜିନିଷ ଯଦି ଆମେ ଖାଇବା, କମ୍ ବ୍ୟବହାର କରିବା କିନ୍ତୁ ଭଲ ଜିନିଷ ବ୍ୟବହାର କରିବା, ତାହେଲେ ଏଟା ଆମର ଦେହ ପାଇଁ ଉପକୃତ ହେବ।
2: ଦେଶୀ ଗାଈର ପିଓର ଯୋଉଟା ଆମ ଦେଶୀ ଗାଈ ରହୁଛି, ଦେଶୀ ଗାଈର ଘିଅ ଗୋଟେ ରହୁଛି।
1: ଆପଣ କେଜି କେତେ ଅଛି?
2: କେଜି ଆର ତ ରହିବ 1700 ପାଖାପାଖି ଆସିଯିବ ଆପଣଙ୍କୁ କେଜି ପର କେଜି।
1: ଯଦି ଏଟା ଖାଣ୍ଟି, ଏସବୁ ତ ଆମେ ପରୀକ୍ଷା ଦ୍ୱାରା ପହଞ୍ଚାଉ, ଦେଖୁନାହାନ୍ତି ଲୋକ ଭିଡ଼ରେ ନେଉଛନ୍ତି, ଏଟା ଖାଣ୍ଟି ହେଲେ ନେବେ, ଏଇ ଆମର ଶିବରାତ୍ରି ଆସିଲା, ଜାଗର ଆସିଲା, ଆମେ ଇଆଡୁ ସିଆଡୁ ତେଲରେ ଘିଅ ଜାଳୁଛନ୍ତି, ତା ଦେହରେ ଯାହା ଇଏ ହବା କଥା ହଉଛି ପଞ୍ଚାମୃତ, ଯୋଉ ଠାକୁରଙ୍କୁ ପଞ୍ଚାମୃତ ଲାଗୁଛି, ଦୁଧ ଦହି ଘିଅ ଗୁଡ ମହୁ ଲାଗୁଛି,
2: ଗୋମୂତ୍ର ତିଆରି ମେଡିସିନ ଆଜ୍ଞା, ଆଖି ପାଇଁ କାନ ପାଇଁ ସବୁ ଜିନିଷ ପାଇଁ ରହୁଛି,
1: ଗୋମୂତ୍ରରୁ ତିଆରି ହେଉଛି।
2: ବାହ,
1: ବଢିଆ କଥା, ଗୋମୂତ୍ରରୁ ଆଖି ପାଇଁ କାନ ପାଇଁ ମଧ୍ୟ ଜିନିଷ ତିଆରି ହେଉଛି। ଆଚ୍ଛା, ଆଉ ଆଉ କଣ କଣ ଆପଣଙ୍କର ଅଛି? ଇଆର ଫ୍ୟାକ୍ଟ୍ରି କୋଉଠି ରଖିଛନ୍ତି?
2: ଅହମଦାବାଦ ସାର, ଅହମଦାବାଦରେ ଫ୍ୟାକ୍ଟ୍ରି ଅଛି, ଏହାର ବ୍ରାଞ୍ଚ ଗୋଟେ କଟକରେ ଅଛି।
1: ଆଜ୍ଞା, ଆପଣ ନିଜର ଗୋଶାଳା କରିଛନ୍ତି?
2: ଆଜ୍ଞା ଆଜ୍ଞା।
1: ତେଣୁ ଗୋକୁ ମାତା କୁହାଯାଉଛି, ମା କ୍ଷୀର ଯଦି ନ ପାଇଲା ଗାଈ କ୍ଷୀରର ସେ ବଞ୍ଚିବ। ଆପଣ ଏଥିପାଇଁ ଯୋଉ କରୁଛନ୍ତି, ଆପଣ ଲୋନ୍ ଫୋନ୍ କୋଉଠି ପାଇଛି?
2: ଗଭର୍ଣ୍ଣମେଣ୍ଟ ସାର ଚଲେଇଛନ୍ତି ଲୋନ୍ ଫୋନ୍, ସାର ଜାଣିଛନ୍ତି
1: ବିଷୟରେ? ଆପଣଙ୍କ ନାଁଟା କୁହନ୍ତୁ।
2: ଆଜ୍ଞା, ହୃଷିକେଶ।
1: କୋଉଠି ଆପଣଙ୍କର?
2: ଆମଘର ଆଜ୍ଞା ଜଗତସିଂହପୁର।
1: ଆଉ ସାରଙ୍କ ନାଁଟା କଣ କହିଲେ?
2: ଶ୍ୟାମ ସିକେରିଆ।
1: ଭାଇ ଆପଣଙ୍କ ନାଁଟା କଣ ଟିକେ କୁହନ୍ତୁ?
3: ଲମ୍ବୋଦର ମହାନ୍ତ।
1: ବୟସ କେତେ ଆପଣଙ୍କର ହେଲା?
3: 65।
1: ଜଣା ପଡ଼ୁଛନ୍ତି 35 ଭଳିଆ।
3: ଗୋ ମାତା ତ ଆଜି ଗୋ ମାତା ନୁହନ୍ତି, ଗୋ ସମ୍ପଦା।
1: ବା,
3: ସିଏ ମାତାରୁ ସମ୍ପଦାକୁ ଚାଲିଗଲେଣି। ଆଉ ଗାଈଙ୍କ ଉପରେ ସବୁ ଜିନିଷରେ ଆମର ଉପଯୋଗୀ ଅଛି, ଗୋବରରୁ, ପରିସ୍ରାରୁ, କ୍ଷୀରରୁ, ଅନେକ ଅନେକ ତଥ୍ୟ ସେଥିରୁ ବାହାରୁଛି। କ୍ଷୀର ତ ଆପଣ ଅଭ୍ୟସ୍ତ ଅଛନ୍ତି,
1: ମାଆର କ୍ଷୀର ଛାଡ଼ିଦେଲେ ସେକେଣ୍ଡ।
3: ଆଚ୍ଛା, ତାଙ୍କ ପରିସ୍ରାରୁ ଆଉ ଗୋବରରୁ ଆପଣ ଏଠି ଯୋଉ ସମଗ୍ରରେ ଠିଆ ହୋଇଛନ୍ତି, ମାନେ ଗୋବର ପେପର ଆଉ ଗୋବର ପାଉଡର, ଗୋବରର ବେଷ୍ଟ କରିକି ଯୋଉ ଆଇଟମ ଏଠି ତିଆରି ହେଇକି ରଖା ହେଇଛି, ଦେଖିଲେ ଆପଣ ମନ ଖୁସି
1: ଖୁସି ହେଇଯାଉଛି ପୁରା। ଶହ ଶହ ଲୋକ
3: ତାଙ୍କର ଗୋମୂତ୍ର ଯୋଉ ଔଷଧ ହେଇଛି, ମାନେ ଅମୋଘ ଅସ୍ତ୍ର, ଆପଣ ତାକୁ ପ୍ରୟୋଗ କରିଲେ ହିଁ ତାର ରେଜଲ୍ଟ ପାଇବେ। ଇଏ ଆମେ ଆପଣଙ୍କର କୃଷ୍ଣ ଗାଈ ଚରେଇ ଆସିଲା ବେଳେ ଯୋଉ ଗଧୂଳି ଆପଣ ଦେଖିବାକୁ ମିଳୁଛି
1: ନା,
3: ଯାହା ଦେହରେ ଗଧୂଳି ଲାଗେ ତାର ସର୍ବରୂପେ ନିବାରଣ ହେଇଯାଏ।
1: ଭଲ ପୂଜାରେ ଭଲ ଗୋବର ଟିକେ ମିଳୁନାହିଁ,
3: ମିଳୁନାହିଁ,
1: ନିପିବା ପାଇଁ ଗୋବର ମିଳୁନାହିଁ, ଭଲ ଘିଅ ମିଳୁନାହିଁ, ତେଣୁ
3: ଏଗୁଡ଼ା ପ୍ରୟାସ ଗୋପାଳନ କରୁଛନ୍ତି ସେମାନେ ସର୍ବବିଧ ରୋଗରୁ ମୁକ୍ତ ରହୁଛନ୍ତି, ଜୀବନ ସାର୍ଥକ ରହିଛି, ଜୀବନରେ ପୂର୍ଣ୍ଣତା ରହୁଛି, ଜୀବନ ଉତ୍କର୍ଷ ଆଡ଼କୁ ଗତି କରୁଛି।
1: ଆଜ୍ଞା ନମସ୍କାର।
3: ନମସ୍କାର ନମସ୍କାର ନମସ୍କାର।

ଶ୍ରୋତା ବନ୍ଧୁ, ଆଜିଠାରୁ 24 ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ସ୍ୱଚ୍ଛତା ଅଭିଯାନ ପକ୍ଷ ପାଳନ କରାଯିବ। ସେହିଭଳି 25-29 ତାରିଖ ମଧ୍ୟରେ ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ମଧ୍ୟ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହେବ। ଏଥିସହ କେତେକ ପୌରାଞ୍ଚଳରେ ମଧ୍ୟ ସଫେଇ ଅଭିଯାନ ଚାଲୁ ରହିବ। ଉଚ୍ଚଶିକ୍ଷା ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ସ୍ୱଚ୍ଛତା ଅଭିଯାନ ପରିଚାଳନା ନିମନ୍ତେ 2 ଲକ୍ଷ ଟଙ୍କା, ବ୍ଲକକୁ 30,000 ଟଙ୍କା ମିଳିବ। ସେହିପରି ଜିଲ୍ଲା ମୁଖ୍ୟାଳୟ ବାହାରେ ଥିବା ମହାନଗର ନିଗମ ଓ ପୌର ସଂସ୍ଥାକୁ 50,000 ଟଙ୍କା ଏବଂ 30,000 ଟଙ୍କାର ଅନୁଦାନ ମିଳିବ। ପ୍ରତ୍ୟେକ ବର୍ଗକୁ ସାଙ୍ଗରେ ନେଇ ଏହି କାର୍ଯ୍ୟକ୍ରମର ସୁପରିଚାଳନା ଯେଭଳି ଠିକ୍ ଭାବରେ କରାଯାଇପାରିବ ସେଥିପାଇଁ ସରକାରଙ୍କ ତରଫରୁ ରାଜ୍ୟବ୍ୟାପୀ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରାଯାଇଛି। ଏହି ଦିନମାନଙ୍କରେ ଜନସାଧାରଣ ଏବଂ ଗୋଷ୍ଠୀଭିତ୍ତିକ ସହଯୋଗ ଆଧାରରେ ସ୍ୱଚ୍ଛତା ଅଭିଯାନ ପରିଚାଳିତ ହେବ। ସ୍ୱଚ୍ଛତା ସମ୍ପର୍କରେ ସଚେତନତା, ପରିମଳ ଓ ସୌନ୍ଦର୍ଯ୍ୟକରଣର କାର୍ଯ୍ୟକ୍ରମ ହାତକୁ ନିଆଯିବ। ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ଐତିହ୍ୟ, ଧାର୍ମିକ ସ୍ଥଳ, ପର୍ଯ୍ୟଟନ ସ୍ଥଳ, ପ୍ରମୁଖ ବ୍ୟକ୍ତିମାନଙ୍କର ପ୍ରତିମୂର୍ତ୍ତି, ଶିକ୍ଷାନୁଷ୍ଠାନ ସହିତ ପ୍ରଶାସନ ଦ୍ୱାରା ଚିହ୍ନଟ ହୋଇଥିବା ସ୍ଥାନରେ ସଫେଇ ଓ ସୌନ୍ଦର୍ଯ୍ୟକରଣ କରାଯିବ। ଏଥିରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ, ସ୍ଥାନୀୟ ବିଭିନ୍ନ କ୍ଲବର ସଦସ୍ୟମାନଙ୍କୁ ନିୟୋଜିତ କରାଯିବ। ଏଥିରେ ଆମେ ସାମିଲ ହୋଇ ଦେଶ ହିତରେ କାର୍ଯ୍ୟ କରିପାରିବା।

ଶେଷ ହେଲା କାର୍ଯ୍ୟକ୍ରମ ପ୍ରଗତି ପଥେ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନରେ ଥିଲେ ତୁଷାର ସାମନ୍ତ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ରାତି 8:45 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତର ଶୁଣନ୍ତୁ ବେତାର ବିବରଣୀ। ପ୍ରଯୋଜନା ବିନୋଦ କୁମାର ସାମନ୍ତରାୟ, ଉପସ୍ଥାପନା ମୃତ୍ୟୁଞ୍ଜୟ ବିଶ୍ୱାଳ, ରେକର୍ଡିଂ ସଂଗ୍ରହ ମାରାଣ୍ଡି ନାଗଭୂଷଣ ମାଝୀ ଓ ରାଜୀବ କୁମାର ମହାନ୍ତ।

ଭାରତର ମାନନୀୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତର ପ୍ରଥମ ଦିନରେ ଗତକାଲି ଅପରାହ୍ନରେ ରାଇରଙ୍ଗପୁରଠାରେ ପହଞ୍ଚିଥିଲେ। ରାଇରଙ୍ଗପୁର ଉପଖଣ୍ଡ ହସ୍ପିଟାଲ ପରିସରରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଦ୍ୱାରା ଆୟୋଜିତ ଏକ ମେଡିକାଲ କ୍ୟାମ୍ପକୁ ଉଦ୍ଘାଟନ କରିବା ସହ କୁସୁମୀ ବ୍ଲକର ଏକ ଜଳଯୋଗାଣ ପ୍ରକଳ୍ପକୁ ମଧ୍ୟ ଉଦ୍ଘାଟନ କରିଥିଲେ। ମାନନୀୟ ରାଷ୍ଟ୍ରପତି ଗତକାଲି ରାଇରଙ୍ଗପୁରଠାରେ ହିଁ ରାତ୍ରିଯାପନ କରିଥିଲେ। ଆଜି ଜୁନ୍ 20 ମାନନୀୟ ରାଷ୍ଟ୍ରପତିଙ୍କ ଜନ୍ମଦିବସ ଥିଲା। ଏହି ଶୁଭ ଅବସରରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନନୀୟ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇବା ନିମନ୍ତେ ରାଷ୍ଟ୍ରପତିଙ୍କ ନିଜ ଗାଁ ରାଇରଙ୍ଗପୁର ପାହାଡ଼ପୁରଠାରେ ପୂର୍ବାହ୍ନରେ ପହଞ୍ଚିଥିଲେ। ସେଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଘଣ୍ଟାଏରୁ ଉର୍ଦ୍ଧ୍ୱ ସମୟ ମାନନୀୟ ରାଷ୍ଟ୍ରପତିଙ୍କ ସହ ବିତାଇଥିଲେ। ସାନ୍ତାଳ ସମ୍ପ୍ରଦାୟର ଜାହିରା ଏବଂ କୋହ୍ଲ ସମ୍ପ୍ରଦାୟର ଜାହିରା ମଧ୍ୟ ବୁଲି ଦେଖିଥିଲେ। ଏହା ସହ ଗ୍ରାମରେ ଥିବା ଦକ୍ଷତା ବିକାଶ ତାଲିମ କେନ୍ଦ୍ର ମଧ୍ୟ ପରିଭ୍ରମଣ କରିଥିଲେ। ସେଠାରେ ଆୟୋଜିତ ହୋଇଥିବା ଏକ ପ୍ରଦର୍ଶନୀକୁ ମଧ୍ୟ ଉଭୟ ପରିଦର୍ଶନ କରିଥିଲେ। ପରେ ପରେ ରାଇରଙ୍ଗପୁରଠାରୁ ଅନତି ଦୂର ଦାଣ୍ଡବୋଷଠାରେ ଅନୁଷ୍ଠିତ ଏକ ବିଶାଳ କାର୍ଯ୍ୟକ୍ରମରେ ଉଭୟ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାନନୀୟ ରାଷ୍ଟ୍ରପତି ଓ ମାନ୍ୟବର

0: ପ୍ରଧାନମନ୍ତ୍ରୀଙ୍କ ସହ ମଞ୍ଚରେ ଉପସ୍ଥିତ ଥିଲେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମ୍ ପାଟି, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ମାନନୀୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାପାତ୍ର, ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ଓ ମୟୂରଭଞ୍ଜର ମାନ୍ୟବର ଲୋକସଭା ସାଂସଦ ଶ୍ରୀ ନବଚରଣ ମାଝୀ। ଆଜି ଓଡ଼ିଶା ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି ଭବ୍ୟ ସମାରୋହରେ ଓଡ଼ିଶା ସରକାରଙ୍କ ପ୍ରାୟ ସମସ୍ତ ବିଭାଗର ମନ୍ତ୍ରୀ ଏବଂ ଓଡ଼ିଶାର ଅନେକ ମାନ୍ୟବର ବିଧାୟକ ଓ ମାନ୍ୟବର ସାଂସଦଗଣ ସଭାରେ ଉପସ୍ଥିତ ଥିଲେ। ସଭା ସମାରୋହର ପ୍ରାରମ୍ଭରେ ପ୍ରଥମେ ଜାତୀୟ ସଙ୍ଗୀତ ଏବଂ ପରେ ପରେ ଓଡ଼ିଶା ପୁଲିସର ସ୍ୱତନ୍ତ୍ର ବ୍ୟାଣ୍ଡ ଦ୍ୱାରା ରାଷ୍ଟ୍ରଗାନ ପରିବେଷିତ ହୋଇଥିଲା। ଏହାସହ ସଭାକାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା ଏବଂ ସଭାର ପ୍ରାରମ୍ଭରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜର ସ୍ୱାଗତ ଭାଷଣ ରଖିଥିଲେ। ଏହି ଅବସରରେ ମାନନୀୟ ରାଷ୍ଟ୍ରପତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ବଟନ ଚିପି ପ୍ରାୟ 6,600 କୋଟି ଟଙ୍କା ବିନିଯୋଗରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ।
1: ବିବିଧତାରେ ସମୃଦ୍ଧ ଓଡ଼ିଶା ଆଜି ବିକଶିତ ଭାରତର ବିକାଶ ଇଞ୍ଜିନ୍ରେ ଯୋଡ଼ି ହୋଇ ଦ୍ରୁତଗତିରେ ଆଗକୁ ବଢ଼ୁଛି। ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗରିମାମୟ ଉପସ୍ଥିତିରେ ଆଜି ଓଡ଼ିଶାର ବିକାଶ ଯାତ୍ରାର ଆଉ ଏକ ଗୌରବମୟ ଅଧ୍ୟାୟର ଶୁଭାରମ୍ଭ ହେଉଛି। ଏକ ନୂତନ ଭାରତର ସ୍ୱପ୍ନ ଓ ସଂକଳ୍ପ ନେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିଶ୍ୱାସ, ବିକାଶ ଓ ଜନକଲ୍ୟାଣର ଗୌରବମୟ 12 ବର୍ଷ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ 2 ବର୍ଷର ଦୃଢ଼ ନେତୃତ୍ୱରେ ଆଜି ସମଗ୍ର ରାଜ୍ୟରେ ବିକାଶର ଧାରା ତ୍ୱରାନ୍ୱିତ ହୋଇଛି। ଓଡ଼ିଶାରେ ବିକାଶ ଯାତ୍ରାକୁ ଆହୁରି ଗତିଶୀଳ କରିବା ପାଇଁ ଆଜି 72 ପ୍ରକଳ୍ପର ଶୁଭ ଲୋକାର୍ପଣ ଓ ଶିଳାନ୍ୟାସ କରାଯାଉଛି। ଏଥିପାଇଁ ବ୍ୟୟ ଅଟକଳ ରହିଛି 47,603 କୋଟିରୁ ଅଧିକ ଟଙ୍କା। ବିକଶିତ ଭାରତର ସ୍ୱପ୍ନ ସାକାର ଦିଗରେ ରେଳ ଭିତ୍ତିଭୂମିର ବିକାଶ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଆଧାରରେ 2 ନୂତନ ମଲ୍ଟି ଟ୍ରାକିଂ ରେଳପଥକୁ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ ଅନେକ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ତା ଭିତରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁରଠାରେ BCGCL କୋଲ୍ ଗ୍ୟାସିଫିକେସନ୍ ପ୍ରକଳ୍ପର ଶିଳାନ୍ୟାସ କରାଯାଉଛି। ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। ଘରେ ଘରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ 9 ପ୍ରକଳ୍ପର ଲୋକାର୍ପଣ। ଲୋକଙ୍କ ଜୀବନ ଜୀବିକାକୁ ଆହୁରି ସଶକ୍ତ କରିବା ପାଇଁ 10 ଜିଲ୍ଲାରେ ବିଭିନ୍ନ ସଡ଼କ ଓ ସେତୁ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। ସେହିପରି ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତିକରଣ ଲାଗି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ 5 ପ୍ରକଳ୍ପର ଲୋକାର୍ପଣ। ଅଗ୍ରାଧିକାର ଭିତ୍ତିରେ ଚାଷଜମିକୁ ଜଳସେଚନ ସୁବିଧା ପାଇଁ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧୀନରେ 18 ପ୍ରକଳ୍ପର ଲୋକାର୍ପଣ। ଜନଜାତି ସଶକ୍ତିକରଣ ଓ ଉନ୍ନତ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣକୁ ଗୁରୁତ୍ୱ। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରବାସୀଙ୍କ ପାଇଁ 110 କୋଟି ଟଙ୍କା ମୂଲ୍ୟ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଉନ୍ନତିକରଣ ସହିତ ବର୍ଜ୍ୟବସ୍ତୁ ପରିଚାଳନା ଲାଗି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। ରାଜ୍ୟରେ ପରିବହନ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ପାଇଁ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ। ପର୍ଯ୍ୟଟନ ବିକାଶକୁ ପ୍ରାଥମିକତା। ରାଉରକେଲାରେ ବେଦବ୍ୟାସ ମନ୍ଦିରର ଉନ୍ନତିକରଣ ଲାଗି ସ୍ୱତନ୍ତ୍ର ପ୍ରକଳ୍ପର ଲୋକାର୍ପଣ। ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଆନ୍ତରିକତା ଯୋଗୁଁ ଏହିସବୁ ଲୋକାଭିମୁଖୀ ପ୍ରକଳ୍ପ ଓଡ଼ିଶାର ସାମଗ୍ରିକ ବିକାଶ ଯାତ୍ରାରେ ଯୋଡ଼ିବ ନୂଆ ଅଧ୍ୟାୟ। ବିକଶିତ ଭାରତରେ ବିକଶିତ ଓଡ଼ିଶା ଗଠନର ସ୍ୱପ୍ନ ହେଉଛି ପୂରଣ।
0: ଏହି ଅବସରରେ ମାନନୀୟ ରାଷ୍ଟ୍ରପତି ମହୋଦୟା ବିଶାଳ ଜନସମାବେଶକୁ ଉଦ୍ବୋଧନ ଦେଇ କହିଲେ,
2: ଆଜିର ଏହି ଭବ୍ୟ ଏବଂ ଐତିହାସିକ କାର୍ଯ୍ୟକ୍ରମେ ମଞ୍ଚରେ

ଉପସ୍ଥିତ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ, ଓଡ଼ିଶାର ରାଜ୍ୟପାଳ ଶ୍ରୀ ହରିବାବୁ କୁମ୍ଭମ୍ପତି ମହୋଦୟ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟ, ଡେପୁଟି ଚିଫ୍ ମିନିଷ୍ଟର ଶ୍ରୀ କନକବର୍ଦ୍ଧନ ସିଂହଦେଓ ମହୋଦୟ, ଡେପୁଟି ଚିଫ୍ ମିନିଷ୍ଟର ଶ୍ରୀମତୀ ପ୍ରଭାତୀ ପରିଡ଼ା ମହୋଦୟା, ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ମହାଶୟ, ଓଡ଼ିଶା ସରକାରଙ୍କର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମହୋଦୟ, ସାଂସଦ ଶ୍ରୀ ନବଚରଣ ମାଝୀ ମହୋଦୟ, ସାଂସଦ ଶ୍ରୀ ମନମୋହନ ସାମଲ ମହୋଦୟ, ସମ୍ମାନୀୟ ଜନପ୍ରତିନିଧିଗଣ ଏବଂ ସାମ୍ନାରେ ଉପସ୍ଥିତ ଥିବା ଏ ଅଞ୍ଚଳର ଆବାଳ ବୃଦ୍ଧ ବନିତା ସମସ୍ତଙ୍କୁ ନମସ୍କାର, ଜୁହାର, ଜୟ ଜଗନ୍ନାଥ, କିର୍ଲ ମହାରାଙ୍ଗୁରୁ। ସର୍ବପ୍ରଥମେ ମୁଁ ମୟୂରଭଞ୍ଜର ପବିତ୍ର ମାଟିରେ ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଦର ସ୍ୱାଗତ କରୁଛି। ସେ ଆଜି ଆମ ଗାଁ ପାହାଡ଼ପୁର ହୋଇ ଏଠାକୁ ଆସିଛନ୍ତି। ସେଠାରେ ସେ ଆଦିବାସୀମାନଙ୍କର ପବିତ୍ର ପୂଜାସ୍ଥଳ ଗୋଷାଣୀ ପୀଠ ଜାହେର ଥାନ ଯାଇଥିଲେ। ମୁଁ ତାଙ୍କୁ ଆମ ଗାଁର ଏସବୁ ପରିବେଶ ପରିଦର୍ଶନ କରାଇବାର ଉଦ୍ଦେଶ୍ୟ, ମୁଁ ଜାଣେ ସେ ଆଦିବାସୀମାନଙ୍କ ଗହଳରେ ବହୁତ କାର୍ଯ୍ୟକ୍ରମ କରିଛନ୍ତି, କିନ୍ତୁ ଏ ଅଞ୍ଚଳର ଆଦିବାସୀ କିପରି ପ୍ରକୃତିର ପୂଜାରୀ ଏବଂ ଏ ପଞ୍ଚତତ୍ତ୍ୱର ପୂଜାରୀ ସେ ବିଷୟକୁ ମୁଁ ତାଙ୍କୁ ଅବଗତ କରାଇବାକୁ ଏ ଅଞ୍ଚଳରେ ପରିଦର୍ଶନ କରିବା ପାଇଁ ମୁଁ ତାଙ୍କୁ ନେଇଥିଲି। ଏସ୍ଏଲ୍ଏସ୍ ଟ୍ରଷ୍ଟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ସହିତ ଭାବ ବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀ ଭାବରେ ପାହାଡ଼ପୁର ଓ ରାଇରମପୁର ଅଞ୍ଚଳକୁ ମୋଦିଜୀଙ୍କର ଏ ପ୍ରଥମ ଆଗମନ। ଏହା ପୂର୍ବରୁ 2004 ରାଇରମପୁର ଆସିଥିଲେ, ସେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ଆଦରଣୀୟ ମୋଦିଜୀ, ଓଡ଼ିଶା ପ୍ରତି ଆପଣଙ୍କର ସ୍ୱତନ୍ତ୍ର ସ୍ନେହ ଏବଂ ଶ୍ରଦ୍ଧା ରହିଛି। ଅନେକ କାର୍ଯ୍ୟବ୍ୟସ୍ତତା ସତ୍ତ୍ୱେ ଆପଣ ଏଠାକୁ ଆସିଛନ୍ତି। ଆପଣ ସମସ୍ତେ ଜାଣନ୍ତି ଏହା ପୂର୍ବ ସେ 5 ଧରିକି ବିଦେଶରେ 5 ଦେଶ ସେ ବୁଲିକିରି ଆସିଛନ୍ତି ଏବଂ ଆଜି ଆମ ପାଖରେ ଉପସ୍ଥିତ ହୋଇଛନ୍ତି। କାଲି ସେ ମଧ୍ୟ ଯିବେ ୱେଷ୍ଟବେଙ୍ଗଲ ଇଣ୍ଟରନ୍ୟାସନାଲ ଯୋଗ ଦିବସ ପାଳନ କରିବା ପାଇଁ। ଏ ତାଙ୍କର ଯେଉଁ ଅଥକ ପରିଶ୍ରମ ଜନତାଙ୍କ ପ୍ରତି, ଦେଶ ପ୍ରତି ତାଙ୍କର ପ୍ରେମ, ମୁଁ ତାଙ୍କୁ ସେଥିପାଇଁ ବହୁତ ବହୁତ ସାଧୁବାଦ ଜଣାଉଛି ଏବଂ ଧନ୍ୟବାଦ ଜଣାଉଛି। ଏ ଅଞ୍ଚଳରେ ଅନେକ ଆଦିବାସୀ ଭାଇ ଭଉଣୀମାନେ ବାସ କରନ୍ତି, ଏଣୁ ଆପଣ ଏଠାକୁ ଆସିଥିବାରୁ ଆଜି ସମସ୍ତ ଅଞ୍ଚଳବାସୀ ବିଶେଷ କରି ଆଦିବାସୀ ଭାଇ ଭଉଣୀମାନଙ୍କର ଆଶାର ସୀମା ନାହିଁ। ଆଜି ଏଠାରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ ହୋଇଛି। ଏହା ମଧ୍ୟରେ ମୟୂରଭଞ୍ଜର କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟ ଅନ୍ତର୍ଭୁକ୍ତ। ସାରା ଓଡ଼ିଶା ପାଇଁ ଯେସବୁ ବୃହତ ପ୍ରକଳ୍ପ ଶିଳାନ୍ୟାସ କରାଯାଇଛି ସେଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ାର BCGCL କୋଲ୍ ଗାସିଫିକେସନ, ଏ ତ ବହୁତ ସାରା ଚିଜ ଅଛି, ମୁଁ ଏଡ଼ାକୁ ପୁନରାବୃତ୍ତି କରିବାକୁ ଚାହୁଁନାହିଁ। ଇଏ ପ୍ରକଳ୍ପ ଓଡ଼ିଶାର ଉନ୍ନତି ପାଇଁ, ଏ ଅଞ୍ଚଳର ଉନ୍ନତି ପାଇଁ, ଏ ଯେଉଁ କେନ୍ଦ୍ର ଏବଂ ରାଜ୍ୟର ସରକାରର ବିକାଶମୁଖୀ ରାଜ୍ୟ ପ୍ରତି ତାଙ୍କର ଯେଉଁ କର୍ତ୍ତବ୍ୟ ଏବଂ ଓଡ଼ିଶାକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଯେଉଁ ପରିଦୃଷ୍ଟି ରହିଛି, ସେଥିପାଇଁ ମୁଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଆଜି ଏଠାରେ ଯେଉଁ ପ୍ରକଳ୍ପ ଗୁଡ଼ିକର ଲୋକାର୍ପଣ ହୋଇଛି ସେଥିମଧ୍ୟରେ ରେଳ ପ୍ରକଳ୍ପ ରହିଛି, ସଡ଼କ ରହିଛି, ଜଳସେଚନ ରହିଛି, ମୁଁ ତାକୁ ପୁନରାବୃତ୍ତି କରିବାକୁ ଚାହୁଁନାହିଁ। ମୟୂରଭଞ୍ଜ ଜିଲ୍ଲାରେ ଯେଉଁ 2 ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଲୋକାର୍ପଣ କରାଯାଇଛି ତାହା ହେଉଛି ରାଇରମପୁର ସ୍ପୋର୍ଟସ୍ କମ୍ପ୍ଲେକ୍ସ ଏବଂ ରାଇରମପୁର ଜନଜାତୀୟ ଗବେଷଣା ଓ ବିକାଶ କେନ୍ଦ୍ର। ଏହାଛଡ଼ା ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ଏବଂ ଆଞ୍ଚଳିକ କେନ୍ଦ୍ର ଏବଂ ଇଣ୍ଡୋର ବ୍ୟାଡ଼ମିଣ୍ଟନ ଷ୍ଟାଡିୟମର ଶିଳାନ୍ୟାସ ମଧ୍ୟ କରାଯାଇଛି। ଏହି ପ୍ରକଳ୍ପ ଗୁଡ଼ିକ କେବଳ ବିକାଶର ପ୍ରତୀକ ନୁହେଁ, ବରଂ ଏଗୁଡ଼ିକ ସାମାଜିକ ନ୍ୟାୟ, ସମାନ ସୁଯୋଗ ଏବଂ ସମସ୍ତଙ୍କ ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କର ଅଙ୍ଗୀକାରବଦ୍ଧର ପ୍ରମାଣ। ଯେତେବେଳେ ପ୍ରଗତିର ସୁଫଳ ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ପରିବାର ଏବଂ ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚେ, ସେତେବେଳେ ପ୍ରଗତିର ଯଥାର୍ଥ ପ୍ରତିପାଦନ ହୁଏ। ଆଜି ତାଙ୍କର ମୋ ଗାଁକୁ ଯିବା, ଭାରତବର୍ଷରେ କେତେ ଗାଁ ଅଛି ତାର ଆକଳନ କରିହେବ ନାହିଁ, କିନ୍ତୁ ଏକ ଛୋଟ ଗାଁକୁ ସେ ଯାଇଛନ୍ତି। ସେଥିପାଇଁ ଗାଁ ପ୍ରତି, ମାଟି ପ୍ରତି, ସମସ୍ତ ଜନତାଙ୍କ ପ୍ରତି ତାଙ୍କ ଯେଉଁ ଦରଦ ଏଥିରେ ପରିଲକ୍ଷିତ ହୁଏ। ଆଦିବାସୀ ଅଞ୍ଚଳ, ଦୁର୍ଗମ କ୍ଷେତ୍ର ଏବଂ ଆକାଂକ୍ଷୀ ଜିଲ୍ଲା ଗୁଡ଼ିକରେ

ଜନସାଧାରଣଙ୍କ ଜୀବନଧାରଣର ମାନର ବ୍ୟାପକ ପରିବର୍ତ୍ତନ ଅଣାଯିବା ଉପରେ ପ୍ରାଥମିକତା ଦିଆଯାଇଛି। ଆଜି ମଧ୍ୟ ସେ ସେହି ଗାଁକୁ ଏବଂ ସୂର୍ଯ୍ୟ ଗ୍ରାମ କରିବା ପାଇଁ ସେ ଯେଉଁ ଘୋଷଣା କରିଛନ୍ତି ତାଙ୍କୁ ମୁଁ ଧନ୍ୟବାଦ ଦେବି। ସେ ଦିନରେ ଆମେ ଅବଶ୍ୟ ପ୍ରଗତି କରିଛୁ। ମୋର ବିଶ୍ୱାସ ଆଜି ରାଇରମ୍ପୁରରେ ଉଦ୍ଘାଟିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମୟୂରଭଞ୍ଜ ଏବଂ ସମଗ୍ର ଓଡ଼ିଶାର ବିକାଶକୁ ନୂତନ ଦିଗ୍ଦର୍ଶନ ପ୍ରଦାନ କରିବ। ଶିଳାନ୍ୟାସ କରାଯାଇଥିବା ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେବା ପରେ ଏ ଅଞ୍ଚଳ ତଥା ଓଡ଼ିଶାର କାୟାକଳ୍ପ ବଦଳିଯିବ। ସ୍ୱଜନ ମଣ୍ଡଳୀ, ଖେଳକୁଦ ଆଦିବାସୀ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ମୟୂରଭଞ୍ଜର ଯୁବକମାନଙ୍କର ଫୁଟବଲ, ହକି, ତୀର ଚାଳନା ଏବଂ ଖେଳକୁଦରେ ଅଶେଷ ତାଙ୍କର ରୁଚି ରହିଛି। ଆଜି ସ୍ପୋର୍ଟସ୍ କମ୍ପ୍ଲେକ୍ସ ଉଦ୍ଘାଟିତ ହେବା ଦ୍ୱାରା ଏ ଅଞ୍ଚଳର କ୍ରୀଡ଼ା ପ୍ରତିଭା ଲୋକମାନଙ୍କର ପ୍ରଶିକ୍ଷଣ ଓ ଅଭ୍ୟାସ ନିମନ୍ତେ ଅଧିକ ସୁଯୋଗ ପାଇପାରିବେ। ଏହାଦ୍ୱାରା ସେମାନଙ୍କର ଭିତରେ ଥିବା ଲୁକ୍କାୟିତ ପ୍ରତିଭା ବିକଶିତ ହେବ ଏବଂ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରି ସେମାନେ ନିଜ ପାଇଁ ଓ ଦେଶ ପାଇଁ ସୁନାମ ଆଣିପାରିବେ। ଆଜି ଏଠାରେ ଜନଜାତୀୟ ଗବେଷଣା ଓ ବିକାଶ କେନ୍ଦ୍ର ଲୋକାର୍ପିତ ହେବା ଅତି ଆନନ୍ଦର କଥା। ଏହି କେନ୍ଦ୍ରଟି ମୁଖ୍ୟତଃ ମୟୂରଭଞ୍ଜ, ବାଲେଶ୍ୱର ଏବଂ କେଉଁଝର ଜିଲ୍ଲାର ବସବାସ କରିଥିବା ଆଦିବାସୀ ସମ୍ପ୍ରଦାୟର ସଂସ୍କୃତି ଉପରେ ଗବେଷଣା କରିବା ସହିତ ଏହାର ସୁରକ୍ଷା, ପ୍ରସାର ଓ ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବ। ଏହା ମଧ୍ୟରେ ଆଦିବାସୀ ସମାଜର ନାଚ, ଗୀତ, ବାଦ୍ୟ, ଅସ୍ତ୍ରଶସ୍ତ୍ର, କାରୁକାର୍ଯ୍ୟ ଓ ଜୀବନଶୈଳୀରେ ସୁନ୍ଦର ଭାବେ ପ୍ରଦର୍ଶନ କରି ଆଦିବାସୀ ଚଳଣୀକୁ ବିଶ୍ୱ ଦରବାରରେ ଆହୁରି ଅଧିକ ପରିଚିତ ପ୍ରସାରିତ କରିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ ବୋଲି ମୁଁ ଆଶା କରୁଛି। ସ୍ୱଜନ ମଣ୍ଡଳୀ, ଗୋଟିଏ ଜାତି ନିଜ ସଂସ୍କୃତିର ମୌଳିକତାକୁ ଭୁଲିଗଲେ ନିଜର ଅସ୍ତିତ୍ୱ ହରାଇବସ୍। ତେଣୁ ଯେକୌଣସି ଜାତି ବା ସମାଜ ଆଧୁନିକତା ସହିତ ନିଜର ସାଂସ୍କୃତିକ ମୌଳିକତାକୁ ବଞ୍ଚାଇ ରଖିଲେ ସମୃଦ୍ଧିଶାଳୀ ହୁଏ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ମାଧ୍ୟମରେ ଆଦିବାସୀ ସମ୍ପ୍ରଦାୟର ଭାଷା, ସାହିତ୍ୟ, ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ କରାଯାଇଛି। ଆଦିବାସୀ ସମ୍ପ୍ରଦାୟର ଗୌରବ ଓ ଗରିମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଭାରତ ସରକାରଙ୍କର ପଦକ୍ଷେପ ପ୍ରଶଂସନୀୟ। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବରେ ପାଳନ କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ଜନଜାତୀୟ ସଂଗ୍ରହାଳୟମାନେ ପ୍ରତିଷ୍ଠା କରାଯାଇଛି। ଦୀର୍ଘ ଦିନ ଧରି ଆଢୁଆଳରେ ରହିଥିବା ଆଦିବାସୀ ବୀର ଓ ବୀରଙ୍ଗନାମାନଙ୍କର ଅବିସ୍ମରଣୀୟ ଅବଦାନକୁ ଲୋକାଲୋଚନକୁ ଅଣାଯାଇଛି। ଏହା ଭାରତ ସରକାରଙ୍କ ଏକ ଅତି ପ୍ରଶଂସନୀୟ ପଦକ୍ଷେପ। ଏଠାରେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ ୟୁନିଭର୍ସିଟି, ରିଜିଓନାଲ ସେଣ୍ଟର ଏବଂ ଇନ୍ଦୋର ବ୍ୟାଡ଼ମିଣ୍ଟନ ଷ୍ଟାଡିୟମର ଶିଳାନ୍ୟାସ କରାଯିବା ଆନନ୍ଦର କଥା। ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ ୟୁନିଭର୍ସିଟି ଆଞ୍ଚଳିକ କେନ୍ଦ୍ର ଦୂରସ୍ଥ ଅଞ୍ଚଳର ଆଦିବାସୀମାନଙ୍କର ପାଇଁ ଉଚ୍ଚଶିକ୍ଷାର ପର୍ଯ୍ୟାପ୍ତ ସୁଯୋଗ ବିକଶିତ ହେବ। ଏ ଅଞ୍ଚଳର ବିଦ୍ୟାର୍ଥୀ ଓ ଯୁବକବର୍ଗ, ବିଶେଷ କରି ଆଦିବାସୀ ଯୁବକ ଯୁବତୀ ଏଠାରେ ଉପକୃତ ହେବେ। ଇନ୍ଦୋର ବ୍ୟାଡ଼ମିଣ୍ଟନ ଷ୍ଟାଡିୟମ କାର୍ଯ୍ୟକ୍ରମ ହେଲେ ଏହା ଏ ଅଞ୍ଚଳର ବ୍ୟାଡ଼ମିଣ୍ଟନ ଖେଳାଳିମାନଙ୍କର ବିକାଶର ବିଶେଷ ସହାୟକ ହେବ। ଭଦ୍ରମଣ୍ଡଳୀ, ମୁଁ ଯେତେବେଳେ ଯେଉଁଠି ଥିଲେ ବି ମୋ ଗାଁ ଏବଂ ମୋ ମାଟିକୁ କେବେ ଭୁଲେ ନାହିଁ। ଆପଣମାନଙ୍କ ସହଯୋଗରେ ମୁଁ ଯେଉଁଠିକୁ ପହଞ୍ଚିଲି, କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ପାହାଚରେ ମୁଁ କିଛି ନା କିଛି ଏ ଅଞ୍ଚଳ ପାଇଁ କିଛି କରିବାର ପ୍ରଚେଷ୍ଟା କରିଛି। ଏ ଅଞ୍ଚଳରେ କିଛି କାର୍ଯ୍ୟ କରିବା ପାଇଁ ମୁଁ ସବୁବେଳେ ତତ୍ପର ରହିଛି। ଗତକାଲି ମୁଁ ରାଇରମ୍ପୁର ପରି ଜିଲ୍ଲାର ଉଦ୍ଘାଟନ କରିଛି। ଆପଣ ସମସ୍ତେ ଜାଣନ୍ତି ମୟୂରଭଞ୍ଜ ସବୁଠାରୁ ବଡ଼ ଜିଲ୍ଲା, ତେଣୁ ଏହାର ଶାନ୍ତି ଶୃଙ୍ଖଳା ପାଇଁ ଏ ଜିନିଷର ଆବଶ୍ୟକତା ଥିଲା। ଏହାଦ୍ୱାରା ଏ ଅଞ୍ଚଳବାସୀ ଉପକୃତ ହେବେ ବୋଲି ମୁଁ ଆଶା କରୁଛି। ଏ ବର୍ଷ ମୁଁ ରାଇରମ୍ପୁରରେ ଆୟୁର୍ବେଦ ହସ୍ପିଟାଲ, କାମ ଆୟୁର୍ବେଦ କଲେଜ, ଓୟୁଟି କ୍ୟାମ୍ପସ, ଆର୍ଚେରୀ ସେଣ୍ଟର, ସିଟି ବ୍ୟୁଟିଫିକେସନ୍ ଏବଂ ଡ୍ରେନେଜ୍ ଅପଗ୍ରେଡେସନ୍ ଆଦିର ଶିଳାନ୍ୟାସ କରିଥିଲି ଏବଂ ରାଇରମ୍ପୁର ହଲିଡେ ହୋମ୍ର ଉଦ୍ଘାଟନ ମଧ୍ୟ କରିଥିଲି। କାରଣ ଏ ରାଇରମ୍ପୁରରେ ଏସବୁର ଆବଶ୍ୟକତା ଥିଲା। ତା ପୂର୍ବରୁ ମୁଁ ବହୁତ ଗୁଡ଼ାଏ ରେଳ ପ୍ରକଳ୍ପର ରେଳଗାଡ଼ିର ଉଦ୍ଘାଟନ ମଧ୍ୟ କରିଥିଲି। ତା ସହିତ ଏଠି ସ୍ୱାସ୍ଥ୍ୟ ସେବା ନିମନ୍ତେ 100 ଶଯ୍ୟା ଡାକ୍ତରଖାନାର 100 ଶଯ୍ୟା ବିଶିଷ୍ଟ ଗୃହର ଶିଳାନ୍ୟାସ କରିଥିଲି। ତାର କାର୍ଯ୍ୟ କ୍ଷିପ୍ରଗତିରେ ଚାଲିଛି। ସେହିପରି ରାଇରମ୍ପୁର ମୋହଲଡିଆଠାରେ NH220 ବାଇପାସ୍ ରୋଡ଼ର ଆବଶ୍ୟକ ଥିଲା, ତାହା ମଧ୍ୟ ଜୋରସୋରରେ ଚାଲିଛି। ବନ୍ଧୁଗଣ, ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ଦିନରୁ ଆଦରଣୀୟ ମୋଦିଜୀ ଅନେକ ଗୁଡ଼ିଏ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ନେଇ ଆସିଛନ୍ତି। ମୋଦିଜୀ, ଆପଣ ନିର୍ବାଚିତ
प्रधानमंत्री भाव में सबुठारु अधिक समय धरी देश को नेतृत्व प्रदान करिबार गौरव अर्जन करिथिले। ए ऐतिहासिक सफलता पई मु देशवासी तरफ प्रधानमंत्री मोदी जी को हार्दिक शुभकामना देउछि। निज विजन और कार्य माध्यम आहुरी अनेक दिन जाए आपण देशवासी सेवा करंतु तथा ओडिशार 2036 एवं देशर 2047 मसीहा सुद्धा भारत को विकसित राष्ट्र में परिणत करिवार संकल्प को साकार करंतु यह मोर आंतरिक कामना। प्रधानमंत्री को दूरदर्शी प्रचेषा रे सारा देश में स्वच्छ भारत मिशन आरंभ होइथिला। देशवासी को अनायास रे उन्नत स्वास्थ्य सेवा जोगाई देवा लक्ष्य रे प्रधानमंत्री आयुष्मान योजना प्रति घर को पाइप जोगे जल जोगाण निमंते हर घर नल से जल योजना चाषी भाई भाणी को सशक्त करने प्रधानमंत्री किसान योजना एपरिकी 80 कोटी ऊर्ध देशवासी को खाद्य सुरक्षा को सुनिश्चित करने प्रधानमंत्री गरीब कल्याण अन्न योजना आदि अनेक गुड़िया दृष्टांतमूलक योजना कार्यकारी होशवासी ए सब योजनार सुफल लाभ कर। प्रधानमंत्री प्रभावशाली नेतृत्व जो अंतराष्ट्रीय क्षेत्र में भारत सम्मान वृद्धि पाई कि ना कोविड महामारी काल में भारत परिचालनागत पारंगमता सारा विश्व देखी। यही महामारी समय रे भारत केवल देशवासी टीकाकरण सफलता लाभ करा नुहे पृथ्वी अनेक देश को टीका जगे पारि पृथ्वी जिते बड़े जो कि दुर्विपाक पड़ुसी भारत ता जाणवा मात्र प्रथम जा सहायता प्रदान करुच्छे। आज विश्व जिते बड़े युद्ध जनित अशांति अस्थिरता गति करुच्छे भारत निरंतर भाव बुझाणा अशांतिर पक्ष विश्ववासी को वार्ता देुद्ध नुहे आपोस आलोचना माध्यम ही समस्यार समाधान संभव हेब। भद्रमंडली ओडिशारे इतिमध्ये मुख्यमंत्री मोहन चरण माझी नेतृत्व में परिचालना सरकार 2 वर्ष पूरी जाइछि। एथिपाई मु श्री माझी को बहुत बहुत शुभेच्छा जनाउछि। माझी महोदय नेतृत्व में ओडिशारे भित्तिभूमि सामग्रिक विकास धारा अब्याहत रही विगत 2 वर्ष शिल्पायन क्षेत्र में ओडिशा विशेष अग्रगति हासिल करिछि बोली जानी खुशी हेली। ओडिशा को शिल्पबहुल राज्य भाव में गढ़ी तोलवाई मुख्यमंत्री श्री माझी तत्परता प्रशंसनीय। राज्य में नारी सशक्तिकरण उपरे ओडिशा सरकार उपयुक्त ध्यान देथिबा परिलक्षित होइछि। सुभद्रा योजना यार एक उत्तम उदाहरण। उभय केन्द्र और राज्य सरकार मिलित चेष्टा ओडिशा रे जनजाति वर्गर कल्याण और उत्थान नुआ पर्याय आरंभ होइछि। एक कर्म राज्यर अतिरिक्त 2टी वर्गर लोक जनजाति तालिकाभुक्त करा जाइछि। प्रधानमंत्री बंधन योजना माध्यम 90 अधिक लघु वनजात द्रव्य उपरे सर्वनिम्न सहायता मूल्य बा MSP प्रदान माइक्रो क्रेडिट स्कीम माध्यम स्वयं सहायक गोष्ठ जनजाति वर्गर सभ्य मानक ऋण प्रदान आदिवासी महिला सशक्तिकरण योजन अनुसूचित जनजाति महिला मानक कम सुध हार ऋण प्रदान आदि प्रक्रिया जारी रही। से हीपरी आदिवासी भाई भाई मानक सिकिल सेल आनीमिया रोगरु मुक्त करने राष्ट्रीय मिशन कार्यकारी करा जायछि। आदिवासी पिला ऋणात्मक शिक्षा प्रदान पर बहुसंख्यक एकलव्य आवासिक विद्यालय मान प्रतिष्ठा करा जायछि। अनेक विद्यालय मध्य आज निर्माणाधीन अछि। PVTG भाई भणी मानक कल्याण निमन्ते प्रधानमंत्री जनमन योजना एक अति गुरुत्वपूर्ण अभियान अट। आदिवासी बहुल अंचल बिजुली संजोगीकरण सांग को अपंच इलाकार इंटरनेट सुविधा उपलब्ध करा जायछि। आदिवासी बंजर सामाजिक भित्तिभूमि विकास निमित्त धरती व जनजातीय ग्राम उत्कर्ष योजना कार्यकारी होउछि। आदिवासी अंचल सामग्रिक विकास विशेषकर आदिवासी वर्गर विकास माध्यम अंत्योदय लक्ष्य हासिल निमित्त समस्त प्रकार उद्यम अब्याहत रही। उभय केन्द्र और राज्य सरकार को मु बहुत बहुत धन्यवाद देउछि। सुधीपृंत आदिवासी जीवनशैली प्रकारांतर प्रकृति अनुकूल जीवनशैली ही भारतीय संस्कृति विशेषता। आज संस्कृत माटी पानी पवन समुद्र आकाश सूर्य चंद्र ग्रह तारा समस्त को देवतार आख्या दिया जाए। जनजाति वर्गर लोके प्राकृतिक सम्मान जनाए प्राकृतिक संबल सर्वनिम्न व्यवहार कर सबुबले प्रकृति परिवेश और जंगल सुरक्षार वार्ता दे आसी। आमे आदिवासी भाई भणी मानकर जीवनशैली को शिक्षा लाभ करी जेते संभव कम प्राकृतिक संपदर व्यवहार करिबा एवं ताकू क्षति पहुँचाइबा उचित नुहे। फल

0: ପ୍ରକୃତି ତଥା ମାନବ ସମ୍ବଳ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। ଏହାଦ୍ୱାରା ଆମେ ଯେତେ କେବଳ ସୁଖ ଶାନ୍ତିରେ ରହିପାରିବା ତା ନୁହେଁ, ଆମ ଉତ୍ତର ପିଢ଼ି ପାଇଁ ମଧ୍ୟ ଏକ ସୁନ୍ଦର ପୃଥିବୀ ସଂରକ୍ଷିତ ହୋଇ ରହିପାରିବ। ବୈହାର ବୁହିନ୍ଙ୍କ ତେହେନ୍ ଆବତାଲାରେ ଭାରତ ରିନି ଶିର ମନ୍ତ୍ରୀ ପ୍ରଧାନମନ୍ତ୍ରୀ ଖେତି କିନ୍ କିନ୍ ହେଯାକାନ ନୂଆ ଦୁଆ ବୋଲିକି ଦୌଡ଼ି ଗରବରେ ଆକାଥା ଆୟାର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଥିକିନ୍ ଓଲଚିକି ଅଷ୍ଟମ ପରିଚ୍ଛେଦରେ କିନ୍ ସମିଲ ରିହା ନିତରିନ୍ ପ୍ରଧାନମନ୍ତ୍ରୀ ଆବ ସଂସ୍କୃତି ଲାଗି ପରମ୍ପରା ଲାଗି ଆବ ଉତ୍ଥାନ ଲାଗି ଅଡ଼ିଗାନ କିନ୍ ଚେଷ୍ଟା ହାକା ଅନା କ୍ଷେତ୍ରରେ ଆପେଆ ଆତଙ୍କ ଦାରାମ ଅଡ଼ିଗାନ ଗେ ଲେକ୍ତି କାନା ଅନା କ୍ଷେତ୍ରରେ ଇଁ ଏତୁ ଦିଶମ ତିନ ଏଗୁଆ କାଦିଆ ଯେ ଆବୁଆ ସଂସ୍କୃତି ପରମ୍ପରା ନେଲମା ଇନେଖାନ ଆବୁଆ ସଂସ୍କୃତି ପରମ୍ପରା ଉତ୍ଥାନ ଲାଗି ଉନି ହୋଇ ଚେଷ୍ଟାଏ ଅନାମନ୍ତେ ଆପେ ଅନଡ଼ପେ ଯାଉରା କାନା ଅଡ଼ି ଅଡ଼ି ସାରା ଅପିଆ ଭାଇ ଓ ଭଉଣୀ ଘର ରାୟରମ୍ପୁକୁ ଆସିଥିବାରୁ ଆଦରଣୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଁ ପୁଣି ଥରେ ବହୁତ ବହୁତ ଧନ୍ୟବାଦ ଜଣାଉଛି। ସମସ୍ତଙ୍କୁ ଧନ୍ୟବାଦ ଜଣାଇ ମୁଁ ମୋର ବକ୍ତବ୍ୟ ସାଙ୍ଗ କରୁଛି। ଧନ୍ୟବାଦ। ଜୟ ହିନ୍ଦ, ଜୟ ଭାରତ, ଜୟ ଜଗନ୍ନାଥ।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ସାମଗ୍ରିକ ବିକାଶରେ ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରଶଂସା କରିବା ସହ ଓଡ଼ିଶାରେ ଜନଜାତିଙ୍କ ବିକାଶ ପାଇଁ ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ।
2: ଜୟ ଜଗନ୍ନାଥ, ଜୟ ମା କିଚକେଶ୍ୱରୀ। ମୋର ସବୁ ଭାଇ ଭଉଣୀ, ମା ମାଉସୀ ମାନଙ୍କୁ ମୋର ନମସ୍କାର। ମାନନୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଜୀ, ରାଜ୍ୟପାଳ ଶ୍ରୀ ହରିବାବୁଜୀ, ଏହା କେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଜୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେବଜୀ, ପ୍ରଭତି ପରିଦାଜୀ, ଓଡ଼ିଶା କେ ମନ୍ତ୍ରୀ ଗଣେଶ ସିଂ ଖୁଣ୍ଟିଆଜୀ, କୃଷ୍ଣଚନ୍ଦ୍ର ମହାପାତ୍ରଜୀ, ସାଂସଦ ନବାଚରଣ ମାଝୀଜୀ, ମନମୋହନ ସାମଲଜୀ, ବୈଜନ୍ତ ପାଣ୍ଡାଜୀ, ଅନ୍ୟ ମହାନୁଭାବ ଭାଇ ଓ ବହନ, ହମାରା ଓଡ଼ିଶା ଇନ୍ ଦିନୋଁ ଉତ୍ସବୋଁ କେ ଆନନ୍ଦ ମେ ଡୁବା ହୁଆ ହେ। ଯହାଁ କା ଗଣପର୍ବ ରଜ ପିଛଲେ ହପ୍ତେ ହି ଧୁମ୍ଧାମ୍ ସେ ମନାୟା ଗୟା ହେ। ମହାପ୍ରଭୁ ଜଗନ୍ନାଥ ଜୀ କି ରଥଯାତ୍ରା କି ତୈୟାରିଆଁ ଭି ପୁରଜୋଶ ଚଲ ରହି ହେ। ମୟୂରଭଞ୍ଜ କେ ବାରିପଦା ରଥଯାତ୍ରା କୋ ଲେକର ଭି ଉତ୍ସାହ କା ମାହୋଲ ହେ। ଆର୍ ଇସ୍ ସବକେ ବିଚ୍ ହି ଲୋକତନ୍ତ୍ର କା ବିକାଶ କା ଉତ୍ସବ ଭି ଚଲ ରହା ହେ। ଓଡ଼ିଶା କି ବିଜେପି ସରକାର ନେ ଅପନେ ଦୋ ସାଲ ଭି ପୂର୍ଣ୍ଣ କିଏ ହେ। ଇସ୍ ମୌକେ ପର ଆପ ସବକେ ବିଚ୍ ଆନା, ମୟୂରଭଞ୍ଜ ଆନେ କା ଏ ସୌଭାଗ୍ୟ ଔର ଇତନି ବଡ଼ି ସଂଖ୍ୟା ମେ ଆପ ସବକି ଉପସ୍ଥିତି, ଇଏ ଅବସର ମେରେ ଲିଏ ବହୁତ ଖାସ ହେ। ଆପକା ଅପନାପନ ମୁଝେ ବାର ବାର ୟା ଖିଚ ଲାତା ହେ। ମେ ଆପ ସଭି କା ହୃଦୟ ସେ ବହୁତ ବହୁତ ଅଭିନନ୍ଦନ କରତା ହୁଁ। ଔର ଓଡ଼ିଶା କି ଜନତା କୋ ଡବଲ ଇଞ୍ଜିନ ସରକାର ମେ ବିକାଶ ଯାତ୍ରା କି ଭି ବଧାଇ ଦେତା ହୁଁ, ଶୁଭକାମନାଏ ଦେତା ହୁଁ। ସାଥ ହି ଇସ ଅବସର ପର ମେ ପଣ୍ଡିତ ରଘୁନାଥ ମୁର୍ମୁଜୀ, ଡକ୍ଟର ଦମୟନ୍ତୀ ବେସ୍ରାଜୀ ଔର ଶ୍ରୀ ଚରଣ ହେମ୍ରମ ଜୀ ଜୈସି ମହାନ ବିଭୂତିଓଁ କୋ ଭି ନମନ କରତା। ରଘୁନାଥ ମୁର୍ମୁଜୀ ନେ ସନ୍ଥାଲି ଭାଷା କେ ଲିଏ ଓଲ ଚିକି ଲିପି କା ନିର୍ମାଣ କିଆ ଥା। ହମାରି ସରକାର ନେ ସନ୍ଥାଲି ଭାଷା ମେ ଭାରତ କେ ସମ୍ବିଧାନ କୋ

0: ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତର ଶୁଣିଲେ ବେତାର ବିବରଣୀ। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ମୃତ୍ୟୁଞ୍ଜୟ ବିଶ୍ୱାଳ, ରେକର୍ଡିଂ ସଂଗ୍ରହ ମାରାଣ୍ଡି ନାଗଭୂଷଣ ମାଝି ଏବଂ ରାଜୀବ କୁମାର ମହନ୍ତ, ବୈଷୟିକ ସହାୟତା ତ୍ରିଲୋଚନ ବେହେରା, କୃଷ୍ଣ ଦୟାଲ ତ୍ରିପାଠୀ, ନୃସିଂହ ହେମ୍ରମ ଓ ଭବାନୀ ଶଙ୍କର ଟୁଡୁ।
1: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ କେନ୍ଦୁଝର, ଶୁଣନ୍ତୁ କେତୋଟି ଦେଶାତ୍ମବୋଧକ ଗୀତ।